ଆକାଶବାଣୀ କେନ୍ଦୁଝର, ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର 17 ଦିନ, ଇଂରାଜୀ 2026 ମସିହା ଜୁନ 7 ତାରିଖ। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58:29। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗା ହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଚକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ନରେଶ ଚନ୍ଦ୍ର ଦାସ।

ମଙ୍ଗଳମୟ ପ୍ରାତଃକାଳରେ ସମସ୍ତ ଶ୍ରୋତାବନ୍ଧୁଙ୍କୁ ଭକ୍ତିପୂତ ପ୍ରଣାମ। ଏକଦା ସତ୍ସଙ୍ଗରେ ଆଲୋଚନା ପ୍ରସଙ୍ଗରେ ସନ୍ଥ କହୁଥିଲେ, ହେ ସୁଧୀବୃନ୍ଦ, ତୁମେ ଯଦି ନିଜର କଲ୍ୟାଣ ଚାହୁଁଛ ତେବେ ସ୍ୱଧର୍ମ ପାଳନ କର। ଶାସ୍ତ୍ରରେ କୁହାଯାଇଛି, ଧର୍ମ ରକ୍ଷତି ରକ୍ଷିତଃ, ଅର୍ଥାତ୍ ତୁମେ ଯଦି ଧର୍ମକୁ ରକ୍ଷା କରିବ ତେବେ ଧର୍ମ ତୁମକୁ ନିଶ୍ଚୟ ସୁରକ୍ଷା ଦେବ। ସକଳ କଲ୍ୟାଣର ମୂଳ କାରଣ ହେଉଛି ଧର୍ମ। ତେବେ ଏ ଧର୍ମଟି କ'ଣ? ଏଭଳି ପ୍ରଶ୍ନ ଜିଜ୍ଞାସୁକ ମନକୁ ଆନ୍ଦୋଳିତ କରିବାକୁ ଲାଗିଲା। ଏକଦା ସେହି ଆଗ୍ରହୀ ଭକ୍ତ ବେଦବ୍ୟାସଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, ହେ ଋଷି ପ୍ରବର, ଆପଣ ସାକ୍ଷାତ ବିଷ୍ଣୁଙ୍କ ଅବତାର, ଆପଣ ହିଁ ମୋ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବେ। ଧର୍ମର ପ୍ରକୃତ ଅର୍ଥ କ'ଣ ତାହା ମୁଁ ଭଲ ରୂପେ ଜାଣିପାରୁନାହିଁ। ଏ ସମ୍ବନ୍ଧରେ ଅନେକ ବିଦ୍ୱାନ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି। କେତେକଙ୍କ ମତରେ ସଦାଚାର ହିଁ ଧର୍ମ, ଅନ୍ୟ କେତେକଙ୍କ ମତରେ ଯାହା ନିଶ୍ରେୟସ ବା ମୋକ୍ଷ ଓ ଅଭ୍ୟୁଦୟ ଆଡ଼କୁ ନେଇଯାଇପାରେ ତାହାକୁ ହିଁ ଧର୍ମ କହନ୍ତି। କେତେକ ବିଦ୍ୱାନ କହନ୍ତି, ଯେଉଁ କର୍ମ ତୁମକୁ ତୁମର ଲକ୍ଷ୍ୟ ନିକଟକୁ ନେଇଯାଏ ତାହା ହିଁ ଧର୍ମ। ଆଉ କାହାରି ମତରେ ଧର୍ମର ସଂଜ୍ଞା ସର୍ବଦା ରହସ୍ୟାବୃତ୍ତ। ତେଣୁ ହେ ମହର୍ଷି, ଅଶେଷ ଶାସ୍ତ୍ରରେ ପାରଦର୍ଶୀ ଆପଣ ଦୟାପୂର୍ବକ ମୋତେ ଧର୍ମର ଏକ ସହଜ ସରଳ ପରିଭାଷା ବତାଇ ଦିଅନ୍ତୁ, ଯାହାକୁ ଅବଲମ୍ବନ କରି ମୁଁ ପରାମ କଲ୍ୟାଣ ମାର୍ଗରେ ଅଗ୍ରସର ହୋଇପାରିବି। ଜିଜ୍ଞାସୁକ ପ୍ରଶ୍ନର ଉତ୍ତର ଦେଇ ମହର୍ଷି ବ୍ୟାସଦେବ କହିଲେ, ହେ ବତ୍ସ, ମୁଁ ତୁମକୁ ଧର୍ମର ଏକ ସହଜ ସ୍ୱରୂପ ବତାଇ ଦେଉଛି। ତୁମେ ଧର୍ମର ପ୍ରକୃତ ପରିଭାଷା ସମ୍ବନ୍ଧରେ ଶୁଣ ଓ ଏହାକୁ ଶୁଣି ମନେ ରଖ ଯେ ଯେଉଁଭଳି ଆଚରଣ ନିଜର ପ୍ରତିକୂଳ ସେହିଭଳି ଆଚରଣ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କର ନାହିଁ। ତୁମେ କୌଣସି କାର୍ଯ୍ୟ କଲାବେଳେ ଅତି ସାବଧାନତାର ସହିତ ଏହି କଥାଟିକୁ ମନେ ପକାଇବ, ଅନ୍ୟମାନଙ୍କର ଯେଉଁ ଆଚରଣ ତୁମକୁ ଭଲ ଲାଗୁନାହିଁ ତୁମେ ସେଭଳି ଆଚରଣ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କରିବା ଆଦୌ ଉଚିତ ନୁହେଁ। ଅନ୍ୟମାନେ ତୁମ ପ୍ରତି ଭଲ ବ୍ୟବହାର କରନ୍ତୁ, ଯଦି ଏପରି ଆଶା କରୁଛ ପ୍ରଥମେ ତୁମେ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କର। ମହାଭାରତ ଯୁଦ୍ଧ ଶେଷରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ଅଶ୍ୱତ୍ଥାମା ଅତି ନୀଚ କର୍ମ କଲେ। ଦ୍ରୌପଦୀଙ୍କର ପାଞ୍ଚ ପୁତ୍ର ଶୋଇଥିବା ବେଳେ ସେମାନଙ୍କୁ ହତ୍ୟା କଲେ। ଦ୍ରୌପଦୀ ପୁତ୍ର ଶୋକରେ ବ୍ୟାକୁଳିତ ହୋଇ କାନ୍ଦିବାକୁ ଲାଗିଲେ। ଅର୍ଜୁନ ଶ୍ରୀକୃଷ୍ଣଙ୍କ ସହ ଯାଇ ଅଶ୍ୱତ୍ଥାମାକୁ ବନ୍ଧନ କରି ପୁତ୍ର ଶୋକରେ ବିଳାପ କରୁଥିବା ଦ୍ରୌପଦୀଙ୍କ ନିକଟକୁ ନେଇ ଆସିଲେ। ଦ୍ରୌପଦୀ ଦେଖିଲେ ଗୁରୁପୁତ୍ର ପଶୁ ଭରି ଦୌଡ଼ିରେ ବନ୍ଧା ହୋଇଛନ୍ତି ଓ ନିନ୍ଦିତ କର୍ମ କରିଥିବା ହେତୁ ମୁଣ୍ଡ ତଳକୁ କରିଛନ୍ତି। ଗୁରୁପୁତ୍ରଙ୍କର ଏପରି ଦୀନ ଦଶା ଦେଖି ସୁଶୀଳା ଦ୍ରୌପଦୀ କରୁଣାର୍ଦ୍ର ଚିତ୍ତରେ ତାଙ୍କୁ ପ୍ରଣାମ କଲେ ଓ ଶୀଘ୍ର ବନ୍ଧନମୁକ୍ତ କରିବାକୁ ଅର୍ଜୁନଙ୍କୁ ନିବେଦନ କଲେ। ଆଖିରୁ ଲୁହ ଗଡ଼ାଇ ଦ୍ରୌପଦୀ କହିଲେ, ହେ ଆର୍ଯ୍ୟପୁତ୍ର, ମୁଁ ଯେପରି ପୁତ୍ରର ମରଣରେ ଶୋକାର୍ତ୍ତା ହୋଇ ବିକଳରେ ରୋଦନ କରୁଛି, ପୁତ୍ର ଅଶ୍ୱତ୍ଥାମାଙ୍କ ବିରହରେ ଜନନୀ ଗୌତମୀ ସେହିପରି ବ୍ୟାକୁଳ ହୋଇ ରୋଦନ କରିବେ। ଯେଉଁ ଦୁଃଖ ମୋ ପାଇଁ ଅସହ୍ୟ, ମୁଁ କିପରି ଜାଣିଶୁଣି ଗୌତମଙ୍କୁ ସେହି ଦୁଃଖରେ ଭାଗି କରାଇବି? ଏହା ସର୍ବଥା ଅଧର୍ମ। ଧର୍ମରାଜ ଯୁଧିଷ୍ଠିର ପତ୍ନୀ ଦ୍ରୌପଦୀଙ୍କର ଏହି ଧର୍ମାନୁକୂଳ ଯୁକ୍ତିଯୁକ୍ତ ନିଷ୍କପଟ ଓ ପକ୍ଷପାତ ଶୂନ୍ୟ ବଚନକୁ ଅନୁମୋଦନ କରି ବହୁ ପ୍ରଶଂସା କଲେ। ସ୍ୱୟଂ ଭଗବାନ ଦେବକୀ ନନ୍ଦନ ଶ୍ରୀକୃଷ୍ଣ ମଧ୍ୟ ପୁତ୍ର ଶୋକରେ ଅଧୀରା ସତୀ ସାଧ୍ୱୀ ଦ୍ରୌପଦୀଙ୍କର ବିବେକପୂର୍ଣ୍ଣ ଧର୍ମୋଚିତ ପ୍ରସ୍ତାବକୁ ସ୍ୱୀକାର କରି ଆନନ୍ଦରେ ଆଶୀର୍ବାଦ ବର୍ଷା କରିଥିଲେ। ସାମାନ୍ୟ ଟିକିଏ କଟୁ ଭାଷା ଅନ୍ୟ

0: କାହାରି ମୁହଁରୁ ଶୁଣିଲେ ଆମେ ଯେପରି ଦୁଃଖରେ ଭାଙ୍ଗି ପଡ଼ୁ, ସେପରି ଭାଷା ଅନ୍ୟ ପ୍ରତି ପ୍ରୟୋଗ କଲେ ସେ ନିଶ୍ଚିତ ଦୁଃଖିତ ହେବ, ଏଥିରେ ସନ୍ଦେହ ନାହିଁ। ଅନ୍ୟର ଅନିଷ୍ଟ ଚିନ୍ତା ନକରି ପ୍ରତି ମୁହୂର୍ତ୍ତରେ ତାଙ୍କର କିପରି ମଙ୍ଗଳ ହେବ ସେପରି ଚିନ୍ତା କରିବା ବିଧେୟ। ଭଗବାନ ଶ୍ରୀ ବ୍ୟାସଦେବ 18ଟି ପୁରାଣ ରଚନା କରି ସେହି ଗୋଟିଏ କଥା କହିଛନ୍ତି, ପରର ଉପକାର କରିବା ହିଁ ପୁଣ୍ୟ ଓ ପରକୁ ପୀଡ଼ା ଦେବା ହେଉଛି ପାପ। ଯାହା ନିଜ ପାଇଁ ପ୍ରତିକୂଳ ତାହା ଅନ୍ୟ ପାଇଁ ମଧ୍ୟ ପ୍ରତିକୂଳ। ଏଣୁ ଯେଉଁ କାର୍ଯ୍ୟ ଅନ୍ୟ ପକ୍ଷରେ ଅନୁକୂଳ ହେବ ସେପରି କାର୍ଯ୍ୟ କରିବା ଉଚିତ। ଶାସ୍ତ୍ରରେ ଏହାକୁ ଧର୍ମର ଆଖ୍ୟା ଦିଆଯାଇଛି। ଏଭଳି ଧର୍ମ ସାଧନା ଦ୍ୱାରା ମନୁଷ୍ୟ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ଜୀବନର ଲକ୍ଷ୍ୟସ୍ଥଳରେ ଉପନୀତ ହେବା ସଙ୍ଗେ ସଙ୍ଗେ ଚିର ଶାନ୍ତି ଓ ପରମ ଆନନ୍ଦ ଲାଭ କରିପାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ନରେଶ ଚନ୍ଦ୍ର ଦାସ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 69ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ ବ୍ରହ୍ମାଙ୍କୁ ଦର୍ଶନ ଦେବାବେଳେ ବ୍ରହ୍ମା ଦେଖିଲେ ବିମାନ ଭିତରେ ପାରିଷଦମାନଙ୍କ ସହିତ ନାରାୟଣ ଅଛନ୍ତି। ସମସ୍ତଙ୍କର ଚାରିଟି ଲେଖାଏଁ ହାତ, ହଳଦିଆ ଲୁଗା ପିନ୍ଧିଛନ୍ତି, କଣ୍ଠରେ ମଣି ଝଟକୁଛି। ଦିବ୍ୟ ସୁନ୍ଦରୀମାନଙ୍କ ସହ ଲକ୍ଷ୍ମୀଦେବୀ ପାଦସେବା କରୁଛନ୍ତି। ବ୍ରହ୍ମା ଏପରି ରୂପ ଦେଖି କୃଷ୍ଣ ଦର୍ଶନ ସୁଖ ଲାଭ କଲେ। ସୃଷ୍ଟି ସର୍ଜନା କରିବାକୁ ବ୍ରହ୍ମାଙ୍କର ଇଚ୍ଛା ଜାଣି କୃଷ୍ଣ କହିଲେ, ମୁଁ ଶୂନ୍ୟରୁ ଡାକ ଦେବାରୁ ତୁମେ ତପସ୍ୟା କଲ, ତପ ବଳରେ ମୁଁ ଏ ଜଗତକୁ ପାଳନ କରୁଛି। ଭଗବାନଙ୍କ ମୁଖରୁ ଏକଥା ଶୁଣି ବ୍ରହ୍ମା ସ୍ତୁତି କରି କହିଲେ।

0: ଶୁଣୁଥିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 69ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ବୃଷ୍ଟିପୁଷ୍ଟ ଢିପଜମିମାନଙ୍କରେ ଧାନ ପରିବର୍ତ୍ତେ ଅଧିକ ଅର୍ଥକାରୀ ଅଣଧାନ ଫସଲ ଯଥା ଡାଲିଜାତୀୟ ଫସଲ, ତୈଳବୀଜ ଫସଲ, କପା, ସୂର୍ଯ୍ୟମୁଖୀ, ପନିପରିବା ଆଦି ଏକକ ଫସଲ ଭାବେ ଅଥବା ମିଶ୍ରିତ ଫସଲ ଭାବେ ଚାଷ କରନ୍ତୁ। ବର୍ଷା ଦିନ ଆରମ୍ଭରେ ଗଛ ଲଗାଇବାକୁ ହେଲେ ଖରାଦିନରୁ ଗାତ ଖୋଳି ରଖନ୍ତୁ। ଗାତରୁ ବାହାରୁଥିବା ମାଟି ଓ ଗାତ ଭଲ ଭାବରେ ଖରା ଖାଇବା ଆବଶ୍ୟକ। ଜମିର ଅବସ୍ଥା ଦେଖି ଖରାଦିନିଆ ହଳ କରନ୍ତୁ। ଟ୍ରାକ୍ଟର କିମ୍ବା ପାୱାର ଟିଲରରେ ଚାଷ କଲେ ଗଭୀର ଚାଷ ହେବା ସଙ୍ଗେ ସଙ୍ଗେ ମାଟି ଭଲ ଭାବରେ ତଳ ଉପର ହୋଇଥାଏ। ହଳ କରିବା ଦ୍ୱାରା ଜମିରୁ ବିଭିନ୍ନ ପ୍ରକାର ଘାସ ଓ ମାଟି ଭିତରେ ଥିବା ପୋକର ଅଣ୍ଡା ଓ ଶୁକ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏହାଦ୍ୱାରା ମୁଖ୍ୟ ଫସଲରେ ରୋଗ ଓ ପୋକର ମାତ୍ରା ମଧ୍ୟ କମିଯାଏ। ଏହି ଖରାଟିଆ ଚାଷ ଦ୍ୱାରା ମାଟିର ଜଳଧାରଣର କ୍ଷମତା ବଢ଼ିବା ସହିତ ବାୟୁ ଚଳାଚଳ ଠିକ୍ ହୋଇଥାଏ। ହଳ ଦ୍ୱାରା ଅନାବନା ଘାସଗୁଡ଼ିକ ଚେର ସହିତ ଉପୁଡ଼ିଯାଇ ମାଟିରେ ମିଶିଯିବା ଦ୍ୱାରା ଘାସ ନିୟନ୍ତ୍ରଣ ହେବା ସହିତ ଜୈବିକ ପଦାର୍ଥ ମାତ୍ରା ବଢ଼ିଥାଏ। ଖରାଟିଆ ଚାଷ ଦ୍ୱାରା ରୋଗପୋକ ଓ ଘାସ ଅନେକାଂଶରେ ନିୟନ୍ତ୍ରଣ ହୋଇପାରିବ, ତେଣୁ ଆପଣମାନଙ୍କର ଚାଷ ଖର୍ଚ୍ଚ ମଧ୍ୟ କମିଯିବ ଏବଂ ରାସାୟନିକ ଔଷଧର ବ୍ୟବହାର କମ୍ ହେବା ଯୋଗୁଁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଯଦି ଆପଣମାନେ ନିଜେ ଅମଳ କରିଥିବା ଧାନକୁ ବିହନ ହିସାବରେ ବ୍ୟବହାର କରୁଛନ୍ତି, ତେବେ ପ୍ରତି 10 କିଲୋଗ୍ରାମ ବିହନ ପାଇଁ ଏକ ଡ୍ରମ୍ରେ 10 ଲିଟର ପାଣି ନେଇ ସେଥିରେ 1 କିଲୋଗ୍ରାମ ଲୁଣ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ। ଥରକରେ 2-3 କିଲୋଗ୍ରାମ ବିହନକୁ ଦ୍ରବଣରେ ଭଲ ଭାବରେ ମିଶାନ୍ତୁ ଏବଂ ପାଣି ଉପରେ ଭାସୁଥିବା ଅଗାଡ଼ି, ଘାସ ମଞ୍ଜି ଏସବୁକୁ କାଢ଼ି ଦିଅନ୍ତୁ। ଡ୍ରମ୍ର ନିମ୍ନ ଭାଗରେ ଥିବା ଓଜନିଆ ବିହନକୁ ସଂଗ୍ରହ କରି ପରିଷ୍କାର ପାଣିରେ ଭଲ ଭାବରେ 2-3 ଧୋଇ ଦିଅନ୍ତୁ। ଏହାପରେ ବିହନକୁ 2-3 ପର୍ଯ୍ୟନ୍ତ ଖରାରେ ଶୁଖାଇ ଉପଯୁକ୍ତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ଧାନ ବୁଣିବା ବା ତଳି ପକାଇବା ଆଗରୁ ବିହନ ବିଶୋଧନ ନିହାତି

ଇନ୍ଦ୍ରଧନ କାର୍ଯ୍ୟକ୍ରମରେ ଅପରାହ୍ନ 5ଟାରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:02 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ସାନ୍ତାଳି ଗୀତ, ପରିବେଷଣ କରିବେ ଡାକବନ୍ଧୁ ମୁର୍ମୁ ଏବଂ ସାଥୀ। ରାତି 7 ସମୟରେ ଶ୍ରୋତା ମଞ୍ଚ, ଆଜି ଏଥିରେ ଶୁଣିବେ ମୋନାଲିସାଙ୍କ ସହ ସାକ୍ଷାତକାର। ପାରମ୍ପରିକ ଗୀତରେ ଛାନ୍ଦ ପ୍ରଚାର କରିବୁ ରାତି 8:00। 8:15 ପଥେ ପ୍ରାନ୍ତେ। ରାତି 10:00 ବିଶେଷ ଦ୍ୱିଭାଷୀୟ କାର୍ଯ୍ୟକ୍ରମ ଶୃଙ୍ଖଳାରେ ସରକାରଙ୍କ 12 ବର୍ଷର ପୂର୍ତ୍ତି ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଆଜି ରାତି 10:00। 10:35 ଶ୍ରୋତାଙ୍କ ସହ ଅନ୍ତରଙ୍ଗ ଆଳାପ ତଥା ଅନୁରୋଧ ଗୀତର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀର ପୁନଃ ପ୍ରସାରଣ। ଶ୍ରୋତାବନ୍ଧୁ ଶୁଣୁଥିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟର ବିଜ୍ଞାପନ ବିରତି ପରେ ଶୁଣିବେ ସକାଳର ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 147ତମ ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋଜ୍ କ୍ଲିୟରାନ୍ସ ଅଥରିଟି ବୈଠକରେ 24ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ 3,793 କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ 20,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବୈଠକରୁ ଜଣାପଡ଼ିଛି। ଇସ୍ପାତ ଓ ଧାତୁଭିତ୍ତିକ ଶିଳ୍ପ, ନବୀକରଣଯୋଗ୍ୟ ଶିଳ୍ପ, ବ୍ୟାଟେରୀ ଗାଡ଼ି ଉପକରଣ, ବସ୍ତ୍ର ଓ ପୋଷାକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପ ପ୍ରତିଷ୍ଠା କରାଯାଇ ରାଜ୍ୟରେ ନିଯୁକ୍ତିଭିତ୍ତିକ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର 3 ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡ ମାଧ୍ୟମରେ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଡାକ୍ତରଖାନା ଛାଡ଼ିବାର 15 ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରାମର୍ଶ, ଔଷଧ ଓ ପରୀକ୍ଷା ପାଇଁ ହିତାଧିକାରୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବୀମା ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। ଅସ୍ତ୍ରୋପଚାର ହୋଇଥିବା ରୋଗୀମାନଙ୍କୁ ବିନା ମୂଲ୍ୟରେ ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ ରହିଛି। କବାଡ଼ି ଖେଳ ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଆମ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସମ୍ବଲପୁରଠାରେ ଆୟୋଜିତ ସମ୍ବଲପୁର କପ୍ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଖେଳରେ ଜୟପରାଜୟ ମୁଦ୍ରାର 2 ପାର୍ଶ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ଖେଳାଳିମାନଙ୍କ ପାଇଁ 100 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଏବଂ ଏକ ବହୁମୁଖୀ ଷ୍ଟାଡିୟମ୍ ସହିତ ଜିଲ୍ଲାର ସମସ୍ତ 9 ବ୍ଲକ୍ରେ ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ବିଗତ 8 ମଧ୍ୟରେ ଗତକାଲି 8ମ ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ଚଳିତ ମାସ 28 ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବ। ଭୋଟରମାନଙ୍କ ସୁବିଧା ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1950 କଲ୍ କରି ସବିଶେଷ ବିବରଣୀ ପାଇପାରିବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ 2 ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରାଇବୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳ ବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ଘରୋଇ ଏଲ୍ପିଜି ସିଲିଣ୍ଡର ଦର 29 ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଦର ଆଜିଠାରୁ ଦେଶରେ ଲାଗୁ ହେବ। ଗତ ମାର୍ଚ୍ଚ ମାସରେ ଏଲ୍ପିଜି ସିଲିଣ୍ଡର ଦର 60 ବୃଦ୍ଧି ପାଇଥିଲା। ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଗୁଣାତ୍ମକ ତଥା ଉଚ୍ଚମାନର ଶିକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ 13 ନୂତନ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ରାଇଘର ବ୍ଲକ୍ରେ 5, ଝରିଗାଁ ବ୍ଲକ୍ରେ 6 ଓ କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକ୍ରେ 1 ଲେଖାଏଁ ବିଦ୍ୟାଳୟ ରହିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ଓ ବର୍ଜ୍ୟଜଳ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ଭଦ୍ରକ ଇଏନ୍ଭି ନାମକ ଏକ ସାର୍ବଜନୀନ ଅନ୍ଲାଇନ୍ ଅଭିଯୋଗ ଆପ୍ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ଜନସାଧାରଣ ପରିବେଶ ପ୍ରଦୂଷଣ, ବର୍ଜ୍ୟଜଳ ନିଷ୍କାସନ

0: ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ, ଖାଦ୍ୟ ସୁରକ୍ଷା ଓ ଆମ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୌଶିକ ମିଶ୍ର।
2: ଅନ୍ନ ହିଁ ବ୍ରହ୍ମ। ଜୀବନ ଧାରଣ ପାଇଁ ଖାଦ୍ୟ ଗ୍ରହଣ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟର ଅନଟନ ଘଟିଲେ ଜାତି ଓ ସମାଜରେ ବିଶୃଙ୍ଖଳା ଦେଖାଦିଏ। ଥରେ ଭାବି ଦେଖନ୍ତୁ ତ ଶ୍ରୋତା ବନ୍ଧୁ, ଯେଉଁ ଖାଦ୍ୟ ଜୀବନ ଧାରଣର ସର୍ବନିମ୍ନ ମୌଳିକ ଆବଶ୍ୟକତା, ତାହା ଯଦି ନିରାପଦ ଓ ସୁରକ୍ଷିତ ନ ରହେ ତାହେଲେ କ'ଣ ହେବ? ଅମୃତତୁଲ୍ୟ ଖାଦ୍ୟରେ ଯଦି ଅପମିଶ୍ରଣ କରାଯାଏ ସେ ଖାଦ୍ୟ ବିଷ ପାଲଟିଯିବ, ଜୀବନ ପ୍ରତି ବିପଦ ସୃଷ୍ଟି କରିବ, ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ, ମନୁଷ୍ୟର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ କ୍ଷମତା ହ୍ରାସ ପାଇବ, ସର୍ବୋପରି ଜାତୀୟ ଉନ୍ନତି ଓ ବିକାଶ ବାଧାପ୍ରାପ୍ତ ହେବ। ଆସନ୍ତୁ ତାହେଲେ ଆଜି ଆଲୋଚନା କରିବା ଖାଦ୍ୟ ସୁରକ୍ଷା କ'ଣ, ଖାଦ୍ୟ ନିରାପଦ ନ ରହିଲେ କ'ଣ ସବୁ ସମସ୍ୟାମାନ ଦେଖାଦେବ ଓ ଏହାର ପ୍ରତିରୋଧ କିପରି କରାଯାଇପାରିବ। ଖାଦ୍ୟ ସାମଗ୍ରୀ ଉତ୍ପାଦନ ସ୍ଥଳରୁ ଆରମ୍ଭ କରି ବ୍ୟକ୍ତିବିଶେଷ ବ୍ୟବହାର କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖାଦ୍ୟକୁ ନିରାପଦ ଓ ସୁରକ୍ଷିତ ରଖିବାକୁ ହିଁ ଖାଦ୍ୟ ସୁରକ୍ଷା କୁହାଯାଏ। ଅପମିଶ୍ରଣ, ସଂକ୍ରମଣ ଓ ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ଆମେ ବ୍ୟବହାର କରୁଥିବା ଖାଦ୍ୟ ନିରାପଦ ରହେ ନାହିଁ। ତେଣୁ ଉତ୍ପାଦନଠାରୁ ବ୍ୟବହାର ଓ ସଂରକ୍ଷଣ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବିଶେଷ ସାବଧାନତା ଅବଲମ୍ବନ କରାଯିବା ଏକାନ୍ତ କରଣୀୟ। ଖାଦ୍ୟ ଅପମିଶ୍ରଣ ଆଜି ଆମ ପାଇଁ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି। ବ୍ୟବସାୟିକ ଲାଭଖୋର ମନୋବୃତ୍ତି ଯୋଗୁଁ ଚାଉଳରେ ଗୋଡ଼ି, ହରଡ଼ ଡାଲିରେ ଖେସାରୀ ଡାଲି, ହଳଦୀରେ ସିସାଗୁଣ୍ଡ, ଧନିଆ ଗୁଣ୍ଡରେ ଗୋବର, ଗୋଲମରିଚରେ ଶୁଖିଲା ଅମୃତଭଣ୍ଡା ମଞ୍ଜି, ଲଙ୍କା ଗୁଣ୍ଡରେ କରତ ଓ ଇଟା ଗୁଣ୍ଡ, ଚାହାପତିରେ ତେନ୍ତୁଳି ମଞ୍ଜି ଗୁଣ୍ଡ ଭଳି ଅନେକ ପ୍ରକାରର ଅପମିଶ୍ରଣ ଆମେ ଦେଖିବାକୁ ପାଇଥାଉ। ସୋରିଷ ତେଲରେ ଆର୍ଜିମନ୍ ତେଲର ଅପମିଶ୍ରଣ ହେଲେ ଏପିଡେମିକ୍ ଡ୍ରପ୍ସି ବା ସୋଥ ଭଳି ଏକ ମାରାତ୍ମକ ରୋଗ ଦେଖାଯାଏ। ଏହାର ଲକ୍ଷଣ ହେଲା ହଠାତ୍ ଦୁଇ ଗୋଡ଼ ଫୁଲିଯିବା, ତରଳ ଛାଡ଼ ହେବା, ଧଇଁସାଇଁ ଲାଗିବା। ଏହି ଅପମିଶ୍ରିତ ତେଲର ଦୀର୍ଘଦିନ ବ୍ୟବହାର ଦ୍ୱାରା ଆଖିରେ ଗ୍ଲୋକମା ନାମକ ଏକ ରୋଗ ହେବାର ସମ୍ଭାବନା ଥାଏ। ସେହିପରି ଖେସାରୀ ଡାଲିର ବ୍ୟବହାର ଫଳରେ ଲାଥିରିଜିମ୍ ଭଳି ସ୍ନାୟୁ ରୋଗ ଦେଖାଯାଏ। ଏହି ରୋଗରେ ବ୍ୟକ୍ତି ଜଣକ ପାରାଲିସିସ୍ ବା ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ମୁଢ଼ିକୁ ସଫା ଓ ଧଳା କରିବା ପାଇଁ ୟୁରିଆର ବ୍ୟବହାର ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଆଜିକାଲି ବଜାରରେ ମିଳୁଥିବା ପନିପରିବାକୁ ଆକର୍ଷଣୀୟ ଓ ସତେଜ ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର କୃତ୍ରିମ ରଙ୍ଗର ବ୍ୟବହାର ହେଉଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ। ମିଠା ପ୍ରସ୍ତୁତିରେ କୃତ୍ରିମ ରଙ୍ଗର ବ୍ୟବହାର କର୍କଟ ରୋଗର ସମ୍ଭାବନାକୁ ଯଥେଷ୍ଟ ବଢ଼ାଇ ଦେଉଛି। ଖାଦ୍ୟ ଅପମିଶ୍ରଣକାରୀଙ୍କ ପାଇଁ କଠୋର ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ଏତ ଗଲା ଖାଦ୍ୟ ଅପମିଶ୍ରଣର କେତୋଟି ଉଦାହରଣ। ପରେ ପରେ ଖାଦ୍ୟ ସଂରକ୍ଷଣ ଓ ପ୍ରସ୍ତୁତି ସମୟରେ ସଂକ୍ରମଣର ମଧ୍ୟ ସମ୍ଭାବନା ଥାଏ। ପ୍ରସ୍ତୁତି ପୂର୍ବରୁ ଖାଦ୍ୟ ସାମଗ୍ରୀକୁ ଢାଙ୍କୁଣୀ ଥିବା ଡବାରେ ରଖିବା ଆବଶ୍ୟକ। ସଂରକ୍ଷିତ ଖାଦ୍ୟରେ ପାଣି ବା ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ଫଙ୍ଗସ୍ ସଂକ୍ରମଣ ହୋଇପାରେ। ଯଦି ଖାଦ୍ୟ ସାମଗ୍ରୀ ମୂଷାର ମଳମୂତ୍ର ସଂସ୍ପର୍ଶରେ ଆସନ୍ତି ତାହେଲେ ଲେପ୍ଟୋସ୍ପାଇରୋସିସ୍ ଭଳି ଏକ ମାରାତ୍ମକ ରୋଗ ଦେଖାଦେଇପାରେ। ସବୁବେଳେ ଖାଦ୍ୟ ସାମଗ୍ରୀକୁ ଘରେ ମୂଷା, ଅସରପା, ମାଛି, ଅନ୍ୟାନ୍ୟ ପୋକଜୋକଙ୍କଠାରୁ ସୁରକ୍ଷିତ ରଖିବା ଏକାନ୍ତ ଆବଶ୍ୟକ। ପିଲାଙ୍କ କ୍ଷୀର ଓ ଖାଦ୍ୟ ସାମଗ୍ରୀ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଏକାନ୍ତ ଆବଶ୍ୟକ। ଖାଦ୍ୟ ପ୍ରସ୍ତୁତି ବେଳେ ଯେପରି ମୁଣ୍ଡବାଳ, ଛିଙ୍କ, ଛେପ ଇତ୍ୟାଦି ନ ପଡ଼େ ସେ ଦିଗରେ ଯତ୍ନବାନ ହେବା ଦରକାର। ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ସଠିକ୍ ଉତ୍ତାପରେ ଘୋଡ଼ାଇ ରଖିବା ଆବଶ୍ୟକ। ଖାଦ୍ୟ ସତେଜ ଓ ଗରମ ଅବସ୍ଥାରେ ଗ୍ରହଣ କଲେ ସ୍ୱାସ୍ଥ୍ୟ ପାଇଁ ଭଲ। ଖାଦ୍ୟ ଗ୍ରହଣ ପୂର୍ବରୁ ହାତ ଭଲ ଭାବରେ ଧୋଇ ନେବା ଉଚିତ। ଖାଦ୍ୟ ପରଷା ଯାଉଥିବା ପ୍ଲେଟ୍, ଥାଳି, ଗିନା ପରିଷ୍କାର ପରିଚ୍ଛନ୍ନ ରହିବା ଏକାନ୍ତ ଆବଶ୍ୟକ। ବାସି, ଥଣ୍ଡା, ଘୋଡ଼ା ହୋଇନଥିବା ଖାଦ୍ୟ ସର୍ବଦା ବର୍ଜନୀୟ। ପରିବାରର ସମସ୍ତ ସଦସ୍ୟ ଏକସଙ୍ଗେ ବସି ଭୋଜନ କଲେ ତାହାର ଭଲ ପ୍ରଭାବ ଶରୀର ଓ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଖାଦ୍ୟ ଗ୍ରହଣ ସମୟରେ ଗପସପ କରିବା, ମୋବାଇଲରେ କଥା ହେବା ଓ ଟିଭି ଦେଖିବା ଅନୁଚିତ। ଖାଦ୍ୟ ସହିତ ଯଥେଷ୍ଟ ପରିମାଣର ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି। ବଜାରରୁ ଖାଦ୍ୟ ସାମଗ୍ରୀ କିଣିଲା ବେଳେ ତାହାର ପ୍ରସ୍ତୁତି ଓ ବ୍ୟବହାର ତାରିଖ ନିଶ୍ଚୟ ଯାଞ୍ଚ କରିନେବେ। ବିଶେଷ କରି କ୍ଷୀରଜାତୀୟ ଦ୍ରବ୍ୟ ଯଥା ଦହି, ଲସି, ରାବିଡ଼ି, ଫଳରସ କ୍ଷେତ୍ରରେ ବିଶେଷ ସାବଧାନତା ଅବଲମ୍ବନ କରିବେ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଖାଦ୍ୟ ସୁରକ୍ଷା ଓ ଆମ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡାକ୍ତର

0: କୌଶିକ ମିଶ୍ର ଆକାଶବାଣୀ କଟକ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା ୟୁପିଆଇ ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି ଏନ୍ଟିଏ ଏବଂ ସାଫ୍ ମହିଳା ଚାମ୍ପିୟନସିପ୍ 2026 ଟାଇଟଲ ହାସଲ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆର୍ଥିକ ପରାମର୍ଶଦାତା ପରିଷଦ ଏକ ସ୍ୱାଧୀନ ସଂସ୍ଥା ଯାହାକି ଭାରତ ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ରସଙ୍ଗଗୁଡ଼ିକରେ ପରାମର୍ଶ ଦେଇଥାଏ। ଏହି ପରିଷଦରେ ଅଧ୍ୟକ୍ଷ, 3 ପୂର୍ଣ୍ଣକାଳୀନ ସଦସ୍ୟ ଏବଂ 11 ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଗତକାଲିର ବୈଠକରେ ପ୍ରଧାନମନ୍ତ୍ରୀଙ୍କ 2 ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଯୋଗ ଦେଇଥିଲେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ତାଙ୍କ ନେପାଳ ପ୍ରତିପକ୍ଷ ଶିଶିର ଖାନଲ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ 2015 ଭୂକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟକ୍ରମ ଅଧୀନରେ ପ୍ରତୀକାତ୍ମକ ଭାବେ ନେପାଳକୁ 72 ସ୍ୱାସ୍ଥ୍ୟ ସୁବିଧା ଏବଂ 12 ସାଂସ୍କୃତିକ ଐତିହ୍ୟ ପ୍ରକଳ୍ପ ଡକ୍ଟର ଜୟଶଙ୍କର ହସ୍ତାନ୍ତର କରିଛନ୍ତି। ସୀମାପାର ବ୍ୟକ୍ତିଗତ ଅର୍ଥ ଦେଣନେଣକୁ ଅଧିକ ସହଜ କରିବା ପାଇଁ ଉଭୟ ନେତା ୟୁପିଆଇ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ନେପାଳରେ ଭଏସ୍ ଫାଷ୍ଟ ଭାଷା ଅନୁବାଦ ପ୍ଲାଟଫର୍ମ ପାଇଁ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଡିଜିଟାଲ ଇଣ୍ଡିଆ ଭାସିନୀ ପ୍ଲାଟଫର୍ମ ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉଭୟ ନେତାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦ୍ୱିପାକ୍ଷିକ ସୀମା ସୁରକ୍ଷାକୁ ବଜାୟ ରଖିବା ପାଇଁ ମିଳିମିଶି କାର୍ଯ୍ୟ କରିବା ଉପରେ ଉଭୟ ଦେଶ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି। ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତା, ସୂଚନା ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ବ୍ୟାପକ ସୁଯୋଗ ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟଶଙ୍କର ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ଶ୍ରୀ ଖାନଲ୍ କହିଛନ୍ତି, ଭାରତ ନେପାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ଏହି ସମ୍ପର୍କକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଇନ୍ଧନ ଏବଂ ସାର ଯୋଗାଣ ନେଇ ଭାରତର ସହଯୋଗକୁ ଶ୍ରୀ ଖାନଲ୍ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ଖାନଲ୍ 3 ଭାରତ ଗସ୍ତରେ ଅଛନ୍ତି। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରାମର୍ଶ ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ବିଏସ୍ଏଫ୍ ତ୍ରିପୁରା ଫ୍ରଣ୍ଟିୟର ମୁଖ୍ୟାଳୟଠାରେ ଅନୁଷ୍ଠିତ ଉତ୍ତର ପୂର୍ବ ରାଜ୍ୟ ସୀମାନ୍ତ ଅଞ୍ଚଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୀମାନ୍ତ ଅଞ୍ଚଳରେ ଗତ 5 ଜମି ରେକର୍ଡ ଯାଞ୍ଚ କରିବାକୁ ଶ୍ରୀ ଶାହା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ନିଶାଦ୍ରବ୍ୟ ଚୋରାଚାଲାଣ ଶୃଙ୍ଖଳକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ରାଜ୍ୟଗୁଡ଼ିକର ଦାୟିତ୍ୱ ହେଉଛି ସୀମାନ୍ତ ଜିଲ୍ଲାଗୁଡ଼ିକର ଆର୍ଥିକ ଶୃଙ୍ଖଳାକୁ ସୁନିଶ୍ଚିତ କରିବା। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ନକଲି ଟଙ୍କା କାରବାର

ଉପରେ ଅନୁଧ୍ୟାନ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ନିଶାଦ୍ରବ୍ୟ କାରବାରକୁ ରୋକିବା ଏବଂ ଅସ୍ତ୍ରଶସ୍ତ୍ର ଆହ୍ୱାନର ମୁକାବିଲା ପାଇଁ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ତଥା ବିକ୍ରୟ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି। ଠକେଇ ରାକେଟ୍ ମାଧ୍ୟମରେ ଏଭଳି ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ଏହି ମିଥ୍ୟା ପ୍ରସଙ୍ଗକୁ ଗ୍ରହଣ ନ କରିବାକୁ ଏନ୍ଟିଏ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦେଇଛି। ପୁନଃ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିଛି ଏବଂ ନିରପେକ୍ଷ ତଥା ସୁରକ୍ଷିତ ପରୀକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏନ୍ଟିଏ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନ୍ଟିଏ ଏହାର ୱେବ୍ସାଇଟ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ପ୍ରଦାନ କରାଯାଉଥିବା ତଥ୍ୟ ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଛି। ଆଗାମୀ ଭାରତ କ୍ଷେତ୍ର ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ପାଇଁ 6 ବୈଦ୍ୟୁତିକ ବସ୍ ବ୍ୟବହାର କରାଯିବା ନେଇ ହରିୟାଣା ବିଧାନସଭା ନିଷ୍ପତ୍ତି ନେଇଛି। ଚଣ୍ଡିଗଡ଼ଠାରେ ଏହି ସମ୍ମିଳନୀ ଆସନ୍ତାକାଲିଠାରୁ 10 ପର୍ଯ୍ୟନ୍ତ ଚାଲିବ। ବାଚସ୍ପତି ହରବିନ୍ଦର କଲ୍ୟାଣ କହିଛନ୍ତି, ଏହି ବସ୍ଗୁଡ଼ିକରେ ସଂଘର ପ୍ରତିନିଧିଗଣ ଯାତାୟତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଳ ସଂରକ୍ଷଣ ଆହ୍ୱାନ ପରିପ୍ରେକ୍ଷୀରେ ସମନ୍ୱିତ ତଥା ପରିବେଶ ସୁରକ୍ଷା ଏବଂ ଖର୍ଚ୍ଚ ହ୍ରାସକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବାଚସ୍ପତି କହିଛନ୍ତି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିମାନ ପରିବହନ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ IATA କହିଛି। 2044 ସୁଦ୍ଧା ବିମାନ ଯାତ୍ରୀଙ୍କ ସଂଖ୍ୟା 4.1 ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି। ବ୍ରାଜିଲ୍ଠାରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ସଂଘର ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଆଞ୍ଚଳିକ ଉପାଧ୍ୟକ୍ଷ ସେଲ୍ଡନ୍ ହି କହିଛନ୍ତି, ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଘରୋଇ ନାଗରିକ ବିମାନ ପରିବହନ ବଜାର ମଧ୍ୟରେ ଅନ୍ୟତମ ପାଲଟିଛି। ଗତ 5-10 ମଧ୍ୟରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଭିବୃଦ୍ଧି ଦୃଢ଼ ରହିଛି ଏବଂ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। 370 ଅଧିକ ବିମାନ କମ୍ପାନୀକୁ ନେଇ IATA ଗଠନ କରାଯାଇଛି। ବିଶ୍ୱ ବିମାନ ପରିବହନର ପ୍ରାୟ 85% ଏହି ସଂଘର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। IATAର ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବିମାନ ପରିବହନ 3-ଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଗାଜାରେ ଗତକାଲି ଇସ୍ରାଏଲ ଆକ୍ରମଣରେ 2 ମହିଳାଙ୍କ ସମେତ ଅତିକମ୍ରେ 7 ପାଲେଷ୍ଟିନିୟଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗାଜା ସହରର ଅସ୍ଥାୟୀ ଶିବିରକୁ ଲକ୍ଷ୍ୟ କରି ଇସ୍ରାଏଲ ପକ୍ଷରୁ ଆକାଶମାର୍ଗରୁ ଏହି ଆକ୍ରମଣ କରାଯାଇଛି। ଏଥିରେ ଶିଶୁଙ୍କୁ ମିଶାଇ 15 ଆହତ ହୋଇଛନ୍ତି। ଇସ୍ରାଏଲର ସାମରିକ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ଏବଂ କାଳୀଘାଟ ମନ୍ଦିର ସମେତ ପ୍ରମୁଖ ଧାର୍ମିକ ସ୍ଥଳୀଗୁଡ଼ିକରେ ସୁବିଧା ସୁଯୋଗକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗଙ୍ଗାସାଗର ମେଳାକୁ ଅନ୍ତର୍ଜାତୀୟ ମାନଦଣ୍ଡ ପର୍ଯ୍ୟନ୍ତ ଉନ୍ନୀତ କରିବାକୁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଅଧିକାରୀ କହିଛନ୍ତି, ତାରକେଶ୍ୱରରେ ଆଗାମୀ ଶ୍ରାବଣୀ ମେଳା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ତୃଣମୂଳ କଂଗ୍ରେସ ପ୍ରଶାସନକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 15 ଧରି ରାଜ୍ୟରେ ନିଯୁକ୍ତି ସୁଯୋଗର ଅଭାବ ସୃଷ୍ଟି ହୋଇଥିବା ବେଳେ ତତ୍କାଳୀନ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଥିଲେ। ସାଫ୍ ମହିଳା ଚାମ୍ପିଅନସିପ୍ 2026 ଟାଇଟଲ ଭାରତ ହାସଲ କରିଛି। ଗୋଆର ମଡ଼ଗାଓଁଠାରେ ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ପରାସ୍ତ କରିଛି। ଏହି ବିଜୟ ସହ ଭାରତ ରେକର୍ଡ 6ଥର ଟାଇଟଲ ହାସଲ କରିଛି। 7 ପରେ ଭାରତ ଏହି ବିଜୟ ହାସଲ କରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ଦ୍ୱିତୀୟ ଦିନର ବ୍ୟାଟିଂ ଭାରତ ଗତକାଲିର ସ୍କୋର 3 368 ରନ୍ରୁ ଆରମ୍ଭ କରିବ। ଗତକାଲିର ପ୍ରଥମ ଦିନରେ ଟସ୍ ଜିତି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବା ବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ତ ଅର୍ଦ୍ଧଶତକ ଏବଂ ଅଧିନାୟକ ଶୁଭମନ ଗିଲ୍ 103 ରନ୍ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଅର୍ଥନୀତି

0: ଆନ୍ତର୍ଜାତିକ ପରାମର୍ଶଦାତା ପରିଷଦ ବୈଠକ, ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା ୟୁପିଆଇ ବ୍ୟବସ୍ଥା, ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି ଏନ୍ଟିଏ ଏବଂ ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ସମୟ 7:25। ଶୁଣନ୍ତୁ ଭକ୍ତିଗୀତ ଶୁଭଶ୍ରୀ ଦାସଙ୍କ କଣ୍ଠରେ, ଗୀତ ଓ ସଙ୍ଗୀତ ଅରବିନ୍ଦ ମୁଦୁଲି।

ଏହି ଭକ୍ତିଗୀତ ଆପଣ ଶୁଣିଥିଲେ ଶୁଭଶ୍ରୀ ଦାସଙ୍କ କଣ୍ଠରେ, ଗୀତ ଓ ସଙ୍ଗୀତ ଅରବିନ୍ଦ ମୁଦୁଲି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି FM ବ୍ୟାଣ୍ଡ 100.1 MHz ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ

ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 7:30। ଶୁଣନ୍ତୁ, ଆଦିବାସୀ ଗୀତରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରୁଛନ୍ତି ବିଶ୍ୱନାଥ ମୁର୍ମୁ, ସମୀର ଚୈତନ୍ୟ ଟୁଡୁ ଏବଂ ସାଥୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବର୍ଷାପାତ ନହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
0: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
4: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

ଇଏ ଦେଖ ଦେଖ, ଆଠଟା ବାଜୁଛି ନା ନାହିଁ, କେତେ ଖରା ଗରମ, ଆଉ ଘରୁ ବାହାରି ହଉନି। କେତେ ଦିନ ହେଲା ଯୋଉ ଖରା ଗରମ ଗୁଳୁଗୁଳି ହତସନ୍ତ ହେଇଗଲେଣି ଲୋକ, ଆଉ ଲୁଗାପଟା ରଖିବାକୁ ଦେହରେ ଇଚ୍ଛା ହଉନି। ତା ସାଙ୍ଗକୁ ଯେମିତି ଆକାଶରୁ ନିଆଁ ବର୍ଷୁଛି, ଟିକେ ପବନ ବହିଲେ ଯେମିତି ଆନନ୍ଦ ଲାଗୁଛି, ଆଉ ଯେତେବେଳେ ବିଜୁଳି ଟିକେ ଚାଲି ଯାଉଛି, ଆହା କି କଷ୍ଟ। ପିଲେ ଧାଉଁଛନ୍ତି ତୋଟା ମେଳକୁ, ଗଛ ଛାଇକୁ, କେତେ ପବନ ଖାଇବେ, କିନ୍ତୁ ବେଳେ ବେଳେ ପିଲେ ଦେଖ ଖଣ୍ଡିଆଭୂତ ହଉଛି, ମାନେ ଘୂର୍ଣ୍ଣି ବାତ୍ୟା ଭଳିଆ ହେଇ ଝଡ଼ ତୋଫାନ ହେଇ ଭାଙ୍ଗି ପଡ଼ୁଛି ଘର ଦ୍ୱାର, ଗଛ ଲତା ଉତ୍ପୁଡ଼ି ଯାଉଛି। ତେଣୁ ଟିକେ ସତର୍କ ଥିବ, ସାଙ୍ଗେ ସାଙ୍ଗେ ଆମ୍ବ କୋଢ଼ିଆକୁ ତୋଟା ମେଳକୁ ଧାଇଁ ଯିବନି, ହେଲା, ଜଗିକିରି ରହିବ, ଏଣେ ଖରାକୁ ଜଗିବ, ନହେଲେ ଘରୁ ବାହାରିଲା ମାତ୍ରେ ପେଟେ ପାଣି ପିଇବ, ତୋରାଣି ଘୋଳ ଦହି ପଇଡ଼ ପାଣି ଆଖୁ ରସ ସର୍ବତ ଯିଏ ଯାହା ପାଇବ ସବୁ ପିଇବ, କାକୁଡି ତରଭୁଜ ତାଳସଜ ଆମ୍ବ ଲିଚୁ ଯାହା ପାଇବ ଖାଇବ, ଏହା ଦେହକୁ ଭଲ। କଷ୍ଟ ହେଲେ ଗାଧେଇ ପଡ଼ିବ, ମୁହଁ ହାତ ଧୋଇଦବ, ଯାହାକୁ ଟିକେ ଅଂଶୁଆତ ହେଲା ଭଳିଆ ଲାଗିବ ତାକୁ ସାଙ୍ଗେ ସାଙ୍ଗେ ଛାଇରେ ରଖି ତାକୁ ଶୁଆଇ ଦବ, ପବନ ଦବ, ବିଞ୍ଚି।

ଦେବ, ଆଉ ଆମ୍ବୁଲାନ୍ସକୁ ଫୋନ୍ କରି ତାକୁ ଡାକ୍ତରଖାନା ନେଇ ଚିକିତ୍ସା କରିବ, ଦେଲେ ମୂଲ୍ୟବାନ ଜୀବନ ରହିଯିବ ରେ ପିଲେ। ଆଉ ହପ୍ତେ ଖଣ୍ଡେ ଜଗିଗଲେ ମୌସୁମୀ ଭାଇ ଆସିଯିବ, ପାଗ ବଦଳିଯିବ, ଟିକେ କଷ୍ଟ କରି ରହିବା ନା। ଆଉ ଅସମ୍ଭାଳେ ତାତି ହେଲାଣି, ଜମା ହଉନି ସହି, ଝାଳ ଗମ ଗମ ବହୁଛି, ଘରେ ହେଉନି ରହି, ନିଆଁ ବର ସହି ଆକାଶ ଯାଏ ଦେହରେ ଗଳି, ଗରିବ ଲୋକଙ୍କ ଦୁଃଖକୁ କିଏ ପାରିବ କଳି, ପଙ୍ଖା କୁଲର ଏସିରେ କେତେ ରହିବ କୁହ, ଘରୁ ବାହାରିଲେ ବଢ଼ଇ ଅଂଶୁଘାତର ଭୟ, ବଢ଼ୁଛି ଖରାର ପ୍ରକୋପ, ସୂର୍ଯ୍ୟ କରନ୍ତି ରୋଷ, ଏମିତି ଯନ୍ତ୍ରଣା ଭୋଗୁଛେ ଆମେ ପ୍ରତିବରଷ, ନୂଆ କୋଠାବାଡ଼ି ସଡ଼କ ନିତି ହୁଏ ତିଆରି, ଗଛଲତା କାଟି ଦେଉଛେ କିଛି ଚିନ୍ତା ନ କରି, କଳକାରଖାନା ଗାଡ଼ିରୁ ଧୂଆଁ ବାହାରେ କେତେ, ବାୟୁକୁ କରାଇ ଦୂଷିତ ବଢ଼େ ଉତ୍ତାପ ଯେତେ, କଂକ୍ରିଟ ଜଙ୍ଗଲ ହେଲାଣି ସବୁଠି, ଖରା ପାରୁନି ଶୋଷୀ, ଡହ ଡହ ତାତି ଭିତରେ ସିନା ହେଉଛେ ପେଶୀ, କୁରାଢ଼ୀରେ ନିଜ ଗୋଡ଼କୁ ଆମେ ଦେଉଛେ ହାଣି, ସରିବ କେମିତି କୁହ ତ ଆମ ଦୁଃଖ କାହାଣୀ, ଲଗାଇବା ଗଛ ମାଟିରେ ଚାଲ ଯତ୍ନ କରି, ସବୁଜ ରଖିଲେ ଧରାକୁ ସୁଖ ଆସିବ ଫେରି। ଭାଇ ପ୍ରଦୀପ ଜେନା କେଡ଼େ ସୁନ୍ଦର କବିତାଟିଏ ଲେଖିଛନ୍ତି ଏଇ ଖରା ଗରମକୁ ଲକ୍ଷ୍ୟ କରି। ସେଥିପାଇଁ କବି କହିଥିଲେ, ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ ପ୍ରଚଣ୍ଡ ରୌଦ୍ର ପ୍ରକାଶ।

0: ପିଲାମାନେ କେଡ଼େ ସୁନ୍ଦର ଡଉଲ ଡାଉଲ ଏଡିଟିଏ କୁନି ଝିଅଟେ ଆସିଛନ୍ତି ଆମ ପାଖକୁ, ଆସ ତାଙ୍କ ସାଙ୍ଗରେ ଦୀପଦ କଥା ହେଇଯିବା। ଆସ ଆସ ଭଉଣୀ, ଆସ ଆସ ଏଇ ମୋ ପାଖକୁ ଆସ। ସମସ୍ତେ ଭଲ ଅଛନ୍ତି, ତମେ କେମିତି ଅଛ?
1: ଭଲ ଅଛି।
0: ତମ ନାଁଟା କଣ କହିଦିଅ ଭଉଣୀ? ଭଲ ନାଁଟା କହିବ ନା
1: କଣ?
0: ଆଉ ତୁମ ବାପାଙ୍କ ନାଁ କଣ?
1: ରାକେଶ ମିଶ୍ର।
0: ଆଉ ମାଙ୍କ ନାଁ?
1: ରିଚାରିତାୟନୀ।
0: ଆଉ ତୁମ ଅଜାଙ୍କ ନାଁ କଣ? ଅଜା ମାନେ ବୁଝୁଛ ମାଙ୍କ ବାପା?
1: ଡକ୍ଟର ପ୍ରାଣାନନ୍ଦ ରଥ।
0: ଆଉ ଜେଜେଙ୍କ ନାଁ କଣ? ଜେଜେ ମାନେ ବୁଝୁଛ ନା ବାପାଙ୍କ ବାପା, ତାଙ୍କ ନାଁ କଣ?
1: ରମେଶ ଚନ୍ଦ୍ର ମିଶ୍ର।
0: ଜେଜେ ଅଛନ୍ତି?
1: ଯାଇଛନ୍ତି କାମ କରିବା ପାଇଁ ନର୍ସରୀ, ଗଛ ଲଗେଇବ।
0: ଆଚ୍ଛା ଆଚ୍ଛା, ହଉ। ତମେ ତମେ ପାଠ ପଢୁଛ ନା?
1: ଭୁବନେଶ୍ୱର
0: କୋଉଠି ପଢୁଛ? କୋଉ ସ୍କୁଲ?
1: ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗନଗର।
0: କୋଉ କ୍ଲାସ?
1: 1D।
0: ଆଚ୍ଛା, ତମେ ଯେତେବେଳେ ସ୍କୁଲକୁ ଯାଉଛ ତମର ମର୍ଣ୍ଣିଂ ସିଫ୍ଟ ହୁଏ ନା ଡେ ସିଫ୍ଟ ହୁଏ? ମର୍ଣ୍ଣିଂ ସିଫ୍ଟ। କୋଉଥିରେ ଯାଅ ସ୍କୁଲକୁ? ପିଲାଙ୍କୁ ଶୁଣେଇ ଦିଅ, ତମ ସାଙ୍ଗ ମାନେ ଶୁଣିବେ, ହାତ ଯୋଡ଼ି।

0: ବଢିଆ ବୋଲି ଦେଲେ
1: ସାର୍ ଯୋଉ ଗୀତ ଶିଖେଇଛନ୍ତି ମୁଁ ସେଇଟା ଗାଇଦେବେ।
0: ଯାହା ଜାଣିଛ ସବୁ କଣ ଟିକେ ଗାଇଦ।
1: दिल है छोटा सा, छोटी सी आशा, मस्ती भरा।

0: ମନେ ନାହିଁ?
1: ନାଇଁ।
0: ବଢିଆ ସ୍ୱର ରଖିଛ ଆଉ। ତମେ ଗୀତ ଶିଖୁଛ କି ତା ପାଖରେ?
1: ସାର୍ ପାଖରେ।
0: ସାର୍ ପାଖରେ ଶିଖୁଛ? କୋଉଠି ଶିଖୁଛ ସେଟା?
1: ଆମର ଘରକୁ ଆସନ୍ତି ଭୁବନେଶ୍ୱରରେ।
0: କଣ ସାର୍ଙ୍କ ନାଁ? କଣ?
1: ଶୁଭକାନ୍ତ ସାର।
0: ଶୁଭକାନ୍ତ ସାର୍ ତମକୁ ଶିଖାନ୍ତି?
1: ଡ୍ୟାନ୍ସ
0: ବି ଶିଖିଛ?
1: ଓଡ଼ିଶୀ ଡ୍ୟାନ୍ସ ଶିଖାନ୍ତି ଜ୍ୟୋତି ମ୍ୟାମ।
0: ତମେ ଡ୍ୟାନ୍ସ ଶିଖିଛ, ସଙ୍ଗ ବି ବଢିଆ ଗାଇ ଦଉଛ, ଆଉ ତମେ ବହୁତ କଥା ଜାଣିଛ। ଆଉ ପାଠ କେମିତି ପଢୁଛ ଆଗେ? ପାଠ ଭଲ ହଉଛି?
1: ଭଲ ହଉଛି।
0: ଆଉ କଣ କଣ ସବୁ ସବଜେକ୍ଟ ତମର ପଢା ହଉଛି? କଣ କଣ ପଢା ହଉଛି?
1: ଇଂଲିଶ, ଇଭିଏସ, ମ୍ୟାଥ, ହିନ୍ଦୀ, ଓଡିଆ।
0: ତମେ ବଡ ହେଲେ କଣ ହବ ବୋଲି ଭାବିଛ? ତେଣେ ତ କହିଲ ଯେ ଉଡ଼ନେ କି ଇଚ୍ଛା, ତମେ ଉଡ଼ିବ କି?
1: ନାଇଁ, ସେଇଟା ଖାଲି ଗୋଟେ ଗୀତ।
0: ନାଇଁ, ବଡ ହେଲେ କଣ ହବ ବୋଲି ଭାବୁଛ? କଣ ହବ?
1: ଡ୍ୟାନ୍ସ କରିବି, ଡ୍ୟାନ୍ସ କରିକି ଫେମସ ହେବି।
0: ହଁ, ଏଇ ଡ୍ୟାନ୍ସ କରିବ ଆଉ ଗୀତ ଗାଇବ,
1: ହିରୋଇନ ବନିବି।
0: ହିରୋଇନ ବନିବ? ଖରା ଦିନ ନା ବହୁତ ଖରା ହଉଛି, ତମେ ଖରାରେ ପାଣି ପିଉଛ ନା? ଏଇ ଖରା ଦିନେ ଆଉ ଗୋଟେ ହପ୍ତା ପରେ ଆସିବ ରଜ ଫେଷ୍ଟିଭାଲ। ଏଇଟା ସବୁଆଡେ ରଜ କୁଇନ, ସବୁଆଡେ ଟ୍ୟାଲେଣ୍ଟ ସର୍ଚ୍ଚ, ସବୁ ବିଭିନ୍ନ ଜାଗାରେ ହଉଛି। ତମେ ସେଗୁଡ଼ାରେ ସବୁ ଭାଗ ନଉଛ କି କୋଉଠି? ନାଇଁ ନା, ସେଗୁଡାରେ ଭାଗ ନବ, ତମର ଟ୍ୟାଲେଣ୍ଟ ଏତେ ଅଛି ବୋଲି ଲୋକ କେମିତି ଜାଣିବେ? ତମ ସାଙ୍ଗସାଥି କେମିତି ଜାଣିବେ?
1: ଯେତେବେଳେ ମୁଁ ମା ସାଙ୍ଗରେ ଟିକେ ରାଜ ସୁନ୍ଦର ଦେଖୁଥିଲି ଦେଖୁଥିଲି ଯେ ଗଣେଶଙ୍କର ବାପା ନା କି ପଣାନ୍ତି, ଏତେ ଦୀପ କହିପାରିବା, ନୀଳକଣ୍ଠ କହିପାରିବା,
0: ଯାହା ହେଲେ କହିପାରିବା, ଗଣେଶଙ୍କର ବାପାଙ୍କ ନାଁ ସେଟା ବି କହିପାରୁନାହାନ୍ତି ନୁହ। ଆଚ୍ଛା, ତମେ ତ ବହୁତ କଥା କହୁଛ, ଆମର ଜିଲ୍ଲାର ନାଁ କଣ, ଡିଷ୍ଟ୍ରିକ୍ଟର ନାଁ କଣ?
1: କେଉଁଝର।
0: ଆଚ୍ଛା, ତାପରେ ଗୋଟେ ଷ୍ଟେଟ ଅଛି ଆମର, ଓଡ଼ିଶା ହଉଛି ଷ୍ଟେଟ। ଏଇ ଓଡ଼ିଶା ଷ୍ଟେଟର କ୍ୟାପିଟାଲ କୋଉଟା?
1: ଭୁବନେଶ୍ୱର।
0: ସବୁ ଷ୍ଟେଟ କ୍ୟାପିଟାଲରେ ତମେ ରହୁଛ। ଆଚ୍ଛା, ଯେମିତି ଷ୍ଟେଟ ହେଲା, ସେମିତି ଆମର ଆମ କଣ୍ଟ୍ରି ନାଁ କଣ, ଦେଶ ନାଁ?
1: ଇଣ୍ଡିଆ।
0: ଇଣ୍ଡିଆ ବା ଭାରତ ବର୍ଷ। ଆମ ଭାରତର ରାଜଧାନୀ କୋଉଠି?
1: ନ୍ୟୁଦିଲ୍ଲୀ।
0: ଆଚ୍ଛା, ଆମର ଦେଶର ରାଷ୍ଟ୍ରପତି କିଏ?
1: ଦ୍ରୌପଦୀ ମୁର୍ମୁ।
0: ସାବାସ। ମୁଖ୍ୟମନ୍ତ୍ରୀ କିଏ ଅଛନ୍ତି?
1: ମୋହନ ଚରଣ ମାଝୀ।
0: କହିଦେଲେ ବଢିଆ ଆଉ। ଆଚ୍ଛା, ଆମର ପ୍ରାଇମ ମିନିଷ୍ଟରଙ୍କ ନାଁ କଣ? ଶ୍ରୀଯୁକ୍ତ
1: ନରେନ୍ଦ୍ର ମୋଦି।
0: ଏଇ ଗଲା ହପ୍ତାରେ ମନ୍ କି ବାତ୍ରେ କହିଛନ୍ତି ସବୁବେଳେ ଯିଏ ଖରା ଦିନରେ ବାହାରକୁ ବାହାରୁଛ, ସତର୍କତା ରଖିବ, ପାଣି ପିଇକିରି ଯିବ, ତମେ ସ୍କୁଲ ଗଲାବେଳେ ପାଣି ଯେତେବେଳେ ଯଦି ମୁଣ୍ଡ ବୁଲେଇଲା କି ଝାଞ୍ଝା ଲାଗିଲା କଣ ଲାଗିଲା, ସବୁବେଳେ ଛାଇ ଜାଗାରେ ବସିବ, ଥଣ୍ଡାରେ ବସିବ, ପାଣି ପିଇବ, ମୁହଁରେ ଟିକେ ପାଣି ମାଗିଦେବ। ବଦମାସି ହଉଛନ୍ତି, ଅସୁବିଧା ହବ, ସନ୍ଷ୍ଟ୍ରୋକ୍ କୁହାଯାଏ, ଅଂଶୁଘାତ ହେଇଯିବ। ତେଣୁ ଖରାଦିନେ ଆମେ ଜଗିବା, ଆଉ ବେଳେବେଳେ ଦେଖ ଘଡ଼ଘଡ଼ି ମାରୁଛି, ଚଡ଼ଚଡ଼ି ମାରୁଛି, ଲାଇଟିନିଂ ହଉଛି, ବର୍ଷା ହେଇଯାଉଛି,
1: ସେତେବେଳେ ବିଲକୁଲ ବି ଆମେ ଗଛ ତଳେ ଛିଡ଼ା ହବାନି।
0: ଆମନି ଜାଣିଛ ବଢିଆ, ଆଉ ଦେଖ କୁନି ଭଉଣୀ କେଡ଼େ ବଢିଆ କହିଦେଲେ, ମୋବାଇଲରେ ସେତେବେଳେ କଥା ହେବା ନାହିଁ, କୌଣସି ଇଲେକ୍ଟ୍ରିକ ୱାୟାର ଧରିବା ନାହିଁ, ଲୁହାକୁ ଧରିବା ନାହିଁ, ଖୁଣ୍ଟିକୁ ଧରିବା ନାହିଁ, ଘର ଭିତରେ ସେଫ୍ରେ ରହିବା ହେଲା। ଆଚ୍ଛା, ଏଇନା ସବୁ ଆମ୍ବ ସବୁ ଓଳିଛି କୋଉଠି? ଗଛରେ ସବୁ ବଢିଆ ଆମ୍ବ ହେଇଛି, ଏଇନା ପବନ
1: ଆମର ଘର ସେଇ ସାଇଡ଼ରେ ଆମ୍ବ ଅଛି।
0: ତମର ପାଞ୍ଚ ଜଣ ସାଙ୍ଗଙ୍କ ନାଁ କହିଲ, ଭଲ ଫ୍ରେଣ୍ଡ ତମର କହିଲ, କିଏ କିଏ?
1: ସବୁଠୁ ଭଲ ସାଙ୍ଗ ଆଗେ କହିଦେବି, ଆଦ୍ୟୁ,
0: ଆଉ
1: ନିତୁ,
0: ଆଉ
1: ରୁଇ,
0: ଆଉ
1: ମାୟରା ଦିଦି,
0: ଆଉ
1: ତେଜସ।
0: ସାଙ୍ଗକୁ ହେଲ୍ପ କରିବ ହେଲା, ମିଳିମିଶିକିରି ଚଳିବ, କଳିଗୋଳ କର ନାହିଁ, ମିଳିମିଶି ଚଳ। ରଜ ଆସିବ। ଆଚ୍ଛା, ରଜରେ କଣ କରନ୍ତି ସବୁ?
1: ସବୁ ସଜ ହେଇକି ଆସନ୍ତି, ଦୋଳି ଝୁଲନ୍ତି, ଆଉ
0: କଣ ଖାଆନ୍ତି? ପିଠା,
1: ପିଠା,
0: ଆଉ ପାନ,
1: ପାନ।
0: ହଁ, ତମେ ଜାଣିଛ ଦେଖିବା କହିବା,
1: ଆଶା ପିଠା,
0: ଲୋ ବାପା, ଆଉ
1: କାକରା ପିଠା, ଟକୁଳି ପିଠା,
0: ପୋଡ଼ ପିଠା,
1: ପୋଡ଼ ପିଠା
0: କିଏ ବନାଏ ସବୁ ତମର?
1: ଆଉ ମଣ୍ଡା ପିଠା,
0: ମଣ୍ଡା ପିଠା। ବାବା, ତମେ କଣ ଖାଇବାକୁ ଭଲ ପାଅ? ଚିକେନ ଖାଅ, ମଟନ ଖାଅ, ଫିସ୍ ଖାଅ?
1: ନନଭେଜ ଖାଏ ନା।
0: ନନଭେଜ ଖାଅନି?
1: ନା।
0: କ୍ଷୀର ପିଉଛ ତ?
1: ସେଇଟା ଭଲ।
0: କ୍ଷୀର ପିଇବ, ପନିର ଖାଇବ,
1: ତେଣୁ
0: ସେଗୁଡ଼ା ସବୁ ଖାଇଲେ ତମ ଦେହ ଭଲ ହବ, ଭଲ ମଣିଷ ହେଇକିରି ଭଲ ପାଠ ପଢ଼ି ଦେଶ ଦୁନିଆର ନାଁ ରଖିବ। ଆମର ପାଳିତ ହେଇଗଲା ୱାର୍ଲଡ ଏନଭାରମେଣ୍ଟ ଡେ, ବିଶ୍ୱ ପରିବେଶ ଦିବସ। ଦେଖ, ଆମେ ଏଇନା ଗୋଟେ ଘର ଭିତରେ ବସିଛନ୍ତି, ଏଇ ଯୋଉ ଝରକା ବାଟେ ଦେଖାଯାଉଛି ଗଛ ସବୁ ଅଛି, ଗଛ ଥିଲେ ଭଲ ନା ନାହିଁ?
1: ଭଲ, ଆମକୁ ଛାଇ ମିଳେ,
0: ଆଉ
1: ପବନ,
0: ଗଛ ଛାଇ ଦିଏ, ଫଳ ଦିଏ, ପବନ ଦିଏ, ଆଉ ପରିବେଶକୁ ସୁସ୍ଥ ରଖେ। ତେଣୁ ଆମେ ଗଛ ସବୁ ଲଗେଇବା କଥା ନା ନାହିଁ?
1: ତମର ଛାଇ କେମିତି ହବ, ଗରମରେ ସବୁ ଲୋକ ମରିଯିବେ, ଗରମ
0: ଗରମ ବର୍ଷ ହଉଛି ବହୁତ। আচ্ছা তেণু আমি সব গছ লগা তুমি গছ লগাউছ কি
1: জেজে
0: লগাতি হ্যাঁ তোম বাড়ি গছ লগাইছ
1: আছে
0: সব রাখিছ আউ।

0: ଫୁଲ ଗଛ?
1: ହଁ,
0: ଯେତେବେଳେ ଆମେ ଯୋଉଠି ଫାଙ୍କା ଜାଗା ପାଇବା, ତମେ ତ କୁନି ପିଲା ଅଛ, ଆମେ ସମସ୍ତଙ୍କୁ କହିବା ତମ ଜେଜେ ଯେମିତି ଗଛ ଲଗାଉଛନ୍ତି, ଯେମିତି ନର୍ସରୀକି ଯାଉଛନ୍ତି ଗଛ ଅଜା ବି ଲଗାଉଛନ୍ତି, ସମସ୍ତେ ସେମିତି ଫାଙ୍କା ଜାଗାରେ ଗଛ ଲଗେଇଲେ ଗଛ ବଡ଼ ହେଲେ ସମସ୍ତଙ୍କୁ ଫଳ ଦେବ, ଫୁଲ ଦେବ, ଛାଇ ଦେବ, ପବନ ଦେବ, ଅକ୍ସିଜେନ୍ ଦେବ, ଏବଂ ଆମର ଦେହ ଭଲ ରହିବ, ଆମ ପରିବେଶ ଭଲ ରହିବ। ଠିକ୍ ସମୟରେ ବର୍ଷା ହେବ, ଠିକ୍ ସମୟରେ ଖରା ହେବ, ଠିକ୍ ସମୟରେ ଶୀତ ହେବ, ଏବଂ ଆମର ଦେହ ସୁସ୍ଥ ରହିବ। ହେଲା, ଆମର ଆଉ କେତେ ଦିନ ପରେ ଆସିବ ଗୋଟେ ବଡ଼ ଯାତ୍ରା। କି ଯାତ୍ରା ତାକୁ କୁହାଯାଏ?
1: ରଥଯାତ୍ରା।
0: କୋଉଠି ହୁଏ ସେଟା ସବୁଠୁ ବଡ଼?
1: ପୁରୀରେ
0: ଶ୍ରୀ ଜଗନ୍ନାଥଜୀଙ୍କର ରଥଯାତ୍ରା। ଆମ କେଉଁଝରରେ ବି ରଥଯାତ୍ରା ବଡ଼ ହୁଏ। ସେଇ ଯୋଉ ଠାକୁର ଅଛନ୍ତି, ତିନି ଠାକୁର କିଏ କିଏ ଅଛନ୍ତି?
1: ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା।
0: ହଉ, ରଥଯାତ୍ରା ଆସୁଛି, ସେ ଠାକୁର ମାନେ ବିରାଜମାନ କରିବେ, ତାପରେ ସ୍କୁଲ ଖୋଲିଯିବ, ତମେ ପାଠଶାଠ ପଢିବ।
1: ମୋର ବର୍ଥଡେ ହେଲା July 25।
0: ଆଉ ଡିସିପ୍ଲିନ ରୁହ, ବଡ଼ ହେଇକିରି କେନ୍ଦୁଝରର ନାଁ ରଖ, ଭୁବନେଶ୍ୱର ନାଁ ରଖ, ତମ ବାପା ମା ଜେଜେ ସମସ୍ତଙ୍କର ନାଁ ରଖ। ତୁମକୁ ଆଶୀର୍ବାଦ କରୁଛୁ।

0: ଏହି ସପ୍ତାହରେ ଆଗକୁ ଆସୁଛି ଧରତୀ ଆବା ବିର୍ସା ମୁଣ୍ଡାଙ୍କର ତିରୋଧାନ ଦିବସ। ଆଜି ତାଙ୍କ ବିଷୟରେ ଦୀପଦ କହୁଛୁ, ଟିକେ ମନ ଦେଇକରି ଶୁଣ। ଆମ ପରାଧୀନ ଭାରତରେ ଯେଉଁମାନେ ସବୁ ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ସେମାନଙ୍କ ଭିତରେ ଥିଲେ ଭଗବାନ ବିର୍ସା ମୁଣ୍ଡା ଅନ୍ୟତମ। ଦେଶର ପୂର୍ବାଞ୍ଚଳ ଘନ ବନାନୀରେ ପରିପୂର୍ଣ୍ଣ। 1857 ମସିହା ନଭେମ୍ବର ମାସ 15 ତାରିଖ ଦିନ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଜିଲ୍ଲା ଖୁଣ୍ଟ ସବ୍ ଡିଭିଜନ ଅନ୍ତର୍ଗତ ଏକ ଅଖ୍ୟାତ ଗାଁରେ ମହାନ ବିପ୍ଳବୀ ବିର୍ସା ମୁଣ୍ଡା ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାଁ ଥିଲା ସୁଗୁନା ମୁଣ୍ଡା ଏବଂ ମାଙ୍କର ନାଁ ଥିଲା କର୍ମୀ ମୁଣ୍ଡା। ବ୍ରିଟିଶ ଶାସନର ଦାସତ୍ୱରୁ ମୁକ୍ତି ପାଇବା ପାଇଁ ବିପ୍ଳବୀ ବିର୍ସା ମୁଣ୍ଡା ଲୋକମାନଙ୍କୁ ଏକତ୍ରିତ କରିଥିଲେ। ସେତେବେଳର ଜାଗିରଦାର, ଜମିଦାର ଆଉ ଠିକାଦାରମାନେ ମୁଣ୍ଡା ତଥା ଆଦିବାସୀ ଭାଇ ଭଉଣୀମାନଙ୍କ ଉପରେ ଅତ୍ୟାଚାର ଆଉ ଶୋଷଣ କରୁଥିଲେ। ମୁଣ୍ଡା ଜାତିର ଲୋକମାନଙ୍କୁ ଭୟଭୀତ କରି ନିଜ ଅଧୀନରେ ରଖିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କର ଆବିର୍ଭାବ ହୋଇଥିଲା। ସେ ମୁଣ୍ଡା ସମ୍ପ୍ରଦାୟର ନେତୃତ୍ୱ ନେବା ସଙ୍ଗେ ସଙ୍ଗେ ବ୍ରିଟିଶ ଶାସନର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ମୁଣ୍ଡାମାନଙ୍କୁ ପ୍ରବର୍ତ୍ତାଇଥିଲେ। ସେ ଡାକ ଦେଇଥିଲେ, ବ୍ରିଟିଶ ସାମ୍ରାଜ୍ୟର ପତନ ହେଉ ଏବଂ ଆମ ସାମ୍ରାଜ୍ୟ ପ୍ରତିଷ୍ଠା ହେଉ। ବିର୍ସା ମୁଣ୍ଡାଙ୍କର ବାଲ୍ୟ ଶିକ୍ଷା ସାଲଗାଠାରେ ଆରମ୍ଭ ହୋଇଥିଲା। ସେଠାରେ ତାଙ୍କର ଜୟପାଲ ନାଗଙ୍କ ସହିତ ସାକ୍ଷାତ ହୋଇଥିଲା। ସେ ତାଙ୍କଠାରୁ ମହାନ ଗ୍ରନ୍ଥ ରାମାୟଣ ମହାଭାରତର ବିଷୟବସ୍ତୁ ସମ୍ପର୍କରେ ଅବଗତ ହୋଇଥିଲେ। ଏହା ତାଙ୍କୁ ଉଦ୍ବୁଦ୍ଧ କରିଥିଲା। ଏହାପରେ ସେ ବୁରୁଜୁ ପ୍ରାଇମେରୀ ସ୍କୁଲରେ ଅଧ୍ୟୟନ କରିବା ସହ ଚାଇଁବସାର ମିଶନ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ। ଏହି ସମୟରେ ସେ ଜର୍ମାନୀ ଶିକ୍ଷକ ଫାଦର ରେଡଲକ୍ ନୋଟ୍ରଟଙ୍କ ସଂସ୍ପର୍ଶରେ ଆସିଥିଲେ। ସରଳ ବିଶ୍ୱାସୀ ଆଦିବାସୀ ଭାଇ ଭଉଣୀମାନଙ୍କ ଉପରେ ଗୋରା ଶାସକମାନଙ୍କର ଅତ୍ୟାଚାର ଓ ମାନସିକ ବ୍ୟବହାର ତାଙ୍କୁ ବହୁତ ଦୁଃଖ ଦେଇଥିଲା। ସେ ସମୟରେ ଆଦିବାସୀମାନେ ବିଭିନ୍ନ ଦୁଃଖ ଦୁର୍ଦ୍ଦଶାରେ ସଢୁଥିଲେ। ବିର୍ସା ଲୋକମାନଙ୍କୁ ବିଭିନ୍ନ ରୋଗ ଓ ଦୁର୍ଦ୍ଦଶାରୁ ମୁକ୍ତି କରିବା ନିମନ୍ତେ ବଦ୍ଧପରିକର ହୋଇଥିଲେ, ଅଣ୍ଟା ଭିଡ଼ି ବାହାରିଥିଲେ। 1894 ମସିହାରେ ଛୋଟନାଗପୁର ଅଞ୍ଚଳରେ ଭୟଙ୍କର ମହାମାରୀ ହୋଇଥିଲା। ସେ ସମୟରେ ଅନେକ ଲୋକ ମରିହଜି ଯାଇଥିଲେ। ବିର୍ସା ସେ ସମୟରେ ପୀଡ଼ିତମାନଙ୍କର ଏମିତି ସେବା ଶୁଶ୍ରୂଷା କଲେ ଯେ ଜନମାନସରେ ଲୋକେ ତାଙ୍କୁ ତ୍ରାଣକର୍ତ୍ତା ବା ଭଗବାନ ଭାବରେ ମାନୁଥିଲେ। 1894 ମସିହା ଅକ୍ଟୋବର 1 ତାରିଖରେ ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାର ଆଦିବାସୀ ଜଙ୍ଗଲ ଦେୟ ଯେଉଁ ଶୁଳ୍କ ଦେଉଥିଲେ ତାକୁ ହ୍ରାସ କରିବା ପାଇଁ ଚାଇବସା ଅଭିମୁଖେ ଦଳ ଦଳ ହୋଇକରି ଅଗ୍ରସର ହେଲେ। ଏହା ଥିଲା ତାଙ୍କ ନେତୃତ୍ୱ ଜୀବନର ପ୍ରଥମ ବିଦ୍ରୋହ। 1895 ମସିହା ଅଗଷ୍ଟ 26 ତାରିଖରେ ବିର୍ସା ମୁଣ୍ଡା ଗିରଫ ହୋଇ 2 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ଦେଶ ମାଆର ସମ୍ମାନ ରକ୍ଷା କରିବା ପାଇଁ ସେ ଜେଲ୍ରେ ଅନେକ ଯନ୍ତ୍ରଣା ଭୋଗିଥିଲେ। ମାତ୍ର 25 ବର୍ଷ ବୟସରେ ସେ ଯୁବକ ଅବସ୍ଥାରେ ଶହୀଦ ହୋଇଥିଲେ ପିଲାମାନେ। ସିଏ ଥିଲେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ। ଆମେ ଭାରତୀୟମାନେ ଗର୍ବିତ ଯେ ଆମ ମାତୃଭୂମିରେ ଏହିଭଳି ଜଣେ ତେଜସ୍ୱୀ ବୀର ସନ୍ତାନ ଭୂମିଷ୍ଠ ହୋଇପାରିଥିଲେ। ଗୋତି ପ୍ରଥା, କ୍ରୀତଦାସ ପ୍ରଥା ବିରୁଦ୍ଧରେ ଜଣେ ପ୍ରତ୍ୟକ୍ଷ ଯୋଦ୍ଧା ଭାବରେ ଅଦମ୍ୟ ସାହସ ଆଉ ପ୍ରଶଂସନୀୟ ଉତ୍ସାହର ମୃତ୍ୟୁବନ୍ତ ପ୍ରତୀକ ଭାବରେ ବିର୍ସା ମୁଣ୍ଡା ଗଣା ହୁଅନ୍ତି। ସିଏ ହେଉଛନ୍ତି ଆମ ଭବିଷ୍ୟତର ଯୁବପିଢ଼ିଙ୍କ ନିମନ୍ତେ ପ୍ରେରଣାର ଉତ୍ସ। ଏହି ମହାନ ଆତ୍ମା 1900 ମସିହା ଜୁନ ମାସ 9 ତାରିଖ ସକାଳେ ହଜାରିବାଗ ଜେଲ୍ ଭିତରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଇଂରେଜମାନଙ୍କର ବସତା ସ୍ୱୀକାର କରିନଥାନ୍ତେ। ଏହିଭଳି ମହାନ ବିପ୍ଳବୀଙ୍କ ବିଷୟରେ ତୁମକୁ କହିଲୁ, ତମେ ଜାଣି ରଖ। ପିଲାମାନେ ଆଗକୁ ତ ରଜ ଆସୁଛି, ଜ୍ୟୋତ୍ସ୍ନା ପାଢ଼ୀ ଅପା ଆସିଛନ୍ତି, ଟିକେ ତମକୁ କଣ କହୁଛନ୍ତି ରଜ ବିଷୟରେ ଆଉ କବିତା କହୁଛନ୍ତି, ବସିକିରି ଶୁଣ।
1: ପିଲାମାନେ ଆମେ ସବୁ ଜାଣିଛନ୍ତି ଯେ ଆମ ଓଡ଼ିଶାରେ 12 ମାସରେ 13 ପର୍ବ ପାଳନ କରାହୁଏ। ସେ ଭିତରୁ ରଜ ପର୍ବକୁ ଏକ କୃଷିଭିତ୍ତିକ ପର୍ବ ରୂପେ ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଏ। ଆମର ପୂଜ୍ୟ ଠାକୁର ଜଗତରନାଥ ଶ୍ରୀ ଜଗନ୍ନାଥ ଆମ ସଂସ୍କୃତି, ଖାଦ୍ୟପେୟ, ଚାଲିଚଳନ, ବେଶ ପୋଷାକ ସବୁଠାରୁ ନିଆରା। ସତରେ ପିଲାମାନେ ଆମେ ଓଡ଼ିଆ ଭାରି ବଢ଼ିଆ। ଆସ ଆମେ ଆଜି ରଜ ପର୍ବ ବିଷୟରେ କିଛି ଜାଣିବା। ଏହାର ବିଧିବିଧାନ ଖୁବ୍ ଚମତ୍କାର ଓ ଆନନ୍ଦଦାୟକ। ରଜ ପର୍ବକୁ 3 ଦିନ ଧରି ପାଳନ କରାଯାଏ। ହଁ, କେହି କେହି ମଧ୍ୟ ଏହି ପର୍ବକୁ 4 ଦିନ ଧରି ପାଳନ କରନ୍ତି। ବିଶେଷ କରି ଏହା କୁମାରୀ ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ। ଗାଁ ହେଉ ବା ସହର, କି ଧନୀ କି ଗରିବ, ଭେଦଭାବ ଭୁଲି ଏ ପର୍ବକୁ ସମସ୍ତେ ପାଳନ କରନ୍ତି। ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦହନ କୁହାଯାଏ। ରଜ ପର୍ବ ବିଶେଷ କରି ଗାଁମାନଙ୍କରେ ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଏ। ଏବେ ମଧ୍ୟ ସହରରେ ଏହି ରଜକୁ ଜାକଜକମରେ ପାଳନ କରି ଖୁବ୍ ଖୁସି ହେଉଛନ୍ତି। ରଜ ପର୍ବର ପ୍ରଥମ ଦିନରେ ଝିଅମାନେ ବଡ଼ି ଭୋରୁ ଉଠି ଦେହରେ ହଳଦୀ ମାଖି ହୋଇ ଗାଧୋଇ ନୂଆ ଲୁଗା ପିନ୍ଧିଥାନ୍ତି। ମାଆ ଓ ଭାଉଜମାନେ ସେମାନଙ୍କ ମୁଣ୍ଡରେ ବାସ୍ନା ତେଲ ଲଗାଇ ସୁନ୍ଦର ଭାବରେ ମୁଣ୍ଡକୁ କୁଣ୍ଡାଇ ବେଣି ବାନ୍ଧି ଦିଅନ୍ତି। କେହି କେହି ମଧ୍ୟ ଚୁଟି ଖୋଲା ରଖନ୍ତି, ଆଉ କେହି କେହି ମୁଣ୍ଡରେ ରିବନ୍ ବାନ୍ଧିଥାନ୍ତି। ପିନ୍ଧିଥିବା ଲୁଗାରେ ସେଣ୍ଟ ଅତର ଲଗାଇଥାନ୍ତି। ମୁହଁରେ ଚନ୍ଦନ ଟିପା ଟିପି ଟିପି କରି କାନମୂଳ ପର୍ଯ୍ୟନ୍ତ ଲଗାଇ ପାଦରେ ସୁନ୍ଦର ଡିଜାଇନ୍ କରି ଅଳତା ପିନ୍ଧାଇ ଦିଅନ୍ତି ମାଆ ଓ ଭାଉଜମାନେ। ହାତରେ ମେହେନ୍ଦି ନେଲ୍ ପଲିସ୍ ପିନ୍ଧି ସଜ ହୋଇ ଖୁବ୍ ସୁନ୍ଦର ଦିଶୁଥାନ୍ତି ସେମାନେ। ଲାଗେ ସତେ ଯେମିତି ସ୍ୱର୍ଗର ପରିମାଣେ ରଜ ପର୍ବ ମାନିବାକୁ ଏ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି। ପୃଥିବୀ ମାତାଙ୍କୁ ଏହି ରଜ ପର୍ବରେ ନାରୀମାନଙ୍କ ସହ ତୁଳନା କରାଯାଇଥାଏ। ଏହି ତିନି ଦିନ ମା ବିଶ୍ରାମ କରନ୍ତି। ଝିଅମାନଙ୍କୁ ଏହି ତିନି ଦିନ ଖାଲି ପାଦରେ ଭୂମିରେ ଚାଲିବାକୁ ମନା କରାଯାଏ। ତେଣୁ ସେମାନେ କଦଳୀ ପଟୁଆରେ ଜୋତା କରି ପାଦରେ ପିନ୍ଧି ଚାଲନ୍ତି ଓ ସେମାନଙ୍କୁ କିଛି ବି କାମ କରିବାକୁ ବାରଣ କରାଯାଇଥାଏ। ଘରେ ବି ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରାଯାଇଥାଏ, ଯଥା ଚକୁଳି, ମଣ୍ଡା, କାକରା, ପୋଡ଼ପିଠା, ଆରିସା। ପୋଡ଼ପିଠାର ସ୍ୱାଦ ଖୁବ୍ ଚମତ୍କାର। ହଁ, ଘାଣ୍ଟ ତରକାରୀ ମଧ୍ୟ କରିଥାନ୍ତି। ପିଲାମାନେ, ତୁମେ ସବୁ ଆଜିକାଲି ଗ୍ରାଇଣ୍ଡର ଓ ଗ୍ୟାସ୍ ଚୁଲାକୁ ବ୍ୟବହାର କରି ମା ମାନେ ଯେଉଁ ପିଠା ତିଆରି କରିଦେଉଛ, ସେତେବେଳେ ସବୁ ଚାଳଘର ଓ ମାଟିକାନ୍ଥ ଥିଲା। ଢିଙ୍କିରେ ଅରୁଆ ଚାଉଳକୁ କୁଟି ସେଥିରେ ଚୁନା ସବୁ ପ୍ରସ୍ତୁତ କରି ଶିଳରେ ବିରି ବାଟି ପିଠା କରନ୍ତି। ଆଜିକାଲିର ପିଠା ସ୍ୱାଦଠାରୁ ସେ ପିଠାର ସ୍ୱାଦ ନିଶ୍ଚିତ ଭାବେ ଭଲ ଲାଗୁଥିଲା। ରଜ ତିନି ଦିନ କୁଣିଆ ମୈତ୍ର ପରସ୍ପର ଘରକୁ ଯାଇ ପିଠାପଣା ଖାଇ ଲୁଡ଼ୁ ଓ ତାସ୍ ସାଥି ହୋଇ ଖେଳନ୍ତି। ଗାଁ ମୁଣ୍ଡ ବରଗଛରେ ବିଭିନ୍ନ ପ୍ରକାର ଦୋଳି ଲାଗିଥାଏ। ସେ ଭିତରୁ ପଟା ଦୋଳି, ଡଙ୍ଗା ଦୋଳି ଅନ୍ୟତମ। ଘର ଦୁଆର ମୁହଁ ବନ୍ଧରେ କୁନି କୁନି ପିଲାମାନଙ୍କ ପାଇଁ ଦଉଡ଼ି ଦୋଳି ଲାଗିଥାଏ। ମା ଭଉଣୀମାନେ ସେ ଦୋଳିରେ କୁନି ପିଲାମାନଙ୍କୁ ବସାଇ ଝୁଲାଇ ରଜଗୀତ ମଧ୍ୟ ଗାଆନ୍ତି। ଆମ୍ବ, ପଣସ, ଲିଚୁ, ସପେଟା, ସପୁରୀ, ବିଭିନ୍ନ ପ୍ରକାର ଫଳ ମଧ୍ୟ ଘରେ ଘରେ ଭର୍ତ୍ତି ହୋଇ ରହିଥାଏ। ପିଠାଫଳ ଖାଇ ଗାଁ ଗାଁ ବୁଲି ରଜ ପାନ ବି କଳରେ ଜାକି ଦୋଳି ଖେଳନ୍ତି ଓ ରଜଗୀତ ଗାଇ ଖୁବ୍ ଖୁସିରେ ତିନି ଦିନ କାଟିଦିଅନ୍ତି। ବିଭିନ୍ନ ପ୍ରକାର ଖେଳ ବି ଖେଳନ୍ତି, ବାଗୁଡ଼ି, ପୁଚି, ଖୋ ଖୋ ସେ ଭିତରୁ ଅନ୍ୟତମ। ରଜର ଚତୁର୍ଥ ଦିନ ଧରିତ୍ରୀ ମାଆଙ୍କୁ ଗାଧୋଇ ପୂଜା କରାଯାଏ। ଏହାକୁ ବସୁମତୀ ସ୍ନାନ ବୋଲି ଆମେ ସବୁ କହୁ। ପିଲାମାନେ, ଏହି ଭୂଦେବୀଙ୍କୁ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କର ପତ୍ନୀ ବୋଲି ଆମେ ସବୁ ମାନିଥାଉ। ଏବେ ବି ମାତା ଭୂଦେବୀଙ୍କ ଏକ ମୂର୍ତ୍ତି ଜଗନ୍ନାଥଙ୍କ ପାଖରେ ପୂଜା ପାଉଛନ୍ତି। ଏହି ରଜ ସଂକ୍ରାନ୍ତିକୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ଦିନରୁ ବର୍ଷା ଋତୁର ଆରମ୍ଭ ହୁଏ ଓ ଭୂମି ଶସ୍ୟ ଉତ୍ପାଦନ ପାଇଁ ଉପଯୋଗୀ ହୋଇଥାଏ। ଏହି ରଜରେ ପ୍ରାୟତଃ ପାଗ ମେଘୁଆ ରହିଥାଏ। ଆମେ ସବୁ ଏହି ପାଗକୁ ରଜପାଗ ବୋଲି କହିଥାନ୍ତି। ରଜକୁ ଆମ ଓଡ଼ିଆ ଜାତିର ଧର୍ମ ବା ସଂସ୍କୃତିର ପର୍ବ ବୋଲି ମାନିଥାଉ। ଆଚ୍ଛା ପିଲାମାନେ, ଆମେ ଏବେ ଗୋଟେ ରଜଗୀତ ଶୁଣିବା? ହଉ। ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜ ବାଜ। ରଜ ଦୋଳି କଟ ମଟ, ରଜ ଦୋଳି କଟ ମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟ ଝଟ। ତାଟିଆରେ ଦେଲି ମହୁ ସୀତା ଠାକୁର।

0: ଘିଅ ସୀତା ଠାକୁରାଣୀ ଜନକ ଝିଅ ଜନକ ଝିଅ ଲୋ ସେଥିରେ ଉତ୍ତର ନିଅ। ଆଚ୍ଛା ପିଲାମାନେ ଗୋଟେ କବିତା ଶୁଣିବା। ଗଛ ଲଗାଇବା ସୁସ୍ଥ ବି ରହିବା। ଜିଦିଆ ସାଙ୍ଗକୁ ବୁଦ୍ଧିଆ ବି ଭାରି କୁନି ଝିଅ ନା ମଲ୍ଲି ନୁହେଁ ସେ କାନ୍ଦୁରୀ ଚୁଲ ବୁଲିଟିଏ ସଦା ହସେ ଖିଲି ଖିଲି। ସବୁଦିନେ ବାପା ଅଫିସ ଯାଆନ୍ତି ମା ହୋଇ ତର ତର ରୋଷେଇ ସାରନ୍ତି ବାପା ମଲ୍ଲି ଖାଇ ଯାଆନ୍ତି ଜେଝା କାମର। ଦିନେ ରବିବାର ବାପାଙ୍କ ସାଙ୍ଗରେ ନର୍ସରୀକୁ ମଲ୍ଲି ଗଲା ଜାତି ଜାତିକା ସେ ଫୁଲ ଗଛ ଦେଖି ଖୁସିରେ ମନ ନାଚିଲା। କହିଲା ବାପାଙ୍କୁ 10 ଗୋଟି ଗଛ ନେବି ମୁଁ ମାଆଙ୍କ ପାଇଁ ଆମରି ବାଡ଼ିରେ ଲଗାଇବୁ ଏକୁ ମା ମୁଁ ସାଥୀ ହୋଇ। ଘର କାମ ସାରି ମା ମୋବାଇଲ ଧରି ଫଟ୍ ଫଟ୍ କରି ଇଆଡ଼ୁ ସିଆଡ଼ୁ ଦେଖନ୍ତି ଡାକିଲେ ହୁଅନ୍ତି ସେ ଚିଡ଼ି ଚିଡ଼ି। ଏବେ ଛାଡ଼ିଯିବ ମୋବାଇଲ ନିଶା ସ୍କୁଲରୁ ଫେରିଲେ ମୁହିଁ ହେବି ନାହିଁ ବର ନେବି ଗଛ ଯତ୍ନ ମାଆଙ୍କ ସାଙ୍ଗରେ ଯାଇ। କିଛି ମାସ ପରେ ପେନ୍ଥା ପେନ୍ଥା ଫୁଲ ଫୁଟିବ ଆମ ଗଛରେ ବାପା ମା ସାଙ୍ଗେ ଫୁଲ ଗଛ ପାଖେ ସେଲ୍ଫି ନେବି ଆନନ୍ଦରେ। ଗଛ ଅମ୍ଳଜାନ ଦିଅଇ ଆମଠୁ ନିଏ ଅଙ୍ଗାର କାମ୍ଳକୁ। ଗଛ ଲଗାଇବା ସୁସ୍ଥ ବି ରହିବା ନ ଭୁଲିବା ଏ କଥାକୁ। ମଲ୍ଲି କଥା ଶୁଣି ଗେଲ କଲେ ବାପା କହିଲେ ନର୍ସରୀ ଭାଇ ଗଛ 10 ନୁହଁ 20ଟି ଦିଅ ପେମେଣ୍ଟ କରୁଛି ମୁହିଁ।
1: ଶେଷ ହେଲା କାର୍ଯ୍ୟକ୍ରମ ଶିଶୁ ରାଇଜ ଆକାଶବାଣୀ କେନ୍ଦୁଝର। ସମୟ 9:00। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10:00। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଜି ପୂର୍ବାହ୍ନ 10:02 ଶୁଣିବେ ମିଠା ମିଠା ଅନ୍ତରଙ୍ଗ ଆଳାପ ତଥା ଅନୁରୋଧ ଗୀତର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ।

ଆଜି ଅପରାହ୍ନ 5 ସମୟରେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:30 ସନ୍ଧ୍ୟା 6:02 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ସାନ୍ତାଳୀ ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ଡାକବନ୍ଧୁ ମୁର୍ମୁ ଏବଂ ସାଥୀ। ଶ୍ରୋତା ମଞ୍ଚ ଏହି କାର୍ଯ୍ୟକ୍ରମ ପ୍ରଚାର କରିବୁ 7:00। ଆଜି ଏଥିରେ ଶୁଣିବେ ଆମର ନିୟମିତ ଶ୍ରୋତା ଭଉଣୀ ମୋନାଲିସାଙ୍କ ସହ ସାକ୍ଷାତକାର। ପାରମ୍ପରିକ ଗୀତରେ ଚମ୍ପୁ ଛାନ୍ଦ ପ୍ରଚାର କରିବୁ 8:00। 8:15 ପଥେ ପ୍ରାନ୍ତେ 8:30 ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ସମାଚାର ଦର୍ପଣ। 10:00 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ବିଶେଷ ଦ୍ୱିଭାଷୀୟ କାର୍ଯ୍ୟକ୍ରମ ଶୃଙ୍ଖଳରେ ସରକାରଙ୍କ 12 ପୂର୍ତ୍ତି। ଆଜି ରାତି 10:35 ଶୁଣିବେ ମିଠା ମିଠା ଅନ୍ତରଙ୍ଗ ଆଳାପ ତଥା ଅନୁରୋଧ ଗୀତର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀର ପୁନଃ ପ୍ରସାରଣ। ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା।

0: ହ୍ୟାଲୋ କସ୍ମଣି,
1: ହ୍ୟାଲୋ ଦାଦା, ନମସ୍କାର।
0: ନମସ୍କାର ଆଜ୍ଞା।
1: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଥିଲି ଦାଦା।
0: ହଁ, ଦୀକ୍ଷା ଗୋପାଳ ଭଉଣୀ କେମିତି ଅଛନ୍ତି? ଭଉଣୀ
1: ମୁଁ ଭଲ ଅଛି ଦାଦା।
0: ଆପଣ ତ ଏଇ ନିକଟରେ ଆମ ସହିତ କଥା ହଉଥିଲେ, ଏଇ 2-3 ସପ୍ତାହ ଭିତରେ ହେବ।
1: ହଁ,
0: ଆଜି କ'ଣ ନୂଆ କଥା କହିବାକୁ ଚାହିଁବେ?
1: ନୂଆ କଥା ମାନେ ମୁଁ ଭଲ ନଥିଲି ଦାଦା, ଦୁଃଖରେ ଥିଲି, ସେଇଥିପାଇଁ କଲ୍ କରୁନଥିଲି। ମାନେ ମତେ ଜ୍ୱର ହେଲା କି କେମିତି ତ ମୁଁ ଜାଣିପାରିଲିନି, ମୋ ପାଟି ଯାକ ସବୁ ଘା ହେଇଯାଇଥିଲା। ମୁଁ ହସ୍ପିଟାଲରେ ଥିଲି, ସେଇଥିପାଇଁ କରିପାରିଲି ନାହିଁ, କଥା କହିପାରୁନଥିଲି ଦାଦା।
0: ଆଚ୍ଛା ଆଚ୍ଛା, ଏବେ ଦେହ ଭଲ ହେଇଗଲା?
1: ଦେହ ଭଲ ହେଇଗଲା ଦାଦା, ଆଉ ଔଷଧ ପତ୍ର ମଧ୍ୟ ମୁଁ ନିୟମିତ ଖାଉଛି, ଆଉ ଭଲ ହେଇଗଲା, ଶୀଘ୍ର ଭଲ ହେଇଗଲା ମୋ ଦେହଟା।
0: ଠିକ ଅଛି। ଔଷଧ ପତ୍ର ନିୟମିତ ଯଦି ଆପଣ ଖାଇବେ ଡାକ୍ତରଙ୍କୁ
1: ହଁ
0: ଦେଖେଇକିରି, ତାହେଲେ
1: ହଁ ନାଇଁ, ହସ୍ପିଟାଲରେ ଡାକ୍ତର ସାର୍ଙ୍କୁ ଆମେ ଦେଖେଇକି ହିଁ ଆମେ ଖାଇଲୁ।
0: ଔଷଧ ତ ଆପଣ ସରକାରୀ ଡାକ୍ତରଖାନାରୁ ବିନା ମୂଲ୍ୟରେ ବି ପାଇଯାଉଥିବେ।
1: ହଁ ଦାଦା,
0: ଦେହ ଥିଲେ ଆମର ରୋଗ ଅଛି, ଆଉ ତେଣୁ ବେଳେବେଳେ ରୋଗ
1: ହଁ
0: ହେଲା ମାନେ ଦେହରେ ଯଦି କିଛି ଅସୁବିଧା ଦେଖାଗଲା,
1: ହଁ
0: ତାହେଲେ ଆମେ ଡାକ୍ତରଖାନାକୁ ଯାଇକି ଡାକ୍ତରଖାନାରେ ଦେଖେଇକି ଡାକ୍ତର ବାବୁଙ୍କୁ ଆମେ ମେଡିସିନ
1: ହଁ
0: ଆଣିକି ଖାଇଲେ ରୋଗ କମିଲା। ଆଉ
1: ହଁ ଦାଦା,
0: ଆପଣ ଏମିତି ସୁସ୍ଥ ହେଇଯାଇଛନ୍ତି, କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ମୁଁ ତ ସୁସ୍ଥ ହେଇଗଲି, ଭଗବାନ ମତେ ସୁସ୍ଥ କରିଦେଲେ, ତେଣୁ ମୁଁ ଗୋଟେ ଭଜନ ହିଁ ଶୁଣିବି।
0: କେଉଁ ଭଜନ ଶୁଣିବାକୁ ଚାହୁଁଛନ୍ତି?
1: ପ୍ରଭୁ ଜଗନ୍ନାଥଙ୍କର ଗୋଟେ ଭଜନ ଶୁଣେଇ ଦେବେ ଦାଦା, ଯେ କୌଣସି ହେଲେ ବି ଗୋଟେ ଭଜନ ଶୁଣେଇ ଦେବେ।
0: ଠିକ ଅଛି, ପ୍ରଭୁ ଜଗନ୍ନାଥଙ୍କର ଏଇ ଭଜନ ଆପଣଙ୍କୁ ଆମେ ଶୁଣାଉଛୁ।
2: ଜଗନ୍ନାଥ ତୁମେ ଯଦି

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ହ୍ୟାଲୋ ଆକାଶବାଣୀ।
4: ହ୍ୟାଲୋ
3: ହ୍ୟାଲୋ
4: ଥ୍ୟାଙ୍କ ଗଡ୍ ଫାଇନାଲି ମୋ କଲ୍ ଲାଗିଗଲା। ହାଏ, ମୁଁ ଫାର୍ଷ୍ଟରୁ ଲଗେଇଥିଲି।
3: ଆଚ୍ଛା,
4: 27 ବଟ୍ ଆପଣ ଉଠେଇଲେନି।
3: ପ୍ରଥମେ ପରିଚୟଟା ଦେଇ ଦିଅନ୍ତୁ ଆପଣଙ୍କର,
4: ନହେଲେ ଜାଣିପାରିବେନି ନା। ଆପଣ ଜାଣିସାରିଲେଣି ବୋଧେ?
3: ତ ଚିହ୍ନା ଚିହ୍ନା ଭଏସ୍ ଲାଗୁଛି।
4: ମଞ୍ଜିଲ ତୁମ ପାଓ ରାସ୍ତା ହମ ବନାଏଙ୍ଗେ, ଖୁସ୍ ତୁମ ରହୋ ଖୁସିଆ ହମ ଦିଲାଏଙ୍ଗେ, ବସ୍ ଦୋସ୍ତ ବନକେ ରହୋ, ବସ୍ ଦୋସ୍ତ ବନକେ ରହୋ, ଦୋସ୍ତି ହମ ନିଭାଏଙ୍ଗେ। ହାଇ ଏଭ୍ରିୱାନ, ହେଲୋ କେଉଁଝର, ହେଲୋ ସାର୍, ନମସ୍କାର, ଦିସ୍ ଇଜ୍ ମାମା ମିଶ୍ର, ଆଣ୍ଡ ଆଇ ଆମ୍ ଫ୍ରମ୍ ଭୁବନେଶ୍ୱର।
3: ଓ ମାମା ମିଶ୍ର ଭୁବନେଶ୍ୱର, ଆଚ୍ଛା ଆଚ୍ଛା, ଚିହ୍ନା ଚିହ୍ନା ଭଏସ୍ ଲାଗୁଥିଲା ଲାଗୁଥିଲା। କେମିତି ଅଛନ୍ତି?
4: ଭଲ ଅଛି, ଆଣ୍ଡ ସ୍ପେଶାଲ ସ୍ପେଶାଲ ଫିଲ୍ ହଉଛି। ଖରା ହେଲେ ବି ଲାଗୁଛି ଯେମିତି ଥଣ୍ଡା ଥଣ୍ଡା ଲାଗୁଛି, ଆଣ୍ଡ
3: କୋଲ୍ଡ କୋଲ୍ଡ ଲାଗୁଛି।

0: ବୋଲେ ବହୁତ ମଜା ଆସେ। ମଦର୍ସ ଡେ ଗଲା, ବ୍ରଦର୍ସ ଡେ ଗଲା, ସବୁ ଡେ ଗଲା, ବାଇସାଇକେଲ ଡେ ଗଲା, ପରିବେଶ ଡେ ଗଲା, ଆଉ ଏବେ ରଜ ଆଉ ମୋ ବର୍ଥଡେ ଆସୁଛି ଆଉ କଣ।
1: ରଜ ବେଳକୁ ବର୍ଥଡେ,
0: ରଜ ଦିନ ହିଁ ବର୍ଥଡେ, ପ୍ରଥମ ରଜ ଦିନ ଆପଣଙ୍କୁ ୱିଶ୍ କରିବାକୁ ପଡିବ ଇନ ଆଡଭାନ୍ସ, କାହିଁକି ମୁଁ ତ ଆଉ କଲ୍ କରିପାରିବିନି ନେକ୍ସଟ ରବିବାର,
1: ଯେହେତୁ ଆଗକୁ ଜନ୍ମଦିନ ଅଛି, ବାର୍ଥଡେ ଅଛି। ଆଗୁଆ ଆମେ ଗୋଟେ ଶୁଭେଚ୍ଛା ଆପଣଙ୍କୁ ଜଣାଉଛୁ ଆଉ।
0: ଥ୍ୟାଙ୍କ ୟୁ ସାର୍।
1: ଆଉ ଗୋଟିଏ ଶୁଭେଚ୍ଛା ରଜ ପାଇଁ ମଧ୍ୟ ଜଣାଉଛୁ।
0: ଥ୍ୟାଙ୍କ ୟୁ ଇନ ଆଡଭାନ୍ସ, ହାପି ରଜ ଟୁ ୟୁ ଆଣ୍ଡ ଏଭ୍ରିୱାନ୍ ଅଲସୋ, ଆଣ୍ଡ ମୋ ବର୍ଥଡେ ପାଇଁ ଥ୍ୟାଙ୍କ ୟୁ। ମୋ ବର୍ଥଡେ ସ୍ପେଶାଲ ହେଇଯିବ, ଆପଣ ଆସିଲେ ହେଲା।
1: ଆସିଲେ ମାନେ କଣ, ଭୋଜିଭାତ କଲେ ନିହାତି ଆମେ ଯିବୁ, ଯିବୁନି କାହିଁକି,
0: ଏଇ ଗୋଟେ କଥା, ଆପଣ ଆସିଯାଆନ୍ତୁ, ସ୍ପେଶାଲ ଭୋଜିଭାତ ଅଟୋମେଟିକ ହେଇଯିବ। ଆଉ କଣ କୁହନ୍ତୁ,
1: ଦୋସ୍ତି ଉପରେ ଯୋଉ କହିଲେ, ଯେ ଦୋସ୍ତି ବନ୍ଧୁତା କହିଲେ କଣ ଆପଣ ବୁଝନ୍ତି କହିଲେ ଟିକେ।
0: ଦୋସ୍ତି କହିଲେ ମୁଁ ବୁଝେ ସବୁକିଛି, ଯଦି ଗୋଟେ ଦୋସ୍ତ ଥିବ ତାହେଲେ ଦୁନିଆର ସବୁକିଛି ମିଳିଗଲା, ଯୋଉଟା ବାପା ମାଙ୍କୁ ଫ୍ୟାମିଲିକୁ ଆମେ ସେୟାର କରିପାରିବାନି, ଆଉ ସେଇଟା ଦୋସ୍ତକୁ ସେୟାର କରିପାରିବା, ସେଇ ଲେବୁଲ ତକ ସେ ଆମକୁ ବୁଝିପାରୁଥିବ, ଅନ୍କହି ବାତ ସେ ଆମକୁ ବୁଝିପାରୁଥିବ। ଯେମିତିକି ମନେକର ମୋ ସାଙ୍ଗ ଏବେ ବାଙ୍ଗାଲୋରରୁ ଏବେ ଆସିଥିଲା ମାସେ ଆଗରୁ, ତ ମୁଁ ନ କହିବା ଆଗରୁ ସେ ଆସିଗଲା, ଯୋଉଦିନ ଯିବାକୁ ଥିଲା ସେ ଆସିଗଲା, ଆପେ ଆପେ ମତେ ସରପ୍ରାଇଜ ଦେଲା, ମେହେନ୍ଦି ଲଗେଇଦେଲା, ଯେମିତି ପ୍ରି ୱେଡିଂ ଏଗୁଡା ସବୁ ଥାଏ, ମୋର ପ୍ରି ବର୍ଥଡେ ଆମେ କେକ୍ କଟିଂ କରିଦେଲୁ, ତ ମାନେ ଅନ୍କହି ୟୁ ନୋ, ଜଷ୍ଟ ଲାଇକ୍ ଆମକୁ ଲାଗିଲାନି ଯେ ସିଏ ହଁ ବର୍ଷେ ପରେ ଆସିଲା, ଆମେ ସବୁବେଳେ ଦେଖାଇ ପାରିଲୁନି, ଯେମିତି ଲାଗିଲା ଯେ ସେ କାଲି ଥିଲା ପୁଣି ଆଉ ଥରେ ପରଦିନ ଆସିଗଲା, ଏମିତି ଲାଗିଲା। ଏଇଟା ଦୋସ୍ତି ହବା କଥା, ଦୋସ୍ତିରେ ଦି ଜଣ ଯୋଗୁଁ ବରାବର ହବା କଥା, କିଏ ଫୋନ ନ କଲେ ପାଞ୍ଚ ମାସ ପରେ ଆଉ ଜଣେ ଫୋନ କରିଦେବ, ସେମିତି ହିଁ ଦୋସ୍ତି।
1: ଦୋସ୍ତି ବହୁତ ସମୟରେ ଦେଖାଯାଏ ଯେ ବନ୍ଧୁତା ବହୁତ ସମୟରେ ଭାଙ୍ଗି ଯାଇଥାଏ ବିଭିନ୍ନ କାରଣକୁ ନେଇକି, ବନ୍ଧୁତା ବିଭିନ୍ନ କାରଣକୁ ନେଇକି ଯେଉଁ ଭାଙ୍ଗିଯାଏ, ସେଇ ବନ୍ଧୁତା ଭାଙ୍ଗେ କାହିଁକି, କଣ ଅସୁବିଧା ହୁଏ ଯେ ବନ୍ଧୁତା ଭାଙ୍ଗିଯାଏ?
0: ମୁଁ ତ ସବୁବେଳେ କହିବି ୟାରା ରଫ୍ସେ ପେହେଲେ ହେତୁ, ମାନେ ଭଗବାନଙ୍କୁ ଉଚ୍ଚା ଦରଜା ମୁଁ ଦୋସ୍ତିକୁ ଦେଇଛି, ଆଉ ଯଦି ଦୋସ୍ତି ଭାଙ୍ଗି ଯାଉଛି ଆଜିକାଲି, ଯେହେତୁ ସମସ୍ତେ ସମସ୍ତଙ୍କ ମତଲବରେ ରହୁଛନ୍ତି, ମାନେ ମନ ମିଶୁନି, ଇଗୋ ଆସିଯାଉଛି,
1: ଇଗୋ ଆସିଲେ,
0: ହଁ ଯୋଉ ରିସ୍ତାରେ ଇଗୋ ଆସିଲେ, ବନ୍ଧୁତା ହଉ କି ପ୍ରେମ ହଉ, ସେ ଆପଣ ଯଦି ବନ୍ଧୁତା ପଚାରୁଛନ୍ତି, ତ ଭାଙ୍ଗିବ ହିଁ ଭାଙ୍ଗିବ, ଯେତେ ଉଞ୍ଚା ଦରଜା ଦୋସ୍ତିକୁ ଆମେ ଦେଇଥିବା, ଯେତେ ଦିନର ସମ୍ପର୍କ ହଉ ନା କାହିଁକି, ଇଗୋ ଥିବା ମାନେ ଭାଙ୍ଗିବ।
1: ଏବେ ତ କେବଳ ପୁରୁଷ ପୁରୁଷଙ୍କ ଭିତରେ ଦୋସ୍ତି ନାହିଁ, କି ନାରୀ ନାରୀଙ୍କ ଭିତରେ, ମହିଳା ମହିଳାଙ୍କ ଭିତରେ ଦୋସ୍ତି ନାହିଁ, ପୁରୁଷ ମହିଳା ଏମିତି ବି ଦୋସ୍ତି ରହୁଛି, ସାଙ୍ଗ ମାନେ ଝିଅ ସାଙ୍ଗ ପୁଅ ସାଙ୍ଗ ଏମିତି ସବୁ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ଏମିତି ସବୁ ରହୁଛନ୍ତି, ଏଇସବୁ ସମ୍ପର୍କ ଗୁଡାକ ବି ମଝିରେ ମଝିରେ ଭାଙ୍ଗି ଯାଉଛି, କାରଣ କଣ ହଉଛି?
0: ବହୁତ କିଛି ପ୍ରୋବ୍ଲେମ ଥାଏ, ମେବି ସେ ଦୋସ୍ତିରେ ସେ କଣ ଖୋଜୁଥିବ ଯୋଉଟା ମିଳିନଥିବ, କି ସେ ଦୋସ୍ତିଟା ପ୍ୟାରରେ ବଦଳିଯିବ, କାଳେ ମୁଁ ତାକୁ ଦୋସ୍ତି ହରେଇଦେବି, ତାକୁ କହିପାରିବିନି କହିକି ସେ ଆପେ ଆପେ ସାଇଲେଣ୍ଟ ରହିଯିବ, ତାପରେ କାହିଁ ନା କାହିଁକି ସେ ମୁମେଣ୍ଟରେ ହେଲ୍ପ କରିବାକୁ ଚାହିଁବ, କିନ୍ତୁ କିଛି ପରିସ୍ଥିତି କାରଣ ସେ ହେଲ୍ପ କରିପାରିବନି, ଯୋଉଟା କି ଆର ପଟ ଲୋକ ଇନସାନ ସେ ଭୁଲ ବୁଝିବ, କାହିଁକି ସେ ମତେ ହେଲ୍ପ କଲାନି, ଗୋଟେ ଥାଏ ନା ସବୁବେଳେ ହେଲ୍ପ କରେ, ସେ ଠିକ୍ ସମୟରେ ହେଲ୍ପ କରେନି, ସିଏ ସେଇଟା ବୁଝିପାରିବନି ଯେ ସବୁ ମୁମେଣ୍ଟରେ ସବୁ ଟାଇମରେ ସାର୍ ଦେବା ମାନେ ପସିବୁଲ୍ ନୁହେଁ। ସାର୍ ଦୋସ୍ତି ଉପରେ ଗୋଟେ କହିଲେ ତ ମୁଁ ଆଉ ଗୋଟେ ସାୟାରୀ କହିଦେଉଛି ଲାଷ୍ଟକୁ, କଭି ଦୋସ୍ତି ତୋ କଭି ଦୁଶ୍ମନୀ, ଏ ତ କୁଦରତ କି ନଜାରେ ହେଁ, କଭି ଦୋସ୍ତି ତୋ କଭି ଦୁଶ୍ମନୀ, ଏ ତ କୁଦରତ କି ନଜାରେ ହେଁ, କ୍ୟା ସୁନେ ଭି ଲଗତା ହେ ଜୋ ସମୁନ୍ଦର କେ କିନାରେ ହେଁ।
1: ବହୁତ ବଢିଆ, ବହୁତ ବଢିଆ। କଣ ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?

ସତରେ ନହେଲେ ନାହିଁ ସପନରେ ଆ ମିଛ ହେଉ ପଛେ ଥରେ ଛୁଇଁ ଦେଇ ଯା ତୋତେ କେତେ ମୁଁ ଖୋଜୁଛି।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ହ୍ୟାଲୋ ଆକାଶବାଣୀ।
2: ହ୍ୟାଲୋ ସାର୍, ମୁଁ ବଣେଇ କେନ୍ଦ୍ରିକଳାରୁ ଅଶୋକ ପତି କହୁଥିଲି।
1: ଆଜ୍ଞା ଆଜ୍ଞା ଅଶୋକ ଭାଇ, ବହୁତ ଦିନ ପରେ ଆପଣଙ୍କର ଟେଲିଫୋନ ଆମ ଏଇ କାର୍ଯ୍ୟକ୍ରମକୁ ଲାଗିପାରିଛି।
2: ହଁ ଆଜ୍ଞା, ବହୁତ ଦିନ ହେଇଗଲାଣି, ମୁଁ ଲଗଉଛି ଚେଷ୍ଟା କରେ କିନ୍ତୁ ହୁଏ ନାହିଁ।
1: କେମିତି ଅଛନ୍ତି ଆଜ୍ଞା?
2: ଆଜ୍ଞା ଭଲ ତ ଅଛି। ତାପରେ ଆମର ତ ବଣେଇଟାକୁ ଘାଣ୍ଟି ଦେଲା ଆଜ୍ଞା, ଯୋଉ ଘୂର୍ଣ୍ଣିଝଡ ଆସିଥିଲା ମଧ୍ୟ ଏକ ସପ୍ତାହ ଦେଢ ସପ୍ତାହ ହେଇଗଲା।
1: ଆଜ୍ଞା ଆଜ୍ଞା, ଖବର ଖବର ଆମେ ବି ଶୁଣିଛୁ।
2: ଆସିଲା 20-25 ମିନିଟ ପାଇଁ ପୁରା ଆମ କେନ୍ଦ୍ରିକଳା, ତାପରେ ବଣେଇଗଡ଼, ଦେଓଗାଁ, ଆମର ବାବା ବାଣେଶ୍ୱରଙ୍କର ଯୋଉ ପୀଠ ଅଛି, ତାପରେ ଆମର କେନ୍ଦ୍ରିକଳା ପଞ୍ଚାୟତର ବହୁତ କ୍ଷତି ହେଲା, ବଣେଇ ପଞ୍ଚାୟତର ମଧ୍ୟ କ୍ଷତି ହେଇଛି। ଆଉ ଏବେ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଆସିନି କରେଣ୍ଟ ମଧ୍ୟ। ତାର ଖୁଣ୍ଟି ଗୁଡିକ, ଏଇ ଯୋଉ ଇଲେକ୍ଟ୍ରିକ ପୋଲ ଗୁଡିକ ସବୁ ଉପାଡି ଦେଇକିରି କିଛି ଦୂର ପର୍ଯ୍ୟନ୍ତ ଫୋପାଡି ଗଲା।
1: କିଛି ସେମିତି ଜୀବନହାନି ଘଟି ନାହିଁ?
2: ଜୀବନହାନି ଏତେ ଘଟିନି ଆଜ୍ଞା। ଆଉ ଗାଡି ମୋଟର ଯେତେ ଗଛ ମୂଳରେ ଥିଲା ସବୁ ଚୁରମାର ହେଇଯାଇଛି, ଯିଏ ଯିଏ ରଖିଦେଲେ ଗଛ ମୂଳରେ। ଆଉ ବହୁତ କିନ୍ତୁ କ୍ଷୟକ୍ଷତି ବହୁତ ହେଇଛି,
1: ବହୁତ କ୍ଷୟକ୍ଷତି ହେଇଛି,
2: ଜୀବନ ନେଇନି କାହାରି। ଆଉ କିନ୍ତୁ

0: ଏମିତି କ୍ଷୟ କ୍ଷତି ବଡ ବଡ ଗଛ ପ୍ରାୟ 2 ଦିନ ପର୍ଯ୍ୟନ୍ତ ରାସ୍ତା ବ୍ଲକ ମଧ୍ୟ ହେଇଗଲା।
1: ନାଇଁ, ମୁଁ ଯେତିକି ଖବର ମୁଁ ସେତେବେଳେ ଶୁଣିଥିଲି ଯେ ବଣେଇରେ ଘୂର୍ଣ୍ଣିଝଡ଼ର ପ୍ରଭାବରେ ଖାଇବାକୁ ଲୋକମାନେ ବି ଟିକେ ଅସୁବିଧା ହେଉଛି ବୋଲି, ଏମିତି ମୁଁ ଶୁଣିଥିଲି। ଖାଇବାକୁ ଲୋକମାନେ
0: ଅସୁବିଧା ଟିକେ ହେଲା,
1: ଖାଇବା ପିଇବାର ଅସୁବିଧା ନାହିଁ, ଲୋକମାନେ ରୋଷେଇ କରି ଖାଇବାର ଅସୁବିଧା ନାହିଁ,
0: ଖାଇବା ପିଇବାର ଅସୁବିଧା ଏତେ ହେଇନି
1: ଶୁଣିଲି, ଯାହା ଖାଇବାକୁ ଲୋକମାନେ ପାଉନାହାନ୍ତି।
0: ଫେକ୍ ନ୍ୟୁଜ୍ ଆଜ୍ଞା, ଟିକେ ହାଲକା ଫୁଲକା ଲୋକମାନଙ୍କର ତ ଆଜିକାଲି ମାନସିକତା ସରକାର କିପରି ପ୍ରବଳ ଭାବରେ ଦେଇଦେବ ସେଇ ମାନସିକତା ଲୋକମାନଙ୍କର ରହୁଛି ଆଉ।
1: ଆଚ୍ଛା ଆଚ୍ଛା, ସେଥିପାଇଁ ସମସ୍ତେ କ୍ୟାମେରା ଆଗରେ କହିବାକୁ ସମସ୍ତେ ଭଲ ପାଉଛନ୍ତି ଆଉ।
0: ହଁ ହଁ,
1: ଯାହା ହଉ, ଆପଣ ଆପଣଙ୍କ ଅଞ୍ଚଳର ଘୂର୍ଣ୍ଣିଝଡ଼ ସମ୍ପର୍କରେ ଗୋଟେ ଧାରଣା ଗୋଟେ ଦେଲେ ଆଜି, କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
0: ସୁମନ କଲ୍ୟାଣପୁର ତ ଏବେ ଚାଲି ଯାଇଛନ୍ତି, ତାଙ୍କର ଗୋଟିଏ ଭଲ ଗୀତ ଟିକେ ଦେବେ ଆଜ୍ଞା, ତାଙ୍କର ଗୀତ ଗୁଡିକ ଭାରି ମନଲୋଭା, ତେଣୁ ତାଙ୍କର ଯେକୌଣସି ଗୋଟେ ଗୀତ ଦେବେ ଆଉ ସବୁ ଭାଇ ଭଉଣୀ ମାନଙ୍କୁ ଡେଡିକେଟ୍ କରିବା ସହିତ ଆପଣଙ୍କୁ ମଧ୍ୟ ମୁଁ ଡେଡିକେଟ୍ କରୁଛି।
1: ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ, ଯେଉଁମାନଙ୍କୁ ଡେଡିକେଟ୍ କରିଛନ୍ତି ଆମେ ସେମାନଙ୍କୁ ଡେଡିକେଟ୍ କରିଦଉଛୁ, ଆଉ ଆପଣଙ୍କୁ ଶୁଣାଉଛୁ ଏବେ ଆରପାରିକୁ ଚାଲି ଯାଇଥିବା ବରିଷ୍ଠ କଣ୍ଠଶିଳ୍ପୀ, ବିଶିଷ୍ଟ କଣ୍ଠଶିଳ୍ପୀ ଭାରତୀୟ ସଙ୍ଗୀତ ଜଗତର ସୁମନ କଲ୍ୟାଣପୁରଙ୍କର ଏଇ ମନଛୁଆଁ ଗୀତ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ହ୍ୟାଲୋ ଆକାଶବାଣୀ,
2: ଜୟ ମା ତାରିଣୀ।
1: ଜୟ ମା ତାରିଣୀ।
2: ତେଲକୁଇ ଗୁଳାବନ୍ଧୁରୁ ସଞ୍ଜିତ କୁମାର ବେହେରା କାର୍ଯ୍ୟରତ ବରହମପୁର ଗଞ୍ଜାମରୁ କହୁଥିଲେ। ନମସ୍କାର।
1: ଆଜ୍ଞା ନମସ୍କାର। ଘୋଳାବନ୍ଧରେ ଆପଣଙ୍କ ଘର, କିନ୍ତୁ ଆପଣ କାର୍ଯ୍ୟରତ ବରହମପୁରରେ। ଆପଣ ଆମ ସହିତ ସବୁବେଳେ କାର୍ଯ୍ୟକ୍ରମକୁ ମଝିରେ ମଝିରେ ଟେଲିଫୋନ୍ କରନ୍ତି, ମୋର ଯାହା ମନେ ପଡ଼ିଲା। ଆପଣ ବହୁତ କିନ୍ତୁ ଖୁସି ଥାନ୍ତି, ଆଜି କିନ୍ତୁ ଟିକେ କମ୍ ଖୁସି ରହୁଛନ୍ତି, କାହିଁକି?
2: ନାଇଁ ନାଇଁ ନାଇଁ ନାଇଁ ସାର୍, ସଦାବେଳେ ଖୁସି।
1: ଖୁସି?
2: ଆଜ୍ଞା ଆଜ୍ଞା।
1: ଆଜି ବି ଖୁସି ଅଛନ୍ତି?
2: ସଦାବେଳେ ଖୁସି ଆଜ୍ଞା, କେତେବେଳେ ଦୁଃଖ ନାହିଁ। ପ୍ରଚଣ୍ଡ ରୁଦ୍ର ତାପରଟା ବେଶୀ ହେଇଯାଉଛି ତ ଆଜ୍ଞା।
1: ଆଚ୍ଛା ଆଚ୍ଛା, ଖରାକୁ ଆପଣଙ୍କ ଖୁସିଟା ଟିକେ ହାଲକା କମିଯାଇଛି, ନାଇଁ କି? ମୁହଁରେ ଜଣା ପଡୁନି, ଆଉ ଆପଣଙ୍କ କଥାରେ ଫୁଟି ଉଠୁ ନାହିଁ ଆଉ ଖୁସିଟା କହୁ। ଏବେ ଫୁଟି ଉଠିଲା? ଆପଣ ତ କହିଲେ ମୋର କିଛି ବି ଦୁଃଖ ନାହିଁ। ଜୀବନରେ କେବେ ଆପଣ ଦୁଃଖ ବୋଲି ଅନୁଭବ କରିନାହାନ୍ତି ମତେ ଯାହା ଲାଗିଲା? କିଛି ବି ଦୁଃଖ ଅନୁଭବ କରିନାହାନ୍ତି? ମାନେ ଦୁଃଖ ପାଇଛନ୍ତି କିନ୍ତୁ ଅନୁଭବ କରିନାହାନ୍ତି, ନା ଦୁଃଖ କେବେ ବି ଆପଣ ପାଇନାହାନ୍ତି?
2: ଦୁଃଖ ପାଇଲେ ବି ଆଜ୍ଞା ସେଟା କେବେ ବି ଗ୍ରହଣ କରିନାହିଁ ଆଉ।
1: ଆଚ୍ଛା, ଦୁଃଖଟାକୁ ଆପଣ ଗ୍ରହଣ କରିନାହାନ୍ତି?
2: ନାଇଁ ନାଇଁ ସାର୍।
1: ଆ ବଢିଆ କଥା କହିଲେ। ଆଉ ଦୁଃଖଟାକୁ ଆପଣ ଯେତେବେଳେ ଗ୍ରହଣ କରିବେନି, ଆପଣଙ୍କୁ ଦୁଃଖଟାକୁ କିଛି ତାର ପ୍ରଭାବ ପକେଇ ପାରିବ କି? ଏଇ କଥାଟା ଭାଇ ମୁଁ ଜାଣିନଥିଲି। ମୁଁ ଦୁଃଖଟାକୁ ଆମେ ଗ୍ରହଣ ନ କଲେ ତ ଆଉ ଦୁଃଖ ଆମକୁ ପ୍ରଭାବ ପକେଇ ପାରିବନି ଆଉ। ଠିକ କଥା, ଏବେଠୁ ମୁଁ ଆଉ ଦୁଃଖଟାକୁ ଆଉ ଗ୍ରହଣ କରିବିନି। ଆପଣ ଯେମିତି ଖୁସିରେ ରହୁଛନ୍ତି, ମୁଁ ବି ସେମିତି ଖୁସିରେ ରହିବି।
2: ଦୁଃଖ ଦୁଃଖ ଟିକେ ଟିକେ ଅଛି ଯେ,
1: ଅଛି। ହଁ, ଜୀବନ କାଳ ଭିତରେ ସୁଖ ଦୁଃଖ ଭୋଗ କରିବାର କଥା ତ ପୁରାଣ ଶାସ୍ତ୍ରରେ ମଧ୍ୟ ଲେଖା ଅଛି। ଏ ପ୍ରାଣୀମାନେ ଜନ୍ମ ନେଲା ମାନେ ସୁଖ ଦୁଃଖ ଭୋଗ କରିକି ମୃତ୍ୟୁବରଣ କରନ୍ତି, ଆରପାରିକୁ ଯାଆନ୍ତି ବୋଲି ଆମର ସମସ୍ତେ ଜାଣିଛନ୍ତି। କିନ୍ତୁ ସୁଖଟାକୁ ଗ୍ରହଣ କରିବା କଥା, ଦୁଃଖଟାକୁ ଗ୍ରହଣ ନକଲେ ଆପଣ ଦୁଃଖର ଅନୁଭବ ନେଇପାରିବେନି ଆଉ,
2: ନୁହେଁ କି?
1: ଆପଣ ଯାହା ହଉ ଆମ ସହିତ କଥା ହେଲେ, ଆମ କାର୍ଯ୍ୟକ୍ରମକୁ ଟେଲିଫୋନ୍ କଲେ, ବହୁତ ଖୁସି ଲାଗିଲା। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
2: ସାର୍, ଦୈବ ଦୌଡ଼ି ଯୋଉ ଗୀତଟା ଅଛି,
1: ସମୟର ଚକ ଯାଏ ଘୁରି ଘୁରିକା।
2: ଆପଣ ଜାଣି ଦଉଛନ୍ତି କେମିତି ଆଜ୍ଞା?
1: ମୁଁ ଆଜ୍ଞା ସର୍ବଜ୍ଞ, ବୁଝିଲେ କି ନାହିଁ? କହୁ କହୁ ଜାଣିଦେବି, ବୁଝିଲେ କି ନାହିଁ? ଆପଣଙ୍କ କଣ୍ଠ ସ୍ୱରରୁ ମୁଁ ସାଙ୍ଗେ ସାଙ୍ଗେ ଜାଣିଦେବି ଆପଣ ଦୁଃଖରେ ଅଛନ୍ତି କି ସୁଖରେ ଅଛନ୍ତି, କି ଆପଣଙ୍କ ଉତ୍ଫୁଲ୍ଲିତ ଅଛନ୍ତି କି ଆପଣ ବିଷାଦରେ ଅଛନ୍ତି, ସାଙ୍ଗେ ସାଙ୍ଗେ ଜାଣିଦେବି।
2: ସାଙ୍ଗେ ସାଙ୍ଗେ ଜାଣିଦେଲେ? ଆପଣ
1: ଜାଣିଦେଲି ଆପଣଙ୍କ ମନର କଥାଟା ମୁଁ ଜାଣିଦିଏ, ବୁଝିଲେ କି ନାହିଁ? ଆପଣଙ୍କ ମନ ପସନ୍ଦର ଗୀତ ସମୟର ଚକ ଯାଏ ଘୁରି ଘୁରିକା, ଦୈବ ଦୌଡ଼ି ଓଡ଼ିଆ କଥା ଚିତ୍ରର ଆମେ ଆପଣଙ୍କୁ ଶୁଣାଉଛୁ।

0: ଯେଉଁ ମାଳତ ଛତୁଆରି ସୂର୍ଯ୍ୟକାନ୍ତି ଏମିତି ସବୁ ବିହନ ରହିଥିଲା ସେଇ ବିହନକୁ ଆଉ ପରବର୍ତ୍ତୀ ସମୟରେ ଆଉ ତାକୁ ସଂରକ୍ଷଣ ବି ହେଇପାରିଲା ନାହିଁ ଆଉ ସରକାରୀ ଧାନ ବି ଆସିଲା ଅଧିକ ଅମଳକ୍ଷମ ଧାନ ଆମେ ଚାଷ କଲେ
1: ତାହାର ମୁଖ୍ୟ ଉଦ୍ଦେଶ୍ୟ ଆଜ୍ଞା ସେତକ ହିସାବ କିତାବରେ ଆପଣଙ୍କ କୋଟି ଏକରେ 4-5 କ୍ୱିଣ୍ଟାଲ ପାଇବେ
0: ଆଜ୍ଞା
1: ଆଉ ତାପରେ ଜନସଂଖ୍ୟାର ହୁ ହୁ ବୃଦ୍ଧି ଫଳରେ ଖାଇବାକୁ ନିଅଣ୍ଟ ହେଲା
0: ଆଜ୍ଞା
1: ଯାହାଫଳରେ ଆମର ବିଦେଶୀ ବିହନ ବା ସରକାରୀ ବିହନ ଆପଣେଇବାକୁ ପଡିଲା
0: ଆଜ୍ଞା
1: ଏଟା କଲେ ଆପଣଙ୍କ ମିନିମମ ଯେକୌଣସି ପୁରୁଣା ପଦ୍ଧତିରେ କଲେ ମଧ୍ୟ ଆପଣ ବୁଣା କି ଛୋଟା ବୁଣା କି ରୁଆ କଲେ ମଧ୍ୟ 12-15 କ୍ୱିଣ୍ଟାଲ ନିହାତି ଆସିବ ଆପଣ
0: ହଉ
1: ଆଜ୍ଞା ଗୀତ ଶୁଣେଇବେ ରାଜା ଓ ରଙ୍କର ମେରା ନାମ ହେ ଚାମିଲି ସେଇ ଗୀତଟା ଆଜ୍ଞା ଧମରୁଧର ମହାନ୍ତ ଆଉ ସମସ୍ତ ସାଥୀ ଶ୍ରୋତାଙ୍କୁ ଡେଡିକେଟ୍ କରିଦେବେ ଆଜ୍ଞା
0: ଠିକ ଅଛି ଆପଣଙ୍କ ଅନୁରୋଧରେ ଆମେ ରାଜା ଓ ରଙ୍କ ଚଳଚ୍ଚିତ୍ରର ଏଇ ଗୀତ ଶୁଣାଉଛୁ ଆଉ ଆପଣ ଯେଉଁମାନଙ୍କୁ ଡେଡିକେଟ୍ କରିବାକୁ ଚାହିଁଛନ୍ତି ସେମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ।

0: ହ୍ୟାଲୋ ଆକାଶବାଣୀ,
1: ବାବୁ
0: ଆଜ୍ଞା
1: ନମସ୍କାର ନମସ୍କାର, ରାଜେନ୍ଦ୍ର ନନା କହୁଛନ୍ତି।
0: ଆଜ୍ଞା ନମସ୍କାର, ରାଜେନ୍ଦ୍ର ନନା କହୁଛନ୍ତି। ଆଜ୍ଞା ଗୁଡ଼ା, ମୁଁ ଆପଣଙ୍କୁ ପ୍ରଶ୍ନ ପଚାରିବାର ଥିଲା। ମ ଏ ଯେଉଁ ମଳ ମାସ କହୁଛନ୍ତି, ଆମେ ଆଜ୍ଞା ଜାଣିପାରୁନୁ ମଳ ମାସ କ'ଣ ବୋଲି। ବହୁତ ଲୋକ ଆଜ୍ଞା ମଳ ମାସରେ ବିବାହ କରିବା ନିଷେଧ, ଇଏ ସବୁ କଥା ଆପଣ ତ ଆଜ୍ଞା ପ୍ରବଚନ ଦେଉଛନ୍ତି।
1: ଏ ମାସର କିଛି ପବିତ୍ରତା ନାହିଁ, ସେଠି କିଛି ପୂର୍ଣ୍ଣମୀ ନାହିଁ କି ଅମାବାସ୍ୟା ତିଥି ନାହିଁ।
0: ଆଚ୍ଛା, ଏଟା
1: ଗୋଟା ମାସ ଏମିତି ହେଇଯାଏ,
0: କେମିତି କ'ଣ ହୁଏ ଏଇ ମଳ ମାସ?
1: ମାନେ ମଳ ମାସଟାକୁ ଏଇଥିପାଇଁ କୁହାଗଲା, 12 ମାସରେ 12ଟା ପୂର୍ଣ୍ଣମୀ, ଯେଉଁଟା ଏକ୍ସଟ୍ରା ଦିନ ଯୁଆଡ଼େ ଯାଏ ନା, ଆମ ଇଂଲିଶ ମାସରେ ଯିବନି, ଯିଏ ଯିବ ଆମର ସାଂସ୍କୃତିକ ମାସରେ ଯିବ, ସାଂସ୍କୃତିକ ମାସରେ ଯିବ, ଐତିହାସିକ ମାସରେ ଯିବ।
0: ଆଚ୍ଛା ଆଚ୍ଛା,
1: ମାନେ ସୂର୍ଯ୍ୟଙ୍କର ଯେଉଁ ଗତି, କେତେବେଳେ ଉଦୟ ହଉଛନ୍ତି 5ଟାରେ, କେତେବେଳେ ହଉଛନ୍ତି 7ଟାରେ, ଏମିତି ହେଇ ହେଇ ହେଇ ଟିକେ ଦିନ ଗଳି ଗଳି ତାଙ୍କର ଗୋଟାଏ ଦିନ ଏକ୍ସଟ୍ରା ହେଇଯିବ, 12 ମାସ ହବ। ଏଇଟା ହେଇଥିଲା ଜ୍ୟେଷ୍ଠ ପୂର୍ଣ୍ଣମୀ, ଦେବସ୍ନାନ ପୂର୍ଣ୍ଣମୀ, କାହିଁ ହେଲା ଏଇ ପୂର୍ଣ୍ଣମୀର ନାଁ କିଛି ନାହିଁ,
0: ଆଚ୍ଛା
1: କି ଅମାବାସ୍ୟାର କିଛି ନାଁ ନାହିଁ, ଗୁରୁବାର ଶୁକ୍ରବାର ଶନିବାର ତ ହବ।
0: ଆଚ୍ଛା,
1: ପୂର୍ଣ୍ଣମୀ ଅମାବାସ୍ୟା ମାନେ ବିଷ୍ଣୁଙ୍କର କିଛି ନୀତି ନାହିଁ କି ଶିବଙ୍କର କିଛି କାନ୍ତି ନାହିଁ, ତେଣୁ ଏଠି ଯାହା କରିବ ସବୁ ଅପବିତ୍ର, କାରଣ ମଳ ମାସ, ତାର କିଛି ନାଁ ଗୋଟ ନାହିଁ। ଯଦି ଦ୍ୱିତୀୟ ମାସ ଚାଲିଗଲେ ତାରୁ ତାର ଦିନ 12 ନକ୍ଷତ୍ର ପିଘେଇଗଲା।
0: ଠିକ ଅଛି ଆଜ୍ଞା, କାର୍ଯ୍ୟକ୍ରମ ତ ସରି ସରି ଆସୁଛି, ଆପଣ କହନ୍ତୁ ଆଜି କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ। ଠିକ ଅଛି ଆଜ୍ଞା, ଆପଣଙ୍କ ସହିତ କଥା ହେଇକି ବହୁତ ବଢ଼ିଆ ଲାଗିଲା। ଆପଣଙ୍କର ମନ ପସନ୍ଦର ଗୀତ ଭିକାରୀ ବଳଙ୍କର ସେଇ ଭକ୍ତି ଭରା ଲୋକପ୍ରିୟ ଗୀତ ଆପଣଙ୍କୁ ଆମେ ଶୁଣାଉଛୁ।

0: ଶ୍ରୋତାବନ୍ଧୁ, ସମୟର ଇସାରାରେ ଆଜିର କାର୍ଯ୍ୟକ୍ରମକୁ ଇଟ୍ ରଖୁଛୁ। କାର୍ଯ୍ୟକ୍ରମର ଶେଷରେ ଆପଣଙ୍କୁ କହି ରଖୁଛୁ, ଆମର ଏହି କାର୍ଯ୍ୟକ୍ରମ ରେକର୍ଡିଂ ହୁଏ ପ୍ରତ୍ୟେକ ଗୁରୁବାର ପୂର୍ବାହ୍ନ 10:30 / 11:30 ମଧ୍ୟରେ। ଆମର ଟେଲିଫୋନ୍ ନମ୍ବର ହେଉଛି 06766258356। ଟେଲିଫୋନ୍ ନମ୍ବର ପୁଣି ଥରେ କହି ରଖୁଛୁ 06766258356। ଆଉ ଗୋଟିଏ କଥା ମଧ୍ୟ ଆମେ କହି ରଖୁଛୁ, ଯେଉଁ ଶ୍ରୋତାବନ୍ଧୁମାନେ ଏହି ସପ୍ତାହରେ ଆମ ପାଖକୁ ଏହି କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଥିଲେ, ସେମାନେ 3 ମାସ ବ୍ୟବଧାନରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆମେ ଅନୁରୋଧ କରୁଛୁ। ତେବେ କାର୍ଯ୍ୟକ୍ରମର ପରିସରରୁ ଏଠି ଦିଅନ୍ତୁ ବିଦାୟ, ନମସ୍କାର।
1: ପ୍ରଚାର କଲୁ ମିଠା ମିଠା ଅନ୍ତରଙ୍ଗ ଆଳାପ ତଥା ଅନୁରୋଧ ଗୀତର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଭାସ୍କର ଚନ୍ଦ୍ର ମିଶ୍ର, ବୈଷୟିକ ସହାୟତା ମେଘନାଦ ମହାନ୍ତ ଏବଂ ଦେବରାଜ ସାହୁ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
2: ସବୁରି ଭାଷାରେ, କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ପୂର୍ବାହ୍ନ 11ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଅଭୁଲାଗିତ ଦିନ 11:10 କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଅନିତା ଗୋସ୍ୱାମୀ। ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବୁ ଦାସକାଠା ଗୀତ ଦିନ 11:30 ପରିବେଷଣ କରିଛନ୍ତି ଦେବେନ୍ଦ୍ରନାଥ ଦାସ ଏବଂ ବୃନ୍ଦାବନ ଗୌଡ଼। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12:00। ଦିନ 1:10 ତେଲିଙ୍ଗି ବାଦ୍ୟ ପରିବେଷଣ କରିଛନ୍ତି ଗଗନ ବିହାରୀ ନାୟକ। ଦିନ 1:20 ନାରୀମହଲ। ଆଜି ଏଥିରେ ରହିଛି ବିଷୟ ସୁରକ୍ଷିତ ଖାଦ୍ୟ କାହିଁକି ଜରୁରୀ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ନୃପେନ୍ଦ୍ର କୁମାର ଶତପଥୀ। ଅପରାହ୍ନ 2:45 ଆପଣଙ୍କ ଚିଠି। ଅପରାହ୍ନ 3:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:10 ପିପୁଲ ପଦ୍ମ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:25 ଚିରହରିତ ଅପରାହ୍ନ 4:00 ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ସ୍ମୃତିର ପାହାଚ ସନ୍ଧ୍ୟା 5:00 ଏଥିରେ ରହିଛି ଗୀତିକାର ପୀତାମ୍ବର ମିଶ୍ରଙ୍କ ସହିତ ସାକ୍ଷାତକାର। ଯୁବବଣୀରେ ସମ୍ପର୍କରେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର ସନ୍ଧ୍ୟା 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 41ତମ ଭାଗ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ରାତି 7:02 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଜିଲ୍ଲା ହାଲଚାଲରେ ଖୋର୍ଦ୍ଧା ଜିଲ୍ଲାର ହାଲଚାଲ ରାତି 7:25। ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30 ଏଥିରେ ରହିଛି ବିଷୟ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ଅନୁଚିନ୍ତା, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଜ୍ୟୋତିର୍ମୟୀ ଉଦ୍ଗାତା। ଅପରାହ୍ନ 8:00 ରାତି 8:02 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅଖିଳ ଭାରତୀୟ ହିନ୍ଦୀ ରୂପକ କାର୍ଯ୍ୟକ୍ରମ ରାତି 9:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ 12 ବର୍ଷ ରାତି 10:00। ରାତି 10:30 ଉସ୍ତାଦ ଅମଜଦ ଅଲ୍ଲୀ ଖାଁଙ୍କ ସ୍ୱରୋତ୍ପାଦନ। ଏ ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ଦ୍ୱିପହର ବେଳକୁ ସାମାନ୍ୟ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 41°C ଏବଂ ସର୍ବନିମ୍ନ 28°C ହୋଇପାରେ। ଶୁଣିଲେ ପାଣିପାଗର ସୂଚନା।

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ତିନିଟା କଲେଜରେ
5: ବ୍ୟସ୍ତ ହଉ ନା,
4: ଫିସ୍ ତ ଦେଖ।
6: କଣ ଖବର,
7: କଣ ହେଲା?
5: ଫିସ୍ ର ଟେନସନ।
7: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କ ରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4,00,000 ପର୍ଯ୍ୟନ୍ତ ନୋ କୋଲାଟ୍ରେଲ।
4: ସିଏ କୋଉଠି
7: ମିଠା?
8: RBI କହେ
9: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
10: Work from home, high salary, matra guti ek likh rahe। Are wah!
11: Hostila!
12: Ajona links upare click karantu nahi। RBI kahe,
13: sachetana huantu, satarku ruhantu।
0: Obhula gitare sunantu pratham pranav kisar patnaing ka kantaru yetati, silpinka kantaru ye gurukrishna goswami ka rachana।

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ତିନିଟା କଲେଜରେ
6: ବ୍ୟସ୍ତ ହୋନା,
5: ଫିସ୍ ତ ଦେଖ।
7: କଣ ଖବର,
8: କଣ ହେଲା?
6: ଫିସ୍ ର ଟେନସନ।
8: ରାହୁଲ ର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କ ରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4,00,000 ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
5: ସିଏ କୋଉଠି
8: ମିଠା?
9: RBI କହେ
10: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
0: ପରବର୍ତ୍ତୀ କଣ୍ଠଶିଳ୍ପୀ ଅନିତା ଗୋସ୍ୱାମୀ, ଶିଳ୍ପୀଙ୍କ କଣ୍ଠରେ ଅଭିରାମ ସାହୁଙ୍କ ରଚନା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ

0: ଅଭୁଲା ଗୀତରେ ଶୁଣୁଥିଲେ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଅନିତା ଗୋସ୍ୱାମୀଙ୍କ କଣ୍ଠରୁ କେତେଗୋଟି ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠିଆ ଗୀତ। ପରିବେଷଣ କରିଛନ୍ତି ଦେବେନ୍ଦ୍ରନାଥ ଦାସ ଏବଂ ବିଣିଧର ଗୌଡ଼।

ଭେଷଜ୍ଞ ଜଣ ମାନେ କୁନ୍ତି ଗନ୍ଧାରୀ କଳି କରା ହେଉଛି ବା ବିଷୟ ଚର୍ଚ୍ଚା ହେଉଛି, ଦୟାକରି ଆପଣମାନେ ଏକମତରେ ଗ୍ରହଣ କରନ୍ତୁ। ହସ୍ତିନାରେ ଥିଲା।

ଆଲୋ, ଠାକୁର ହଉଛନ୍ତି ସମସ୍ତଙ୍କର। ହୁଏ ମନ୍ଦିର ତୋର ହେଇଥାଇ ପାରେ, କିନ୍ତୁ ଠାକୁର ପୂଜା କରିବା ପାଇଁ ବାରଣ କରନ୍ତି ନାହିଁ କେହି। ତୁ କ'ଣ କହୁଛୁ ମନ୍ଦିର ମୋର ବୋଲି? ଏଣୁ ଏ ଠାକୁର ସମସ୍ତଙ୍କର, ଏଠି ଧନ ଧାନ୍ୟ ରାଜ ମାତା ଧନୀ ଗରିବ କେହି ନୁହଁ, ଏଠି ସମସ୍ତେ ସମାନ ମାନେ ଭଗବାନଙ୍କ ପାଖରେ। ଏଣୁ ଏହିପରି ଦୁଇ ରାଣୀଙ୍କର ଭାଇ ଲାଗିଲା କଥାବାର୍ତ୍ତା। ହଁ, ହେଲେ ଯେମିତି ଚାଲିଛି କୁନ୍ତି ଗାନ୍ଧ।

ଏହିପରି ରାତି ଯାକ ଡାକୁଛନ୍ତି ବିଚାର କଲେ ମୋର ତ ମଧ୍ୟ ପାଞ୍ଚଟା ପୁଅ ଅଛନ୍ତି ନା ଏଣୁ ଦୁଃଖିତ ମନରେ ପ୍ରଥମରେ ପହଞ୍ଚିଗଲେ ଭୀମସେନ ପାଖରେ ମା ତ ଦୁଃଖରେ କାନ୍ଦିକି ଅଛନ୍ତି ଭୀମସେନ ଦେଖିଦେଲା ଶୋକ ଜର୍ଜତୀୟ ମୁଖକୁ ଭୀମ କ'ଣ କହିଲା

ଭାଇ ଯେତେବେଳେ କନକଚା ଚମ୍ପା ନା ଶୁଣିଦେଲା ଭୀମସେନ ବୋଇଲା ମା ଏ ତ ଅସମ୍ଭବ କଥା, ସିଏ ତ ସ୍ୱର୍ଗର ଜିନିଷ, ମୁଁ ତ ଏ ମର୍ତ୍ତ୍ୟପୁର କଥା କହ ମୁଁ କହିବି।

ଭାଇ କାନ୍ଦି କାନ୍ଦି କୁନ୍ତି ଦେବୀ ବୀରପୁତ୍ର ଅର୍ଜୁନକୁ କହିଲେ, କହିଲେ ବାବୁରେ ବର୍ତ୍ତମାନ ଆଉ ସମୟ ନାହିଁ, ରାତି ପାଇଗଲା, ତୁ ଆଉ କେତେବେଳେ ଦେବୁରେ? ଶୁଣି

ଭଣ୍ଡାରେ ଯେତେ ସ୍ୱର୍ଣ୍ଣ ଚମ୍ପା ଥିଲା ସବୁ ଆସି ଶିବ ମନ୍ଦିରରେ ଠୁଳ ହେଲା। ଆରେ କଣ ବୁଝିଲୁ, ଯେତେବେଳେ ମନୋହିତି ବାଣୁକୁ ମାରିଛନ୍ତି କୁବେର ଭଣ୍ଡାରକୁ, ସବୁ ଯାକ ବୋଲଛ ଗୀତ ଗୀତ ଗୀତ ହେଇ ପଡ଼ିଗଲା ତଳେ, ଯେମିତି ପଡ଼ିଯାଇଛି ତଳେ ବୀର ପୁଅ।

0: ଜାଣିପାରିଲେ ପ୍ରକୃତିରେ ମୁଁ ବୀର ସନ୍ତାନଟେ ଜନ୍ମ କରିଛି, ଧନ୍ୟ ଗର୍ଭା ମୁଁ, ଧନ୍ୟ ମୁଁ ଅର୍ଜୁନର ମାତା, ଏହିପରି ନିଜକୁ ନିଜେ ପ୍ରଶଂସା କରି ଏବଂ ଶିବଙ୍କର ପ୍ରକୃତିରେ ଆଶୀର୍ବାଦ ଅଛି ବୋଲି ଜାଣିପାରିଲେ ହଁ ଏ ସମୟ ମାନ ଚକ୍ରବର୍ତ୍ତୀ ଦୁର୍ଯ୍ୟୋଧନ ଲକ୍ଷେ ରାଜା ରାଜଯୁଥ ସହ ଗାନ୍ଧାରିକି ପୁଣ ହଁ ସେ ଦେଉଳେ ପହଞ୍ଚିଲେ ଶିବଙ୍କୁ ସୁମରି ହଁ ମନ୍ଦିରେ ପହଞ୍ଚିଲେ ଏକାଳେ ଗାନ୍ଧାରୀ ହଁ ଯେତେବେଳେ ପଳେଇ ଆସିଲେ ଗାନ୍ଧାରୀ ମନରେ କଣ ଭାବୁଛି ଜାଣିଛୁ ନା, ମୁଁ ଏକା ପୂଜା କରିବି, ସିଏ କୋଉଠୁ ଏତେ ସୁନା ଆଣିବ?
1: ଯେତେବେଳେ
0: ମନ୍ଦିରରେ ପ୍ରବେଶ ହୋଇଲା ହେ
1: ରାମ

ଭାଇ, ଏ ସମୟ ଆକାଶରୁ ଦୈବୀବାଣୀ ହେଲା କି ପ୍ରକୃତରେ ମୋର ଭକ୍ତ କୁନ୍ତି। ଏଣୁ ତୁ ଯୋ ମନରେ ଗର୍ବ ଅହମ୍ଭାବ ଧରିଥିଲୁ ଗାନ୍ଧାରୀ, ହେଲେ କଣ ହବ, ତୋ ପୂର୍ବରୁ ମତେ ମିଳିଗଲାଣି, ଆଉ ଦରକାର ନାହିଁ। ତୋ ଚମ୍ପା ଭାର ଧରି ତୁ ଘରକୁ ଯା। ଭାଇ ବୁଝୁଛୁ ନା ଏଠି ଅର୍ଥ କଣ? ଭଗବାନ କାହାରି ମଧ୍ୟ ଗର୍ବ ସହନ୍ତି ନାହିଁ। ଏ ସମୟ କଥା ଜଣେ ଶୁଣ ମନ ଦେଇ, କୁବେର ଭଣ୍ଡାର ଘରକୁ ଏକାଳେ ଦେଲେ ଚାହିଁ, କିଏ ସେ ନେଇଛି ବୋଲି ଯୋଗ ଲୟ କଲେ, ଅର୍ଜୁନ ନେବାର କୁବେର ଜାଣିନ ସେ ଗଲେ ସେତେବେଳେ।

ଭାଇ କୁବେର ଜାଣିପାରିଲେ ମୋ ଭଣ୍ଡାରୁ କିଏ ସ୍ୱର୍ଣ୍ଣ ଚମ୍ପା ନେଇଛି ବୋଲି, ଅର୍ଜୁନ ନେବାର ଜାଣିପାରିଲେ ଏବଂ ଅର୍ଜୁନ ସହିତ ଯୁଦ୍ଧ କରି ପରାଜୟ ହେଲେ, ଶେଷକୁ ଧନଞ୍ଜୟ କରିଥିବାରୁ ଅର୍ଜୁନ ଶ୍ରଦ୍ଧାରେ କୁବେର ଦେଲେ ଧନୁର୍ଜୟ ନାମ। ଭାଇ ଇଏ ଭଗବାନଙ୍କ ଲୀଳା, ଭଗବାନ ଗର୍ବ ଚୂର୍ଣ୍ଣ ଦେଲେ ଏବଂ ଗାନ୍ଧାରୀର ମନରେ ଗର୍ବ ଚୂର୍ଣ୍ଣ ହେଇଗଲା। ଆନନ୍ଦ ମନେ ହେ ଗାନ୍ଧାରୀ କୁନ୍ତି ଚଳିଲେ ପୁରକୁ, ଦୁଃଖିତ ମନେ ଗାନ୍ଧାରୀ ଗଲେ ହସ୍ତିନାକୁ। ଗାନ୍ଧାରୀ ଗର୍ବ ତ ଏଠି ଚୂର୍ଣ୍ଣ ହୋଇଗଲା, ଏଠୁ ସୁଜନ ଶୁଣ। ଭାଇ ବ୍ରଜ

ଶୁଣୁଥିଲେ ଦାସକାଠିଆ ଗୀତ, ପରିବେଷଣ କରୁଥିଲେ ଦେବେନ୍ଦ୍ରନାଥ ଦାସ ଏବଂ ବୃନ୍ଦାବନ ଗୌଡ଼। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 MHz ତଥା 972 KHz ଯୋଗେ। ଏବେ ସମୟ ହେଉଛି ଶୁଣିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ, ଯାହା ଆପଣମାନଙ୍କ ପସନ୍ଦର ଗୀତ ଆସି ଆମ ପାଖରେ ପହଞ୍ଚିସାରିଛି SMS ଜରିଆରେ। ଆରମ୍ଭରୁ କହିରଖିବି ଶ୍ରୋତାବନ୍ଧୁ, 1 ଘଣ୍ଟା ସମୟ ଅବଧି ଭିତରେ ଯେତିକିଟି SMS ମୋ ଦ୍ୱାରା ସମ୍ଭବ ହୋଇପାରିବ ମୁଁ ନିଶ୍ଚିତ ଭାବରେ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେବି। କିନ୍ତୁ ହଁ, ଗୋଟିଏ ଘରୁ ସମସ୍ତଙ୍କ ନାଁ ଲେଖି ଗୋଟିଏ SMS ଦିଅନ୍ତୁ, ନହେଲେ ଅନ୍ୟ ବନ୍ଧୁମାନେ ରହିଯିବେ ଯେ। ତେବେ ଆଉ ଡେରି ନ କରି ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ SMSଟି ଆସିଛି ମରେଇଗାଁ କେନ୍ଦୁଝରରୁ, ଲେଖିଛନ୍ତି ପ୍ରିୟଦର୍ଶିନୀ ପଣ୍ଡା, ସବିତା ମିଶ୍ର, ମିଲି ପରି ଚୁନରୁ। ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ। କାର୍ଯ୍ୟକ୍ରମ ଆରମ୍ଭ ହେବ ଆପଣଙ୍କ SMSରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଛାତିରେ ଲେଖିଛି ତୋରି ନାଁ କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତ, ଏଥିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସଏମଏସଟି କରିଛନ୍ତି ନୟନବଲ୍ଲଭ ପଣ୍ଡା, ଅନାମିକା ପଣ୍ଡା, ନିରଞ୍ଜନ ପଣ୍ଡା, ଭାଇନା ଲୁଲୁ ଭାଇନା। ବଡ଼ତିହାଡ଼ ସମଙ୍ଗା ଜଗତସିଂହପୁରରୁ ଆପଣ ଲେଖିଛନ୍ତି, ଆକାଶବାଣୀର ସମସ୍ତଙ୍କୁ ପ୍ରୀତିଭରା ନମସ୍କାର, ଆପଣଙ୍କୁ ମଧ୍ୟ ନମସ୍କାର ଆଜ୍ଞା। ଆପଣ ଶୁଣିବାକୁ ଚାହିଁଛନ୍ତି ଖଳନାୟକ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅଲକା ଏଗ୍ନିକ ଏବଂ ସାଥୀ।

ଦେଓକାଳୀ ଶଙ୍ଖତରାସ କଟକରୁ ଆସିଛି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଲେଖିଛନ୍ତି। ଆପଣ ଶୁଣିବାକୁ ଚାହୁଁଛନ୍ତି ଯାହାକୁ ରଖିବେ ଅନନ୍ତ କଥାଚିତ୍ରର ଗୀତଟି, ବହୁତ ସୁନ୍ଦର ଗୀତଟିଏ। ଗୀତଟିକୁ ଗାଇଛନ୍ତି ତୃପ୍ତି ଦାସ ଏବଂ ସ୍ୱରୂପ ନାୟକ।

ତ୍ରିନାଥ ମେଳା କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମଞ୍ଜୁଳା ଦେବତା ଏବଂ ଯାଜ୍ଞସେନୀ। କେନ୍ଦ୍ରାପଡ଼ା କୋରୁଆ ଟିକନପୁରରୁ ଲେଖିଛନ୍ତି। ଗୀତଟିକୁ ଗାଇଛନ୍ତି ରାଖାଲ ମହାନ୍ତି, ଚିତ୍ତ ଜେନା। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟି ଆପଣଙ୍କ ପାଖରେ ହାଜିର।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ। ଲେଖିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା, ଆପଣମାନଙ୍କର ଅନୁରୋଧ ଆମେ ରକ୍ଷା କରିଛୁ। କୁଲି କଥା ଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଆପଣମାନେ ଲେଖି ପଠାଇଛନ୍ତି। ଗୀତଟିକୁ ଗାଇଛନ୍ତି ସବୀର କୁମାର।

ଆଉ ଗୋଟିଏ SMS ଆସିଛି, ସବୁବେଳେ ଆସୁଛି, ରାଜେନ୍ଦ୍ର ନାନା ଲେଖିଛନ୍ତି, ବୋଧହୁଏ ଗାଁ ନାଁ ହେଉଛି ନୂଆଗାଁ, ଆପଣ ଯାହା ଲେଖୁଛନ୍ତି କିଛି ବୁଝାପଡ଼ୁନି, ଆପଣଙ୍କର ସବୁଗୁଡ଼ିକ ଭୁଲଭାଲ ଲେଖିଛନ୍ତି, ମୁଁ କିଛି ପଢ଼ିପାରୁନି, ତେଣୁ ଆପଣଙ୍କ ଗୀତ ମୁଁ ଚାହିଁଲେ ବି ଇଚ୍ଛା କଲେ ବି ଦେଇପାରେନି, ସେଥିପାଇଁ କ୍ଷମା କରିବେ। ପରବର୍ତ୍ତୀ SMSଟି ଆସିଛି, ଛୁପା ରୁସ୍ତମର ଗୋଟେ ଗୀତ ଶୁଣିବା ପାଇଁ ଇଚ୍ଛା କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ। ଶ୍ରୋତା ବନ୍ଧୁ, ଆପଣଙ୍କର ରିକ୍ୱେଷ୍ଟ ଆମେ ରଖିଛୁ, ଆପଣ ପସନ୍ଦର ଗୀତଟିକୁ ଆପଣଙ୍କ ପାଖରେ ଶୁଣିବାକୁ ଯାଉଛୁ। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ଆଗ୍ନିକ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ଦୁର୍ଗା ପ୍ରସାଦ ତଳାଇ, ପରେଶ୍ୱର ସାହି, ଚୋବ୍ରା କଲେଜ ସ୍କୋୟାର, କଟକରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ସନ୍ତାନ କଥା ଚିତ୍ରର ଗୋଟିଏ ଗୀତ। ସନ୍ତାନ କଥା ଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି ଶ୍ରୋତା ବନ୍ଧୁ। ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ପ୍ରୀତିସ୍ମିତା ସାହୁ, ମମତା ସାହୁ, ଟିକର ଟାଙ୍ଗି, କଟକରୁ ଲେଖିଛନ୍ତି। ଆପଣ ଶୁଣିବାକୁ ଚାହୁଁଛନ୍ତି ଧନରେ ରଖିବୁ ଶପଥ ମୋର କଥା।

ବୈରାଗୀ ସାହୁ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁରରୁ ଲେଖିଛନ୍ତି ଗିରଫତାର କଥାଚିତ୍ରର ଗୋଟିଏ ଗୀତ ଶୁଣିବେ ବୋଲି, କିନ୍ତୁ ଶ୍ରୋତାବନ୍ଧୁ ଗିରଫତାରକୁ ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ SMS-ଟି ଆସିଛି ନିର୍ମଳା ବେହେରା, ସନ୍ତୋଷ ବେହେରା, ଆଦ୍ୟାଶା ଏବଂ ଆଦ୍ୟାଶା ଲେଖିଛନ୍ତି କାନ୍ତୋଲ ଆଠଗଡ଼ରୁ। ଆପଣ ଭକ୍ତ ସାଲବେଗ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଚାହିଁଛନ୍ତି, ନିଶ୍ଚିତ ଭାବରେ ଆଜ୍ଞା ଆପଣଙ୍କ ପସନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ଭିକାରୀ ଚରଣ ବଳ।

ନାରାୟଣ ପ୍ରଧାନ ଲେଖିଛନ୍ତି ବରହମପୁର ବୁଗୁଡ଼ା ଗଞ୍ଜାମରୁ, ଏବଂ ଆଉ ଜଣେ ଶ୍ରୋତା ମଧ୍ୟ ଲେଖିଛନ୍ତି ଘସିପୁର ଜେନାପୁର ଯାଜପୁରରୁ, ଅରୁଣ କୁମାର ବେହେରା ଝରଣା ବେହେରା। ଆପଣ ଦୁଇଜଣଙ୍କ ଅନୁରୋଧ ଆମେ ରକ୍ଷା କରିଛୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ଏକ ଦୁଜେ କେ ଲିଏ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଏସ୍ ପି ବାଲସୁବ୍ରମଣ୍ୟମ।

ପରବର୍ତ୍ତୀ ଏସଏମଏସଟି ଆସିଛି ଜୁନାଗଡ଼ି ଗଡ଼ ବିଷ୍ଣୁପୁର ଏରସମା ଜଗତସିଂହପୁରରୁ ଲେଖିଛନ୍ତି ସ୍ଥିତି ପ୍ରଜ୍ଞା ପ୍ରୀତି ବନ୍ୟା ପରମାଣିକ ସଞ୍ଜୟ ପରମାଣିକ ପ୍ରିୟଙ୍କା ଭୂମିକା ଅଙ୍କିତା ଏବଂ ଦେବିକା ଆପଣମାନେ ସମସ୍ତେ ଗୋଟିଏ କଥାଚିତ୍ର ଅନୁରୋଧ କରିଛନ୍ତି ଆକ୍ସନ୍ ଜାକ୍ସନ୍ କଥାଚିତ୍ରଟି ଶୁଣିବା ପାଇଁ ଗୀତଟିକୁ ଗାଇଛନ୍ତି ଅଙ୍କିତ ତିୱାରୀ ଏବଂ ପଲକ ମୁଚଲ।

ବ୍ଲକ ଛକ ନିଶ୍ଚିନ୍ତ କହିଲେ କଟକରୁ ଲେଖିଛନ୍ତି ଭବାନୀ ଦେବୀ, ବାଣୀପ୍ରସାଦ, ସୃଷ୍ଟି, ଶୁଭଲକ୍ଷ୍ମୀ, ଆର୍ୟନ୍, ଆପଣମାନଙ୍କର ପସନ୍ଦର ଗୀତ ମୋହରା କଥାଚିତ୍ରର ଟିପ୍ ଟିପ୍ ବର୍ଷା ପାନି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ପୁରୀ ଡିଷ୍ଟ୍ରିକ୍ଟ ଡେଲାଙ୍ଗରୁ ଲେଖିଛନ୍ତି ସୋନାଲିକା ମିତାଲି। ଆପଣ ଶୁଣିବାକୁ ଚାହିଁଛନ୍ତି ବାଦଶାହ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅଭିଜିତ ଏବଂ ସାଥୀ।

ହେମନ୍ତ କୁମାର ଦାସ ଲେଖିଛନ୍ତି ରେହମାନପୁର ତୁଳତୀ ଯାଜପୁର ରୋଡ଼ରୁ ଆପଣ ଶୁଣିବାକୁ ଚାହୁଁଛନ୍ତି ସବୁ ମାୟାରେ ମାୟା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ଫକୀର ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ରାଜବାଟୀନଗର ଆଠଗଡ଼ରୁ ଲେଖିଛନ୍ତି ଶଶଧର ନାୟକ। ଆପଣ ଶୁଣିବାକୁ ଚାହିଁଛନ୍ତି ତେହେଲକା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ, କୁମାର ସାନୁ ଏବଂ ବାବ୍ଲା ମେହେତା। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣ ଶୁଣିନିଅନ୍ତୁ।

କାର୍ଯ୍ୟକ୍ରମ ଶେଷରେ ଡିଓସାଇ କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଚକାଚକା ମହୁରି କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ରତିକାନ୍ତ ଶତପଥୀ।

ଏଠି କହି ରଖିବି ଅନେକ ଗୁଡ଼ିଏ ଏସଏମଏସ୍ ଆଉ ପଢ଼ି ହେଲାନି। ଲେଖିଥିଲେ ଲକ୍ଷ୍ମୀକାନ୍ତ ନୂଆପାଟଣା ତିଗିରିଆ କଟକରୁ, ଲିଜା ଟୁକୁ ବାଙ୍କିରୁ, ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର CD11 CDA ସେକ୍ଟର 11 କଟକରୁ, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର, ମିଟୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲାହାଟ କଟକରୁ, ବାସୁଦେବ ତ୍ରିଲୋଚନ କାଳିଆ ବଳିଆ ନିନି ଲିଟୁନି ବାପା ଏବଂ ବୋଉ ରାଇସୁଙ୍ଗୁଡ଼ା ସାଲେପୁର କଟକରୁ, ସୋମନାଥ

0: ଶୁଣିଲେ ତେଲିଙ୍ଗୀ ବାଦ୍ୟ ପରିବେଷଣ କରୁଥିଲେ ଗଗନ ବିହାରୀ ନାୟକ ଏବଂ ସାଥୀ ଆକାଶବାଣୀ କଟକ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
0: ଆରମ୍ଭ କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ, ନାରୀ ମହଲ।

ନମସ୍କାର, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଖାଦ୍ୟ ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ, ଏକଥା ସତ। ହେଲେ ସେ ଖାଦ୍ୟ ପୋଷକ ତତ୍ତ୍ୱରେ ଭରପୁର ତଥା ବିଶୁଦ୍ଧ ହୋଇଥିବା ଦରକାର, ନହେଲେ ଏହାର ସୁଫଳ ମିଳିବ ନାହିଁ। ଯଦି ଆମେ ଅପମିଶ୍ରିତ ତଥା ଅଶୁଦ୍ଧ ଖାଦ୍ୟ ଖାଇବା, ତେବେ ଆଜିର ସମୟରେ ବଦଳି ଯାଉଥିବା ଜୀବନଶୈଳୀ ତଥା ଖାଦ୍ୟ ରୁଚି ଆମକୁ ଅନେକ ସମୟରେ ସମସ୍ୟାରେ ହିଁ ପକାଉଛି। ଆମେ ଆଜିକାଲି ପାଟି ସୁଆଦିଆ ତେଲ ମସଲା ରଙ୍ଗଯୁକ୍ତ ଖାଦ୍ୟ ତଥା ଫାଷ୍ଟଫୁଡ଼ ଜଙ୍କ ଫୁଡ଼ ଖାଇବା ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଏହା କ୍ଷଣିକ ପାଇଁ ହୁଏତ ଆମକୁ ଖୁସି ଦେଉଛି, ହେଲେ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ତେଣୁ ବିଶୁଦ୍ଧ ଖାଦ୍ୟର ଗୁରୁତ୍ୱ ତଥା ଖାଦ୍ୟର ସୁରକ୍ଷା ସମ୍ପର୍କରେ ସଚେତନ କରିବା ପାଇଁ ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏମିତିରେ ଦେଖିବାକୁ ଗଲେ ବିଶୁଦ୍ଧ ତଥା ସୁରକ୍ଷିତ ଖାଦ୍ୟ ସମସ୍ତଙ୍କର ଅଧିକାର। ତେବେ ଏହି ପରିପ୍ରେକ୍ଷୀରେ ରହିଛି ଆଲୋଚନା, ସୁରକ୍ଷିତ ଖାଦ୍ୟ କାହିଁକି ଜରୁରୀ?

0: ଆଲୋଚନା କରିଛନ୍ତି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀ। ଆମର କାର୍ଯ୍ୟକ୍ରମକୁ ପ୍ରଥମେ ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣ କୁହନ୍ତୁ ଯେ ଆମେ ଖାଦ୍ୟ ସୁରକ୍ଷା କହିଲେ କ'ଣ ବୁଝିବା?
1: ଖାଦ୍ୟ ସୁରକ୍ଷା ଅର୍ଥ ହେଉଛି ଉପଭୋକ୍ତାମାନଙ୍କ ପାଖକୁ ପହଞ୍ଚୁଥିବା ଖାଦ୍ୟ ସ୍ୱଚ୍ଛ, ଭେଜାଲ ମୁକ୍ତ, ଗୁଣବତ୍ତା ସମ୍ପୂର୍ଣ୍ଣ ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ବୋଲି ସୁନିଶ୍ଚିତ କରିବା।
0: ଆଜ୍ଞା, ତେବେ ଏହା କାହିଁକି ଜରୁରୀ ଏବଂ କେତେ ଜରୁରୀ?
1: ବହୁତ ସୁନ୍ଦର ପ୍ରଶ୍ନ ଏଇଟା। ଖାଦ୍ୟ ସୁରକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଖାଦ୍ୟଜନିତ ରୋଗ ଓ ଖାଦ୍ୟ ବିଷାକ୍ତକୁ ରୋକିବା, ଭେଜାଲ ଓ ଅସୁରକ୍ଷିତ ଖାଦ୍ୟରୁ ଉପଭୋକ୍ତାଙ୍କୁ ସୁରକ୍ଷା ଦେବା।
0: ଆଜ୍ଞା,
1: ଖାଦ୍ୟ ବ୍ୟବସାୟରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟବିଧ ବଜାୟ ରଖିବା, ସୁସ୍ଥ ସମାଜ ଗଠନରେ ସହାୟତା କରିବା। ତେଣୁ କୁହାଯାଇଛି ସୁରକ୍ଷିତ ଖାଦ୍ୟ ହିଁ ସୁସ୍ଥ ଜୀବନର ଆଧାର।
0: ଆଜ୍ଞା, ଖାଦ୍ୟ ଦୂଷିତ ହୋଇଛି ବା ଅପମିଶ୍ରିତ ହୋଇଛି ବୋଲି ଆମେ କେମିତି ଜାଣିପାରିବା?
1: ଅପମିଶ୍ରିତ ଖାଦ୍ୟ ଚିହ୍ନଟ ପାଇଁ ବିଭିନ୍ନ ପ୍ରକାର ପଦ୍ଧତି ଅବଲମ୍ବନ କରାଯାଏ। ଭିଜୁଆଲ ଇନ୍ସପେକ୍ସନ ବା ଦୃଶ୍ୟ ପରୀକ୍ଷଣ,
0: ଆଜ୍ଞା,
1: ଏଥିରେ ଆମେ ଖାଦ୍ୟର ରଙ୍ଗ, ଗନ୍ଧ, ସ୍ୱାଦ ଓ ଗଠନରେ ଅସ୍ୱାଭାବିକ ଥିଲେ ଏଇଟାକୁ ସନ୍ଦେହ କରୁ। ଆଉ ଗୋଟେ ପ୍ରକାର ହେଲା ରାପିଡ୍ ଟେଷ୍ଟ ବା ସରଳ ପରୀକ୍ଷା, ଯେଉଁଥିରେ ଆମେ କ୍ଷୀର, ମସଲା, ତେଲ ଆଦିର ଅପମିଶ୍ରଣ ଚିହ୍ନଟ ପାଇଁ ରାପିଡ୍ ଟେଷ୍ଟର କିଟ୍ ବ୍ୟବହାର କରାଯାଏ।
0: ଆଜ୍ଞା,
1: ଏହାଦ୍ୱାରା କୃତ୍ରିମ ରଙ୍ଗ, ଷ୍ଟାର୍ଚ ଇତ୍ୟାଦି ଉପସ୍ଥିତ ଜାଣିହେବ।
0: ଆଜ୍ଞା,
1: ଏବେ ଆମେ ଖୁବ୍ କମ୍ ଦିନ ତଳେ କିଛି ସର୍ବତ ଦୋକାନକୁ ଆମେ ଯାଞ୍ଚ କରିବାକୁ ଯାଇଥିଲୁ। ସେଠି ସର୍ବତ ଦୋକାନର ଯେଉଁ ରାବିଡ଼ି ଦିଆଯାଏ, ରାବିଡ଼ି ଖାଇବା ପାଇଁ ସମସ୍ତେ ଖୁସି ହୁଅନ୍ତି, ତ ସେ ରାବିଡ଼ିଟାକୁ ଆମେ ଯେତେବେଳେ ଆଇଓଡ଼ିନ ଟେଷ୍ଟ କଲୁ, କିଛି ସର୍ବତ ଦୋକାନର ଆଇଓଡ଼ିନ ଟେଷ୍ଟ ଏଇଟା କଳା ପଡ଼ିଗଲା। ତା ଅର୍ଥ ଏଥିରେ ଷ୍ଟାର୍ଚ ଜାତୀୟ ଜିନିଷ ବା ମଇଦା କି ବିସ୍କୁଟ ଟାଇପ୍ର ଜିନିଷ ମିଶିଥିଲା।
0: ଆଜ୍ଞା।
1: ତାପରେ ତୃତୀୟଟା ହେଲା ଲାବୋରେଟୋରୀ ଟେଷ୍ଟ ବା ନମୁନା ସଂଗ୍ରହ। ଖାଦ୍ୟ ସୁରକ୍ଷା ଅଧିକାରୀ ଫୁଡ୍ ସେଫ୍ଟି ଅଫିସରମାନେ ନିୟମ ଅନୁଯାୟୀ ଖାଦ୍ୟର ନମୁନା ସଂଗ୍ରହ କରାଯାଇଥାଏ। ସେହି ନମୁନା ପରୀକ୍ଷାଗାରକୁ ପଠାଯାଇ କେମିକାଲ, ମାଇକ୍ରୋବାୟୋଲୋଜିକାଲ ପରୀକ୍ଷା କରାଯାଏ।
0: ଆଜ୍ଞା।
1: ପରୀକ୍ଷା ରିପୋର୍ଟ ଆଧାରରେ ଖାଦ୍ୟର ମାନ ନିର୍ଣ୍ଣୟ କରାଯାଏ।
0: ଆଜ୍ଞା, ଆପଣ ଯେମିତି ଏବେ କଥା ପ୍ରସଙ୍ଗରେ କହିଲେ ଯେ ଆପଣ କିଛି ଦିନ ତଳେ କିଛି ସର୍ବତ ଦୋକାନ ଯାଞ୍ଚ କଲାବେଳେ କିଛି ଦୋକାନରେ ଆପଣ ସେଇ ସର୍ବତରେ ଷ୍ଟାର୍ଚ ବା ବିସ୍କୁଟ ଗୁଣ୍ଡ ମିଶିଥିବାର ପାଇଥିଲେ, ଯେ ସେଠି ଯେଉଁ ସାଧାରଣ ଲୋକ ସର୍ବତ ପିଉଛନ୍ତି ସେମାନେ କେମିତି ଜାଣିବେ ଯେ ଏଇ ସର୍ବତରେ ଷ୍ଟାର୍ଚ ବା ବିସ୍କୁଟ ଗୁଣ୍ଡ ମିଶିଛି ବୋଲି?
1: ନିଶ୍ଚୟ କଷ୍ଟ, କାହିଁକିନା ଆମେ ତ ସବୁବେଳେ ଆଇଓଡ଼ିନ ବୋତଲ ଧରିକି ଯାଉନେ।
0: ଆଜ୍ଞା,
1: ତେଣୁ ସେମାନଙ୍କ ମୁଣ୍ଡରେ ସେଟା ରହିବା ଦରକାର। ସେ ଦୋକାନୀ ପଚାରି ପାରନ୍ତି ଯଦି ଟେଷ୍ଟରେ କନ୍ସିଷ୍ଟେଣ୍ଟ ପାଟି ଯଦି ଟିକେ ଲାଗୁଛି, ବିସ୍କୁଟର ସ୍ମେଲ ଲାଗୁଛି କି ରାବିଡ଼ିର ଅରିଜିନାଲ ଟେଷ୍ଟରୁ ଟିକେ ସ୍ମେଲଟୁ ଅଲଗା ପ୍ରକାର ଲାଗୁଛି, ତେଣୁ ସେ ପଚାରି ପାରିବେ।
0: ଆଜ୍ଞା,
1: ଆମେ ତ ସମସ୍ତଙ୍କୁ କହୁଛୁ ଯେ ସୁଷମ ଖାଦ୍ୟ, ଭଲ ଖାଦ୍ୟ ସମସ୍ତଙ୍କୁ ଦିଅନ୍ତୁ, ସମସ୍ତଙ୍କ ଦେହ ଭଲ ରହୁ।
0: ଆମେ ଯେତେବେଳେ ଘରେ ରୋଷେଇ କରିଥାଉ ସେତେବେଳେ ସେ ସମୟରେ ଆମେ କୋଉ ଦିଗ ପ୍ରତି ଧ୍ୟାନ ଦେବା ଦରକାର ଯାହାଦ୍ୱାରା କି ଆମ ଖାଦ୍ୟ ସୁରକ୍ଷିତ ରହିବ?
1: ଘରେ ରୋଷେଇ କଲାବେଳେ ପ୍ରଥମେ ରୋଷେଇ ଘରକୁ ସଫା ସୁତୁରା ରଖିବାଟା ନିହାତି ଜରୁରୀ।
0: ଆଜ୍ଞା,
1: ସର୍ବଦା ଗରମ ଖାଦ୍ୟ ଖାଇବାକୁ ଦେବା ଉଚିତ। ଖାଦ୍ୟ ରୋଷେଇ ହେବା ପରେ ଢାଙ୍କୁଣୀ ଦେଇ ହୋଡ଼ି ରଖିବା ଉଚିତ, ନିଜେ ମଧ୍ୟ ସଫା ସୁତୁରା ରହିବା ଉଚିତ। ରୋଷେଇ ଘରେ ବ୍ୟବହୃତ ହେଉଥିବା ଗ୍ରୋସରୀ ସମୟାନୁକ୍ରମେ ଯାଞ୍ଚ କରିବା ଦରକାର, ଅର୍ଥାତ୍ ଆପଣ ଯେଉଁ ଗ୍ରୋସରୀ ଏ ମାସରେ କିଣିଲେ ଏ ମାସ ଶେଷବେଳକୁ ଖର୍ଚ୍ଚ ହେଇଯାଇଥିବ ବୋଲି ଆମେ ଜାଣିନେ, କିଛି ଗ୍ରୋସରୀ ତା ଦେହରେ ରହିଥାଇପାରେ। ଆମେ ଆର ମାସକୁ ଯେତେବେଳେ ଦେଖିବା ସେ ଗ୍ରୋସରୀ 2 ମାସ 3 ମାସ ରହିଗଲାଣି କି, ଯଦି ରହିଥିବ, ଖରାପ ଯଦି ହେଇଥିବ, ତାଙ୍କୁ ଡିସ୍କାର୍ଡ କରିଦେବା, ଫୋପାଡ଼ି ଦେବା ଭଲ।
0: ଆଜ୍ଞା, ତେବେ ଅଟା, ସୁଜି ଏସବୁ ବି ତ ଘରେ?
1: ଆଜ୍ଞା ଆଜ୍ଞା, ସେଇଗୁଡ଼ା
0: ତାକୁ କେମିତି ଜାଣିବା ଯେ ତାର,
1: ତାକୁ ଆମେ ତ ପ୍ୟାକେଟ ଯେତେବେଳେ ଆଣୁଛେ ଅଟା କି ସୁଜିର ପ୍ୟାକେଟ ଆଣୁଛେ, ସେଥିରେ ପ୍ୟାକେଟ ଡେଟ୍ ପଡ଼ିଥାଏ। ଆମେ ଯଦି ଦେଖୁଛେ ତାକୁ ରଖୁଛେ ଯେଉଁ ଜାଗାରେ ପ୍ରିଜର୍ଭେସନ କରି ରଖୁଛେ, ଆମେ ଜାଣିଛେ ଯେ 3 ମାସ ରହିବା କଥା। 3 ମାସ ଭିତରେ ତମେ ଦେଖିବା ଯେ ଆଖିରେ ଯଦି ଦେଖିବା ସେଟା ପୋକ ଫେଲା ଭଳିଆ ଲାଗୁଛି କି କିଛି ଖରାପ ହେଲା ବିଣ୍ଡା ଭଳିଆ ଲାଗୁଛି, ଆମେ ରିସ୍କ ନେଇକି ତାକୁ ନ ଖାଇକି ତାକୁ
0: ଆଜିକାଲି ତ ଆପଣ ଦେଖିଥିବେ ସମସ୍ତଙ୍କର ରାସ୍ତା କଡ଼ ଖାଇବା ପ୍ରତି ଗୋଟେ ଆଗ୍ରହ ବଢି ଯାଇଛି, ତ ରାସ୍ତା କଡ଼ରେ ଯେତେବେଳେ ଖାଇବା ଖାଉଛନ୍ତି ଲୋକମାନେ ସେତେବେଳେ ସେମାନେ କୋଉ ଦିଗ ପ୍ରତି ଧ୍ୟାନ ଦେବେ?
1: ରାସ୍ତା କଡ଼ରେ ଖାଦ୍ୟ ଖାଇବା ସମୟରେ ମୁଖ୍ୟତଃ ଦୋକାନୀ ଏକ ସ୍ୱଚ୍ଛତାକୁ ଯାଞ୍ଚ କରୁ, ଦୋକାନୀ ଯେଉଁ ଗୁଡ଼ା ଦଉଛି ସେ ଦୋକାନଟା ସ୍ୱଚ୍ଛ ଅଛି ନା ନାହିଁ, ଖାଦ୍ୟ ପ୍ରସ୍ତୁତି ଯେଉଁ ଜାଗାରେ କରୁଛି ସେ ଜାଗାଟା ସଫା ଅଛି ନା ନାହିଁ, ପରିଷ୍କାର ଅଛି କି ନାହିଁ, ଖାଦ୍ୟଟା ସେ ଢାଙ୍କିକି ରଖୁଛି କି ନାହିଁ, ମାଛି, ଧୂଳି ଓ ଅନ୍ୟ ଦୂଷିତ ପଦାର୍ଥ ସେଥିରେ ପଡ଼ିଯାଉଛି କି, ସେଇଟା ବି ନଜର ରଖନ୍ତୁ। ଆଉ ଗରମ ଗରମ ତାଜା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ, ବାସି ରହିଥିବ, ଥଣ୍ଡା ରହିଥିବ, ସେ ଦବ ସେଇଟା ଖାଇଦେଲେ ଦେହ ଖରାପ ହେଇପାରେ, ସେଇଟା ପ୍ରତି ଟିକେ ସଜାଗ ରହିବେ। ଖାଦ୍ୟ ପ୍ରସ୍ତୁତିକାରୀମାନଙ୍କ ହାତକୁ ଦେଖିବେ, ୟୁଜୁଆଲି ଆମେ ସବୁବେଳେ କହୁଛୁ ଯେଉଁ ଗୁପଚୁପ୍ ବାଲା ଦେଉଛନ୍ତି କି ହାତ ପୁରେଇ ଯେଉଁ ଦେଉଛନ୍ତି, ସମସ୍ତଙ୍କୁ ଆମେ ଶିକ୍ଷା ଦେଉଛୁ ଯେ ସେମାନେ ହାତରେ ଗ୍ଲୋଭ୍ସ ପିନ୍ଧି କରନ୍ତୁ, କାରଣ ତାଙ୍କ ନଖର ଅବସ୍ଥା କ'ଣ ଅଛି, ହାତର କନ୍ଦିର ଅବସ୍ଥା କ'ଣ ଅଛି, ସ୍କିନ୍ ଡିଜିଜ୍ କିଛି ଥାଇପାରେ କି ନଖରେ ମଇଳା ଥାଇପାରେ, ସେଗୁଡ଼ା ଟିକେ ଦେଖିବା କଥା। ଆଉ ପୋଷାକଟା ଯେଉଁ ପୋଷାକଟା ପିନ୍ଧିଥିବେ ସେ ପୋଷାକଟା ସଫା ସୁତୁରା ରହିବା ଦରକାର। ବାସି କି ଅସ୍ୱାଭାବିକ ଗନ୍ଧ ଥିବା ଖାଦ୍ୟ ଯଦି ଦେଖିଲେ ଜମା ସେଠି ଖାଆନ୍ତୁ ନାହିଁ।
0: ଅନେକ ସମୟରେ ଆମେ ବିଭିନ୍ନ ଦୋକାନରୁ ହଉ ବା ସେଇ ରାସ୍ତା କଡ଼ରୁ ଖାଦ୍ୟ ଘରକୁ ନେଇ ଆସିଥାଉ, ଆଣିଲା ପରେ ଜଣାପଡ଼ିଥାଏ ଯେ ସେ ଖାଦ୍ୟଟି ଅପମିଶ୍ରିତ ବା ବାସି ବୋଲି, ସେ କ୍ଷେତ୍ରରେ ଜଣେ କ'ଣ କରିବ?
1: ସେଇଟା ଆମେ ସେ ଯେଉଁ ଦୋକାନରୁ ଆଣିଥିବା ତା ରସିଦଟା ପାଖରେ ଆମେ ରଖିବା ନିହାତି ଦରକାର, ଯାହାଦ୍ୱାରା କି ଆମେ ଯେତେବେଳେ ଦରକାର ପଡିବ ସେ ବିଲ୍ଟାକୁ ଦେଖେଇଲେ ଆମେ ତାକୁ ଅଭିଯୋଗ କରିପାରିବା।
0: ଆଜ୍ଞା,
1: ଦ୍ୱିତୀୟତଃ
0: ରାସ୍ତା କଡ଼ରେ ବିକ୍ରି କରୁଥିବା ଯେଉଁ ଠେଲା ଗାଡ଼ି, ସେମାନେ ତ କୌଣସି ରସିଦ
1: ହଁ ସେମାନେ ରସିଦ ଦିଅନ୍ତୁନି, ତାଙ୍କଠୁ ଆଣିଲା ବେଳକୁ ଯଦି ସେମିତି ଖରାପ ପଡ଼ିଲା ଆପଣ ଫୋପାଡ଼ିବେ, ତାପରେ FSSAIକୁ ଫୁଡ୍ ସେଫ୍ଟି କି ହେଲ୍ଥ ଅଫିସର ଆମର ଯେଉଁ ଅଛି CMCର ତାଙ୍କୁ କମ୍ପ୍ଲେନ୍ ଦେଲେ ଆମେ ସାଙ୍ଗେ ସାଙ୍ଗେ ତା ପରଦିନ ଯାଇ ଦେଖିଦେବୁ ସେଠି ତାକୁ କମ୍ପ୍ଲେନ୍ ଗୁଡ଼ା ସଲ୍ଭ କରୁଛୁ।
0: ଆଜ୍ଞା, ତେବେ ଯେଉଁ ପ୍ୟାକେଟ୍ ଫୁଡ୍ ବା ପ୍ରୋସେସ୍ ଫୁଡ୍ ଆସୁଛି ତାକୁ କିଣିଲା ବେଳେ ଆମେ କ'ଣ ଧ୍ୟାନରେ ରଖିବା?
1: ପ୍ୟାକେଟ୍ ପ୍ରୋସେସ୍ ଫୁଡ୍ କିଣିଲା ବେଳେ FSSAIର ଲାଇସେନ୍ସ ଅଛି ନା ଦେଖିବା, ରେଜିଷ୍ଟ୍ରେସନ୍ ନମ୍ବର ଅଛି କି ଦେଖିବା, ମ୍ୟାନୁଫ୍ୟାକ୍ଚରିଂ ଡେଟ୍ ଓ ଏକ୍ସପାରି ଡେଟ୍ଟା ନିହାତି ଦେଖିବା, ପ୍ୟାକେଟ୍ ସିଲ୍ ଭଲ କିଛି ନା ସେଇଟା ବି ଦେଖିବା, ପ୍ୟାକେଟ୍ ଉପରେ ଥିବା ଇନ୍ଗ୍ରିଡିଏଣ୍ଟ ଲିଷ୍ଟ ଓ ନ୍ୟୁଟ୍ରିସନ୍ ଇନ୍ଫର୍ମେସନ୍ ସବୁ ପଢ଼ିବା, MRP କେତେ ଅଛି, ବ୍ୟାଚ୍ ନମ୍ବର କ'ଣ ଅଛି, ମ୍ୟାନୁଫ୍ୟାକ୍ଚରର ବିବରଣୀ କ'ଣ ଅଛି ସେଠି ସେଇଟା ବି ଯାଞ୍ଚ କରିବା। ଫୁଲି ଯାଇଥିବା ଫାଟି ଯାଇଥିବା ପ୍ୟାକେଟ୍ ଜମା କିଣିବାନି, କାରଣ ଫୁଲି ଯାଇଥିବା ପ୍ୟାକେଟ୍ ଯାହା ହେଲେ ସେଇଟା ଖରାପ, ଆଉ ଫାଟି ଯାଇଥିବା ପ୍ୟାକେଟ୍ ମାନେ କଣ୍ଟାମିନେସନ୍ ହେଇଥିବ ତା ଦେହରେ, ତେଣୁ ସେଇଟା କିଣିବା ନାହିଁ।
0: ଆଜ୍ଞା,
1: ଆଉ କିଣିଲା ବେଳେ ଭେଜ୍ ଓ ନନ୍ଭେଜ୍ ପ୍ୟାକେଟ୍ ବି ଦେଖିକି କିଣିବେ,
0: ତାର ଯେଉଁ ଚିହ୍ନ
1: ଥାଏ। ହଁ, ଯେମିତି କହିଲି ଆଗରୁ ବିଲ୍ଟା କ'ଣ ପାଖରେ ରଖିଥିଲେ, ଯଦି କିଛି ଆମର ଅସୁବିଧା ହେଲା ଆମେ ସେ ବିଲ୍ ଦେଖେଇକି ଅଭିଯୋଗ କରିପାରିବା, ଅଭିଯୋଗ କରିବାର ବହୁତ ବାଟ ଅଛି।
0: ଆପଣ ଯେମିତି କହିଲେ ଯେ ଯଦି କୌଣସି ଖାଦ୍ୟ ବିକ୍ରି କରୁଥିଲା ବାଲାର ଖାଦ୍ୟ ଦୂଷିତ ବାହାରେ ବା ଅପମିଶ୍ରିତ ବୋଲି ସନ୍ଦେହ ହୁଏ, ତାହେଲେ ଜଣେ ଯାଇକିରି ଅଭିଯୋଗ କରିପାରିବ ବୋଲି, ସେ କେଉଁଠି ଅଭିଯୋଗ କରିବ, କାହାକୁ ଅଭିଯୋଗ କରିବ?
1: ସେ ପ୍ରଥମେ ଆଗେ ସେଇ ଦୋକାନୀ ଯାଇ ଦେଖୁ, ତାର ବିଲ୍ଟା ଦେଖୁ, ପ୍ୟାକେଟ୍ଟା ଦେଖୁ ଯେ ଏମିତି ଅସୁବିଧା ହେଇଛି। ସେ ଦୋକାନୀ ମାନେ ୟୁଜୁଆଲି ସେମାନେ କ'ଣ କରୁଛନ୍ତି, ଯେହେତୁ ବଡ଼ ବଡ଼ ଦୋକାନୀ ସବୁ ଅଛନ୍ତି କି ଯିଏ ଦୋକାନୀ ଅଛନ୍ତି, ତାଙ୍କ ନିଜର ନାଁ ଖରାପ ନ କରିବା ପାଇଁ ସେମାନେ ସାଙ୍ଗେ ସାଙ୍ଗେ ବଦଳେଇ ଦିଅନ୍ତି, ଯଦି ଭୁଲ ବଶତଃ କେହି ନେଇ ଆସିଛନ୍ତି ଖରାପ ଜିନିଷ, ଯଦି ସେଠି ନ ହେଲା ତାହେଲେ ହେଲ୍ଥ ଅଫିସର CMCରେ ତାଙ୍କୁ କମ୍ପ୍ଲେନ୍ କରିପାରିବେ, ଅର୍ ଫୁଡ୍ ସେଫ୍ଟି ଅଫିସର ଆମର ତାଙ୍କୁ ବି CMCରେ କମ୍ପ୍ଲେନ୍ କରିପାରିବେ।
0: ତେବେ ଆଜିକାଲି ଯେଉଁ ଖାଦ୍ୟରେ ଅପମିଶ୍ରିତ ବଢ଼ି ଚାଲିଛି, ଡାଲି ହଉ, ମସଲା ଗୁଣ୍ଡ ହଉ, କ୍ଷୀର ହଉ, ପନିର ହଉ, ଏସବୁର ଶୁଦ୍ଧତା ସମ୍ପର୍କରେ ଜଣେ ସାଧାରଣ ମହିଳା ଘରେ କେମିତି ଜାଣିବ?
1: ହଁ, ଘରେ ଜାଣିବା ପାଇଁ ଆମେ ଧରନ୍ତୁ ଗୋଟେ ଏକ୍ଜାମ୍ପଲ୍ ନେବା ଖାଇବା ତେଲ।
0: ଆଜ୍ଞା,
1: ଖାଇବା ତେଲ ଅପମିଶ୍ରିତ ହେଲା ଜାଣିବା ପାଇଁ ଭଲ ସହଜ ଉପାୟ ହେଲା, ଦୁଇଟି କିନାରେ ସେ ତେଲଟିକୁ ନିଅନ୍ତୁ, ଗୋଟେ ତେଲ ନର୍ମାଲ୍ ଟେମ୍ପରେଚର ରଖିଦିଅନ୍ତୁ, ଗୋଟେ ତେଲ ଫ୍ରିଜ୍ ଭିତରେ ରଖିଦିଅନ୍ତୁ। ଯଦି ତା ଦେହରେ ଅପମିଶ୍ରଣ ଥିବ ଦେଖିବେ ତା କନ୍ସିଷ୍ଟେନ୍ସି ଚେଞ୍ଜ ହେଇଯିବ, ଫ୍ରିଜ୍ ଭିତରେ ତେଲ ତଳେ ବହଳିଆଟା ଯେଉଁଟା ଥିବ ପୁରା ମୁଣ୍ଡା ଭଳିଆ ହେଇଯିବ, ଆପଣ ଜାଣିପାରିବେ ଫୁଟ ଫୁଟ ଫୁଟ ଫୁଟ ଦାଗ ଭଳିଆ ହେଇଯିବ, ସେ ତ ଜାଣିପାରିବେ ଯେ ନା ଏଥିରେ କ'ଣ ମିଶିଛି। ଆଉ ଅପମିଶ୍ରିତ ଡାଲି ଯଦି ଜାଣିବା, ଡାଲିଟାକୁ ଆପଣ ହାତରେ ଭଲକି ଘଷିଦେବେ କି ପାଣିରେ ହାତ ଧରିକି ଘଷିଦେବେ, ଡାଲି ଯଦି ରଙ୍ଗ ଥିବ ଏଇଟା ପୁରା ହଳଦୀ ରଙ୍ଗ ଭଳିଆ ହେଇଯିବ। ତାପରେ ଅପମିଶ୍ରିତ ହଳଦୀ ଗୁଣ୍ଡ ପାଇଁ, ହଳଦୀ ଗୁଣ୍ଡକୁ ଯଦି ପାଣିରେ ପକାଇବା ଶୁଦ୍ଧ ହଳଦୀ ଗୁଣ୍ଡଟା ସବୁବେଳେ ତଳକୁ ପଳାଇବ, ଆଉ ଯଦି ତା ଦେହରେ ମିଶିଥିବ କରତ ଗୁଣ୍ଡ କି ଅଲଗା ଜିନିଷ କିଛି ମିଶିଥିବ ସେ ଉପରୁ ଭାସିଯିବ। ୟୁଜୁଆଲି କ'ଣ କରୁଛି, ବହୁ ଜାଗାରେ ଆମେ ଦେଖୁଛୁ ହଳଦୀ ସାଙ୍ଗରେ କରତ ଗୁଣ୍ଡ କି ସେଇ ଟାଇପ୍ର ଜିନିଷ ମିଶାଇ ଦେଉଛନ୍ତି ଯେଉଁଟାକି ହଳଦୀ ଭଳିଆ ଦେଖାଯାଉଛି, ବିକ୍ରି କରୁଛନ୍ତି, ଫାଇଦା ନେଉଛନ୍ତି।
0: ଆଜ୍ଞା,
1: ଆଉ ଅପମିଶ୍ରିତ ଲଙ୍କା ଗୁଣ୍ଡ ଚିହ୍ନିବା ପାଇଁ ଲଙ୍କା ଗୁଣ୍ଡକୁ ପାଣିରେ ପକାଇଲେ କୃତ୍ରିମ ରଙ୍ଗ ଥିଲେ ପାଣିରେ ମିଶିଯିବ, ଇଟା ଗୁଣ୍ଡ କିମ୍ବା ବାଲି ଥିଲେ ତା ତଳକୁ ବସିଯିବ। ଏ ସମୟରେ ଘରୋଇ ପରୀକ୍ଷା ବେଳେ କେବଳ ପ୍ରାରମ୍ଭିକ ସନ୍ଦେହ ଚିହ୍ନଟ ପାଇଁ ଅପମିଶ୍ରିତ ନିଶ୍ଚିତ କରିବା ପାଇଁ ଅନୁମିତ ପରୀକ୍ଷାଗାରରେ କରାଯାଏ। ଯଦି ଆପଣ ପ୍ରଥମେ ଦେଖିଲେ ଡାଉଟ୍ କଲେ ତାପରେ ସେଇ ସାମ୍ପଲ୍ଟାକୁ ଧରିକି ଆସିବେ, ଆମ ଫୁଡ୍ ସେଫ୍ଟି ଅଫିସରକୁ ଦେଲେ ଆମ ଫୁଡ୍ ସେଫ୍ଟିର ତାଙ୍କର ନମୁନା ନେଇ ପରୀକ୍ଷା କରିବେ।
0: ଆଜ୍ଞା, କ୍ଷୀର ଯେଉଁ ଆମର ପ୍ରତିଦିନ ଆମେ ବ୍ୟବହାର କରୁଛୁ, ପିଲାମାନଙ୍କୁ ଦେଉଛୁ, ବୟସ୍କ ଲୋକଙ୍କୁ ଦେଉଛୁ, ତାହା ଶୁଦ୍ଧ ଅଛି କି ନାହିଁ କେମିତି ଜାଣିବେ?
1: ଆଜ୍ଞା, କ୍ଷୀରଟାର ଦୁଇଟା ଜିନିଷ ମିଶାନ୍ତି ସେମାନେ, କ୍ଷୀରରେ ପାଣି ମିଶାନ୍ତି ତା'ର ଆମାଉଣ୍ଟଟା ବଢ଼ିବା ପାଇଁ। ପାଣି ଯଦି ଖରାପ ପଡ଼ିଲା ବହୁତ ରୋଗ ବାହାରିବ, ପେଟ ରୋଗରୁ ଆରମ୍ଭ କରି ଜଣ୍ଡିସ୍ଠୁ ଆରମ୍ଭ କରି ବହୁତ ଜିନିଷ ବାହାରିବ, ତେଣୁ ପାଣିଟାକୁ ଜଗିବାକୁ ପଡ଼ିବ ଯେ ପାଣି ମିଶିଛି ନା ପାଣି ଆଦି ଖାଉଛି ନା ନାହିଁ। ସେକେଣ୍ଡ ଜିନିଷ ଦେଖିବେ ଯେ ଅତିରିକ୍ତ ବହଳିଆ ଯଦି ହେଇଥିବ, କ୍ଷୀରଟା ବେଶୀ ବହଳିଆ ଲାଗୁଛି, କ୍ଷୀରଟା ହେଉଛି ଫେଣ ଭଳିଆ ଲାଗୁଛି, ସେଇ ଗୋଟେ ଜିନିଷ ଧରିବା ପାଇଁ କ'ଣ କ'ଣ ସେମାନେ କରନ୍ତି, ବହଳିଆ କରିବା ପାଇଁ ସେଥିରେ ଷ୍ଟାର୍ଚ ଜାତୀୟ ଜିନିଷ ମଇଦା ଟାଇପ୍ର ଜିନିଷ ତା ଦେହରେ ମିଶାଇ ଦିଅନ୍ତି, ହେଲେ କେଟା ବହଳିଆ ହେଇଯିବ କ୍ଷୀର। ଆଉ ଗୋଟେ ଜିନିଷ ମିଶାଯାଏ ଆମର ଯେଉଁ ଗୁଣ୍ଡ, ଯେଉଁଟା କହୁଛି ଗୁଣ୍ଡ ମିଶାଇ ଦିଅନ୍ତି ଟିକେ ଯେ ଫେଣ ଦେଖିବା ପାଇଁ, ବହୁତ ଜାଗାରେ କ'ଣ କରନ୍ତି ଗୋଟେ ହାଣ୍ଡିଏ କ୍ଷୀର ଥିବ ଧୂଆଁ ଚାଲିଥିବ ସେଇଥିରେ ଟିକେ ଗୁଣ୍ଡ ପକାଇଥିବେ, ଲୋକ ଯେ ଫେଣ ଆସୁଛି ନା ଭଲ କ୍ଷୀର ତାକୁ ଲୋକ ନେଇଯିବେ,
0: ତେଣୁ
1: ସେଠି ଆମେ ସେ ଟେଷ୍ଟ କରାଯାଏ ସାମ୍ପଲ୍ ଆଣିକି, ଷ୍ଟାର୍ ଥିବ ଯଦି ଆଇଡେଣ୍ଟିଟି ଜଣାପଡ଼ିବ।
0: ଘରେ ବି ଆମେ ଅନେକ ସମୟରେ ଖାଦ୍ୟ ଖାଇଲା ବେଳେ ତା ଦୂଷିତ ହେଇଥାଏ, ଆମେ ଜାଣିପାରୁନା ସେ ଖାଦ୍ୟ ଦୂଷିତ ହୋଇଛି ବୋଲି, ଆମେ ଜାଣିବା କ'ଣ କେମିତି ଏବଂ ତାର କ'ଣ କାରଣ ସବୁ ରହିଛି ଯାହା ପାଇଁ କି ଖାଦ୍ୟ ଦୂଷିତ ହେଇଯାଇଥାଏ?
1: ଖାଦ୍ୟ ଦୂଷିତ ହେବାର କାରଣ ହେଲେ ଆମେ ଯଦି ବେଶୀ ସମୟ ତାକୁ ବାହାରେ ରଖିବା ଖରାପ ରହିଲା ସେଇଟା ଦୂଷିତ ହେଇଯିବ, ଯଦି ଆମ ସେଇ ଖାଦ୍ୟ ଯେଉଁ ତିଆରି କରିଛେ ସେଥିରେ ଯଦି ପାଣି ଯେଉଁ ସମୟରେ ଆସିଥିଲା ସେ ପାଣି ଯଦି ଭଲ ନଥିବ ସିଏ ବି ଦୂଷିତ ହେଇଯିବ।
0: ଆଜ୍ଞା,
1: ଆଉ ଯେତିକି ଟେମ୍ପରେଚରରେ ଆମେ ଖାଦ୍ୟ କରିବା କଥା ସେତିକି ଟେମ୍ପରେଚର ନ କରି ଯଦି କମ୍ ଟେମ୍ପରେଚର କରିଥିବା ଅଧା ପାକ ଅବସ୍ଥା ଥିବ ସେଥିରେ ଦୂଷିତ ହେବ। ତେଣୁ ଘରୋଇରେ ଏସବୁ ଜିନିଷ ଉପରେ ଧ୍ୟାନ ଦେବା ଦରକାର ଯେ ଆମେ ଶୀଘ୍ର କରିବା, ଯେତେବେଳେ ରୋଷେଇ ସରିବ ଗରମ ଗରମ ଖାଇବା, ତାକୁ ବେଶୀ ପ୍ରିଜର୍ଭେସନ୍ କରିବାନି। ସ୍ପେଶିଆଲି ନନ୍ଭେଜ୍ ଜିନିଷ ଗୁଡ଼ାକୁ ଜମା ପ୍ରିଜର୍ଭେସନ୍ କରି ଖାଇବାଟା ଭଲ ନୁହେଁ।
0: ଏବେ ତ ଆପଣ ଶୁଣୁଥିବେ ବିଭିନ୍ନ ଗଣମାଧ୍ୟମରେ ବାହାରୁଛି ଯେ ତରଭୁଜ ଖାଇବା ଦ୍ୱାରା ଅନେକ ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହେଇଛି ଏବଂ ମୃତ୍ୟୁ ମଧ୍ୟ ହେଇଛି। ତେବେ ଆମେ ଯେତେବେଳେ ଫଳ ସବୁ ଖାଉଛୁ, ଫଳ କିଣିଲା ବେଳକୁ ବା ଫଳ ଖାଇଲା ବେଳକୁ ତାହା ଯଦି ଦୂଷିତ ହୋଇଥାଏ ବା ତା ଦେହରେ ବି କୌଣସି ଅପମିଶ୍ରଣ ହେଇଥାଏ, ତାକୁ ଆମେ କେମିତି ଜାଣିବା?
1: ଫଳର ଅପମିଶ୍ରଣ ହେବାଟା ଜେନେରାଲ ଲୋକ ଜାଣିବା ଟିକେ କଷ୍ଟ, କାରଣ ତରଭୁଜରେ ଯେଉଁ ଅପମିଶ୍ରଣ କରାହେଉଛି ଯାହା ଆମେ ଶୁଣୁଛୁ, ତାକୁ ଛୋଟ ଥିବା ଅବସ୍ଥାରେ ତା ଦେହରେ ଗୋଟେ ଇଞ୍ଜେକ୍ସନ୍ ସେମାନେ ଦେଉଛନ୍ତି, ଯାହାଦ୍ୱାରା କି ତରଭୁଜ ବହୁତ କମ୍ ଦିନ ଭିତରେ ଭିତରଟା ନାଲି ହେଇଯାଉଛି। ତ ସେଇଟା କେମିତି ଦେଇଥିବେ, କେତେବେଳେ ଇଞ୍ଜେକ୍ସନ୍ ଦେଇଥିବେ, ଆମ ଘର ଲୋକ ଜାଣିବା କଷ୍ଟ। ତେଣୁ ଯେଉଁଟା ନ ଜାଣିପାରିବା ତା ଦେହରେ ଆମେ ସେଥିରେ ଆଇସି କରୁଛୁ ଦୋକାନୀମାନଙ୍କୁ, ଯେଉଁ ଦୋକାନୀମାନେ ଫଳ ବିକୁଛନ୍ତି, ଯେଉଁ ଗୋଦାମରେ ଫଳ ରହୁଛି ସେଗୁଡ଼ାକ ଆମେ ଯାଇକି ଯାଞ୍ଚ କରୁଛୁ ଯେ କଦଳୀରେ ସେ ଗୋଟେ ସ୍ପ୍ରେ ମାରୁଛନ୍ତି, କଞ୍ଚା କଦଳୀ ସ୍ପ୍ରେ ମାରିଦେଲେ ତା ପରଦିନ ପୁରା ହଳଦୀ ହେଇଯାଉଛି, ଖାଇବା ଅବସ୍ଥା ହେଇଯାଉଛି। ତ ଫଳ ଗୋଟେ ଜିନିଷ ଗଛରେ ଥିଲାବେଳେ ପୁରା ପକ୍ୱ ହେଇକି ଯଦି ବାହାରିବ ତାର ସବୁ ନ୍ୟୁଟ୍ରିସନ୍ ସବୁ ମିନେରାଲ ତା ଦେହରେ ସବୁ ରହିବ, କିନ୍ତୁ ଅଧା ପକ୍ୱ ଅବସ୍ଥାରେ ଆଣିକି ତାକୁ ଯଦି ଆମେ ପୁଣି ସ୍ପ୍ରେ ମାରି ଖାଇବା ତାହେଲେ ତ ଦେହକୁ ନିଶ୍ଚୟ ଖରାପ ହେବ। ସେଥିରେ ସ୍ପ୍ରେ ମାରିବା ଦ୍ୱାରା ଅସୁବିଧା ସବୁ କ'ଣ ହେଉଛି କି ଦେହ ହାତ କୁଣ୍ଡେଇ ହେଉଛି, ବାନ୍ତି ହେଉଛି, ବହୁ ଜଣଙ୍କର ଆଖି ଦେଖିବା ପ୍ରୋବ୍ଲେମ୍ ହେଉଛି, ଶ୍ୱାସ ରୋଗ ବାହାରୁଛି। ତେଣୁ ଆମେ ଯାଇ ଆଇସି କରୁଛୁ ଯେ କୌଣସି ଲୋକ ସେ ଯେଉଁ କାର୍ବାଇଟ୍ ଆଗରୁ ଦେଉଥିଲେ ଏବେ କାର୍ବାଇଟ୍ ଯଦି ଇଥିଲିନ୍ ସ୍ପ୍ରେ କରୁଛନ୍ତି, ସେ ସ୍ପ୍ରେଟା ନ କରିବା ପାଇଁ କହିକି ଆସୁଛୁ।
0: ଆଜ୍ଞା, ତେବେ ସାଧାରଣ ଲୋକ ଘରେ ଫଳକୁ ଯାଞ୍ଚ କରିକି ଜାଣିପାରିବ କି ଏଇଟିରେ ବିଷାକ୍ତ ଜିନିଷ ଅଛି କି ନାହିଁ?
1: ସାଧାରଣ ଲୋକ ଯାଞ୍ଚ କରିବାର ଗୋଟେ ବାଟ ହେଲା ଯଦି ସେ ମାନେ ଅର୍ଦ୍ଧ ପକ୍ ଆଣିଥିବ ନେକ୍ସଟ ଡେ ତା ପରଦିନ ସକାଳ ପୁରା ପାଚିଗଲା, ତାହେଲେ ଜାଣିବ ସେଥିରେ ଇଥିଲିନ୍ ସ୍ପ୍ରେ ନିଶ୍ଚୟ ମରାଯାଇଛି। ତେଣୁ ସେ ଦୋକାନୀ ଯାଇ ପଚାରିବା କଥା, ତାହେଲେ କାଲି ତ ମୁଁ ଆଣିଥିଲି ଟାଣ ଟାଣ ଥିଲା, ଗୋଟେ ଦିନ ଭିତରେ କହିଲି ପାଚିକି ଏକଦମ ନରମ ହେଇଗଲା, ତ ସେଗୁଡ଼ା ସେ ଡାଉଟ୍ କରିବା, ତାପରେ କମ୍ପ୍ଲେନ୍ ଆଣିବ।
0: ଆଜ୍ଞା, ସେମିତି ଆମ୍ବର ବି ବିଶୁଦ୍ଧତା ଜାଣିପାରିବ କି ଜଣେ?
1: ଆମ୍ବର ସେଇ ଜିନିଷ ବ୍ୟବସାୟୀମାନେ କିଣିକି ଆଣୁଛନ୍ତି, ସେମାନେ କଞ୍ଚା ଆମ୍ବ ଆଣୁଛନ୍ତି, କାରଣ ଟ୍ରାନ୍ସପୋର୍ଟିଂରେ ଆମ୍ବଟା ଖରାପ ହେଇଯାଏ ପାଚିଲା ଆମ୍ବ, ତେଣୁ କଞ୍ଚା ଆମ୍ବ ଆଣିଲେ, କଞ୍ଚା ଆମ୍ବକୁ ସ୍ପ୍ରେ କରିଦେଲେ, ସ୍ପ୍ରେ କରିଦେଇକି ବଜାରରୁ ଛାଡ଼ିଲେ, ତାଙ୍କ ପାଖରୁ ବଜାର ପାଖରେ ପହଞ୍ଚିଲା, ବଜାର ପାଖରେ ହଳଦିଆ ହେଇଗଲା, ଆମେ ତାଙ୍କଠୁ ବଜାରଠୁ ଆଣି ଆଉ ଗୋଟେ ଦିନ କି ଦୁଇ ଦିନ ରଖିଲା ବେଳକୁ ସେ ପୁରା କଳା ହେଇଯାଉଛି। ତ ଜାଣିବା ପୁରା କଳା ହେଇଯାଉଛି ମାନେ ସ୍ପ୍ରେ ନିଶ୍ଚୟ ତା ଦେହରେ ଅଛି, ତେଣୁ ସେଗୁଡ଼ାକ ଡିସ୍କାର୍ଡ କରିବା କଥା, ଖାଇବା କଥା ନୁହେଁ।
0: ଯଦି କୌଣସି କାରଣରୁ ସେ ଆମ୍ବ କଳା ନ ପଡ଼େ ଏବଂ ଧୀରେ ପାଚେ, ତା ଦେହରେ ମଧ୍ୟ କୌଣସି ପ୍ରକାର ଅପମିଶ୍ରିତ ହେଇଥିବ ବା ବିଷାକ୍ତ ହେଇଥିବ ବୋଲି ସମ୍ଭାବନା ରହିଛି?
1: ସମ୍ଭାବନା ଥାଇପାରେ, କିନ୍ତୁ ଏମିତି ଘରୋଇ ଲୋକ ତାକୁ ଜାଣିବା ଭାରି କଷ୍ଟ।
0: ଆଜ୍ଞା, ତାକୁ ଖାଇବା ପୂର୍ବରୁ ଆମେ କିଛି
1: ସାବଧାନ ରହିବା ମାନେ ଗୋଟେ ଜିନିଷ, ଯେତେବେଳେ ଫଳ ଖାଇବା ତାର ଗୋଟେ ନିୟମ ହେଲା ପ୍ରତି ଖାଦ୍ୟ ଖାଇବା ପୂର୍ବରୁ ତାକୁ ପାଣିରେ କିଛି ସମୟ ପକେଇ ରଖନ୍ତୁ, ତା ଉପରେ ଯୋଉ ଲାଗିଥିବ କେମିକାଲ ଲାଗିଥିବ ସେ କେମିକାଲଟା ପାଣିରେ ଧୋଇ ହେଇଯିବ, ଥରେ କି ଦୁଇ ଥର ତାକୁ ଧୋଇଦେବେ, ଅଧଘଣ୍ଟା ଖଣ୍ଡେ ପକେଇ ରଖନ୍ତୁ, ତାପରେ
0: ସେମିତି ପନିପରିବା କ୍ଷେତ୍ରରେ କଣ କରାଯାଉଛି? ଆମେ ଜାଣିଛୁ ଅନେକ ପନିପରିବାରେ ରଙ୍ଗ
1: ନୀଳ ରଙ୍ଗ ଦେଇକି
0: ସବୁଜ ରଙ୍ଗ ଦେଇକି ତାକୁ ତଟକା ଦେଖେଇବା ପାଇଁ ଚେଷ୍ଟା କରା,
1: ସବୁବେଳେ ସବୁ ପନିପରିବା ଯାହା ପରିବା ଯାହା ଫଳ ଯାହା ସବୁ ଜିନିଷ ଆପଣ କିଣିକି ବଜାରରୁ ଆଣିଲା ପରେ ତାକୁ ନିହାତି ପାଣିରେ ପକାନ୍ତୁ, ପାଣିରେ ପକେଇକି ସେ ସମୟ ରଖିଦେଲା ପରେ ତା ଉପରେ ଯୋଉ କଲର୍ ଲାଗିଥିବ କି କେମିକାଲ ଲାଗିଥିବ ସେ ଧୋଇଯିବ।
0: ଆଜ୍ଞା, ଶିଶୁମାନଙ୍କୁ ଆଉ ବୟସ୍କମାନଙ୍କୁ ଆମେ ଖାଦ୍ୟ ଦେବା ବେଳେ କିଭଳି ଯତ୍ନଶୀଳ ହେବା, କୋଉ କୋଉ ଦିଗ ପ୍ରତି ଧ୍ୟାନ ରଖିବା?
1: ଶିଶୁ ଓ ବୟସ୍କମାନଙ୍କୁ ରୋଗ ପ୍ରତିରୋଧ ଶକ୍ତି ସାଧାରଣତଃ କମ୍ ଥାଏ, ତେଣୁ ସେମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଅତ୍ୟନ୍ତ ଜରୁରୀ। ସବୁବେଳେ ତାଙ୍କୁ ସାଧା ଓ ସ୍ୱଚ୍ଛ ଖାଦ୍ୟ ଦିଅନ୍ତୁ, ସାଧା ମାନେ ମସଲା ଯୁକ୍ତ ନୁହେଁ, ବେଶୀ ମସଲା ନଥିବ, ବେଶୀ ତେଲ ନଥିବ, ଏଇସବୁ ଟାଇପ୍ର ଜିନିଷ ଦିଅନ୍ତୁ, ସ୍ୱଚ୍ଛ ଖାଦ୍ୟ ସଫା ଖାଦ୍ୟ ଦିଅନ୍ତୁ, ଖାଦ୍ୟକୁ ଭଲ ଭାବରେ ରାନ୍ଧି ଖାଇବାକୁ ଦିଅନ୍ତୁ, ହାତ କୁକ୍ କରି ଦିଅନ୍ତୁ ନାହିଁ, ପିଇବା ପାଣି ସୁରକ୍ଷିତ ଓ ବିଶୁଦ୍ଧ ହେବା ଆବଶ୍ୟକ, ଫଳ ଓ ପନିପରିବାକୁ ଭଲ ଭାବରେ ଧୋଇ ବ୍ୟବହାର କରନ୍ତୁ, ବାସି କିମ୍ବା ଦୀର୍ଘ ସମୟ ଧରି ଖୋଲା ରଖାଯାଇଥିବା ଖାଦ୍ୟ ତାଙ୍କୁ ଜମା ଦିଅନ୍ତୁ ନାହିଁ, ଅତ୍ୟଧିକ ତେଲ ଲୁଣ ଚିନି ଥିବା ଖାଦ୍ୟ ବି ତାଙ୍କୁ କମ୍ ଦିଅନ୍ତୁ, ରାସ୍ତାକଡ଼ର ଖାଦ୍ୟ ଠାରୁ ଦୂରେଇ ରଖନ୍ତୁ।
0: ଆଜ୍ଞା, ସେମିତି ଯେଉଁମାନେ ମାଛ ମାଂସ ଅଣ୍ଡା ଖାଉଛନ୍ତି ତାହାର ବିଶୁଦ୍ଧତା ସେମାନେ କେମିତି ଜାଣିବେ?
1: ମାଛରେ ବି ଏବେ ସବୁ ଜିନିଷ ଦିଆଯାଉଛି ଯେଉଁଟା ବେଶୀ ସମୟ ରହିପାରୁଛି, ସନ୍ଦେହ ନ ଲାଗୁ ସେ ଜାଗାରେ ଅଣାଯାଉ, ତାପରେ ତାକୁ ବି ସେମିତି ଧୁଆଯାଉ, ମାଛ ହଉ ମାଂସ ହଉ ଯାହା ବି ଆଣୁଛନ୍ତି ତାକୁ ସବୁ ଧୁଆଯାଉ, ତାକୁ ଭଲକି ଧୋଇଲେ କିଛି ମାତ୍ରାରେ କେମିକାଲ କିଛି ମାତ୍ରାରେ ଷ୍ଟିରଏଡ୍, ଯେଉଁଟା ଚିକେନ ଦ୍ୱାରା ଆଣୁଛେ, ଚିକେନଟା ଗୋଟେ ଜିନିଷ ମାନେ ଅଣ୍ଡାରୁ ଫୁଟିଲା ପରେ ତାକୁ ଷ୍ଟିରଏଡ୍ ଦେଇ 3 ମାସ ଭିତରେ କି 90 ଦିନ ଭିତରେ ଏବେ 70 ଦିନ ହେଇଗଲାଣି, 70 ଦିନ ଭିତରେ 2 କେଜି 2.5 କେଜି ହେଇଯାଉଛି, ତାହେଲେ ତ କେତେ ମାତ୍ରାରେ ତାକୁ ଷ୍ଟିରଏଡ୍ ଦିଆଯାଉଛି। ତେଣୁ ନନଭେଜ୍ ଖାଦ୍ୟ ପ୍ରତି ଟିକେ ଦୂରେଇ ରହିବା ଭଲ, ଯଦି ବି ଖାଉଛେ ଲିମିଟ୍ ଭିତରେ ଖାଇବା, ମାସକୁ ଥରେ ଥରେ କେତେବେଳେ ଖାଇବା, ତାକୁ ଭଲକି ଧୋଇ ଖା, ଧୋଇରେ ବି ତା'ଦେହରୁ କିଛି ଅଂଶ କମିଯିବ। ଯେତେବେଳେ କରିବା ପ୍ରପର୍ଲି କୁକ୍ କରିବା, ସେ ହାଇ ଗ୍ରେଡ୍ ଟେମ୍ପରେଚର୍ରେ ବି ସେଥିରେ ତା'ର ଯେଉଁ ଷ୍ଟିରଏଡ୍ ଥିବ କି ଯେଉଁ କେମିକାଲ୍ ଥିବ ସେ କିଛି ଦିନ ତ ପଳେଇଯାଏ,
0: ଆଜ୍ଞା ନଷ୍ଟ ହେଇଯାଏ। ତେବେ ଏ ତ ଗଲା ସାଧାରଣ ଲୋକ ତାଙ୍କ ନିଜ ତରଫରୁ କ'ଣ କ'ଣ ଦିଗ ପ୍ରତି

0: ଦେବେ ସେ ସମ୍ପର୍କରେ। ତେବେ ସରକାରଙ୍କ ତରଫରୁ ଲୋକମାନଙ୍କୁ ସୁରକ୍ଷିତ ଖାଦ୍ୟ ଯୋଗାଇ ଦେବା ପାଇଁକି କ'ଣ ପଦକ୍ଷେପ ସବୁ ନିଆଯାଉଛି?
1: ଲୋକମାନଙ୍କୁ ସୁରକ୍ଷିତ ଖାଦ୍ୟ, ତାଜା ଖାଦ୍ୟ ଯୋଗାଇବା ପାଇଁ ସରକାରଙ୍କଠୁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି, ଯଥା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ 2006 ମାଧ୍ୟମରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ନିୟନ୍ତ୍ରଣ କରାଯାଉଛି। ଏ ଆକ୍ଟଟା 2006 ହେଇଥିଲା, ଏଥିରେ ଆମର ଖାଦ୍ୟର ଗୁଣବତ୍ତା ଓ ଖାଦ୍ୟ ସୁରକ୍ଷା ଯେଉଁଟା, ସେଇଟା ଦେଖିବା ପାଇଁ ଆମର ଫୁଡ୍ ସେଫ୍ଟି ଅଫିସର ଅଛନ୍ତି, ତାଙ୍କ ପାଖରେ କାମ କରିବା ପାଇଁ ଲାବୋରେଟୋରୀ ଅଛି। ଏବେ ଭେହିକିଲ୍ ବାହାରିଲାଣି, ଯେଉଁଟାକି ଆମେ ଆଣିକି ଧର ବାଲିଯାତ୍ରାରେ ଆମେ ଆଣିଥିଲୁ ମୋବାଇଲ୍ ଭେହିକିଲ୍, ଆଣି ଇନ୍ଷ୍ଟାଣ୍ଟଲି ସେ ଟେଷ୍ଟ କରିବି ପାରୁଛୁ, ବହୁତ କମ୍ ସମୟ ଭିତରେ ରିପୋର୍ଟ ବାହାରି ହେଉଛି। ଏଫେ ସେ ଦ୍ୱାରା ଖାଦ୍ୟ ବ୍ୟବସାୟଙ୍କୁ ଲାଇସେନ୍ସ ଆମେ ଦେଉଛୁ, ଆମ କଣ୍ଟ୍ରୋଲ୍ ରହିବେ, ରେଜିଷ୍ଟ୍ରେସନ୍ ଦେଉଛୁ ତାଙ୍କୁ। ନିୟମିତ ହୋଟେଲ୍, ରେଷ୍ଟୁରାଣ୍ଟ, ମିଠା ଦୋକାନ, ଅନ୍ୟାନ୍ୟ ଖାଦ୍ୟ ପ୍ରତିଷ୍ଠାନ ଗୁଡ଼ିକୁ ଯାଞ୍ଚ କରୁଛୁ, ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇ ଅସୁରକ୍ଷିତ ଖାଦ୍ୟ ଚିହ୍ନଟ କରାଯାଉଛି। ଯଦି ଅସୁରକ୍ଷିତ ଖାଦ୍ୟ କି ଅପମିଶ୍ରିତ ଖାଦ୍ୟ ଆମେ କିଛି ପାଉଛୁ, ତାକୁ ଆମେ ଡିସ୍କାର୍ଡ କରୁଛୁ, ଫୋପାଡ଼ୁଛୁ। ଅପମିଶ୍ରିତ ଖାଦ୍ୟକାରୀଙ୍କ ବିରୁଦ୍ଧରେ ଜୋରିମାନା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଉ ଗୋଟେ ଇଟ୍ ରାଇଟ୍ ଇଣ୍ଡିଆ, ଫାଷ୍ଟ ଆକ୍ ଓ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ଉପଭୋକ୍ତା ଓ ଖାଦ୍ୟ ବ୍ୟବସାୟୀମାନଙ୍କୁ ସଚେତନ କରାଯାଉଛି। ଫେଷ୍ଟିଭାଲ୍ ସମୟରେ, ଯେମିତି କହିଲି ବାଲିଯାତ୍ରା ସମୟରେ, ତୀବ୍ର ଯାଞ୍ଚ କରାଯାଉଛି ଓ ବାସି ଓ ଅସୁରକ୍ଷିତ ଖାଦ୍ୟଗୁଡ଼ାକୁ ଜବତ କରି ନଷ୍ଟ କରାଯାଉଛି। ଫୁଡ୍ ସେଫ୍ଟି ଅନ୍ ହ୍ୱିଲ୍ ବା ମୋବାଇଲ୍ ଟେଷ୍ଟିଂ ଲ୍ୟାବ୍ ଯେଉଁଟା, ତାଦ୍ୱାରା ସାଙ୍ଗେ ସାଙ୍ଗେ ଆମେ ପରୀକ୍ଷା କରି ତ୍ୱରିତ ରିପୋର୍ଟ ପାଇପାରୁଛୁ। ଏସବୁ ଜିନିଷ ଆମେ ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ ତରଫରୁ କରିପାରୁଛୁ।
0: ଆଜ୍ଞା, ଇଏ ତ ଗଲା ଆପଣ ଯାହା ରନ୍ଧା ଖାଦ୍ୟ ସାଙ୍ଗେ ସାଙ୍ଗେ ତାକୁ ଯାଞ୍ଚ କରିବାର ଉପାୟ କଥା କହିଲେ ବା ସରକାରଙ୍କ ତରଫରୁ କ'ଣ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ। ତେବେ ଯେମିତି ଆମର ଗହମ ଅଛି, ଅଟା ଅଛି, ଚାଉଳ ଅଛି, ଡାଲି ଅଛି, ସେସବୁର ଶୁଦ୍ଧତା ଯାଞ୍ଚ କରିବା ପାଇଁକି ସରକାର କ'ଣ କିଛି ପଦକ୍ଷେପ ନେଇଛନ୍ତି?
1: ଆଜ୍ଞା ଆଜ୍ଞା, ସେଥିରେ ଆମେ FSS ର ଲାଇସେନ୍ସ ଦେଉଛୁ, ରେଜିଷ୍ଟ୍ରେସନ୍ ନମ୍ବର ଯାଞ୍ଚ କରୁଛୁ, ଦେଖାଯାଉଛି ରେଜିଷ୍ଟ୍ରେସନ୍ ନମ୍ବର ଅଛି ନା ନାହିଁ, ତାର FSS ଲାଇସେନ୍ସ ଅଛି ନା ନାହିଁ, ତାପରେ ପ୍ୟାକେଟ୍ ଭଲ ଭାବରେ ସିଲ୍ ହେଇଛି ନା ନାହିଁ ସେଇଟା ଦେଖୁଛୁ, ଖାଦ୍ୟରେ ରଙ୍ଗ, ଗନ୍ଧ, ଅବସ୍ଥା ସ୍ୱାଭାବିକ ଅଛି ନା ନାହିଁ, ଯେକୌଣସି ପ୍ୟାକେଟ୍ଟା ଆମେ ଦେଖୁ, ତାର ଖୋଲିକି ଧର ଆମେ ଟେଷ୍ଟ କଲାବେଳେ ହାତରେ ଦେଖୁ, ତା ରଙ୍ଗ ଗନ୍ଧ ବି ଦେଖି ସ୍ମେଲ୍ ଦେଖୁଛୁ, ଯଦି ଅଲଗା କିଛି ଲାଗୁଛି ସେଠି ବି ଆମେ ଜଗୁଛୁ। ଖୋଲା ଅସ୍ୱଚ୍ଛ ପରିବେଶରେ ରଖାଯାଇଥିବା ଖାଦ୍ୟକୁ କିଣିବାକୁ ବଞ୍ଚିତ ରହିବା ପାଇଁ ଲୋକଙ୍କୁ କୁହାଯାଉଛି। ଏହିସବୁ କାର୍ଯ୍ୟ ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ ତରଫରୁ କରାଯାଉଛି।
0: ବର୍ତ୍ତମାନ ଛୋଟ ଛୋଟ ସଂସ୍ଥା ଘରୋଇ ଉଦ୍ୟୋଗ ମାଧ୍ୟମରେ ବିଭିନ୍ନ ପ୍ରକାର ମସଲା ଗୁଣ୍ଡ ତିଆରି କରୁଛନ୍ତି, ସେମାନେ ଯେତେବେଳେ ଏଇ ଜିନିଷ ତିଆରି କରୁଛନ୍ତି ସେମାନେ କେଉଁ ଦିଗ ପ୍ରତି ଯତ୍ନଶୀଳ ହେବେ ଯାହାଦ୍ୱାରା କି ତାଙ୍କର ତିଆରି ଜିନିଷ ଅପମିଶ୍ରିତ ହେବନି?
1: ଛୋଟ ଛୋଟ କମ୍ପାନୀ ଯେଉଁମାନେ ତିଆରି କରୁଛନ୍ତି, ତାଙ୍କ ର ମେଟେରିଆଲ ଯେଉଁ କିଣୁଛନ୍ତି ଆଗେ, ସେଠୁ ଆଗେ ଦେଖନ୍ତୁ ସେଥିରେ ଯେଉଁ ର ମେଟେରିଆଲ କିଣୁଛନ୍ତି ସିଏ FSS ଲାଇସେନ୍ସ ଅଛି ନା ନାହିଁ, ତାର କେତେ ଦିନ ତଳରୁ ସେମାନେ ଆଣିଛନ୍ତି, କିଣିକି କେତେ ଦିନ ତାଙ୍କ ପାଖରେ ରଖୁଛନ୍ତି, ଆଉ ଯେଉଁ ଜାଗାରେ ସେମାନେ ପ୍ରିପେୟାର କରୁଛନ୍ତି ସେ ଜାଗାଟା ସ୍ୱଚ୍ଛ ରହୁଛି ନା ନାହିଁ, ଯେଉଁମାନେ ମସଲା ଗୁଣ୍ଡ ତିଆରି କରୁଛନ୍ତି ସେଠି କୁଟୁଛନ୍ତି କି ହାତରେ ଇଏ କରି ପ୍ୟାକେଟ୍ କରୁଛନ୍ତି, ସେମାନଙ୍କ ହାତ ସ୍ୱଚ୍ଛ ସଫା ଅଛି ନା ନାହିଁ, ମୁଣ୍ଡରେ ଟୋପି ପିନ୍ଧୁଛ ନା ନାହିଁ, ଗୋଡ଼ରେ ପାଦରେ ଚପଲ ପିନ୍ଧି ସେ କାରଖାନା ଭିତରୁ ଯାଉଛନ୍ତି ନା ନାହିଁ, ସେଗୁଡ଼ା ସବୁ ଦେଖିବା ପାଇଁ କୁହାଯାଉଛି।
0: ଅନେକ ସମୟରେ ଆମେ ଦେଖିଛୁ ଯେ ବିଭିନ୍ନ ପ୍ରକାର ନକଲି ଖାଇବା ମଧ୍ୟ ତିଆରି କରାଯାଉଛି, ନକଲି ତେଲ ହେଲା, ନକଲି କୋଲ୍ଡ ଡ୍ରିଙ୍କ ହେଲା, ଘିଅ ହେଲା, ଏସବୁକୁ ତିଆରି କରାଯାଇଛି ଯାହାକି ଯେଉଁ ମୂଳ ପ୍ୟାକେଟ୍ ଆସୁଛି ବା ମୂଳ ଖାଦ୍ୟ ମିଳୁଛି ତା ସହିତ ପୁରାପୁରି ସମାନ ହେଇଯାଉଛି, ଯେ ଗୋଟେ ସାଧାରଣ ଲୋକ ପକ୍ଷରେ ନକଲି କେଉଁଟା ଅସଲି କେଉଁଟା ଯାଞ୍ଚ କରିବା କଷ୍ଟ ହୋଇପଡ଼ୁଛି। ତେବେ ସିଏ ଯେତେବେଳେ ଏଇ ଜିନିଷ କିଣିବାକୁ ଯାଉଛି ତାକୁ କ'ଣ ଧ୍ୟାନ ଦେବା ଦରକାର?
1: ସେ ଧ୍ୟାନ ଦେବା କଥା ଏଇଆ ଯେ ନାଁଟା ଯେଉଁ ଦେଖିବେ, ନାଁରେ କେ ମାତ୍ର ଯାହା ହେଲେ ଅଲଗା ଥିବ, ସେ ଏସ୍ଟା ଟିକେ ଛୋଟ କରିଦେଇଥିବେ, କେଉଁଠି ଏସ୍ଟା ବଡ଼ କରିଦେଇଥିବେ, କେଉଁଠି ଏଟାକୁ ଇଏ କରିଥିବେ, କାହିଁକିନା ସେମ୍ ନାଁରେ ରେଜିଷ୍ଟ୍ରେସନ ସେମାନେ ପାଇବେନି। ଏକ, ଦ୍ୱିତୀୟତଃ ଯେତେବେଳେ କିଣୁଛନ୍ତି ଗୋଟିଏ ଥର ଧର କିଣିଲେ, ତା ବିଲ୍ ରଖିଲେ, ଯଦି ଖରାପ କିଛି ଦେଖିଲେ ସାଙ୍ଗେ ସାଙ୍ଗେ ତାକୁ ପଚାରନ୍ତୁ, ହେଲେ ତା ପର ଥରକୁ ସେ ଭୁଲ କରିବ ନାହିଁ।
0: ଆଜ୍ଞା, ଯେଉଁ ରିଟେଲର ଦୋକାନୀ ଯେଉଁମାନେ ଖୁଚୁରା ବ୍ୟବସାୟୀ ଅଛନ୍ତି ତାଙ୍କୁ ସେମାନେ
1: ଜଣେଇବେ।
0: ଆଜ୍ଞା, ତାପରେ ସେମାନେ କାହାକୁ ଜଣେଇବେ?
1: ଯଦି ଖୁଚୁରା ଦୋକାନୀ ସେମାନେ ଦେଖିଲେ ଯେ ସେମାନେ ବି ଜାଣିପାରୁନାହାନ୍ତି, ତାଙ୍କୁ ସେମିତି ଶିକାର ହେଉଛି, ସେମାନେ ଆମକୁ କହିବେ, ଆମ ପାଖକୁ ବହୁତ କମ୍ପ୍ଲେନ୍ ସେଇ ହିସାବରେ ଆସୁଛି, କେଉଁଠି ତେଲ ଖରାପ ପଡ଼ିଲା, କେଉଁଠି ତେଲ ତିଆରି ଚାଲିଛି, ଭେଜାଲ ତେଲ, ସେସବୁ ଖବର ଆମ ପାଖକୁ ଆସୁଛି, ଆମେ ତାକୁ ଦେଖୁ, ଯାଞ୍ଚ କରୁଛୁ।
0: ଆଜ୍ଞା, ଖାଦ୍ୟ ଅପମିଶ୍ରଣରେ ହେଉ ବା ଖାଦ୍ୟ ଦୂଷିତ ହେବାର ପାଣିର କ'ଣ ଭୂମିକା ରହିଛି?
1: ପାଣି ଖାଦ୍ୟରେ ଭେଜାଲ କରିବା ସବୁଠାରୁ ସାଧାରଣ ଉପାୟ, କେତୋଟି ଅସାଧୁ ବ୍ୟବସାୟ ଲାଭ ବଢ଼ାଇବା ପାଇଁ କ୍ଷୀରରେ ପାଣି ମିଶାନ୍ତି, ଫଳ ରସରେ ପାଣି ମିଶାନ୍ତି, ଦହି ଓ ଅନ୍ୟ ତରଳ ଖାଦ୍ୟରେ ପାଣି ମିଶାଇ ଦିଅନ୍ତି, ଏବଂ ପାଣି ମିଶାଇବା ଦ୍ୱାରା ଖାଦ୍ୟର ଗୁଣବତ୍ତା କମିଯାଏ, ପୋଷକ ତତ୍ତ୍ୱର ପରିମାଣ ହ୍ରାସ ପାଏ। ଅପରିଷ୍କାର ପାଣି କିମ୍ବା ଦୂଷିତ ପାଣି ମିଶିଲେ ରୋଗ ନିଶ୍ଚୟ ସୃଷ୍ଟି ହୋଇପାରେ, ବ୍ୟାକ୍ଟେରିଆ, ଭାଇରସ୍ ଓ ଅନ୍ୟାନ୍ୟ ଜୀବାଣୁ ଖାଦ୍ୟରେ ପ୍ରବେଶ କରିପାରନ୍ତି, ଯାହାଦ୍ୱାରା କି ଡାଇରିଆ, ଟାଇଫଏଡ୍ ବା ଜଣ୍ଡିସ୍ ଭଳି ଜଳବାହିତ ରୋଗ ସବୁ ହୋଇପାରେ।
0: ଆଜ୍ଞା, ଯେଉଁମାନେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତାଙ୍କ ପାଖରେ କେମିତି ବିଶୁଦ୍ଧ ପାଣି ପହଞ୍ଚିବ?
1: ବିଶୁଦ୍ଧ ପାଣି ଆଜିକାଲି ତ ସମସ୍ତଙ୍କର ବିଶୁଦ୍ଧ ପାଣି ଦିଏ।

0: ଯାଉଛି, କିନ୍ତୁ ଏମାନେ ବହୁତ ଜାଗାରେ କ'ଣ କରୁଛନ୍ତି, ଲୋକାଲ ଏରିଆରେ ନିଜର ଟ୍ୟୁବୱେଲ, ସେ ଟ୍ୟୁବୱେଲରୁ ପାଣି ନେଇ ଆସୁଛନ୍ତି, ଯେଉଁଟାକି ଠିକ୍ ସେ ପାଣି ଭଲ ଲେୟର୍ ପାଣି ନୁହେଁ, କିନ୍ତୁ ବର୍ତ୍ତମାନ ଯେଉଁ ସପ୍ଲାଇ ପାଣି ଦିଆଯାଉଛି ସେ ଗୋଟେ ଭଲ ପାଣି। ତା ଛଡ଼ା ଯେଉଁ ବଡ଼ ହୋଟେଲ କି ହେଲା କି ଯେଉଁଠି ହେଲା, ସମସ୍ତଙ୍କ ପାଖରେ ତାଙ୍କର ଅଛି ୱାଟର ପ୍ୟୁରିଫାୟର ଅଛି, ୱାଟର ପ୍ୟୁରିଫାୟର ଦେଖୁ ତା ଦେହରେ ପାଣି ଆଣି ୟୁଜ୍ କରନ୍ତୁ, ଆଉ ୱାଟର ପ୍ୟୁରିଫାୟରକୁ ପ୍ରତି 3 ମାସ ଥର ଲେଖା ତା ଫିଲ୍ଟର ଚେଞ୍ଜ କରିବା, ତା କ୍ୟାଣ୍ଡେଲ ଚେଞ୍ଜ କରିବା, ଏଇଟାକୁ ଦେଖନ୍ତୁ। ଆମେ ବି ଯେଉଁ ହୋଟେଲ ଗୁଡ଼ା ଯାଉଛୁ ତାଙ୍କର ସେମାନେ ଚାଞ୍ଜ କରୁଛୁ, କେବେ ତାଙ୍କର ଫିଲ୍ଟର ଚେଞ୍ଜ କରିଥିଲେ, ତା କ୍ୟାଣ୍ଡେଲ ଚେଞ୍ଜ କରିଥିଲେ, ମେଣ୍ଟେନାନ୍ସ କେବେ ହେଇଥିଲା, ସେଗୁଡ଼ା ସବୁ ଆମେ ଦେଖିକି ଆସୁଛୁ।
1: ଆଜ୍ଞା, ଯେମିତି ଆପଣ କହିଲେ ଯେ ବଡ଼ ବଡ଼ ହୋଟେଲ ବି ଆପଣ ଯାଞ୍ଚ କରୁଛନ୍ତି, ଯେତେବେଳେ ଆମେ ହୋଟେଲ ବା ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଉଛୁ, ବାହାର ସିନା ଆମେ ପରିଷ୍କାର ପରିଚ୍ଛନ୍ନତାର ଆଖିରେ ଦେଖିପାରିବୁ, ସେଠି ତ ଆମେ ଆଉ ଜାଣିପାରିବୁନି, ତେଣୁ ସେମାନେ ଯେଉଁ ଖାଦ୍ୟ ଆମକୁ ପରୋଷୁଛନ୍ତି ତାହା କେତେ ଦୂର ବିଶୁଦ୍ଧ ବା ଅପମିଶ୍ରିତ ତାକୁ ଜାଣିହେବ କି?
0: ନିଶ୍ଚିତ ନିଶ୍ଚିତ, ଏଇଟା କ'ଣ, ଆମେ ଯେମିତି ଆଗରୁ କହୁଥିଲୁ ସବୁ ଚମକିଆ ଜିନିଷ ସୁନା ନୁହେଁ,
1: ଆଜ୍ଞା
0: ଏବେ ଆମେ ଖାଦ୍ୟ ଡିପାର୍ଟମେଣ୍ଟ ତରଫରୁ ଯେଉଁଠି ଯାଇ କହୁଛୁ ସବୁ ଜାଗା ସୁନ୍ଦର ଦେଖାଯାଇଥିବା ଖାଦ୍ୟ ସେଇଟା ଦେହ ପ୍ରତି ଭଲ ନୁହେଁ। ଆପଣ ଦେଖିବେ ଯେଉଁ ଖାଦ୍ୟଗୁଡ଼ା ଭାରି ନାଲି ରଙ୍ଗ ଦେଖାଯାଉଛି କି ଭାରି ତେଲ ଦେଖାଯାଉଛି, ସେ ଖାଦ୍ୟଗୁଡ଼ା ଖାଦ୍ୟରୁ ଦୂରରେ ରହିବା କଥା।
1: ଆଜ୍ଞା,
0: ଦୋକାନୀ ପାଖକୁ ଯେତେବେଳେ ଯିବେ ଦେଖିବେ ରଙ୍ଗ ଯଦି ଦେଖାଯାଉଛି, ନାଲି ରଙ୍ଗ ଦେଖାଯାଉଛି, ହଳଦୀ ରଙ୍ଗ ଦେଖାଯାଉଛି, ଇଭିନ୍ ତରକାରୀ ଦେଖନ୍ତୁ, ବିରିୟାନୀ ଦେଖନ୍ତୁ, ସବୁଥିରେ ଆପଣ ଦେଖିବେ ରଙ୍ଗ ପକାଉଛନ୍ତି।
1: ଆଜ୍ଞା,
0: ତେଣୁ ରଙ୍ଗ ଦେଖିଲା ମାନେ ରଙ୍ଗଠୁ ଆପଣ ଦୂରେଇ ରୁହନ୍ତୁ, କାରଣ ରଙ୍ଗଟା ସବୁଠୁ ଖରାପ, ଯେଉଁ କାର୍ସିନୋଜେନିକ ସେଟା ହୁଏ, କ୍ୟାନ୍ସର ହେବାର ବହୁତ ଚାନ୍ସ ତା ଦେହରେ, ତେଣୁ ଆମେ ସମସ୍ତଙ୍କୁ ରଙ୍ଗ ପକାଇବା ମନା କରୁଛୁ। ତେଲ ବି କ୍ୱାଲିଟି ଭଲ କରିବା ପାଇଁ ଚେଷ୍ଟା କରୁଛୁ, ଯେଉଁ ଯେଉଁ ଜାଗାକୁ ଦେଖୁଛୁ ଖରାପ ତେଲ ୟୁଜ୍ କରୁଛନ୍ତି, ତେଲକୁ ଡିସ୍କାର୍ଡ କରିଦେଉ, ଫୋପାଡ଼ି ଦେଉଛୁ ଆମେ, ତାଙ୍କୁ ଭଲ ତେଲ ଆଣିବା ପାଇଁ କୁହାଯାଉଛି।
1: ତେବେ ସବୁଠୁ ବଡ଼ କଥା ହେଉଛି ସଚେତନତା, ସାଧାରଣ ଲୋକଙ୍କୁ ସରକାରଙ୍କ ତରଫରୁ ସଚେତନ କରିବା ପାଇଁ କି କ'ଣ କାର୍ଯ୍ୟକ୍ରମ ସବୁ
0: ଆଜ୍ଞା,
1: କରାଯାଉଛି?
0: ସେଥିରେ ଆମେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍କୁଲ କଲେଜ ଗୁଡ଼ାକରେ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରୁଛୁ, ଖାଦ୍ୟ ସୁରକ୍ଷା ବିଷୟରେ ରଚନା, କୁଇଜ, ଚିତ୍ରାଙ୍କନ ପ୍ରତିଯୋଗିତା ସବୁ କରୁଛୁ, ସୋସିଆଲ ମିଡ଼ିଆ, ଡିଜିଟାଲ ପ୍ଲାଟଫର୍ମ ମଧ୍ୟରେ ବି ସଚେତନା ବାର୍ତ୍ତା କରୁଛୁ। ଇଟ୍ ରାଇଟ୍ ଇଣ୍ଡିଆ କ୍ୟାମ୍ପସ୍, FSSAI କାର୍ଯ୍ୟରେ ଯୁବପିଢ଼ିମାନଙ୍କୁ ସାମିଲ କରାଯାଇଛି, ଆଉ NSS, ୟୁଥ୍ କ୍ଲବ, ସେଲ୍ଫ ହେଲ୍ପ ଗ୍ରୁପ୍ ମଧ୍ୟରେ ଗାଁ ସହରରେ ସଚେତନତା ଆମେ କରୁଛୁ। ଏବେ ଆମେ କଟକରେ ବି 4 କ୍ୟାମ୍ପସ୍କୁ ଆମେ ୟୁଥ୍ ଟ୍ରେଡ୍ କ୍ୟାମ୍ପସ୍ କରିଛୁ, 4 କଲେଜକୁ, ଯେଉଁଠିକି ସେ ଜାଗାର ଖାଦ୍ୟ ଭଲ ମାନର ବୋଲି ଆମେ ତାଙ୍କୁ ସାର୍ଟିଫାଏ କରିଛୁ। ଆଗକୁ ଆମେ ଆଶା ବି କରୁଛୁ ଅଲଗା କ୍ୟାମ୍ପସ୍ ଗୁଡ଼ା ବି ସେ ନିଜେ ଆଗକୁ ବାହାରିକି ତାଙ୍କ କ୍ୟାମ୍ପସ୍ ସାର୍ଟିଫିକେଟ୍ କରିବେ ଭଲ ଖାଦ୍ୟ ବୋଲି। ଶେଷରେ ମୁଁ କହି ରଖୁଛି, ଆଜିର ଶିଶୁ ଓ ଯୁବପିଢ଼ି ହେଉଛନ୍ତି ଆସନ୍ତାକାଲିର ସଚେତନ ଉପଭୋକ୍ତା, ଖାଦ୍ୟ ସୁରକ୍ଷା ବିଷୟରେ ସଠିକ୍ ଜ୍ଞାନ ଦେଇ ସେମାନଙ୍କୁ ସୁସ୍ଥ ଓ ସଚେତନ ନାଗରିକ ଭାବରେ ଗଢ଼ି ତୋଳିବା ନିହାତି ଆବଶ୍ୟକ।
1: ଆପଣ ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ, ଖାଦ୍ୟ ସୁରକ୍ଷା କ'ଣ ଏବଂ ଜଣେ ସାଧାରଣ ମଣିଷ ପାଇଁ ଖାଦ୍ୟର ଶୁଦ୍ଧତା ଜାଣିବ କେମିତି, ସେ ସମ୍ପର୍କରେ ଅନେକ ଉପାଦେୟ କଥା କହିଲେ। ଆପଣଙ୍କର ଏହି ସୁନ୍ଦର ଆଲୋଚନା ପାଇଁ ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ସୁରକ୍ଷିତ ଖାଦ୍ୟ କାହିଁକି ଜରୁରୀ, ଏ ସମ୍ପର୍କରେ କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀଙ୍କ ସହ ଆଲୋଚନା। ହଁ, ଖାଦ୍ୟ ଆମ ପାଇଁ ସେତେବେଳେ ବରଦାନ ସଦୃଶ ହୋଇଥାଏ ଯେତେବେଳେ ଆମେ ବିଶୁଦ୍ଧ ଆହାର ଗ୍ରହଣ କରିଥାଉ। ବର୍ତ୍ତମାନ ଖାଦ୍ୟ ପ୍ରସ୍ତୁତି ପାଇଁ ଦରକାର ସାମଗ୍ରୀଗୁଡ଼ିକ ପାଇଁ ଅଧିକାଂଶ ସମୟରେ ବଜାର ଉପରେ ନିର୍ଭର କରୁଛନ୍ତି। ତେବେ ବଜାରରେ ମିଳୁଥିବା ଖାଦ୍ୟ ଖାଇବା ପୂର୍ବରୁ ବା କିଣିବା ପୂର୍ବରୁ ତାର ବିଶୁଦ୍ଧତା ସମ୍ପର୍କରେ ଧ୍ୟାନ ଦେବା ନିହାତି ଜରୁରୀ। ତେବେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ଏ ବର୍ଷର ସ୍ଲୋଗାନ ରହିଛି, ବୋଝରୁ ସମାଧାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସୁରକ୍ଷିତ ଭୋଜନ। ଅର୍ଥାତ୍ ଖାଦ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ କମ୍ କରିବା ସହିତ ସୁରକ୍ଷିତ ଆହାର ପ୍ରତି ସଚେତନତା ସୃଷ୍ଟି କରିବା।

0: ଏଇଠି କାର୍ଯ୍ୟକ୍ରମ ନାରୀ ମହଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10 ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦ୍ୱିତୀୟ ପର୍ଯ୍ୟାୟରେ 204 ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଖୋର୍ଦ୍ଧା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ସହ ପ୍ରତିଟି ଶିଶୁକୁ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସରକାର ସଂକଳ୍ପବଦ୍ଧ। ଗ୍ରାମ ପଞ୍ଚାୟତ ସ୍ତରରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020 ଭିତ୍ତି କରି ପରିକଳ୍ପିତ ଏହି ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

2036 ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ଦିଗରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିବ। ଆଗାମୀ ଦିନରେ 2000 ବିଦ୍ୟାଳୟର ନିର୍ମାଣ ସହ 2028 ଏବଂ 29 ମସିହା ମଧ୍ୟରେ 2200 ପ୍ରାଥମିକ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁଯାୟୀ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ତାରିଖରେ ମହାନଦୀ ଜଳବିବାଦର ପୁଣି ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରରେ ସାଇକେଲରେ ରବିବାର ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଭାଗ ନେଇ କହିଛନ୍ତି, ଏକ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସୁସ୍ୱାସ୍ଥ୍ୟର ପ୍ରମୁଖ ଭୂମିକା ରହିଛି। ଶ୍ରୀ ସୁରଜ ପରିବେଶ ରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ସଚେତନତା ସୃଷ୍ଟି ଲାଗି ସାଇକେଲ ଦିବସ ପାଳିତ ହୋଇଯାଇଛି। ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶିକା କାର୍ଯ୍ୟକ୍ରମରେ ଯୋଗଦେଇ ସାଇକେଲ ଯାତ୍ରା ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ମଣିଷ ଶରୀରକୁ ସୁସ୍ଥ ଓ ସବଳ କରିବ ବୋଲି କହିଛନ୍ତି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଗତକାଲି ଅଷ୍ଟମ ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଚଳିତ ମାସ 28 ତାରିଖ ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଏସ୍ଆଇଆର୍ ପାଇଁ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧି ପାର୍କରେ ଶେଷ ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାର ତଦାରଖ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ତହସିଲ ଅଞ୍ଚଳ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଗତକାଲି ସୁଦ୍ଧା 33%ରୁ ଅଧିକ ଫର୍ମ ବଣ୍ଟନ କରାଯାଇଛି। ସଚେତନତା ସୃଷ୍ଟି ଲାଗି ଆଜି ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଭଦ୍ରକ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 5,45,738 ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଜିଲ୍ଲାରେ 1,324 ଜଣ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 420,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ନିରାପଦ ଖାଦ୍ୟ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି। ସୁରକ୍ଷିତ ଖାଦ୍ୟ ପ୍ରଚଳନ ମାଧ୍ୟମରେ ସ୍ୱାସ୍ଥ୍ୟକର ଜୀବନ ନିଶ୍ଚିତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ନିରାପଦ ଓ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଳ ଆଧାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଂ କହିଛନ୍ତି। ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ପ୍ରତି ସଚେତନ ହୋଇ ସୁସ୍ଥ, ସଶକ୍ତ ଏବଂ ସମୃଦ୍ଧ ସମାଜ ଗଠନରେ ସହଯୋଗ କରିବା ଲାଗି ଡକ୍ଟର ମହାଲିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମସ୍ତଙ୍କୁ ସଚେତନ କରାଇବା ସହ ଖାଦ୍ୟର ଅପଚୟ ରୋକିବା ଏବଂ ଶୁଦ୍ଧ, ପୁଷ୍ଟିକର ଓ ନିରାପଦ ଆହାର ଗ୍ରହଣ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026 ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି, ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି, ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଦୀୟମାନ ଚିକିତ୍ସା ଏବଂ ସାମ୍ପ୍ରତିକ ପରିଚାଳନା ରଣନୀତି ଶୀର୍ଷକ ଆଲୋଚନାଚକ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଡଟ୍କନ୍ 2026 ସମ୍ମିଳନୀ ଅବସରରେ ମଧୁମେହ, ଥାଇରଏଡ୍ ଆଦି ରୋଗର ନୂତନ ଚିକିତ୍ସା ପଦ୍ଧତି ସମ୍ପର୍କରେ ଓଡ଼ିଶା ସମେତ 10 ରାଜ୍ୟର 130 ଜଣ ଅଧ୍ୟାପକ ଓ 500 ଜଣ ପ୍ରତିନିଧି ଆଲୋଚନା କରିଛନ୍ତି। ନୂତନ ଚିକିତ୍ସା ପଦ୍ଧତି ଓ ଔଷଧ ମଧୁମେହ ଓ ଥାଇରଏଡ୍ ରୋଗ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ସିଏମ୍ ଟ୍ରଫି 2026 ଅନ୍ତର୍ଗତ ଜୋନ୍ସ୍ତରୀୟ ଭଲିବଲ୍ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଯାଇଛି। ବାଳକ ବିଭାଗରେ ଗଜପତି ମାଲକାନଗିରିକୁ ପରାସ୍ତ କରି ଚମ୍ପିଅନ୍ ହୋଇଛି। ବାଳିକା ବିଭାଗ ଫାଇନାଲ୍ ମ୍ୟାଚ୍ରେ ମାଲକାନଗିରିକୁ ପରାସ୍ତ କରି କଳାହାଣ୍ଡି ଚମ୍ପିଅନ୍ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାରେ 8 ଜିଲ୍ଲାରୁ 240 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 85 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10-ଦିନିଆ ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ये तन्हाई कालम और इस पर आपका गम, ये तन्हाई

0: आप सुन रहे हैं विविध भारती
1: उजाले उनकी यादों की। उजाले

ଏତେବେଳ ପର୍ଯ୍ୟନ୍ତ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସଭା ଦେଶ କି ସୁରିଲି ଧଡ଼କନ୍ ଆକାଶବାଣୀ କେନ୍ଦୁଝର ସମୟ ସନ୍ଧ୍ୟା 5ଟା ଆପଣଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ଏହି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ ଆଲବମ୍ ଗୀତ। ପ୍ରଥମେ ଶିଳ୍ପୀ ପ୍ରୀତିନନ୍ଦ ରାଉତରାୟଙ୍କ କଣ୍ଠରେ ଲକ୍ଷେ ଶିବ ପୂଜି ପାଇଛି ପୁଅ ଚଳଚ୍ଚିତ୍ରର ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ ନାୟକ।

ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର, ଆଉ ଶୁଣୁଛନ୍ତି ଆଲବମ୍ ଏବଂ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ପରବର୍ତ୍ତୀ ଗୀତ ଗାଇଛନ୍ତି ଅନୁରାଧା ପଡ଼ୱାଲ, ଗୌର ପଟ୍ଟନାୟକଙ୍କ ଗୀତ ରଚନା, ଚଳଚ୍ଚିତ୍ର କାବେରୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

ଶୁଣନ୍ତୁ, କାର୍ଯ୍ୟକ୍ରମର ଶେଷ ଗୀତ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ଚଳଚ୍ଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ।

0: ଏଇଠି ଶେଷ ହେଲା ଆଜିର ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଶୁଣିଲେ, ଲକ୍ଷେ ଶିବ ପୂଜି ପାଇଛି ପୁଅ ବେଖୁଦି, କାବେରୀ ଚୋରି ଚୋରି ଚୁପକେ ଚୁପକେ ଏବଂ ତୁ ମୋ ଆରମ୍ଭ ତୁ ମୋ ଶେଷ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ, ପ୍ରଚାରିତ ହେଉଛି 100.1 FM।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
4: ସୁନା, ରୂପା, ହୀରା, ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
3: କନକ ଜୁଏଲାରୀ, BS ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
0: ଆକାଶବାଣୀ କେନ୍ଦୁଝର। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଯୁବବାଣୀ।

ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମ ଶୁଣୁଥିବା ଆମର ପ୍ରିୟ ଶ୍ରୋତାମାନଙ୍କୁ ଅନେକ ଅନେକ ଶୁଭେଚ୍ଛା।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶ୍ରୋତା ବନ୍ଧୁ, ମଣିଷ ଜୀବନରେ ଆଖି କେବଳ ଦେଖିବାର ମାଧ୍ୟମ ନୁହେଁ, ଏହା ମନର ଭାବନା, ବିଶ୍ୱାସ, ସ୍ନେହ ଓ ସମ୍ପର୍କର ନିରବ ଭାଷା। କେବେ କେବେ ଶବ୍ଦ ଯେଉଁଠାରେ ଅସମର୍ଥ ହୋଇଯାଏ, ସେଠାରେ ଆଖି ସବୁକିଛି କହିଦିଏ। ତୁମ ଆଖିରେ ମୁଁ ପରିଚୟ ଖୋଜିପାଏ। ଜୀବନରେ ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପରସ୍ପରର ବିଶ୍ୱାସ ଓ ବୁଝାମଣା ଏତେ ଗଭୀର ହୋଇଯାଏ ଯେ ଜଣେ ଅନ୍ୟ ଜଣଙ୍କର ପ୍ରତିଛବି ପାଲଟିଯାଏ। ସେହି ସମ୍ପର୍କ ବନ୍ଧୁତ୍ୱର ହେଉ, ପ୍ରେମର ହେଉ, କିମ୍ବା ପରିବାରର, ଆଖିର ଭାଷା ସବୁବେଳେ ସତ୍ୟ ଓ ସରଳ ରହିଥାଏ। ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ନମସ୍କାର।

0: ଯୁବବାଣୀ କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସନ୍ଧ୍ୟା 6:02 ଶୁଣିବେ ବନସୁରଭି କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରିବେ ଡାକବନ୍ଧୁ ମୁର୍ମୁ ଏବଂ ସାଥୀ। ରାତି 7:00 ଶ୍ରୋତାମଞ୍ଚ କାର୍ଯ୍ୟକ୍ରମରେ ଶୁଣିବେ ରେଡ଼ିଓ ଶ୍ରୋତା ମୋନାଲିସାଙ୍କ ସହ ସାକ୍ଷାତକାର। ଆଜି ରାତି 7:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ପାରମ୍ପରିକ ଗୀତକ୍ରମରେ ଶୁଣିବେ ଛାନ୍ଦ ରାତି 8:00। 8:15 ଶୁଣିବେ କାର୍ଯ୍ୟକ୍ରମ ପଥେ ପ୍ରାନ୍ତେ। ବିଶେଷ ଦ୍ୱିଭାଷୀୟ କାର୍ଯ୍ୟକ୍ରମ ଶୃଙ୍ଖଳରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ କଟକରୁ ଆଜି ରାତି 10:00। ଆଲୋ ଆକାଶବାଣୀ ଶୁଣିବେ ରାତି 10:45। ଶୁଣିଲେ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନ ସୁରଭି।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

ଶୁଣିଲେ ସାନ୍ତାଳୀ ଗୀତ ପରିବେଷଣ କଲେ ଡାକବନ୍ଧୁ ମୁର୍ମୁ ଏବଂ ତାଙ୍କର ସାଥୀମାନେ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି ଆଜି ପାଇଁ ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ, ପ୍ରଚାରିତ ହେଉଛି 100.1 FM।

0: ଦିନ ତିନିଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
0: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଏପିସୋଡ 41, 4-1।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। UPSC ସିଭିଲ ସର୍ଭିସ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। NEET UG ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା NTA। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଖଡ଼ଗଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ବିଦ୍ୟାଳୟ। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ମୁଖ୍ୟମନ୍ତ୍ରୀ ଆଜି 204 ଗୋଦାବରୀ ସମିଶ୍ର ଆଦର୍ଶ

0: ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ 12,000 କୋଟି ଟଙ୍କା ବିନିଯୋଗରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବ୍ୟାପକ ଭିତ୍ତିଭୂମି ବିକାଶ ସହ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଶିକ୍ଷାର ମୂଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2,200 ବିଦ୍ୟାଳୟର ଉନ୍ନତିକରଣ ହେବ।
1: ଆଜି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନା କରାଗଲା। ପ୍ରଥମ ପର୍ଯ୍ୟାୟରେ ଆମେ 118 ବିଦ୍ୟାଳୟକୁ ନେଇଥିଲୁ, ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ନିଆଯାଇଛି। ସରକାରଙ୍କର ଯୋଜନା ଏବଂ ଲକ୍ଷ୍ୟ ହେଉଛି ଯେ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ଏବଂ 5 କୋଟିରୁ 7 କୋଟି ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ବିଦ୍ୟାଳୟରେ ଭିତ୍ତିଭୂମି ସହିତ ଏ ସରକାରଙ୍କର ଯୋଜନା ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।
0: ଆଜି 204 ଗୋଦାବରୀ ସମିଶ୍ର ବିଦ୍ୟାଳୟର ଶିଳାନ୍ୟାସ ହୋଇଥିବା ବେଳେ ପୂର୍ବରୁ ବାଣପୁରଠାରୁ 118 ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ତାରିଖରେ ମହାନଦୀ ଜଳ ବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଜଣ ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇଦେବେ। ଏଥିପାଇଁ ଆସନ୍ତା 28 ତାରିଖରେ ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ଜଣଙ୍କୁ ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଆସନ୍ତାକାଲିଠାରୁ ଚଳିତ ମାସ 19 ତାରିଖ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026 ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ଆସନ୍ତା 21 ତାରିଖରେ ନିଟ୍ UG 2026 ପୁନଃ ପରୀକ୍ଷା ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ହେବା ନେଇ ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ NTAର ୱେବ୍ସାଇଟ୍ neet.nta.nic.inରେ ଏ ସମ୍ପର୍କିତ ଅଧିକ ତଥ୍ୟ ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ December 2024 ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ପଦକ୍ଷେପ ସାଇକେଲ ଚାଳନାକୁ ଅନେକ ସ୍ୱାସ୍ଥ୍ୟଗତ ସୁଫଳ ସହିତ ଏକ ସ୍ଥାୟୀ ସମାବେଶୀ ଏବଂ ପରିବେଶ ଅନୁକୂଳ ବ୍ୟାୟାମ ଭାବେ ପ୍ରୋତ୍ସାହିତ କରିଥାଏ। ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ ଅବସରରେ ଏକ ସାଇକ୍ଲୋଥନ୍ର ଆୟୋଜନ କରାଯାଇଥିଲା। ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ରିଜର୍ଭ ଅଫିସ ଏବଂ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ପୁଲିସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ କର୍ମଚାରୀଙ୍କ ଶାରୀରିକ ସୁସ୍ଥତା ବଜାୟ ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ସାଇକେଲ ର୍ୟାଲିର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଯୋଗଦେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ସମ୍ବଲପୁରଠାରେ ଫିଟ୍ ଇଣ୍ଡିଆ ସଣ୍ଡେ ଜନ ସାଇକେଲ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ କ୍ରୀଡ଼ା ପ୍ରାଧିକରଣ ପ୍ରଭାରୀ ଅଭୟଦେବ ତିୱାରୀଙ୍କ ନେତୃତ୍ୱରେ ଏକ ସାଇକେଲ ର୍ୟାଲି ଏବଂ ଶାରୀରିକ ସୁସ୍ଥତା ସଂକ୍ରାନ୍ତ ସଚେତନତା ଅଭିଯାନ ହୋଇଥିଲା। ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଆଜି ଜର୍ମାନୀ ଓ ଇଟାଲୀକୁ ଆମ୍ବ ରପ୍ତାନୀ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ସିଂହଦେଓ କହିଛନ୍ତି
2: 2024 ଆମେ ବିଦେଶକୁ ପନିପରିବା ଏବଂ ଫଲମୂଲକୁ ରପ୍ତାନୀ କରିବା ଆରମ୍ଭ କରିଛୁ। ତାକୁ ବେଲି କାର୍ଗୋ ମାଧ୍ୟମରେ ତାକୁ ବିଦେଶକୁ ରପ୍ତାନୀ କରିବା ପାଇଁ ଉଦ୍ୟମ କରିଥିଲୁ ଏବଂ ଚାଷୀମାନଙ୍କର ଇନକମ୍କୁ ଡବଲ କରିବା ପାଇଁ ଯୋଉ ସେହି ଆକାରରେ ଏଇଟାକୁ

0: କରୁଛୁ। ଗତ ବର୍ଷ ବି ପାଟନାଗଡ଼ର ଆମ୍ବ ଚାଷୀମାନେ ତାଙ୍କର ଆମ୍ବକୁ ବିଦେଶକୁ ରପ୍ତାନୀ କରିଥିଲେ। ଏଇଟା ଦ୍ୱିତୀୟ ବର୍ଷ ଏଇ ବର୍ଷ ଯାଉଛି ସେକେଣ୍ଡ ଫେଜ୍ରେ।
1: କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 420,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଜାରି ରହିଛି। ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ବର୍ତ୍ତମାନ ସୁଦ୍ଧା 595,907 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଛନ୍ତି। ଏହି ସମ୍ବନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ନାଗରିକମାନଙ୍କ ମଧ୍ୟରେ ସ୍ୱଚ୍ଛ ନିର୍ବାଚନ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଚୁନାଓ ପାଠଶାଳାର ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଭୋଟର ପଞ୍ଜୀକରଣ ଏବଂ ମତଦାନର ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବୃକ୍ଷଚାରା ରୋପଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନାଗଲୋର ଗ୍ରାମରେ ଅବସ୍ଥିତ ଜାଫ୍ରା ନର୍ସରୀ ବୁଲି ଦେଖିଥିଲେ। ଏହି ନର୍ସରୀକୁ ITDA ମାଲକାନଗିରି ପକ୍ଷରୁ ସେତୁ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ମୌସୁମୀ ବାୟୁ ଗତ ଗୁରୁବାର ଦିନ କେରଳ ସ୍ପର୍ଶ କରିଥିଲା। ଚୀନ୍ ତାଇପେଇରେ ଖେଳାଯାଉଥିବା ନ୍ୟୁ ତାଇପେଇ ସିଟି ଆଥଲେଟିକ୍ସ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା 400 ମିଟର ରିଲେ ଦୌଡ଼ରେ ଭାରତୀୟ ଦଳ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ଏହି ବିଜୟୀ ଦଳରେ ଓଡ଼ିଶାର ଶ୍ରାବଣୀ ନନ୍ଦ ମଧ୍ୟ ରହିଛନ୍ତି। ଚୀନ୍ ତାଇପେଇଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତୀୟ ଧାବିକା ଶ୍ରାବଣୀ ନନ୍ଦ, SS ସ୍ନେହା, ସୁଦେଶନା ଶିଭାଙ୍କର ଏବଂ ତମନ୍ନା 400 ମିଟର ରିଲେ ଦୌଡ଼କୁ 44.07 ସେକେଣ୍ଡ ମଧ୍ୟରେ ସମ୍ପନ୍ନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2,200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। UPSC ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। NEET UG ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା NTA। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।
2: ରହିଯା, ଅସଲି ନୋଟରେ କାହିଁକି ଖେଳୁଛୁ?
3: ବ୍ରୋ, ଏଇଟା ଫଟା ଅଛି।
2: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
3: ବାଃ, ନୂଆ ନୋଟ ମିଳିବ?
2: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
4: RBI କହେ, ସ୍ମାର୍ଟ ବନ, କୁଲ ରୁହ।
5: ଆକାଶବାଣୀ କଟକ, ଶୁଣନ୍ତୁ ଜନଜୀବନ ସମ୍ବାଦ, ପଢିଛନ୍ତି ଲହରିକା ପଟ୍ଟନାୟକ।
6: ଜନଜୀବନ ସମ୍ବାଦ ଉପସ୍ଥାପନରେ ମୁଁ ଲହରିକା ପଟ୍ଟନାୟକ। ରେଡିଓ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଭାବନା।

0: ପର୍ଯ୍ୟନ୍ତ ମୁହୂର୍ତ୍ତର ସାଥୀ। ଶୈଶବଠାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପ୍ରତ୍ୟେକ ବୟସରେ ରେଡିଓର କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ପ୍ରଭାବ ପକାଇଥାଏ। ଭାରତରେ ରେଡିଓ କେବଳ ଯନ୍ତ୍ରଟିଏ ନୁହେଁ, ଏହା ଏକ ସଂଯୋଗ ସମ୍ପର୍କ ଯିଏ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ମଧୁରତାରେ ପରିପୂର୍ଣ୍ଣ କରିପାରେ। ରେଡିଓ ସମସ୍ତଙ୍କ ସମୟର ମାନ ବଢ଼ାଏ, ସେମାନଙ୍କ ଏକାକିତ୍ୱ ଦୂର କରେ ଏବଂ ମନୋରଞ୍ଜନ ଓ ସୂଚନାର ଗନ୍ତାଘର ହୋଇ ସେମାନଙ୍କ ଦୁନିଆକୁ ସଜାଇପାରେ। ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ଭାରତରେ ଆରମ୍ଭ ହୋଇଥିବା ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀ ଆସନ୍ତାକାଲି 90 ବର୍ଷରେ ପଦାର୍ପଣ କରିବ। ଏହି ଅବସରରେ ଆକାଶବାଣୀର କିଛି ସ୍ୱତନ୍ତ୍ର କଥା ସମ୍ପର୍କରେ ଜାଣିବା। 1923 ମସିହା ଜୁନ୍ ମାସରେ ବମ୍ବେ ରେଡିଓ କ୍ଲବ୍ର ପ୍ରଥମ ପ୍ରସାରଣ ସହିତ ଭାରତରେ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଦେଶର ସ୍ୱାଧୀନତା ସଂଗ୍ରାମରେ ରେଡିଓର ପ୍ରମୁଖ ଭୂମିକା ରହିଥିଲା। ଏହା ବ୍ରିଟିଶ ସାମ୍ରାଜ୍ୟର ଦମନଲୀଳାକୁ ମୁକାବିଲା କରିବା ଏବଂ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସ୍ୱାଧୀନତାର ବାର୍ତ୍ତା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିଲା। 1942 ମସିହା ଅଗଷ୍ଟ 14 ତାରିଖରେ ମୁମ୍ବାଇର ୱିଲସନ୍ କଲେଜର 22 ବର୍ଷିଆ ଛାତ୍ରୀ ଉଷା ମେହେଟା ଏକ ଗୁପ୍ତ ରେଡିଓ ଷ୍ଟେସନ୍ ଆରମ୍ଭ କରି ଦେଶବାସୀଙ୍କୁ ସୂଚନା ଦେବାରେ ଲାଗିଥିଲେ। ଏହି ରେଡିଓ ମାଧ୍ୟମରେ ଜାତୀୟ ନେତାମାନଙ୍କ ବାର୍ତ୍ତା ପ୍ରସାରିତ ହେଉଥିବା ବେଳେ ଏହା ପ୍ରାୟ 88 ଦିନ ପର୍ଯ୍ୟନ୍ତ ଚାଲିଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ 1942 ମସିହାରେ ଆଜାଦ ହିନ୍ଦ ରେଡିଓ ଜର୍ମାନୀର ବର୍ଲିନ୍ରୁ ପ୍ରସାରଣ ଆରମ୍ଭ କରିଥିଲା। ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଆଜାଦ ହିନ୍ଦ ରେଡିଓକୁ ସିଙ୍ଗାପୁର ଏବଂ ରେଙ୍ଗୁନ୍ ସ୍ଥାନାନ୍ତରିତ କରାଯାଇଥିଲା। ଆଜାଦ ହିନ୍ଦ ରେଡିଓ ଏକ ବହୁଭାଷୀ ଚ୍ୟାନେଲ ଥିଲା। ଏଥିରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପସ୍ତୋ ଏବଂ ଉର୍ଦ୍ଦୁ ଭାଷାରେ ବି ପ୍ରସାରଣ କରାଯାଉଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଦେଶରେ ରହୁଥିବା ଭାରତୀୟ ଏବଂ ଭାରତରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନୋବଳ ସୁଦୃଢ଼ କରିବା। ରେଡିଓରେ ମଧ୍ୟ ଦେଶର ସ୍ୱାଧୀନତା ଘୋଷଣା କରାଯାଇଥିଲା। 1947 ମସିହା ଅଗଷ୍ଟ 15 ତାରିଖ ମଧ୍ୟରାତ୍ରିରେ ଯେତେବେଳେ ଭାରତ ପରାଧୀନତାର ଶିକୁଳିରୁ ମୁକ୍ତ ହୋଇଥିଲା, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସମ୍ଭିଧାନ ସଭାରେ ନିଜର ପ୍ରସିଦ୍ଧ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି ବା ନିୟତି ସହିତ ମିଳନ ଭାଷଣ ଦେଇଥିଲେ। ପୁରା ଦେଶ ରେଡିଓରେ ଏହି ଭାଷଣ ଶୁଣିଥିଲା। ସେହି ସମୟରେ ଏହି ଭାଷଣ ଶୁଣିବା ପାଇଁ ସ୍କୁଲଗୁଡ଼ିକରେ ମଧ୍ୟ ରେଡିଓ ଲଗାଯାଇଥିଲା। ସେହିଦିନ ରେଡିଓରେ ଉସ୍ତାଦ ବିସ୍ମିଲ୍ଲା ଖାନ୍ଙ୍କ ସାହାନାଇର ଶବ୍ଦ ମଧ୍ୟ ସମଗ୍ର ଦେଶରେ ପ୍ରତିଧ୍ୱନିତ ହେଉଥିଲା। ଶାସନ ଭାର ଦେବା ସମୟରେ ତତ୍କାଳୀନ ଭାଇସ୍ରାଏ ଲର୍ଡ ମାଉଣ୍ଟବାଟେନ୍ ମଧ୍ୟ ରେଡିଓ ମାଧ୍ୟମରେ ଦେଶର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ। ଦେଶ ସ୍ୱାଧୀନତା ପରେ 1947 ମସିହା ନଭେମ୍ବର ମାସରେ ଜାତିର ପିତା ମହାତ୍ମା ଗାନ୍ଧି ଶରଣାର୍ଥୀ ଶିବିରରେ ରହୁଥିବା ଲୋକମାନଙ୍କୁ ଭେଟିବା ପାଇଁ ହରିୟାଣାର କୁରୁକ୍ଷେତ୍ର ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ଦେଶ ବିଭାଜନ ଯୋଗୁଁ ଲକ୍ଷାଧିକ ଶରଣାର୍ଥୀ କୁରୁକ୍ଷେତ୍ରର ଶରଣାର୍ଥୀ ଶିବିରରେ ରହୁଥିଲେ, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଗାନ୍ଧିଜୀଙ୍କୁ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା। ତେଣୁ ସେ ନଭେମ୍ବର 12 ତାରିଖ ଦିନ ଅଲ୍ ଇଣ୍ଡିଆ ରେଡିଓର ବ୍ରଡ୍କାଷ୍ଟିଂ ହାଉସ୍ରୁ ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଦିନଟି ଅଲ୍ ଇଣ୍ଡିଆ ରେଡିଓରେ ଗାନ୍ଧିଜୀଙ୍କର ପ୍ରଥମ ଏବଂ ଶେଷ ପଦାର୍ପଣ ଥିଲା। ଏହି ଐତିହାସିକ ରେକର୍ଡିଂ ଏବେ ଅଲ୍ ଇଣ୍ଡିଆ ରେଡିଓର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ। 1997 ମସିହାରେ ଏହାର 50 ବର୍ଷ ପୂର୍ତ୍ତି ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିବା ବେଳେ 2000 ମସିହାରେ ଭାରତ ସରକାର ଏହି ସ୍କୃତିରେ ନଭେମ୍ବର 12 ତାରିଖ ଲୋକସେବା ପ୍ରସାରଣ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଯେଉଁମାନେ ଭାରତରେ ଅଲ୍ ଇଣ୍ଡିଆ ରେଡିଓ ଶୁଣନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ସ୍ୱର ସହିତ ଭଲ ଭାବରେ ପରିଚିତ। ଏହା ହେଉଛି ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ସିଗ୍ନେଚର ଟ୍ୟୁନ୍। ଏହି କାଳଜୟୀ ଅନନ୍ୟ ଏବଂ ଅସାଧାରଣ ସିଗ୍ନେଚର ଟ୍ୟୁନ୍ ସୃଷ୍ଟି କରିଥିଲେ ଚେକୋସ୍ଲୋଭାକିଆରେ ଜନ୍ମିତ ସଙ୍ଗୀତଜ୍ଞ ୱାଲ୍ଟର କୋପମ୍ୟାନ୍। 1930 ଦଶକରେ କୋପମ୍ୟାନ୍ ମୁମ୍ବାଇର ଅଲ୍ ଇଣ୍ଡିଆ ରେଡିଓ ପାଶ୍ଚାତ୍ୟ ସଙ୍ଗୀତ ବିଭାଗରେ ସଙ୍ଗୀତଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ସେ ସମୟରେ ସେ ଏହି ଟ୍ୟୁନ୍ ପ୍ରସ୍ତୁତ କରିଥିବା କୁହାଯାଏ। ଏଥିରେ ତାନପୁରା, ଭାୟୋଲିନ୍ ଏବଂ ଭାଓଲାର ଶବ୍ଦ ସାମିଲ ରହିଛି। କିଛି ସଙ୍ଗୀତଜ୍ଞଙ୍କ ମତରେ ଏହି ଟ୍ୟୁନ୍ରେ ଓଙ୍କାର ଧ୍ୱନିର ଶବ୍ଦ ସମଗ୍ର ବ୍ରହ୍ମାଣ୍ଡରେ ପ୍ରତିଧ୍ୱନିତ ହେଉଛି। ଆଜି ଭାରତରେ ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ଚ୍ୟାନେଲ ବ୍ୟତୀତ ଅନେକ ବେସରକାରୀ ରେଡିଓ ଷ୍ଟେସନ ମଧ୍ୟ ସକ୍ରିୟ ଅଛନ୍ତି। ଏବେ ବି ଗାଁଗୁଡ଼ିକରେ ଲୋକମାନେ ଖୁବ୍ ଆଗ୍ରହର ସହିତ ରେଡିଓ ସେଟ୍ ରଖି କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ ମାଧ୍ୟମରେ ବିଶ୍ୱର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଡିଓ ଷ୍ଟେସନ ସହିତ ସଂଯୋଗ ସମ୍ଭବ ହେଉଥିବାରୁ ରେଡିଓ ସେଟ୍ ରଖିବା ଆଉ ଆବଶ୍ୟକ ହେଉନାହିଁ। ଆକାଶବାଣୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନର କାର୍ଯ୍ୟକ୍ରମ ଶୁଣାଯାଇପାରୁଛି। ବିଦେଶରେ ରହୁଥିବା ଯେକୌଣସି ବ୍ୟକ୍ତି ଏହି ଆପ୍ ମାଧ୍ୟମରେ ବିଶ୍ୱର ଯେକୌଣସି ସ୍ଥାନରୁ ନିଜ ଅଞ୍ଚଳ ଏବଂ ଭାଷାରେ କାର୍ଯ୍ୟକ୍ରମ ଶୁଣିବା ସମ୍ଭବପର ହୋଇପାରିଛି।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତା ମଞ୍ଚ କାର୍ଯ୍ୟକ୍ରମ।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
2: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: श्रोता मंच कार्यक्रम प्रयोजना करिसेंती अनीता तिर्की, उपस्थापना कुमुदिनी राउत।
5: ନମସ୍କାର, ଆଗକୁ ପୁଣି କେନ୍ଦୁଝରର ଶ୍ରୋତାମଞ୍ଚ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଶ୍ରୋତାବନ୍ଧୁ, ଆପଣଙ୍କ ପରିଚୟ ଆମ ଶ୍ରୋତାମାନଙ୍କ ପାଇଁ।
6: ନମସ୍କାର ମ୍ୟାଡମ୍, ମୁଁ ମୋନାଲିସା ଯାଜପୁରରୁ କହୁଛି।
5: ଆପଣ ଯାଜପୁରରୁ କହୁଛନ୍ତି?
6: ଆଜ୍ଞା।
5: କେନ୍ଦୁଝର କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣନ୍ତି?
6: ଆଜ୍ଞା ମ୍ୟାଡମ୍, ବହୁତ ଭଲ ଲାଗେ ଶୁଣିବା ପାଇଁ। ଆଉ ମୁଁ ତ ପାଖାପାଖି 8-9 ମାସ ହେଲାଣି ମାନେ ରେଡିଓର ଆପ୍ ଯେବେଠୁ ଜାଣିଲି ସେବେଠୁ ଟିକେ ରେଗୁଲାରଲି ଶୁଣୁଛି, ନା ତା ପୂର୍ବରୁ ଟିକେ ଅଫିସ କାମରେ ଡ୍ୟୁଟିରେ ଟିକେ ବ୍ୟସ୍ତ ରହିଯାଏ, ଆଉ ରେଡିଓଟା ସାଙ୍ଗରେ ନେଇକି ଯାଇ ହବନି ଡ୍ୟୁଟିକୁ। ଆଉ ଯେବେଠୁ ମୁଁ ଜାଣିଲିଣି ମାନେ ରେଡିଓ ଆପ୍ ବିଷୟରେ ଜାଣିଲି ସେବେଠୁ ମୁଁ ରେଗୁଲାରଲି ରେଡିଓ ଶୁଣୁଛି।
5: ଯେହେତୁ ଆମର ଡିଜିଟାଲ ହେଲା ରେଡିଓ ଆପ୍ ମାଧ୍ୟମରେ ଶୁଣା ହେଲା, ତେଣୁ ଆପଣଙ୍କୁ ଶୁଣିବାକୁ ସୁବିଧା ହେଲା। ଆପଣ କହିଲେ ମୁଁ ରେଡିଓ ଧରି ଅଫିସ ଯାଇପାରୁନି, କଣ କାମ କରନ୍ତି?
6: ମୁଁ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ କାମ କରୁଥିଲି, ଏବେ ଟିକେ ପର୍ସନାଲ ପ୍ରୋବ୍ଲେମ ପାଇଁ ଜବ୍ କ୍ୱିଟ୍ କରିଦେଇଛି ଆଉ।
5: ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ କାମ କରୁଥିଲେ, ବହୁତ ସମୟ ଦେବାକୁ ପଡେ ଆମର ରୋଗୀ ମାନଙ୍କ ପାଇଁ।
6: ମ୍ୟାଡମ୍ ବହୁତ ଖୁସି ଲାଗେ, କାହିଁକି ନା ଆମ ଦ୍ୱାରା ଭାବୁ ଆମେ କିଛିଟା ସେବା ଅନ୍ୟମାନଙ୍କୁ ପ୍ରଦାନ କରିପାରୁଛୁ। ଭଗବାନ ଆମକୁ ସେଇ ଯୋଗ୍ୟ କରିଛନ୍ତି ଯେ ଆମ ମାଧ୍ୟମରେ ଆମେ କାହାକୁ ସାହାଯ୍ୟ କରିପାରିବୁ।
5: ବହୁତ ଭଲ କଥା। ଯେହେତୁ କ୍ୟାନ୍ସର ହସ୍ପିଟାଲ, ବହୁତ ଜଣ ଲୋକ ଖାଲି ଶାରୀରିକ ଦୃଷ୍ଟିକୋଣରୁ ନୁହଁ ଆଜ୍ଞା, କ୍ୟାନ୍ସର ହେଇଛି ଆମେ ବଞ୍ଚିବୁନି ଏଇ ମାନସିକ ଦୃଷ୍ଟିକୋଣରୁ ବି ଭାରି ରୁଗ୍ଣ ଥାନ୍ତି, ଆପଣ ସେମାନଙ୍କୁ କେମିତି ନିରାକରଣ ଦିଅନ୍ତି ବା କେମିତି ତାଙ୍କୁ ବୁଝାନ୍ତି?
6: ମଣିଷର ପେସେନ୍ସ ହଉଛି ମ୍ୟାଡମ୍ ସବୁଠୁ ବଡ ଜିନିଷ। ଆମ ପାଖକୁ ଯେତେବେଳେ ପେସେଣ୍ଟ ମାନେ ଆସନ୍ତି, ଆମକୁ ଫାର୍ଷ୍ଟ ପେସେନ୍ସ ରଖିକି ତାଙ୍କୁ ବୁଝେଇବାର ଅଛି ଯେ ଆପଣ ଅଧୈର୍ଯ୍ୟ ହୁଅନ୍ତୁନି, ଧୈର୍ଯ୍ୟ ଧରିକି ଅପେକ୍ଷା କରନ୍ତୁ, ଭଗବାନଙ୍କ ଉପରେ ଭରସା ରଖନ୍ତୁ, ନିଶ୍ଚିନ୍ତ ଭାବରେ ଭଲ ହେଇଯିବ। ଏଇ ଯୋଉ ପଜିଟିଭ ଭାଇବ୍ଟା ଆମେ ପେସେଣ୍ଟ ମାନଙ୍କୁ ଦଉ, ଗୋଟେ କଥାରେ ଅଛି ଯେମିତି ଭଲ କଥା ଶୁଣିଲେ ବି ଲୋକଙ୍କର ଅଧା ଜିନିଷ ମାନେ ମନୋବଳଟା ସୁଦୃଢ଼ ମାନେ ଷ୍ଟ୍ରଙ୍ଗ ହେଇଯାଏ। ଅଧା ରୋଗ ଭଲ ହେଇଯିବ। ଆମେ ତ ଜାଣିଛେ ଭଲସେ ଯେହେତୁ ଏବେ ସୁଦ୍ଧା ବି କ୍ୟାନ୍ସର ମାନେ କ୍ୟୁରେବୁଲ ନୁହେଁ, ବାହାର ହେଲା ଯେମିତିକି ହାତର ହେଲା, ଗୋଡର ହେଲା କି ଜିଭର ହେଲା, ଏସବୁ ଜିନିଷକୁ ଆମେ କାଟିଦେଲା ପରେ ବଡିକୁ ଅଲଗା କରିକି ଭଲ କରିପାରିବା, କିନ୍ତୁ ବଡି ଭିତରେ ଯୋଉ ଜିନିଷ ଗୁଡା ହଉଛି ସେଇ ଜିନିଷ ଗୁଡାକୁ ଆମେ କାଟିକି ଫୋପାଡି ଦେଲେ ବି ସେଟା କ୍ୟୁରେବୁଲ ନୁହେଁ ମ୍ୟାଡମ୍।
5: କେତେଟା କର୍କଟ ରୋଗର ନିରାକରଣ ପର୍ଯ୍ୟନ୍ତ ବାହାରି ନାହିଁ, ଯଦିଓ କିଛି ସମୟ ଆମେ ତାକୁ ଦୂରେଇ ଦେଇପାରିବା କିଛି, କିନ୍ତୁ ପୂର୍ଣ୍ଣ ନିରାକରଣ ସମ୍ଭବ ହେଇନାହିଁ ଆପଣଙ୍କ ମତରେ। ବହୁତ ଖୁସି ଲାଗୁଛି, ବହୁତ ଭଲ ଜାଗାରେ ଆପଣ କାମ କରୁଛନ୍ତି।
6: ମତେ ଆଜି ବହୁତ ଖୁସି ଲାଗୁଛି, ମୁଁ ଆଜି ମାନେ ରେଡିଓର ଗୋଟେ ଶ୍ରୋତା ହେଇକି ମାନେ ଆପଣଙ୍କର ଏଇ ଶୋ ମାଧ୍ୟମରେ ମୁଁ ମୋ ନିଜକୁ ପ୍ରେଜେଣ୍ଟ କରିପାରୁଛି, ମତେ ସେଥିପାଇଁ ବହୁତ ଖୁସି ଲାଗୁଛି। ଆଉ ସେଥିପାଇଁ କି ଆପଣଙ୍କୁ ବହୁତ ଧନ୍ୟବାଦ। ଯୋଉମାନେ ସବୁ ଶୁଣୁଛନ୍ତି ତାଙ୍କୁ ବି ମଧ୍ୟ କହିବି ସମସ୍ତେ ରେଡିଓ ଶୁଣନ୍ତୁ, ଦେଖିବେ ବହୁତ ଭଲ ଜିନିଷ ଆପଣଙ୍କୁ ସେଥିରୁ ଶିଖିବାକୁ ମଧ୍ୟ ମିଳିବ, ଜାଣିବାକୁ ମିଳିବ, ଆଉ ସବୁ ସଠିକ୍ ଜିନିଷ ଆପଣ ସେଥିରୁ ଶୁଣିପାରିବେ।
5: ବହୁତ ଭଲ କଥା କହିଲେ ଆପଣ, ଆମକୁ ଧନ୍ୟବାଦ ଦେଲେ କିନ୍ତୁ ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ, କାରଣ ଆପଣ ଜଣେ ଶ୍ରୋତା। ଆମେ ଯାହା ବି କାର୍ଯ୍ୟକ୍ରମ କରୁଛୁ ଆଜ୍ଞା ଆପଣମାନଙ୍କ ଭଳି ଶ୍ରୋତାମାନଙ୍କ ପାଇଁ, ଯଦି ଆପଣମାନେ କାର୍ଯ୍ୟକ୍ରମ ନ ଶୁଣିବେ ତ ଆମେ କାହା ପାଇଁ କରିବୁ। ବହୁତ ଖୁସି ଲାଗିଲା ଆପଣଙ୍କ ସହିତ ଏଇ ଯୋଉ ସମ୍ପର୍କ ଆମର ଯୋଡ଼ି ହେଲା, ଆପଣ ଆକାଶବାଣୀ କେନ୍ଦୁଝର କେନ୍ଦ୍ରର କଣ କଣ କାର୍ଯ୍ୟକ୍ରମ ଶୁଣନ୍ତି?
6: ମତେ ତ ଶ୍ରୋତା ମଞ୍ଚ ବହୁତ ଭଲ ଲାଗେ ଶୁଣିବାକୁ, କାହିଁକି ନା ସମସ୍ତେ ସମସ୍ତେ ନିଜ ନିଜ ଓପିନିୟନ ହେଲା ନିଜ ବିଷୟରେ କୁହନ୍ତି, ତ ଆମେ ଯେହେତୁ ଶ୍ରୋତା ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କର କଥା ଶୁଣିବାକୁ ତ ନିଶ୍ଚିନ୍ତ ଭାବରେ ଭଲ ଲାଗୁଛି। ଆଉ ନମସ୍କାର ଶୁଣେ ବସୁନ୍ଧରା, ଆଉ ଯେମିତିକି ୟୁଥ ମାନଙ୍କୁ ନେଇକି ଯୁବ

0: ହେଲା ତ ସେସବୁ ଜିନିଷ ଟିକେ ମତେ ଶୁଣିବାକୁ ଭଲ ଲାଗେ।
1: ଆପଣ ମାନଙ୍କ ପାଇଁ ଆମ ଶ୍ରୋତାଙ୍କ କାର୍ଯ୍ୟକ୍ରମ ଗୋଟେ ପରିବାର ଭଳି ହେଇଯାଏ। ବହୁତ ଲୋକଙ୍କ ସହିତ ଆମେ ଯେତେବେଳେ କଥା ହଉଛୁ ସବୁ ଶ୍ରୋତା ମାନେ ଶୁଣୁଛନ୍ତି, ସବୁ ଶ୍ରୋତା ବନ୍ଧୁ ମାନେ ଯୋଉମାନେ ଭାଗ ନେଇଛନ୍ତି ସେମାନେ ବି ଶୁଣୁଛନ୍ତି। ଏବେ ଆକାଶବାଣୀର କାର୍ଯ୍ୟକ୍ରମ ଯୋଉ ଆମର ପ୍ରସାରିତ ହେବା ଆରମ୍ଭ ହୋଇଥିଲା ତାର 9 ବର୍ଷ ପୂର୍ତ୍ତି ହଉଛି, ତେଣୁ ଆକାଶବାଣୀ ଉପରେ କିଛି ଟିକେ କୁହନ୍ତୁ।
0: ମ୍ୟାଡାମ ମୁଁ ଯେତେବେଳେ ଛୋଟ ଥିଲା ବେଳେ ଆମର ଗୋଟେ ୟେଲୋ କଲର ରେଡିଓଟେ ଥିଲା, ତ ସେତେବେଳେ ଅଜା ସେ ରେଡିଓକୁ ଶୁଣୁଥିଲେ। ମତେ ସେବେଠୁ ରେଡିଓ ଶୁଣିବା ପାଇଁ କି ଟିକେ ଟିକେ ଭଲ ଲାଗେ, କାହିଁକି ନା ଟିଭିର ସୁବିଧା ସେତେବେଳେ ନଥିଲା, ଗାଁକୁ କରେଣ୍ଟ ଆସିନଥିଲା, ତ ସେଇଟାକୁ ବ୍ୟାଟେରୀରେ ଆମେ ସବୁବେଳେ ଶୁଣୁଥାଉ। ତ ରେଡିଓ ପ୍ରତି ଭଲ ପାଇବାଟା ଆମକୁ ସେବେଠୁ ମାନେ ପିଲାଦିନଠୁ ଆମ ମାନେ ବ୍ଲଡ଼ରେ ଅଛି କହିବାକୁ ଗଲେ। ତ ଯେତେବେଳେ ଧୀରେ ଧୀରେ ବଡ ହେଲୁ, ସ୍କୁଲ ଗଲୁ, ପାଠପଢ଼, ସେ ଜିନିଷଟା ଟିକେ ଟିକେ କମିଗଲା। ଦେନ୍ ଯେତେବେଳେ ନିଜ ମାନେ ନିଜେ ଟିକେ ଜାଣିବା ଶିଖିଲୁ, ସବୁ ଜିନିଷ ଇଏ କରିବା ଶିଖିଲୁ, ତ ପୁଣି ସେଇ ଭଲ ପାଇବାଟା ଷ୍ଟାର୍ଟ ହେଲା। ଆଉ ମୁଁ ମ୍ୟାଡାମ କହିବାକୁ ଚାହିଁବି, ମତେ ବହୁତ ଖୁସି ଲାଗିଥିଲା ମୁଁ ଯେବେ ରେଡିଓ ଲଭରର ଟ୍ରଫି ପାଇଥିଲି, ଆମର ଆକାଶବାଣୀ କଟକ ତରଫରୁ ହେଇଥିଲା, ରେଡିଓ ଲଭର ମାନଙ୍କ ପାଇଁ ଡେ ଫର ରେଡିଓ ଲଭର ହେଇଥିଲା। ତ ମୁଁ ସେଇଠିକି ଯାଇଥିଲି, ମୋ ନାଁ ଯେତେବେଳେ ଆନାଉନ୍ସ ହେଲା ମତେ ଏତେ ଖୁସି ଲାଗିଲା, ମାନେ ଆଫ୍ଟର ମ୍ୟାରେଜ କେବେ ବି ସେଇ ନାଁ ମୋର ଆନାଉନ୍ସ ହେଇନଥିଲା କୋଉ ଷ୍ଟେଜରେ।
1: ଆପଣଙ୍କ ସହିତ ଆମେ ବି ଖୁସି ହଉଛୁ, ଯଦିଓ ପୁରୁଣା ହେଇଗଲାଣି, ତଥାପି ଆପଣଙ୍କର ସେ ଯୋଉ ଟ୍ରଫି ପାଇଲେ ଆମ ତରଫରୁ ଆମେ ଆପଣଙ୍କୁ କଂଗ୍ରାଚୁଲେସନ୍ସ ଜଣାଉଛୁ।
0: ଆଜ୍ଞା ମ୍ୟାଡମ, ଧନ୍ୟବାଦ ମ୍ୟାଡମ। ଆଉ ରେଡିଓରୁ ଶିଖିବା କଥା ଯଦି କହିବି, ଆମେ ରେଡିଓକୁ ନେଇକି ଯେକୌଣସି ଜାଗାକୁ ଯାଇପାରିବା, ଯେମିତିକି ଟିଭିକୁ ତ ଆମେ ନେଇକି ଯାଇପାରିବାନି, ଗୋଟେ କୃଷକ ଚାହିଁଲେ ସେ ତା ବିଲରେ ହଳ କରୁଥିବ ବି ଶୁଣିପାରିବ, ଆମେ ଯେକୌଣସି ଆମେ ଛାତ ଉପରକୁ ଗଲେ, ବାହାରକୁ ଗଲେ, ଗାଡ଼ିରେ ଗଲେ, ଯୋଉଠିକି ଗଲେ ବି ଆମେ ରେଡିଓ ଶୁଣିପାରିବା। ଆଉ ଏବେ ରେଡିଓ ଆପ୍ ଆସିଲା ପରେ ଏତେ ଆହୁରି ସୁବିଧା ହେଇଯାଇଛି ଯେ ଆମେ ଅନ୍ୟ କାହାକୁ ନ ଶୁଣିକି ବି ବ୍ଲୁଟୁଥ୍ ଲଗେଇକି ନିଜେ ମାନେ ପର୍ସନାଲି ଶୁଣିକି ତାକୁ ଫିଲ୍ କରିପାରିବା।
1: ରେଡିଓ ଟି ଘରେ ଜୋରେ ବାଜୁଥିଲେ ଅନ୍ୟମାନେ ହୁଏତ କାହାର ପାଠ ପଢା ଥିବ, କାହାର ଦେହ ଭଲ ନଥିବ, କୌଣସି ଡିଷ୍ଟର୍ବ ହଉଛି, ରେଡିଓ ଟିକେ ବନ୍ଦ କରିଦେ, ଟିକେ ଧୀରେ ଶୁଣ। ଯେହେତୁ ଆମର ଆପ୍ ହେଇଗଲାଣି, ଏଫ୍ଏମ୍ ମୋଡ୍ରେ ମୋବାଇଲ ମାଧ୍ୟମରେ ଶୁଣିପାରୁଛନ୍ତି, ଆମକୁ ସୁବିଧା ହଉଛି। ଆପଣଙ୍କୁ କେବେ ମନ ହେଇନି, ଇଚ୍ଛା ହେଇନି ଯେ ମୁଁ ବି ରେଡିଓର କାର୍ଯ୍ୟକ୍ରମ ଉପସ୍ଥାପନ କରନ୍ତି ବୋଲି?
0: ବହୁତ ଇଚ୍ଛା ହେଇଛି ମ୍ୟାଡାମ, ମୁଁ ସେଥିପାଇଁ କି ମଧ୍ୟ ଚେଷ୍ଟା କରିଥିଲି, ହୁଏତ ଟିକେ ଲକ୍ କାର୍ଡ ଦେଇ ନଥିଲା, କିନ୍ତୁ ମୁଁ ଚେଷ୍ଟା କରିଥିଲି ଆମର କି ଆଜି ପାଇଁ କି ଇଣ୍ଟରଭ୍ୟୁ ଦେବା ପାଇଁ କି ଟିକେ ଲସ୍ କାର୍ଡ ଦେଇ ନଥିଲା, ଆଉ ସେଥିପାଇଁ କି କ୍ୱାଲିଫାଏ ହେଇନଥିଲି।
1: ଆପଣ କୋଉଠି ଯାଉଛନ୍ତି ଶ୍ରୋତା ବନ୍ଧୁ?
0: ଏବେ ତ ରିସେଣ୍ଟଲି କଟକରେ ରହୁଛୁ, କିନ୍ତୁ ପ୍ରପର ଘର ହଉଛି ଯାଜପୁର।
1: ଆପଣ ଯେତେବେଳେ ଉପସ୍ଥାପନା ପାଇଁ ଆପ୍ଲିକେସନ ଦେଇଥିଲେ ବା ଆବେଦନ ପତ୍ର ଦେଇଥିଲେ, କୋଉ କେନ୍ଦ୍ର ପାଇଁ ଦେଇଥିଲେ?
0: ଆମର ଏଫ୍ଏମ୍ ସିଦ୍ଧାର୍ଥ ଏଫ୍ଏମ୍ରେ ଦେଇଥିଲି ମ୍ୟାଡାମ।
1: ସିଦ୍ଧାର୍ଥ ଏଫ୍ଏମ୍ରେ?
0: ଆଜ୍ଞା।
1: ଆପଣଙ୍କର ସମୟ ଯାଇନି, ଯଦି ଆଉ ଥରେ ଆପଣଙ୍କ ପାଖକୁ ଆସିପାରିବ କିଛି ଅସୁବିଧା ନାହିଁ, ଯୋଉ ଇଚ୍ଛାଟା ଅଛି ଭଗବାନଙ୍କ ପାଖରେ ସେତିକି ପ୍ରାର୍ଥନା କରୁଛି ଆପଣଙ୍କର ଇଚ୍ଛା ପୂର୍ତ୍ତି ହଉ।
0: ଯଦି ମ୍ୟାଡାମ ସେମିତି ସୁଯୋଗ କେବେ ବି ମିଳିଲା ତାହେଲେ ମୁଁ ବହୁତ ଖୁସି ହେବି, ମାନେ ହାର୍ଟଲି ବି ବହୁତ ଖୁସି ହେବି। ଆଉ ଯୋଉଟା କୁହନ୍ତିନି ବୃତ୍ତି ଆଉ ମାନେ ଯୋଉଟା ଆମେ ବୃତ୍ତି ତ ଗୋଟେ ଅଲଗା ଜିନିଷ, କିନ୍ତୁ ଯୋଉଟା ମାନେ ମନ କହି ଯେମିତି ଜିନିଷ ଯୋଉ ମିଳିଲା ପରିକା ସେଇଟା ସେଇ ଟାଇପ୍ର ହେଇଯିବ। ଆଉ କଳା ପ୍ରତି ମୋର ଛୋଟ ବେଳୁ ବହୁତ ୱିକନେସ୍ ଅଛି, ଯେମିତିକି ଡ୍ୟାନ୍ସ କରିବା ହେଲା, ମୋ ନିଜର ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛି ଡ୍ୟାନ୍ସକୁ ନେଇକି, ମାନେ ମୋନାଲିସା ଡ୍ୟାନ୍ସ ଆଣିଲ, ଗୋଟେ ନିଜର ୟୁଟ୍ୟୁବ ଚ୍ୟାନେଲ ଅଛି, ମତେ ମାନେ ଡ୍ୟାନ୍ସ କରିବାକୁ ବହୁତ ଭଲ ଲାଗେ, ଆଉ କଳା ଲାଇନକୁ ମୁଁ ବହୁତ ଭଲ ପାଏ।
1: ଶ୍ରୋତା ବନ୍ଧୁ, ଆପଣଙ୍କ ସହିତ ତ କଥାବାର୍ତ୍ତା କଲେ ବହୁତ ଭଲ ଲାଗୁଛି, ଆପଣ ରେଡିଓର କାର୍ଯ୍ୟକ୍ରମ ଶୁଣନ୍ତି, ସଙ୍ଗୀତ ଶୁଣିବାକୁ ଭଲ ଲାଗେ?
0: ଆଜ୍ଞା ମ୍ୟାଡାମ, ସଙ୍ଗୀତ ଶୁଣିବାକୁ ବହୁତ ଭଲ ଲାଗେ, ସଙ୍ଗୀତ ଶୁଣିଲେ ନିଜ ମନ ଆତ୍ମା ବହୁତ ଖୁସି ଲାଗେ। ଆପଣ ଦୁଃଖରେ ଥିଲେ ବି ସଙ୍ଗୀତ ଶୁଣିପାରିବେ, ଖୁସିରେ ବି ଶୁଣିପାରିବେ, ସବୁ ମୋମେଣ୍ଟରେ ସଙ୍ଗୀତଟା ଗୋଟେ କୁହନ୍ତିନି ମାନେ ରସ ଟାଇପ୍ର, ସେଇଟା ସେମିତି ମଣିଷ ସବୁ ମଣିଷକୁ କୋଉ ନା କୋଉ ଟାଇପ୍ର ଗୋଟେ ଗୀତ ପସନ୍ଦ ଆସୁଥିବ।
1: ଆଚ୍ଛା ତାହେଲେ କୁହନ୍ତୁ ଆପଣଙ୍କ ପସନ୍ଦର ଗୋଟେ ଗୀତ କୁହନ୍ତୁ, ଆମେ ଏହି କାର୍ଯ୍ୟକ୍ରମରୁ ଆପଣଙ୍କୁ ଶୁଣେଇବା ଆଉ ଶ୍ରୋତାମାନଙ୍କୁ ଶୁଣେଇବା।
0: ମତେ ଯଦି ରାଧାକୃଷ୍ଣଙ୍କର ଯେକୌଣସି ଗୀତ ଶୁଣେଇଦେଲେ ମତେ ବହୁତ ଖୁସି ଲାଗିବ।

0: ଜୀବ
1: ଆପଣଙ୍କର ଯୋଉ ଡ୍ୟାନ୍ସ ୟୁଟ୍ୟୁବ ଚ୍ୟାନେଲ ଅଛି, ଆପଣ ନିଜେ ନାଚ କରି ଦେଖାନ୍ତି ନା ପିଲାମାନଙ୍କୁ ଶିଖେଇବାର ଡ୍ୟାନ୍ସ କୁ ଅପଲୋଡ କରନ୍ତି?
2: ନିଜେ ଡ୍ୟାନ୍ସ କରିକି ସୋ କରାଏ। ମୋର ଆଉ ଗୋଟେ ଅଛି ମୋଟିଭେସନାଲ ଟାଇପ୍ ର କଥା ଅଛି ଗୋଟେ ଚ୍ୟାନେଲ, ସେଟା ଏବେ ରିସେଣ୍ଟଲି ଖୋଲିଛି କିଛି ଦିନ ହବ। ସେଥିରେ ଟିକେ ଅନୁଚିନ୍ତା ଟାଇପ୍ ର କଥା ମତେ ଶୁଣିବାକୁ ଭଲ ଲାଗେ, ତ ମତେ ଯୋଉଟା ଠିକ ଲାଗେ ତାକୁ ଆଉ ଟିକେ ମୋଡିଫାଏ କରିକି କିମ୍ବା ଅଲଗା କୌଣସି କଥା ଯଦି ଇଏ ହୁଏ ମୁଁ ସେଇ ଟାଇପ୍ ର ଟିକେ କହିବାକୁ ବି ଭଲ ପାଏ।
1: ଆଉ ପରିବାରରେ ଆପଣଙ୍କର କିଏ କିଏ?
2: ଫ୍ୟାମିଲି ତ କହିବାକୁ ଗଲେ 11 ଜଣ ଏବେ ଶାଶୁଘରେ ଅଛନ୍ତି, କିନ୍ତୁ ଆମେ ରିସେଣ୍ଟଲି ମୋ ହଜବେଣ୍ଡ ମୁଁ ମୋ ପୁଅ ରହୁଛୁ। ପୁଅ ଏବେ 3 ବର୍ଷର ହେଲା। ମ୍ୟାଡମ ଟିଭି ଦେଖିବା ପାଇଁ କି ଟାଇମ ହୁଏନି, ଯଦି ମୁଁ ଟିଭି ଦେଖିନି ତାହେଲେ ସିଏ ବି ଟିଭି କୁ ଅନେଇକି ବସିଯିବ। ସେଥିପାଇଁ କି ରେଡିଓ ଆପ୍ ହେଲା ପରେ ମ୍ୟାଡମ ବିଶ୍ୱାସ କରନ୍ତୁ ମୁଁ ଅଲଗା ବହୁତ ସାରା ଜିନିଷ ମୁଁ ବ୍ଲୁଟୁଥ ଲଗେଇକି ବି ଶୁଣିପାରୁଛି। ମୋବାଇଲ ଗୋଟେ ଜାଗାରେ ଉପରେ ଥୋଇଦେଲେ ବି ପିଲା ଦେଖିପାରିବନି, ମୁଁ ଯେତିକି ଶୁଣିବା କଥା ବି ଶୁଣିପାରୁଛି।
1: ବ୍ୟସ୍ତତା ଭିତରେ ବି ଆମେ ରେଡିଓ କାର୍ଯ୍ୟକ୍ରମ ବା ଆକାଶବାଣୀର କାର୍ଯ୍ୟକ୍ରମ ଶୁଣିପାରୁ। ଆପଣ କହିଲେ ଯେ ଆପଣ ମୋଟିଭେସନାଲ ଟକ୍ ଦିଅନ୍ତି,
2: ଆଜ୍ଞା,
1: ପିଲାମାନେ ଏବେ ଟିକେ ଉତ୍ସୃଙ୍ଖଳ ହୋଇଛନ୍ତି, ଗୋଟେ ପିଲାକୁ ଗଢି ତୋଳିବା ପାଇଁ କାହାର ଭୂମିକା ଅଧିକ?
2: ଛୋଟ କଥା ଗୋଟେ କହୁଛି, ମା ମାନଙ୍କୁ ପ୍ରଥମ ଗୁରୁ ବୋଲି ମାନନ୍ତି। ତମର ଏଇ ମେସେଜ ଟା ସବୁ ମା ମାନଙ୍କ ପାଇଁ, କେହି ଜନ୍ମରୁ ଯେମିତି ଗୋଟେ ମାଟି ହାଣ୍ଡି କୁମ୍ଭାର ତିଆରି କରେ, ଯୋଉ ସେପ୍ ଦେଇକି ତିଆରି କରେ ସେ ଜିନିଷଟା ସେଇ ସେପ୍ ରେ ହେଇକି ମାଠିଆ ତିଆରି ହୁଏ କିମ୍ବା ବଟଲ ତିଆରି ହୁଏ କି ହାଣ୍ଡି ତିଆରି ହୁଏ, ତ ଆମ ପିଲା ବି ହଉଛି ଗୋଟେ ରକ୍ତ ପିଣ୍ଡୁଳା, ଆମେ ତାକୁ ଯେମିତି ତିଆରି କରିବା ସେ ସେଇ ଟାଇପ୍ ର ହେଇକି ଆଗକୁ ବାହାରିବ।
3: ଶୁଣୁଥିଲେ ଶ୍ରୋତା ମଞ୍ଚ କାର୍ଯ୍ୟକ୍ରମ, ଉପସ୍ଥାପନା କଲେ କୁମୁଦିନୀ ରାଉତ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକରୁ।
4: ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନ ବାତାର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଇଣ୍ଡୋନେସିଆ ପ୍ରତିପକ୍ଷ ସୁଗିଓନୋ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଉଭୟ ନେତା ବ୍ୟାପକ ରଣନୀତି ଭାଗିଦାରିତା ଅଧୀନରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ରାଜନୈତିକ ବ୍ୟାପାର, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ ସହଯୋଗ, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ

ସ୍ୱାସ୍ଥ୍ୟ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଶକ୍ତି, ଯୋଗାଯୋଗ, ମହାକାଶ, ଶିକ୍ଷା, ସଂସ୍କୃତି ଏବଂ ଜନସମ୍ପର୍କ ଉପରେ ଆଲୋଚନା ହୋଇଥିଲା। ଦୁଇ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟ ସ୍ଥାପନ ପାଇଁ ଉଭୟ

ବାରବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୁଯୋଗ, ନବସୃଜନ ଏବଂ ଆତ୍ମବିଶ୍ୱାସ ଦ୍ୱାରା ଏକ ଆକାଂକ୍ଷୀ ରାଷ୍ଟ୍ରରେ ପରିଣତ କରିପାରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ଶାସନ ବ୍ୟବସ୍ଥାରେ ସଂସ୍କାର, ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଏବଂ ନାଗରିକ କେନ୍ଦ୍ରିକ ନୀତି ଦେଶବାସୀଙ୍କ ମୌଳିକ ପରିବର୍ତ୍ତନ ଘଟାଇ ପାରିଛି। ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚପାରିଛି। ଆଗାମୀ 7-8 ବର୍ଷ ମଧ୍ୟରେ ଏହି ପରିମାଣ ପ୍ରାୟ 45 ବିଲିୟନ୍ ଡଲାର ହେବ ବୋଲି ଆକଳନ କରାଯାଇଛି। ସେହିପରି ଷ୍ଟାର୍ଟଅପ୍ ଇକୋସିଷ୍ଟମ 2014 ମସିହାରେ 400 ଥିବାବେଳେ ଏହା ବର୍ତ୍ତମାନ 2,30,000 ଉର୍ଦ୍ଧ୍ୱରେ ପହଞ୍ଚପାରିଛି, ଫଳରେ ପ୍ରାୟ 25 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ଡକ୍ଟର ସିଂ କହିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ବରଂ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ପାଇଁ ଏକ ସଶକ୍ତ ଏବଂ ଆକାଂକ୍ଷୀ ସମାଜ ଗଠନ କରିବାରେ ଆଭିମୁଖ୍ୟ ରଖିଛି। ଖାଉଟି ବ୍ୟାପାର ବିଭାଗର ଇ ଜାଗୃତି ପ୍ଲାଟଫର୍ମକୁ ଡିଜିଟାଲ ରୂପାନ୍ତରଣ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବିନିଯୋଗ ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଛି। ଇ ଗଭର୍ଣ୍ଣାନ୍ସ 2026 ପାଇଁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଖାଉଟି ଅଭିଯୋଗ ସମାଧାନ ଦିଗରେ ପ୍ରଯୁକ୍ତି ବିଦ୍ୟା ଏବଂ ନାଗରିକ କେନ୍ଦ୍ରିକ ସେବା ପ୍ରଦାନ ଦିଗରେ ଇ ଜାଗୃତିକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରୀ 1ରେ ଇ ଜାଗୃତି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଜର ଅଭିଳାଷା ବାରାଙ୍କୁ ଜାତିସଂଘ ସାମରିକ ଜେଣ୍ଡର ଆଡ୍ଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମେଜର ବାରାଙ୍କ ଅନନ୍ୟ ସେବାକୁ ସମ୍ମାନିତ କରିବା ଏବଂ ଜାତିସଂଘର ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଏହି ସଫଳତା ଅଗଣିତ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ, ବିଶେଷକରି ଦେଶର କନ୍ୟାରତ୍ନମାନଙ୍କୁ ଦେଶସେବା ଦିଗରେ ପ୍ରୋତ୍ସାହିତ କରିବା। ମେଜର ବାରାଙ୍କ ସମ୍ପ୍ରତି ଲେବାନନ୍ଠାରେ ଜାତିସଂଘ ଶାନ୍ତି ପ୍ରତିଷ୍ଠା ଅଭିଯାନରେ କାର୍ଯ୍ୟରତ ରହି ସେ ଟିମ୍ କମାଣ୍ଡର ଜେଣ୍ଡର ଫୋକାଲ୍ ପଏଣ୍ଟର ନେତୃତ୍ୱ ନେଉଛନ୍ତି। ଗତ ଶୁକ୍ରବାର ନ୍ୟୁୟର୍କଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଜାତିସଂଘ ମୁଖ୍ୟ ମଧ୍ୟ ଶାନ୍ତି ପ୍ରତିଷ୍ଠା କାର୍ଯ୍ୟକାରୀ ଦିଗରେ ମହିଳା ଏବଂ ଅନ୍ୟାନ୍ୟ ମହିଳା ବର୍ଗର ଭୂମିକା ସୁନିଶ୍ଚିତ ଦିଗରେ ମେଜର ବାରାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆମେରିକା ରାଷ୍ଟ୍ର ପେରୁରେ ଆଜି ରାଷ୍ଟ୍ରପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେଉଛି। କଞ୍ଜରଭେଟିଭ୍ ଦଳ ପ୍ରାର୍ଥୀ କେଇକୋ ଫୁଜିମୋରି ଏବଂ ବାମପନ୍ଥୀ ପ୍ରାର୍ଥୀ ରୋବେର୍ଟୋ ସାଞ୍ଚେଜ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏପ୍ରିଲ୍ ମାସରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ଉଭୟ ପ୍ରାର୍ଥୀ 33 ଜଣ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ପେରୁରେ 18-70 ବର୍ଷ ମଧ୍ୟରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ମତଦାନ ବାଧ୍ୟତାମୂଳକ କରାଯାଇଛି। 70 ମିଲିୟନରୁ ଉର୍ଦ୍ଧ୍ୱ ଭୋଟର ମତଦାନ ପାଇଁ ପଞ୍ଜିକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଦେଶରେ ରହୁଥିବା 12 ଲକ୍ଷ ପେରୁବାସୀ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀର। ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ABPMJAY କାର୍ଯ୍ୟକାରୀ କ୍ଷେତ୍ରରେ 36ତମ ରାଜ୍ୟ ହେବ। ଏହା ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟବୀମା ଯୋଜନା। ନୂଆଦିଲ୍ଲୀରେ ଆସନ୍ତାକାଲି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ABPMJAY କାର୍ଯ୍ୟକାରୀ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଦେଶର ସମସ୍ତ ନାଗରିକଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଏହା ହେଉଛି ଏକ ମାଇଲ୍ ଖୁଣ୍ଟ। ଆୟୁଷ୍ମାନ ଭାରତ ପିଏମ୍ ଜୟ ଦ୍ୱାରା ପ୍ରତ୍ୟେକ ପରିବାରକୁ ପ୍ରତିବର୍ଷ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ବୀମା ପ୍ରଦାନ କରାଯାଇପାରିବ। ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁ ବିକାଶ, ସାମାଜିକ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ରାଜୌରୀ ଜିଲ୍ଲାରେ କାର୍ଯ୍ୟରତ ଥିବାବେଳେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ବୀରେଶ୍ୱର ଗୋସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାମ୍ମୁର ବାୟୁସେନା କେନ୍ଦ୍ରଠାରେ ତାଙ୍କ ସମ୍ମାନାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଦୋଲିମାଲ ଅଞ୍ଚଳରେ ସନ୍ତାସବାଦ ବିରୋଧୀ କାର୍ଯ୍ୟକ୍ରମ ସମୟରେ ଏକ ଗଭୀର ଖାତ ମଧ୍ୟରେ ଖସିପଡ଼ିବା ଫଳରେ ଲେଫ୍ଟନାଣ୍ଟ ଗୋସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା

0: ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍କରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ଜାତିସଂଘର ଖାଦ୍ୟ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାତୀୟ କର୍ତ୍ତୃପକ୍ଷ ନାଗରିକ ସମାଜ ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଭାରତୀୟ ମହିଳା ଫୁଟବଲ ଦଳ ସାଫ୍ ଚମ୍ପିୟନ୍ସିପ୍ 2026 ଟାଇଟଲ୍ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଗୋଆର ମଡ୍ଗାଓଁଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ଗୋଲ୍ରେ ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳିମାନେ ସେମାନଙ୍କର ଦକ୍ଷତା, ଦୃଢ଼ ମନୋବଳ ଏବଂ ମିଳିତ ମନୋଭାବ ସହ ଖେଳି ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ। ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ମହିଳା ଫୁଟବଲ ଖେଳାଳିମାନଙ୍କ ଉଲ୍ଲେଖନୀୟ ସଫଳତା ଭାରତର ଅନ୍ୟାନ୍ୟ ମହିଳା ଫୁଟବଲ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ଏବଂ ଦେଶର କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳି ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କର ଏହି ବିଜୟ ଯୁବ ଖେଳାଳିମାନଙ୍କୁ ଫୁଟବଲ ଖେଳିବା ପାଇଁ ଉତ୍ସାହିତ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ମହିଳା ଫୁଟବଲ ଦଳ ଷଷ୍ଠ ଥର ପାଇଁ ସାଫ୍ ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ସଫଳତା ଦେଶର ଯୁବ ଖେଳାଳିମାନଙ୍କୁ ଦେଶର କ୍ରୀଡ଼ା ଭବିଷ୍ୟତ ଗଠନ ଦିଗରେ ଉତ୍କର୍ଷ ଏବଂ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଫୁଟବଲ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ଉଲାନବାତର ଓପନ୍ ପ୍ରତିଯୋଗିତାରେ ଭାରତୀୟ କୁସ୍ତି ପ୍ରତିଯୋଗୀ ପୁରୁଷ ଫ୍ରିଷ୍ଟାଇଲ୍ ବର୍ଗରେ 2 ସ୍ୱର୍ଣ୍ଣ ଏବଂ 2 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ଭାରତର ଦୀପକ 61 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଆସିଲ୍ ଆଇତାକିନ୍ଙ୍କୁ 6-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଦିନେ 125 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଏଡି କାସାମେକ୍କୁ 2-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ୍ର ଆଫଗାନିସ୍ତାନ 5 ବିନିମୟରେ 113 ରନ୍ ସଂଗ୍ରହ କରିଛି। ରମହତ୍ ମତ୍ ଶାହା 43 ରନ୍ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଦେବୁତନ୍ ମାନବ 3 ୱିକେଟ୍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା 2 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନବାତର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲାର ହାଲଚାଲ।
2: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖୋର୍ଦ୍ଧା ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇଥିଲେ। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଜନପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଥିଲା। ବେଗୁନିଆ ଅଞ୍ଚଳରେ ଲୋ ଭୋଲ୍ଟେଜ୍, ବିଦ୍ୟୁତ୍ କାଟ ଓ ନଳକୂପ ଖନନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ପ୍ରଦାନ ଓ ଶୀଘ୍ର କାର୍ଯ୍ୟକାରୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ପଞ୍ଚାୟତ ସମିତିର ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଓ ଅନ୍ୟାନ୍ୟ ଅଧିକାରୀ ଅଭିଯୋଗ ଶୁଣିଥିଲେ। ପେନ୍ସନ, ଆବାସ ଯୋଜନା, ରାସ୍ତା, ବିଦ୍ୟୁତ୍ ଓ ପାଣି ସମସ୍ୟା ସମ୍ପର୍କିତ ମୋଟ 85 ଆବେଦନ ଗ୍ରହଣ କରାଯାଇଥିଲା। ସେଥିରୁ 14 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଡେଭଲପମେଣ୍ଟ କୋଅର୍ଡିନେସନ୍ ଆଣ୍ଡ ମନିଟରିଂ କମିଟି ଦିଶା ବୈଠକ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବ୍ଲକ ଓ ଗ୍ରାମାଞ୍ଚଳରେ ଲାଇବ୍ରେରୀ ଖୋଲିବା ଏବଂ ଅମୃତ ସରୋବର ଯୋଜନାରେ ପ୍ରତ୍ୟେକ ବ୍ଲକରେ ପାଞ୍ଚଟି ଆଦର୍ଶ ପୋଖରୀ ଉନ୍ନୟନ ପାଇଁ ଗୁରୁତ୍ୱ ଦିଆଯାଇଥିଲା। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇ କହିଛନ୍ତି, ଜିଲ୍ଲାର ପାଞ୍ଚଟି ବିଧାନସଭା କ୍ଷେତ୍ରରେ ମୋଟ 11,18,260 ଭୋଟରଙ୍କ ମଧ୍ୟରୁ 94.2% ଭୋଟରଙ୍କ ତଥ୍ୟ ମେଳ କରାଯାଇଛି। ପ୍ରାୟ 64,870 ଭୋଟରଙ୍କ ତଥ୍ୟ ଏପର୍ଯ୍ୟନ୍ତ ମେଳ ହୋଇନଥିବା ଜଣାପଡ଼ିଛି। ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲିବା, ଦୁର୍ବଳ ନଦୀବନ୍ଧ ମରାମତି, ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ, ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା, ପାନୀୟ ଜଳ, ବିଦ୍ୟୁତ୍ ଓ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଶୂନ୍ୟ ମୃତ୍ୟୁହାର ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର 2023-26 ଶିକ୍ଷାବର୍ଷର ସ୍ନାତକ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ 1056 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 951 ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍ ହାର 90.06% ରହିଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଛାତ୍ରୀମାନଙ୍କ ପାସ୍ ହାର ଛାତ୍ରମାନଙ୍କ ତୁଳନାରେ ଅଧିକ ରହିଛି। ଖୋର୍ଦ୍ଧା ପୁଲିସ୍ ପକ୍ଷରୁ ସମସ୍ତ ଥାନାରେ ଜୁବେଣ୍ଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା କହିଛନ୍ତି, ଏହି ପଦକ୍ଷେପ ମାଧ୍ୟମରେ ପୁଲିସ୍ ବ୍ୟବସ୍ଥାକୁ ଶିଶୁ ଓ କିଶୋର କିଶୋରୀଙ୍କ ପାଇଁ ଅଧିକ ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରାଯାଉଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ଥାନା ପରିଦର୍ଶନ କରାଯାଇ ପୁଲିସ୍ର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ଜଟଣୀସ୍ଥିତ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟରେ ବିଜେପିର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅନୁଷ୍ଠିତ ହୋଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ସେ ଆତଙ୍କବାଦ, ଅନୁପ୍ରବେଶ ଓ ସୀମା ସୁରକ୍ଷା ଭଳି ଚ୍ୟାଲେଞ୍ଜର ସଫଳ ମୁକାବିଲା ସମ୍ପର୍କରେ ମଧ୍ୟ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମ ରିଲେ କରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି 100.1 FM। ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ 7:30 ହେବାକୁ ଯାଉଛି। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMF।

0: ଆମର ଷୋହଳଟା ଚକ୍ର ଅଛି, ଆର୍ଯ୍ୟ ଆଠଟା ଅକ୍ଷ। ଗତ ବର୍ଷ ଆଠଟା ଚକା ନୂଆ କରାହେଇଥିଲା, ଆଠଟା ଅକ୍ଷ ମଧ୍ୟ ନୂଆ କରାହେଇଥିଲା। ତ ଏ ବର୍ଷ ଆଠଟା ଚକ୍ର ଆଉ ତାର ଆଠଟା ତୁମ୍ବ ନୂଆ କରାହେଇଛି, ଅକ୍ଷ ମଧ୍ୟ ନୂଆ ଅଛି। ତଥ୍ୟ ଏହା କହୁଛି ଯେ ଆମର ନିରଞ୍ଜନ ବେହେରା ଅଛି ଆଉ ଯୋଉ ବଡ ମହାରାଣା ଅଛନ୍ତି ସାର୍, ଯାହା ଉପରେ ଆମର କାଠ ଛିଡ଼ା ହେଇଛି ୟାକୁ ଆମକୁ ତା ବିଷୟରେ ଦେବା କେବେ କମ୍ପ୍ରମାଇଜ ନାହିଁ। ତ ତାକୁ ଯେତେ ଭଲ କାଠ ଆବଶ୍ୟକ ଥିଲା ଏ ବର୍ଷ ଦିଆ ସାରିଛି। ଏକ ଦ୍ୱିତୀୟ ହେଲା ସେ ତୁଣ୍ଡ ଉପରେ ଯୋଉ ବରାନ୍ଦ ଆଉ ହାପୁଡ଼ା ପଡୁଛି ସେଇଟା ମଧ୍ୟ ନୂଆ ଅଛି। ସେଥିରେ ଯୋଉ ପୁରୁଣା ଥିଲା ଯୋଉଟା ଫୁଲି ଯାଇଥିଲା, କାହିଁକି ନା ବର୍ଷା ଖରାରେ ବର୍ଷ ସାରା ରଥ ବାହାରେ ରହୁଛି, ତ ସେଥିପାଇଁ ସେ ଫୁଲି ଯାଏ ଚିରି ଯାଏ, ତ ସେଟା ମଧ୍ୟ ନୂଆ କରାହେଇଛି। ତା ଉପରେ ଚାରିଟା ଯୋଉ ସୁନା ନାୟିକ ଅଛି, ସୁନା ନାୟିକର ଯୋଉ ମେନ୍ କାଠ ଅଛି ଖାଲି କିଛିଟା ଆନ୍ଧାରି ଗୁଡା ପୁରୁଣା ଅଛି, ଭୁଳି ଗୁଡା ସୁନା ନାୟିକା ସବୁ ନୂଆ ଅଛି। ତା ଉପରେ ଯୋଉଟା ଅଛି ପଟଳ ଘର, ପଟଳ ଘର ପୁରୁଣା ଅଛି, ଯେହେତୁ ପଟଳ ଘର ଖାଲି ଉପରେ ଝୁଲିକି ରହେ ତା ଉପରେ ବଜନ ପଡ଼େ ନାହିଁ। ତ ଆମର ମିନ୍ମା ରାଣ ନିରଞ୍ଜନ ଯୋଉ ତାହିଁରେ କରନ୍ତି ରଥ, ସେ କହିଲେ ସାର୍ ସେଇଟା ନ କଲେ ବି ଚାଲିବ, କାହିଁକି ନୂଆ ମାନେ କାଠ ଆଣିବା। ତାପରେ ଉପର ଅଛି ଜଜବାତି ଆଉ ଆମର ନୀଳଚକ୍ର ପଟା। ତ ଏଥିରେ ଜମା କାଠର ଅଭାବ ନାହିଁ ଜିଲ୍ଲାରେ ଯେହେତୁ, କିନ୍ତୁ ଯୋଉଟା ଅତ୍ୟାବଶ୍ୟକ ବୈଜ୍ଞାନିକ ଦୃଷ୍ଟିରେ ସେତିକି ଦିଆହେଇଛି, ତାର କିଛି ଅଭାବ ନାହିଁ। ଯେତେ ଚକା ଅଛି ଆଠଟା ଇଞ୍ଚର ଚକା, ଯେତେ ପଟି ଯେତେ ଆରା ପଟି ଯେତିକି ଦରକାର ଅଛି ସେଟା କିଛି ଅସୁବିଧା ନାହିଁ। ଖାଲି କିଛିଟା ପଟା କହୁଥିଲେ ନିରଞ୍ଜନ ବେହେରା କି ସାର୍ ଆମେ ଲଗାଇବା କି, କିନ୍ତୁ ଆଜି ଆମର ସବ୍ କଲେକ୍ଟର ବି କହିଲେ କି ସାର୍ ସେ କହୁଛି ତାର ଦରକାର ନାହିଁ ଠିକ୍ ଠାକ୍ ଅଛି। ତ ଯଦି ବି ସେ କାଲି କହିବେ, ଯେହେତୁ ଆମ ପାଖରେ ଆହୁରି ନାଶ ଅଛି, ଏ ବର୍ଷ ନାଶ ଖଣ୍ଡ ଆମ ହାତରେ ଅଧିକ ମିଳିଯାଇଛି, ତ ରଥ ନିର୍ମାଣ ବିଷୟରେ ରଥର ମେନ୍ ମହାରାଣା ନିରଞ୍ଜନ ବେହେରା ଆମ ନବବାବୁ ସବୁବେଳେ ଥାନ୍ତି, ସୁରକ୍ଷା ତାର ସେକ୍ୟୁରିଟି ତାର ଷ୍ଟ୍ରେଙ୍ଗ ବିଷୟରେ ତାଙ୍କୁ କହିବା ଅନୁସାରେ ସବୁ କାଠ ଯୋଗାଇଛି ନମ୍ବର ଏକ। ଦ୍ୱିତୀୟ ହେଲା ଜଗନ୍ନାଥ ପ୍ରକଳ୍ପ ବିଷୟରେ ମୁଁ ପ୍ରତିବର୍ଷ କଥା ଉଠେ, 23, 24, 25 15 ହେକ୍ଟର ପ୍ଲାଣ୍ଟେସନ ହେଇଛି। ଇଏ ଯୋଉ ପ୍ଲାଣ୍ଟେସନ ହେଇଛି ଜଗନ୍ନାଥ ପୁରୀ ରଥ ପୁରୀ ପାଇଁ ଯୋଉ ପ୍ଲାଣ୍ଟେସନ ହେଇଥିଲା 2000 ସେ 2080 କାଠ ଆସିବ। ଆମର ଯୋଉ କାଠ ବର୍ତ୍ତମାନ 2023 ମାସରେ ହେଇଛି ସେଟା ପ୍ରାୟ 2090-95 ମାସରେ ଆସିବ। ତ ଆମେ ଯଦି କହିବା ସେ ରଥ ସେ ବନ ପ୍ରକଳ୍ପରେ କଣ ହେଲା, କାହିଁକି ନା ଯୋଉ ଆମକୁ ଫାଶୀ ଆସନ ଧୌରା କାଠ ଦରକାର ପଡୁଛି 5 ଫୁଟ 6 ଫୁଟ ଗୋଲେଇର, 5 ଫୁଟ 6 ଫୁଟ ଗୋଲେଇ ଆସିବା ପାଇଁ ବୈଜ୍ଞାନିକ ଦୃଷ୍ଟିରେ ମିନିମମ 80-90 ବର୍ଷ ଲାଗିଥାଏ। ତ ସେଟା ଲାଗିଛି ଆଉ ଯାହାର ଫଳ ଆମେ ପାଇବା 70-80 ବର୍ଷ ପରେ। ମୋର ଯୋଉ ମତାମତ ଥିଲା ସବୁବେଳେ କି ଆମେ ରଥ ଯାତ୍ରା ସରିଲା ପରେ ରଥ ବର୍ଷ ସାରା ବାହାରେ ରହେ, ପନିପରିବା ବିକିବା, ଗାଈ ଗୋରୁ ସେଠି ଆସି ବସିବା, ବେଳେବେଳେ କିଏ ପରିସ୍ରା ପାନ ଚୋପ ପକେଇବା, ରଥର ଗରିମା ତାର ପ୍ରତିଷ୍ଠା ମୋ ମତରେ ରହେ ନାହିଁ। ତାକୁ ଯଦି ଆମେ ଖୋଲିକି ବଡ ସେଡ୍ରେ ରଖିବା, କାଠ 3 ବର୍ଷର କାଠ 8-10 ବର୍ଷ ପରିମାଣରେ ବ୍ୟବହାର କରିପାରିବା, କାଠର ରଥର ବି ପ୍ରତିଷ୍ଠା ରହିବ। ତ ସେଟା ଯଦି ଆମେ କରିବା, କାହିଁକି ନା କାଢ଼ିକି ରଖିଲେ ତୁମ୍ବ ଖରାପ ହବ ନାହିଁ, ପାଣି ଭିତରେ ପଶିବ ନାହିଁ, ଆମେ ଓର ଅଇଲିଂ ଏରୋପ୍ଲେନ ଭଳିଆ ତାକୁ ଅଇଲିଂ କରିପାରିବା, ଯେହେତୁ ସବୁ ମୁଞ୍ଜ କାଠ ଥାଏ, ମୁଞ୍ଜ କାଠ ଆପଣ ଯେତେ ମେଣ୍ଟେନ କରିବେ ଲୁହା ଭଳିଆ ରହିବ। ଯେହେତୁ 70-80 ବର୍ଷ ଯେତେବେଳେ ରାଜାଙ୍କର ସମୟରେ ଥିଲା, ଯେତେବେଳେ 150-150 ବର୍ଷ ସେତେବେଳେ ଆସନ ଧୌରା ଫାଶୀ ସେତେ ପରିମାଣରେ ଆଭେଲେବୁଲ ଥିଲା, ଜଳବାୟୁ ପରିବର୍ତ୍ତନ ହଉ, ବିକାଶମୂଳକ କାମ ହଉ, ଫ୍ରି ଫେଲିଂ ହଉ, ଯୋଉ ବି କାରଣ ହଉ, ଆଗେ ଆମେ ତାକୁ ଯଦି ବୈଜ୍ଞାନିକ ଦୃଷ୍ଟିରେ ତଥ୍ୟ ହିସାବରେ ଯଦି ଯିବା, ତାହେଲେ ଆମେ ଜଗନ୍ନାଥଙ୍କର ସୃଷ୍ଟି ତାଙ୍କ ପାଇଁ କିଛି ଗଛ କାଟିବା ବଞ୍ଚାଇ ପାରିବା। ଏଇଟା ମୋର ଗୋଟେ ଫରେଷ୍ଟ ଅଫିସର ହିସାବରେ ମୋର ମତାମତ ଅଛି, ଯୋଉକି ତଥ୍ୟ ଉପରେ ଆଧାରିତ ଅଛି। ଏ ବର୍ଷ କିଛି ଧୌରାର କିଛି କାଠ ଆମ ପାଖରେ ନଥିଲା, ବାଧ୍ୟ ହେଇକି ଜଙ୍ଗଲ ଭିତରେ ସବୁଠୁ ବଡ ଲମ୍ବା କାଠ ଥିଲା ସେଟା ଆମେ କାଟିଲୁ। ଗୋଟେ ଆଡ଼େ ଆମ ରଥ ହେଲା, ଆଧ୍ୟାତ୍ମିକ ଦୃଷ୍ଟି ଆମର ଜିନିଷ ହେଲା, କିନ୍ତୁ ଗୋଟେ ଆଡ଼େ ଏଜ୍ ଏ ଫରେଷ୍ଟ ଅଫିସର ମୁଁ ଦେଖେ ଯୋଉ ଗଛରୁ ମଞ୍ଜି ଚାରିଆଡ଼େ ପଡିଥାଏ, ମଦର ଟ୍ରି ଥାଏ, ସେ ଗଛ କାଟିକି ଆମେ ରଥ କରୁ। ତ ଜଙ୍ଗଲର ଭବିଷ୍ୟତ ଇଭନ୍ ରଥଯାତ୍ରାର ଭବିଷ୍ୟତ ଯାହା ଉପରେ ନିର୍ଭର ଥାଏ, ତାକୁ ବି ଯଦି ଆମେ ଅତ୍ୟାବଶ୍ୟକ ଥିଲେ କାଟିବା, ତ ଆମେ ଯଦି ଡିସମେଣ୍ଟେଲ କରି ରଥ ରଖିବା ସେଡ଼ରେ ପୂଜା କରିହବ, ମେଣ୍ଟେନ କରିହବ, ଆଉ ସେମ୍ କାଠ ତିନି ବର୍ଷ ଆମେ ୟୁଜ୍ କରୁଛେ, ଦଶ ବର୍ଷ ପର୍ଯ୍ୟନ୍ତ ୟୁଜ୍ କରିପାରିବା। ଏଇଟା ମୋର କମିଟି ସାମ୍ନାରେ ଅନୁରୋଧ ରହିଲା, ସେଟା ଯଦି ଆମେ କରିବା ତାହେଲେ ବହୁତ ମାତ୍ରାରେ ଗଛ ଆମେ ବଞ୍ଚେଇପାରିବା।
1: ବୈଠକର ଆବାହକ କେନ୍ଦୁଝର ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ଉମାଶଙ୍କର ଦଳେଇ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରି ଚଳିତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଜୁନ୍ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14 ତାରିଖରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ 15 ତାରିଖରେ ଉଭାଯାତ୍ରା ଓ ରଥ ଆଜ୍ଞାମାଳ ବିଜେ, ଜୁଲାଇ 16 ତାରିଖ ଦିନ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା, ଜୁଲାଇ 17 ତାରିଖ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଶ୍ରୀଜୀଉମାନଙ୍କର ବିଜେ, ଜୁଲାଇ 20 ତାରିଖରେ ହେରା ପଞ୍ଚମୀ, ଜୁଲାଇ 23 ତାରିଖରେ ନବମୀର ସନ୍ଧ୍ୟା ଦର୍ଶନ, ଜୁଲାଇ 24 ତାରିଖରେ ବାହୁଡ଼ା ଯାତ୍ରା, ଜୁଲାଇ 25 ତାରିଖରେ ଶ୍ରୀଜୀଉମାନଙ୍କର ସୁନାବେଶ ଏବଂ ଜୁଲାଇ 26 ତାରିଖରେ ଶ୍ରୀମନ୍ଦିର ବିଜେ ସମ୍ପର୍କରେ ସୂଚନା ଦେବା ସହ ଆନୁଷଙ୍ଗିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। କେନ୍ଦୁଝର ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ଉମାଶଙ୍କର ଦଳେଇ ନିଜ ବକ୍ତବ୍ୟରେ କହିଥିଲେ,
0: କେନ୍ଦୁଝର ରାଷ୍ଟ୍ର ଦେବତା ଶ୍ରୀ ଶ୍ରୀ ଶ୍ରୀ ବଳଦେବଜୀ ମହାପ୍ରଭୁଙ୍କର 2026 ମସିହା ରଥଯାତ୍ରା ପ୍ରସ୍ତୁତି ନିମନ୍ତେ ବୈଠକର ଏହି ମିଟିଂ। ଏହି ବର୍ଷର ଯୋଉ ରଥଯାତ୍ରା ଏବଂ ଆନୁଷଙ୍ଗିକର ପର୍ବପର୍ବାଣି ଅଛି ସେ ବିଷୟରେ ଟିକେ ଆଲୋଚନା କରିବା। ପ୍ରଥମେ ତାରିଖ 29 June 2026 ସୋମବାର ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦେବସ୍ନାନ ପୂର୍ଣ୍ଣିମାରୁ ଷ୍ଟାର୍ଟ, ତାପରେ 4 ଘଟିକାରେ ନିଦ୍ରାଭଙ୍ଗ, ଆଳତୀ ଓ ଅବକାଶ, ପ୍ରାତଃ 4:20 ଲୁଗାଲାଗି, ପ୍ରାତଃ 4:35 ଘଟିକା ଚକା ଭିଡ଼ା, ପ୍ରାତଃ 5 ଘଟିକା ପୁଷ୍ପାଞ୍ଜଳି, ପ୍ରାତଃ 5:30 ଘଟିକା ସମୟରେ ଧାଡ଼ି ପହଣ୍ଡି, ପ୍ରାତଃ 8:30 ଘଟିକା ସମୟରେ ଦେବସ୍ନାନ ମଣ୍ଡପରେ କଳସ ପୂଜା, ପୂର୍ବାହ୍ନ 10 ଘଟିକା ସମୟରେ ଲୁଗାଲାଗି, ମଧ୍ୟାହ୍ନ 12 ଘଟିକା ସମୟରେ ପର୍ବାଣୀ ଧୂପ, ଅପରାହ୍ନ 5:30 ଘଟିକା ସମୟରେ ଦକ୍ଷିଣାୟନ, ଅପରାହ୍ନ 6 ଘଟିକା ସମୟରେ ଅଣସର ଗୃହକୁ ପହଣ୍ଡିରେ ପ୍ରତ୍ୟାବର୍ତ୍ତନ ଏବଂ ବିଜେ। 14 July 2026 ମଙ୍ଗଳବାର ମନ୍ଦିରରେ ନେତ୍ରୋତ୍ସବ ନବଯୌବନ ଦର୍ଶନ, ଶ୍ରୀଜୀଉମାନଙ୍କର ନବଯୌବ ଦର୍ଶନ ଏବଂ ନେତ୍ରୋତ୍ସବ। 15 July 2026 ବୁଧବାର ଦିନ ଉଭାଯାତ୍ରା ଓ ରଥ ଆଜ୍ଞାମାଳ ବିଜେ ଉଭାଯାତ୍ରା। ତାପରେ ଆସିବା ଆମେ 16 July 2026 ଗୁରୁବାର ଆଷାଢ଼ ଶୁକ୍ଳ ଦ୍ୱିତୀୟା ଗୁଣ୍ଡିଚା ଯାତ୍ରା, ପ୍ରାତଃ 4 ଘଟିକା ସମୟରେ ଅବକାଶ, ସକାଳ 6 ଘଟିକା ସମୟରେ ଲୁଗାଲାଗି, ସକାଳ 9 ଘଟିକା ସମୟରେ ଧୂପ, ପୂର୍ବାହ୍ନ 10 ଘଟିକା ସମୟରେ ପୁଷ୍ପାଞ୍ଜଳି, ପୂର୍ବାହ୍ନ 10:30 ଘଟିକା ସମୟରେ ଧାଡ଼ି ପହଣ୍ଡି, ଅପରାହ୍ନ 1:30 ଘଟିକା ସମୟରେ ସେରା ପହଁରା ଏବଂ ରଥଯାତ୍ରା। 17/7/2026 ଶୁକ୍ରବାର ଆଷାଢ଼ ଶୁକ୍ଳ ତୃତୀୟା ଶ୍ରୀ ଗୁଣ୍ଡିଚା ମନ୍ଦିର ବିଜେ, ସନ୍ଧ୍ୟା 6 ଘଟିକାରେ ରଥରୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମଣ୍ଡପକୁ ବିଜେ। 20 July 2026 ସୋମବାର ଆଷାଢ଼ ଶୁକ୍ଳ ଷଷ୍ଠୀ ହେରା ପଞ୍ଚମୀ, ରାତ୍ର 8:30 ଘଟିକା ସମୟରେ ମହାଲକ୍ଷ୍ମୀଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ। 23 July 2026 ଗୁରୁବାର ଆଷାଢ଼ ଶୁକ୍ଳ ନବମୀ, ନବମୀର ସନ୍ଧ୍ୟା ଦର୍ଶନ, 24 July 2026 ଶୁକ୍ରବାର ଆଷାଢ଼ ଶୁକ୍ଳ ଦଶମୀ ବାହୁଡ଼ା ଯାତ୍ରା, ପ୍ରାତଃ 4 ଘଟିକାରେ ଅବକାଶ, ସକାଳ 7 ଘଟିକାରେ ଲୁଗାଲାଗି, ସକାଳ 9 ଘଟିକାରେ ଧୂପ, ପୂର୍ବାହ୍ନ 11 ଘଟିକା ସମୟରେ ପୁଷ୍ପାଞ୍ଜଳି, ପୂର୍ବାହ୍ନ 11:30 ଘଟିକା ସମୟରେ ଧାଡ଼ି ପହଣ୍ଡି, ଅପରାହ୍ନ 1:30 ଘଟିକା ସମୟରେ ରଥ ଟଣା। 25 July 2026 ଶନିବାର ଆଷାଢ଼ ଶୁକ୍ଳ ଏକାଦଶୀ ଠାକୁରଙ୍କ ସୁନାବେଶ ଏବଂ ବଳ ଏକାଦଶୀ, ମଧ୍ୟାହ୍ନ 12 ଘଟିକା ରୁ ବେଶ ଆରମ୍ଭ କରି ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ବେଶ ଚାଲିବ। ଅପରାହ୍ନ 3 ଘଟିକାଠାରୁ ରାତ୍ର 10 ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦ୍ୱାରା ସୁନାବେଶର ଦର୍ଶନ ହେବ। 26 July 2026 ରବିବାର ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଶ୍ରୀମନ୍ଦିର ବିଜେ ବା ନୀଳାଦ୍ରି ବିଜେ, ଶ୍ରୀଜୀଉମାନଙ୍କର ଅଧରପଣା ଲାଗି ଗରୁଡ ଶୟନ ଓ ରାତ୍ର 8 ଘଟିକା ସମୟରେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ। ଏହା ରହିଲା ଆମର ସମ୍ୟକ ଭାବରେ ଆମର ପର୍ବପର୍ବାଣୀର ବିବରଣୀ। ଏବେ ଆସିବା ରଥ ନିର୍ମାଣକୁ। ରଥ ନିର୍ମାଣ କାର୍ଯ୍ୟ ପୂଜା ଅର୍ଚ୍ଚନା ପୂର୍ବକ 20 April 2026 ଦିନ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ 1 May 2026 ଠାରୁ ସମ୍ପୂର୍ଣ୍ଣ ଭାବେ ମରାମତି କାର୍ଯ୍ୟ ଚାଲୁ ରହିଅଛି। ଚଳିତ ବର୍ଷ ରଥକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତ କରାଯାଉଛି। ଏଥିନିମନ୍ତେ ଆବଶ୍ୟକ ରଥକାଠ କେନ୍ଦୁଝର ବନଖଣ୍ଡ ଅଧିକାରୀ ପୂର୍ବରୁ ଯୋଗାଇ ଅଛନ୍ତି। ଯାହାକି ଗଚ୍ଛିତ ଥିବା କାଠ ସହିତ ଢେଙ୍କାନାଳ ଜିଲ୍ଲାରୁ ଚିରା ହୋଇ ରହିଛି।

କାର୍ଯ୍ୟରେ ସାମିଲ ଅଛି। ଆଉ କିଛି କାଠର ନିହାତି ଆବଶ୍ୟକ ବି ଅଛି, ସାର୍ ସାର୍ଙ୍କୁ ଆମେ ଜଣେଇବି ଅଛୁ, ସାର୍ ସେଟା ଠିକ୍ ସମୟରେ ଆମକୁ ଯୋଗାଇ ଦେବେ ବୋଲି ଆଶ୍ୱାସନା ବି ଦେଇଛନ୍ତି। ଗଚ୍ଛିତ ଥିବା କାଠ ଏବଂ ନୂତନ କାଠରେ ମୁଖ୍ୟ ମହାରଣା ଶ୍ରୀଯୁକ୍ତ ନୀଳମଣି ମହାରଣାଙ୍କ ନେତୃତ୍ୱରେ କୁଶଳୀ କାରିଗର ମାନଙ୍କ ଦ୍ୱାରା ରଥ ମରାମତି କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି ଏବଂ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ସମାପନ କରାଯିବାର ଲକ୍ଷ୍ୟ ରଖାଯାଇଅଛି। ତତ୍ସହିତ ରଙ୍ଗ ଏବଂ ମନ୍ଦିରର ଗର୍ଭଗୃହର ରଙ୍ଗ ବ୍ୟବସ୍ଥାକୁ ସୁଚାରୁ ରୂପେ ସମାପନ କରିବା ପାଇଁ ବିଭାଗୀୟ ଅଧିକାରୀ ଶ୍ରୀ ଭୁବନେଶ୍ୱର ମହାପାତ୍ରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଅଧୀକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ କେନ୍ଦୁଝରଙ୍କୁ ରଥ ନିର୍ମାଣର ତଦାରଖ କରିବା ପାଇଁ ଅନୁରୋଧ କରାଯାଇଅଛି। ଏତଦ୍ବ୍ୟତୀତ ମୁଖ୍ୟ ମହାରଣା ଶ୍ରୀଯୁକ୍ତ ନୀଳମଣି ମହାରଣା, ଦେବତ ସୁପରଭାଇଜର ଶ୍ରୀ ପଞ୍ଚାନନ ସାହୁ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବିଭାଗୀୟ ଅଧିକାରୀ ଶ୍ରୀ ଭୁବନେଶ୍ୱର ମହାପାତ୍ର ଏବଂ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଜନ୍ମେଜ ଶତପଥୀଙ୍କ ଉପରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଅଛି। ରଥଯାତ୍ରା ସମୟରେ ରଥ ଉପରେ ଅନ୍ୟ 70 ଜଣ ସେବାୟତ ରହୁଛନ୍ତି, ତେଣୁ ରଥର ଫିଟନେସ୍ ସାର୍ଟିଫିକେଟ୍ ପ୍ରଦାନ କରିବା ନିମନ୍ତେ ଅଧୀକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ କେନ୍ଦୁଝର ତଥ୍ୟ ପ୍ରଦାନ କରିବେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଶ୍ରୀ କୁଞ୍ଜ ଦେହରୀ ଭୂୟାଁ ପିଢ ସର୍ଦ୍ଦାର ଦଳା 4 ଗୋଟି ସିଆଡି ଦୌଡ଼ି ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରତି ଦେଇଛନ୍ତି। ଉକ୍ତ କାର୍ଯ୍ୟରେ ତହସିଲଦାର ବାଂସପାଲ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାଂସପାଲଙ୍କୁ ଏହି ଦୌଡ଼ିକୁ ସଂଗ୍ରହ କରି 10 ଜୁଲାଇ 2026 ସୁଦ୍ଧା ଦେବୋତ୍ତର କାର୍ଯ୍ୟାଳୟ ପୁରୁଣା ବଜାରଠାରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଗଲା। ପ୍ରତିବର୍ଷ ଭଳି ରଥଯାତ୍ରା ଓ ବାହୁଡ଼ ଯାତ୍ରା ଦିନ ରଥ ଟଣାକୁ ପରିଚାଳନା କରିବା ନିମନ୍ତେ ଶ୍ରୀ ଦେବାଶିଷ ମିଶ୍ର, ପୁରୁଣା ବଜାର ଏବଂ ଆର୍ଏନ୍ବି ଅଧିକାରୀମାନଙ୍କୁ ଅନୁରୋଧ କରାଯାଉଅଛି। ଆଗାମୀ ବର୍ଷମାନଙ୍କରେ ରଥ କାଠର ଆବଶ୍ୟକତାକୁ ଆଖି ଆଗରେ ରଖି ଶ୍ରୀ ଶ୍ରୀ ଶ୍ରୀ ବଳଦେବଜୀଉ ନାମରେ ଥିବା ବନ ପ୍ରକଳ୍ପକୁ ଆଗକୁ ବଢାଇବା ପାଇଁ ବନଖଣ୍ଡ ଅଧିକାରୀ କେନ୍ଦୁଝରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଗଲା। ପୂଜାର ବ୍ୟବସ୍ଥା ଚଳିତ ବର୍ଷ ନିମନ୍ତେ ବଡ଼ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରଥଯାତ୍ରା ସମ୍ପର୍କିତ ଆନୁଷଙ୍ଗିକ ପର୍ବପର୍ବାଣୀର ସମୟ ସାରଣୀ ତଥା ରଥଯାତ୍ରାର ଦୈନିକ ନୀତି ନିର୍ଘଣ୍ଟ କାର୍ଯ୍ୟସୂଚୀକୁ ଉପଯୁକ୍ତ ସମୟ ଅନୁସାରେ ସମ୍ପାଦନ କରିବା ପାଇଁ ମନ୍ଦିରର ବଡ଼ପଣ୍ଡା, ବ୍ରହ୍ମା, ରାଜପୁରୋହିତ, ସମସ୍ତ ପୂଜକ, ସମସ୍ତ ସୁଆର, ସମସ୍ତ ପାଳିଆତି, ସମସ୍ତ ଦୁଆରୀ, ସମସ୍ତ ବାଡ଼ିଆ, ମାଳାକାର, ଚିତ୍ରକାର, ଗୁଡ଼ିଆ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ସେବାୟତମାନଙ୍କୁ ଅନୁରୋଧ କରାଗଲା। ଏହି ସମସ୍ତ କାର୍ଯ୍ୟର ସମୟ ଅନୁଯାୟୀ ସମ୍ପାଦନ ନିମନ୍ତେ ତଦାରଖ କରିବା ନିମିତ୍ତ ମନ୍ଦିରର ମ୍ୟାନେଜର ଏବଂ ସୁପରଭାଇଜରଙ୍କ ସହାୟତାରେ ଶ୍ରୀ ଭୁବନେଶ୍ୱର ମହାପାତ୍ର, ବିଭାଗୀୟ ଅଧିକାରୀ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କେନ୍ଦୁଝରକୁ ଦାୟିତ୍ୱ ନ୍ୟସ୍ତ କରାଗଲା। ସ୍ନାନ ପୂର୍ଣ୍ଣମୀ, ନେତ୍ରୋତ୍ସବ, ରଥଯାତ୍ରା, ହେରା ପଞ୍ଚମୀ, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ଆଦି ଦିନମାନଙ୍କରେ ଅଧିକ ଭିଡ଼ର ସମ୍ଭାବନାକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ଆରକ୍ଷୀ ଅଧୀକ୍ଷକ କେନ୍ଦୁଝର ମହୋଦୟଙ୍କୁ ଅନୁରୋଧ କରାଯାଉଅଛି। ରଥଟଣା ସମୟରେ ପୁଲିସ କ୍ୱାର୍ଟର ଯାନବାହନ ଗମନାଗମନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ପାସ୍ ବ୍ୟବସ୍ଥା ସମ୍ପର୍କରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ଏବଂ ଆଇନ ଶୃଙ୍ଖଳା କମିଟି ଏ ବିଷୟରେ ସବିଶେଷ ପଦକ୍ଷେପ ଗ୍ରହଣ କରିବେ। ଗତବର୍ଷ ପରି ପାର୍କିଂ ବ୍ୟବସ୍ଥା ତଥା ସୁଉଚ୍ଚ ଟାୱାର ଯାହାକି ଡାଏଟ୍ ସ୍କୁଲ ଉପରେ ବ୍ୟବସ୍ଥାକୁ ଚାଲୁ ରଖିବା ପାଇଁ ଆରକ୍ଷୀ ଅଧିକାରୀ କେନ୍ଦୁଝର ମହୋଦୟଙ୍କୁ ଅନୁରୋଧ କରାଯାଉଅଛି। ତତ୍ପରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବଡ଼ଦାଣ୍ଡ ଅଞ୍ଚଳରେ ସିସିଟିଭି ସ୍ଥାପନ କରିବା ନିମିତ୍ତ କେନ୍ଦୁଝରଗଡ଼ ପୌରପାଳିକାଙ୍କୁ ଅନୁରୋଧ କରାଯାଉଅଛି। ଗତ 2023 ମସିହାଠାରୁ ପ୍ରଚଳିତ ଥିବା ମହିଳାମାନଙ୍କ ରଥ ଟାଣିବା ବ୍ୟବସ୍ଥା ଉପରେ ନିଆଯାଉଥିବା ଉପଯୁକ୍ତ ନିରାପତ୍ତା ବ୍ୟବସ୍ଥାକୁ ଚଳିତ ବର୍ଷ ମଧ୍ୟ ଅଗ୍ରାଧିକାର ଦେବାକୁ ଆରକ୍ଷୀ ଅଧୀକ୍ଷକ କେନ୍ଦୁଝର ମହୋଦୟଙ୍କୁ ଅନୁରୋଧ କରାଯାଉଅଛି ଏବଂ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହିଳାଙ୍କୁ ରଥ ଟାଣିବାରେ ସୁଯୋଗ ଦେବାରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିବାରୁ ଏଥିନିମନ୍ତେ ଯୋଜନାବଦ୍ଧ ଭାବେ ଖସଡ଼ା ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ ଦିଆଗଲା। ରଥଯାତ୍ରା ସମୟରେ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମାପନ କରିବା ପାଇଁ ପ୍ରତିବର୍ଷ ସ୍ଥାନୀୟ ବିଭିନ୍ନ କ୍ଲବ୍ମାନଙ୍କର କର୍ମକର୍ତ୍ତାମାନେ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରି ଆସୁଅଛନ୍ତି। ଚଳିତ ବର୍ଷ ମଧ୍ୟ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସ୍ଥାନୀୟ କ୍ଲବ୍ମାନଙ୍କର କର୍ମକର୍ତ୍ତାମାନେ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ ପରିଚାଳନା କରିବେ ବୋଲି ଅନୁରୋଧ କରାଯାଉଅଛି। ତତ୍ପରେ ରଥ ଟଣା ସମୟରେ ଉଭୟ ଭିତର ଏବଂ ବାହାର କର୍ଡନ୍ମାନଙ୍କରେ ନିୟୋଜିତ ଥିବା ସ୍ୱେଚ୍ଛାସେବୀମାନଙ୍କୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରାଗଲା। ଚଳିତ ବର୍ଷ ମଧ୍ୟ ନିୟୋଜିତ ହେବାକୁ ଥିବା ସ୍ୱେଚ୍ଛାସେବୀମାନଙ୍କର ସଂଖ୍ୟାକୁ ପୂର୍ବ ବର୍ଷ ନିୟୋଜିତ ସଂଖ୍ୟାରେ ସ୍ଥିର ରଖି ମହିଳା ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯିବ। ଗତବର୍ଷ ପରି ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଟି ସାର୍ଟ କିମ୍ବା ତାଙ୍କୁ ଚିହ୍ନିତ କରିବା ଭଳି ବ୍ୟବସ୍ଥା କରାଯିବ। ନିୟୋଜିତ ସ୍ୱେଚ୍ଛାସେବୀମାନେ ଶୃଙ୍ଖଳିତ ରଥ ଟଣାରେ ସହାୟତା କରିବା ସହିତ ଭକ୍ତମାନଙ୍କୁ ମଧ୍ୟ ବିଭିନ୍ନ ସମୟରେ ସହାୟତା କରିବେ। ସ୍ୱାସ୍ଥ୍ୟ ଏବଂ ପରିମଳ ସେବା ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥଯାତ୍ରା, ପାହୁଡ଼ ଯାତ୍ରା ଓ ସୁନାବେଶ ଦିନ
ବଡ଼ଦାଣ୍ଡରେ ଏକ ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ରହିତ ସହିତ

ଆବଶ୍ୟକୀୟ ଡାକ୍ତର କର୍ମଚାରୀ ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରାଗଲା। ଏ ସମ୍ପର୍କରେ ସେ ଗୃହକୁ ଅବଗତ କରିବେ। ସେହିପରି ନିର୍ବାହୀ ଅଧିକାରୀ କେନ୍ଦୁଝରଗଡ଼ ପୌରପାଳିକା ବଡ଼ଦାଣ୍ଡ ଓ ଆଖପାଖ ଅଞ୍ଚଳରେ ଥିବା ଡ୍ରେନ୍ ମଇଳା ଆଦିର ସଫା କରି ବ୍ଲିଚିଂ ପାଉଡର ଓ ଫିନାଇଲ୍ ସିଞ୍ଚନର ବ୍ୟବସ୍ଥା କରିବେ। ରଥଟଣାରେ ବ୍ୟାଘତ ନ ଘଟିବା ନିମନ୍ତେ ବଡ଼ଦାଣ୍ଡରେ ସମାଗମ ଥିବା ଜବରଦଖଲ ଅଳିଆଗଦା ଉଠା ଦୋକାନୀ ଓ ସର୍ବୋପରି ବୁଲା ଗାଈ ଗୋରୁ ମୁକ୍ତ କରିବା ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଉଅଛି। ଏହା ବ୍ୟତୀତ ନିର୍ବାହୀ ଯନ୍ତ୍ରୀ ଗ୍ରାମ ପରିମଳ କେନ୍ଦୁଝରଙ୍କୁ ଅନୁରୋଧ କରାଯାଉଅଛି କି ଆବଶ୍ୟକ ସ୍ଥଳେ ଅସ୍ଥାୟୀ ପାଇଖାନାର ବ୍ୟବସ୍ଥା ରଥଯାତ୍ରା ସମୟରେ ବଡ଼ଦାଣ୍ଡ ଓ ତାର ଆଖପାଖ ଅଞ୍ଚଳରେ କରିବେ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍କୁ ଏଇଠି ରଖୁଛୁ, ନମସ୍କାର।

ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଆକାଶବାଣୀ କେନ୍ଦୁଝର। ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ରାତି 8ଟା ବାଜିବାକୁ ଯାଉଛି। ପାରମ୍ପରିକ ସଙ୍ଗୀତ କ୍ରମରେ ଶୁଣନ୍ତୁ କେତୋଟି ଛାନ୍ଦ। ପ୍ରଥମେ ଶିଳ୍ପୀ ସୁନୀତି ବେହେରା କଣ୍ଠରେ ବାଲୁକେଶ ଦେବଙ୍କ ରଚନା।

ଛାନ୍ଦ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ ପାରମ୍ପରିକ ସଙ୍ଗୀତ କାର୍ଯ୍ୟକ୍ରମରେ ଏଥର ଶିଳ୍ପୀ ସୁମିତ୍ରା ମଲ୍ଲିକ କଣ୍ଠରେ ଉପେନ୍ଦ୍ର ଭଞ୍ଜଙ୍କ ରଚନା।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶୁଣିଲେ କେତୋଟି ଛାନ୍ଦ। କଣ୍ଠଶିଳ୍ପୀ ଥିଲେ ସୁନୀତି ବେହେରା, ସୁମିତ୍ରା ମଲ୍ଲିକ ଏବଂ ମଧୁମିତା ଭୂୟାଁ। ଗୀତ ରଚନା କରିଥିଲେ ବାଲୁକେଶ ଦେବ ଏବଂ ଉପେନ୍ଦ୍ର ଭଞ୍ଜ। ପାରମ୍ପରିକ ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ କେନ୍ଦୁଝର।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପଥେ ପ୍ରାନ୍ତେ କାର୍ଯ୍ୟକ୍ରମ। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନାରେ ମୁଁ ତୁଷାର ସାମନ୍ତ। ଭାଇ ନମସ୍କାର।
1: ଭାଇ ନମସ୍କାର।
0: ନାଁଟା କ'ଣ କହିବେ?
1: ଅମୂଲ୍ୟ କୁମାର ସେଠୀ।
0: ଡାକନ୍ତି କ'ଣ ବୋଲି?
1: ଅମୂଲ୍ୟ।
0: ବୟସ କେତେ ହେଲାଣି?
1: ବୟସ 67 ହେବ।
0: କିନ୍ତୁ ଆପଣ ଦେଖିଲେ ତ ଜଣାପଡ଼ୁଛି 50 ଖଣ୍ଡେ ହେବ ବୋଲି। ଆପଣ କେମିତି ନିଜର ଚେହେରାକୁ ଏଇଭଳିଆ ଇଏ କରି ରଖିଛନ୍ତି?
1: ସକାଳେ ଉଠେ, ବ୍ୟାୟାମ ଫ୍ୟାମ ଟିକେ କରେ, ଆଉ ପ୍ରାଣାୟାମ ଯୋଗ କିଛି କରେ।
0: ଆପଣଙ୍କ ରେଡ଼ିଓ ସବୁବେଳେ ବାଜୁଥାଏ ଦୋକାନରେ? ମୁଁ ଶୁଣେ
1: ରେଡ଼ିଓ ପ୍ରେମ, ରେଡ଼ିଓ ସବୁବେଳେ ଶୁଣେ।
0: ଆଚ୍ଛା ଆଚ୍ଛା। ଆପଣ ଦୋକାନ କରିଛନ୍ତି ଗୋଟେ
1: ରେଜିଷ୍ଟ୍ରେସନ ସାମନା, ଏଇ ଜଳଖିଆ ଦୋକାନଟେ,
0: ଆଉ ଚା ଜଳଖିଆ ଦୋକାନ, ଏବଂ ମନୋହରୀ ମଧ୍ୟ ଅଛି କିଛି ତା ଦେହରେ। ଆପଣଙ୍କ ପରିବାରରେ କେତେ କିଏ କିଏ ଅଛନ୍ତି ସବୁ?
1: ପରିବାରରେ 11 ସଦସ୍ୟ।
0: 11 ସଦସ୍ୟ, ତା ମାନେ ତ ଯୌଥ ପରିବାର। ଆପଣଙ୍କର ବାପା ଅଛନ୍ତି?
1: ବାପା ନାହାନ୍ତି, ମା ନାହାନ୍ତି।
0: ଆଉ ପିଲାମାନେ?
1: ମୋର 2 ପୁଅ ଆଉ 1 ଝିଅ, ଝିଅ ବିବାହ କରିଦେଇଛି। ଆଉ ମୁଁ, ମୋ ସ୍ତ୍ରୀ, 2 ବୋହୁ, 3 ନାତୁଣୀ,
0: ଆଚ୍ଛା
1: 2 ନାତି,
0: ଏମାନଙ୍କୁ ନେଇକିରି ବଡ଼ ଭରପୁର ସଂସାର ନେଇକିରି। ଆଚ୍ଛା, ପୁଅମାନେ ସବୁ କ'ଣ କ'ଣ କରୁଛନ୍ତି?
1: ପୁଅ ସେ ଚଳ ସକ୍ରେ ଜଣେ ଠେଲା ଗାଡ଼ି ଲଗାଉଛି, ଜଳଖିଆ କରୁଛି, ଆଉ ଜଣେ ଏପଟେ ସେପଟେ କରିକି କଣ୍ଟାକ୍ଟ କିଛି ଛୋଟ ମୋଟ କରମ କରୁଛି।
0: ଆଉ ଝିଅ ବାହା ଦେଇଦେଇଛନ୍ତି?
1: ଝିଅ ବାହାର
0: କରୁଛି। ଝିଅ କେଉଁଠି ବାହା ଦେଇଛନ୍ତି?
1: ଘଟଗାଁ ପାଟଣା।
0: ତାଙ୍କର ପିଲାମାନେ ସବୁ ଭଲ? ତାଙ୍କର ସେଠି ସବୁ ଚଳପ୍ରଚ ସବୁ ଭଲ? ଆପଣଙ୍କ ସହିତ ସମ୍ପର୍କ ସବୁ ଭଲ ଅଛି ନା କେମିତି କ'ଣ?
1: ସମ୍ପର୍କ ସମସ୍ତଙ୍କ ସାଙ୍ଗେ ଭଲ।
0: ଆଚ୍ଛା, ବୋହୁ ସବୁ କେଉଁଠି ନେଇଛନ୍ତି?
1: ସାନ ବୋହୁଟି ଆଣିଲି ରଜିଆରୁ,
0: ଚମ୍ପୁଆ ପାଖ ରଜିଆ।
1: ବଡ଼ ବୋହୁ ବିଦ୍ୟାଧରପୁର,
0: ବିଦ୍ୟାଧରପୁର ଓ ଶୋଷ ବିଦ୍ୟାଧରପୁର ନାଇଁ କି? ସେ ସମୁଦ୍ରମାନଙ୍କ ସହିତ, ସମୁଦ୍ରମାନଙ୍କ ସହିତ
1: ସମ୍ପର୍କ ଭଲ ଅଛି।
0: ଆଚ୍ଛା, ଗୋଟେ ଦେଖାଯାଉଛି ଆଜିକାଲି ସମସ୍ତଙ୍କ ଘରେ ପ୍ରାୟତଃ ବାହା ହେଲା ପରେ ଝିଅମାନେ କହୁଛନ୍ତି ଆମେ ସ୍ୱାମୀକି ଧରିକିରି ଅଲଗା ରହିବୁ, ମୋ ଚଳଣିରେ ମୋ ସ୍ୱାମୀ ଚାଲିବ, ମୋ କଥା ମୋ ସ୍ୱାମୀ ମାନିବ, ମୋ ଅନୁସାରେ ମୋ ସ୍ୱାମୀ ମୋ ପିଲାମାନେ ଚାଲିବେ। ହଁ, ଆଉ ଆଗରୁ ଯେଉଁ ଥିଲା ଯୌଥ ପରିବାର, ବାପା ଭାଇ, ବଡ଼ବାପା, ବଡ଼ ମା, କକା ଖୁଡ଼ି ସବୁ ମିଶିକିରି ରହୁଥିଲେ, ରଜ ହେଲା ଧାଉଁକିନା ଘରକୁ ବାହାରି ଆସୁଥିଲେ, ସେଇଟା ବର୍ତ୍ତମାନ ଟିକେ ଦେଖିବାକୁ କମ୍ ମିଳୁଛି ନାଇଁ କି? ଆପଣ କ'ଣ କହିବେ?
1: ନାଇଁ, ସେଇଟା ବର୍ତ୍ତମାନ ବହୁତ ବହୁତ କମିଯାଇଛି। ମାନେ ଖୋରିଆର ପରିବାର ଅଛନ୍ତି, ମିଳିମିଶିକି ଚଳୁଛନ୍ତି, ନହେଲେ ପ୍ରାୟତଃ ସମସ୍ତେ ଏକାକା ଚଳିବା ପାଇଁ ଚାହୁଁଛନ୍ତି, ଏହାକୁ କିଛି ବୁଝା ପଡ଼ୁନି।
0: ବୁଝା ପଡ଼ୁନି, ମାନେ ସ୍ୱାର୍ଥ କୈନ୍ଦ୍ରିକ ହେଇଯାଉଛନ୍ତି ସମସ୍ତେ,
1: ସ୍ୱାର୍ଥ କୈନ୍ଦ୍ରିକ
0: ନାଇଁ, ମୁଁ ଭଲ, ମୋ ପିଲା ଭଲ, ମୋ ସ୍ୱାମୀ ଭଲ, ମୋର ଆଉ କାହାକୁ ଦରକାର?
1: କାହାକୁ ଦରକାର?
0: କିନ୍ତୁ ଯେତେବେଳେ ରୋଗ ବ୍ୟାଧି ପଡ଼ିଯାଉଛି, ଦେହ ପା ଖରାପ ହେଇଯାଉଛି,
1: ସେତେବେଳେ ସମସ୍ତେ ଲୋଡ଼ା ହେଉଛନ୍ତି।
0: ଏଇଟା ଗୋଟେ ଅଦ୍ଭୁତ କଥା, ମୁଁ କାହାର କରିବିନି, ମୋର ସମସ୍ତେ କରିଦିଅନ୍ତୁ, ଏଭଳି ମାନସିକତାଟା
1: ସ୍ୱାର୍ଥ କେନ୍ଦ୍ରିକତା,
0: ସ୍ୱାସ୍ଥ୍ୟ କେନ୍ଦ୍ରିକ ହେଇଯାଉଛି, ଯେଉଁଟାକୁ ଠିକ୍ ନୁହେଁ ବୋଲି ଆପଣ କହୁଛନ୍ତି।
1: ଆଜ୍ଞା।
0: ଆଚ୍ଛା, ଆପଣଙ୍କ ଯେଉଁ ଜଳଖିଆ ଦୋକାନ ଦେଇଛନ୍ତି ବା ଚା' ଦୋକାନ ଦେଇଛନ୍ତି, କେତେ ବର୍ଷ ପୁଣି ଦେଲାଣି?
1: ହେଇଗଲାଣି ରେଡ଼ିଏସନ, ପୂର୍ବରୁ 2-3 ବର୍ଷ ପୂର୍ବରୁ ରେଡ଼ିଏସନ ଧରନ୍ତୁ 79 ହେଲା।
0: ହଁ,
1: ତା 2-3 ବର୍ଷ ଆଗରୁ ଆଉ।
0: ତାହେଲେ 40 ବର୍ଷ ପାଖାପାଖି ହେଇଗଲାଣି?
1: ଆଜ୍ଞା।
0: ବହୁତ କାମ କରିଛନ୍ତି ଆପଣ ଆଉ। ଆପଣଙ୍କ ବାପା କ'ଣ କରୁଥିଲେ?
1: ବାପା ଚାଷବାସ।
0: ପାଠ କେତେ ପଢ଼ିଲେ?
1: ମୁଁ 9
0: କାହିଁ ଆଉ ପଢ଼ିଲେ ନାହିଁ?
1: ସେତେବେଳେ ବାପାଙ୍କ ଦେହ ଖରାପ ରହିଲା, ମୋ ବାପାର 1 ପୁଅ।
0: ଓହୋ, ତେଣୁ ପାରିବାରିକ ଅସୁବିଧା ହେତୁ ଆଉ ପଢ଼ିପାରିଲେ?
1: ପାରିବାରିକ ଅସୁବିଧା କ'ଣ, ଆମେ ରହୁଥିଲୁ ମୟୂରଭଞ୍ଜରେ,
0: ଆଚ୍ଛା
1: ଚାଷ ରହିଲା ଏଠି ଗୁଟୁରୀରେ, ତେଣୁ ଯିବା ଆସିବା କରିକି କରିବାଟା ସବୁ ମୋତେ ଅସୁବିଧା ହେଲା, ତେଣୁ ମୁଁ ବାଧ୍ୟ ହେଲି।
0: ପାଠ ପଢ଼ାରେ ଡୋରି ବନ୍ଧା ହେଲା ନାଇଁ କି? ଆପଣ ବାହା ହେଇଛନ୍ତି କେଉଁଠି? ଶ୍ୱଶୁର ଘର?
1: ହଁ, କରଞ୍ଜିଆ କୁଡ଼ୁମା।
0: ଶ୍ୱଶୁର ଘର ସହିତ ସମ୍ପର୍କ ଭଲ?
1: ଭଲ ସମ୍ପର୍କ, 5 ଶଳା ମୋର ଅଛନ୍ତି,
0: ସମସ୍ତଙ୍କ ସହିତ ସମ୍ପର୍କ ଭଲ ରହୁଛି ନା? ଅମୂଲ୍ୟ ଭାଇ ଯେମିତି, ହଁ, ଯେମିତି ଅମୂଲ୍ୟ ନିଧି ପ୍ରାପ୍ତ ହେଲା ଭଳିଆ ସମସ୍ତେ କୁହନ୍ତି, କାହିଁକିନା ଆପଣ ବନ୍ଧୁ ସଂଖଳିବାରେ ବହୁତ ଇଏ, ରାସ୍ତାରେ ଯାଉଥିବା ଅଭାବୀ ଲୋକଟିକୁ ଡାକିକିରି ଯାହା ଜଳଖିଆ ଖାଇବାକୁ ଦିଅନ୍ତି ବୋଲି ଆପଣଙ୍କର ଏଇ ଅଞ୍ଚଳରେ ନାଁଟା ଅଛି। ଯାହାର ଅସୁବିଧା ହେଲା, ଆପଣ ରକ୍ତଦାନ ବି କରିଛନ୍ତି କେତେ ଥର ବୋଲି?
1: 2 କରିଛି,
0: 2 କରିଛନ୍ତି ଏ ବୟସରେ ମଧ୍ୟ। ରୋଗୀଟିଏ ପାଇଲେ, ଦୁଃଖୀଟିଏ ପାଇଲେ ଆପଣଙ୍କ ମନ ଜମା ଭଲ ଲାଗେ, ଆକୃତି ଧାର ଲୁହ ଗଡ଼ି ଆସେ, ଆପଣ ସାହାଯ୍ୟ କରିବାକୁ ତତ୍ପର ହୁଅନ୍ତି।
1: ହଁ, କିଛିଟା ସେମିତି ସୃଷ୍ଟିରେ ଭଗବାନ ସମସ୍ତଙ୍କୁ ଜନ୍ମ ଦେଇଛନ୍ତି, ସମସ୍ତେ ସମସ୍ତଙ୍କୁ ସାହାଯ୍ୟ ରଖି ଚଳିବାଟା ଉଚିତ।
0: ଏଇ ଯେଉଁ ରାଜପଥ ପାଖରେ କରୁଛନ୍ତି, ବହୁତ ସମୟରେ ରାଜପଥ ପାଖରେ ବହୁତ ଦୁର୍ଘଟଣା ହେଇଯାଏ, ଦେଖାଯାଏ କେତେ ଲୋକ ସେ ଦୁର୍ଘଟଣାର ଫାଇଦା ନେଇଯାଆନ୍ତି। ଧରନ୍ତୁ 2 ଗାଡ଼ି ଓଲଟିଗଲା, ଗୋଟେ ପିଆଜ ଗାଡ଼ି ଓଲଟିଲା, ଜୋତା ଗାଡ଼ି ଓଲଟିଲା,
1: ଲୋକ ନିଜ ସ୍ୱାର୍ଥ ପାଇଁ ଆଗେ ଲୋକ କ'ଣ ହେଲା ତାକୁ ଚିନ୍ତା କରିକିରି, ସେ ଆଗେ ଜିନିଷ କ'ଣ ଅଛି, କ'ଣ ନାହିଁ, କ'ଣ ଲୁଟ୍ କରିବା, କ'ଣ ନେଇଯିବା, ଏସବୁରେ ସେ ବ୍ୟସ୍ତ ରହିବେ।
0: ସେଇଟା କିନ୍ତୁ ଭଲ କଥା ନୁହେଁ
1: ନାଇଁ?
0: ମାନବିକତା ଧୀରେ ଧୀରେ ଟିକେ
1: ବହୁତ କମିଯାଉଛି, ବହୁତ କମିଯାଉଛି।
0: ମୁଁ ଶୁଣିଛି ଆପଣ ବହୁତ ଜାଗାରେ ବହୁତ ଦୁର୍ଘଟଣାରୁ ଲୋକଙ୍କୁ ରକ୍ଷା କରିଛନ୍ତି, ଡ୍ରାଇଭର ହେଲ୍ପରକୁ ରକ୍ଷା କରିକିରି ଚିକିତ୍ସା କରାଇଛନ୍ତି।
1: ଏଇଠି କେତେ ରହିଛି ସେମିତି ସାମ୍ନାରେ?
0: ବହୁତ ଦୁଃଖ କଥା। ଦେଖନ୍ତୁ, ରୋଡ୍ ଆକ୍ସିଡେଣ୍ଟ ପ୍ରାୟ ଆମର ବହୁତ ଜୀବନ ନେଇଯାଉଛି, ବହୁତ ଲୋକ ଅନାଥ ହେଇଯାଉଛନ୍ତି, ଅକାଳରେ ଝଡ଼ି ପଡ଼ୁଛନ୍ତି। ଏହାର ମୂଳ କାରଣ ଖୋଜାଯାଉଛି ଯେ ଯଦି ଦ୍ୱିଚକିଆ ହେଇଥିବ ତାହେଲେ ହେଲମେଟ୍ ପିନ୍ଧିନ

0: ଦେବେ
1: ନାଇଁ। ଇଆର ମୂଳ କାରଣ ହେଉଛି ହେଲମେଟ ତ ହେଲମେଟ ଆଉ ମୋବାଇଲ
0: ଆଉ
1: ନିଶା।
0: ଏଇ ମୋବାଇଲଟା ଧରିକିରି କଥା ହେଉଥିବେ ଏଡ଼େ ଗାଡ଼ି ଚଲାଉ
1: ଗାଡ଼ି ଚଲାଉ
0: ସେଇଟା ଭାରି ଅସୁବିଧା କଥା। ଏବଂ ନିଶା
1: ନିଶା
0: ମଦ ପାଣି ହିଁ ଗୋଟେ ନିଶାରେ
1: ଅନ୍ଧାରିଆ ନିଶା ସେ ପୁରା ଅନ୍ଧାର
0: ଅନ୍ଧାର କରିଦେଉଛି ଲୋକଙ୍କର ଭବିଷ୍ୟତ ଅନ୍ଧାର ହେଉଛି। କେତେ ଆପଣଙ୍କ ଘରୁ କେବେ ରାଜନୀତିକ ଆସି ରହିଥିଲ
1: ରାଜନୀତି? ମୋ ବଡ଼ ବୋଉ ସିଏ ସରପଞ୍ଚ ହେଇଥିଲେ 2012 ମସିହାରେ।
0: ଆଚ୍ଛା ଆଉ କିଏ କ'ଣ ହେଇଥିଲେ କ'ଣ କେମିତି?
1: ମୁଁ ସକ୍ରିୟ ନୁହେଁ ଯେ ତଥାପି
0: ରାଜନୀତି ପ୍ରତି ମନ ଅଛି। ଆପଣ କ'ଣ କହିବେ କେମିତିଆ ଲୋକଙ୍କୁ ଆମେ ବାଛିବା କଥା?
1: ଆଜିକାଲି ତ କେହି ନିରପେକ୍ଷ ନାହାନ୍ତି ବା କେହି ସମସ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରିକ ତ ତଥାପି ଜଣକୁ ତ କାହାକୁ ଜଣକୁ ମନୋନୀତ କରିବା ବି ପଡ଼ିବ। ଯାହାକୁ ଟିକେ ଦେଖିବା ଟିକେ ଭଲ ମନବୃତ୍ତି ଥିବ ଭଲ ତାର ମାନସିକତା ଥିବ ଲୋକଙ୍କ ସାହାଯ୍ୟ ସହାନୁଭୂତି ଥିବ ପୂର୍ବରୁ ସେମିତି ଲୋକଙ୍କ ଆଗରେ ଛିଡ଼ା ହେଇଥିବ ଏବେ ଗୋଟେ ଦେଖିକିରି।
0: ଆଚ୍ଛା ଏବେ ଦେଖାହେଉଛି ମହିଳାମାନଙ୍କୁ ବହୁତ ଆଗକୁ ଦିଆଯାଉଛି ସରକାର ଚାହୁଁଛନ୍ତି ମହିଳାମାନେ ଆଗକୁ
1: ମହିଳା ସଶକ୍ତି ହେଲେ କ'ଣ ହେଲା ସେମାନେ ତ ଅନପଢ଼ ସେମାନେ ଯେତେବେଳେ ନିର୍ବାଚିତ ହେଉଛନ୍ତି ତାଙ୍କ ସ୍ୱାମୀମାନେ ସେଥିରେ ଫାଇଦା ଉଠାଉଛନ୍ତି।
0: ଆଚ୍ଛା ସେଇଟା ହେବା କଥା ନୁହେଁ। ପ୍ରଥମେ ଆପଣ କହୁଛନ୍ତି ଯେ ଝିଅମାନେ ଆଗେ ଶିକ୍ଷିତ ହେବା କଥା,
1: ଶିକ୍ଷିତ ହେବା କଥା,
0: ପାଠ ପଢ଼ିଥିବେ ବିବେକ ଯଦି ଥିବ ତାହେଲେ ନିଜ ସ୍ୱାମୀ ଯଦି ବି ଭୁଲ କଥାଟା କହିବ ସେ ଭାଇ ବାପା କହିଲେ ବି ସେ କଥାରୁ ସେମାନେ ଶୁଣିବେ ନାହିଁ ନାଇଁ କି? ତେଣୁ ଶିକ୍ଷା ଦୀକ୍ଷାଟା ପ୍ରଥମେ
1: ତାକୁ କାଟି ଦେଇକି ସେ ନିଜର ମନ ବୁଦ୍ଧି ବଳରେ ସେ କିଛି କରିପାରିବେ।
0: ଦେଖନ୍ତୁ ଝିଅ ପିଲାମାନେ ଏବେ ପୋଲିସ ହେଲେଣି, ସୁରକ୍ଷା ବାହିନୀରେ ଗଲେଣି,
1: ସବୁଥିରେ
0: ଦେଶ ଚଳେଇଲେଣି, ଅର୍ଥମନ୍ତ୍ରୀ ଆମର ଦେଖନ୍ତୁ
1: ହେଲେଣି,
0: ସବୁଥିରେ ହେଲେଣି। ଆରେ ଆମର ଝିଅ ପରା ଯାଇକିରି ରାଷ୍ଟ୍ରପତି ଦେଶର ହେଇସାରିଲେଣି,
1: କିନ୍ତୁ ଆମର ମଫସଲ ଏରିଆରେ ବା ଗାଁ ଗାଉଁଲି ବସ୍ତି ଅଞ୍ଚଳରେ ବହୁତ ଅଶିକ୍ଷିତ ଅଛନ୍ତି। ହଁ କେବଳ ଦସ୍ତଖତ ଜାଣିଛନ୍ତି, ପାଠ ତ ଆଜିକାଲି କିଛି ନାହିଁ, ପାଠ ଖାଲି କେବଳ ଡିଗ୍ରୀ ପାଇଁ ପାଠ ହେଉଛି, ପାଠର କୌଣସି ମାନେ ଶିକ୍ଷାର କୌଣସି ପ୍ରକାର ମୌଳିକ ଯେଉଁ ମାଡ଼ ଉଠିଗଲା ତାଦ୍ୱାରା ଶିକ୍ଷାର କେତେ ମାନ କମିଯାଇଛି ତାର ମାନେ ଭାବିବାଟା। ଆମ ସମୟରେ ଆମେ ମାଡ଼ ଖାଉଥିଲୁ କିନ୍ତୁ ଶିକ୍ଷାଟା ପୁରା ଆଜିକାଲି ପିଲା ମୋବାଇଲ ବିନା ସେ ଗଣିତରେ ଡାକିପାରିବେନି ପରୀକ୍ଷାରେ କହିପାରିବେନି।
0: ଆପଣ ସମୟରେ ଯେଉଁ ମାଡ଼ ଖାଉଥିଲେ ତଥାପି ସାର୍ ମାନଙ୍କୁ ଦେଖିଲେ ସେଇ ଭକ୍ତି,
1: ସେଇ ଭକ୍ତିଭାବ ଥିଲା। ସାର୍ଙ୍କୁ ଦେଖିଲେ ଆମେ 10-20 ହାତ ଦୂରରୁ ପଛପଟେ ଲୁଚିକି ପଳାଉଥିଲୁ,
0: ସାଇକେଲ ଓହ୍ଲେଇ ପଡ଼ୁଥିଲୁ,
1: ସାଇକେଲ ଓହ୍ଲେଇ ପଡ଼ୁଥିଲୁ, ଗଡ଼େଇ ଗଡ଼େଇ ପଳାଉଥିଲୁ। କେବଳ ସାର୍ଙ୍କୁ ନୁହଁ, ଗୁରୁଜନମାନଙ୍କୁ ଦେଖିଲେ ଆମେ ବାଟ ଆଡ଼ିକି ପଳାଉଥିଲୁ,
0: କିନ୍ତୁ ସେଇଟା ଏବେ ଆଉ
1: ନାହିଁ। କୋଉଠି ନଟୁ ଖେଳୁଥିବୁ, ବାଟି ଖେଳୁଥିବୁ, କାହାକୁ ଜଣେ ଦେଖିଲୁ ଗୁରୁଜଣ କିଏ ଆସୁଛନ୍ତି, ଘର ଲୋକ ହଉ କି ପର ଲୋକ ହଉ, ଆମେ ଦୌଡ଼ିକି ପଳାଉଥିଲୁ।
0: ଆଚ୍ଛା ଆଚ୍ଛା,
1: କାଳେ ବାପା ପାଖରେ କହିଦେବ କି?
0: ଆଚ୍ଛା ଆଚ୍ଛା, ଭୟ ଜିନିଷଟା ଥିଲା,
1: ଆଜିକାଲି
0: ସମ୍ଭ୍ରମତା ଥିଲା,
1: ଆଜିକାଲି ଭୟ ନାହିଁ ଜୟ ନାହିଁ।
0: ଭୟ ନାହିଁ ତ ଜୟ ନାହିଁ,
1: ଶକ୍ତି ନାହିଁ ତ ଭକ୍ତି ନାହିଁ,
0: ଶକ୍ତି ନାହିଁ ତ ଭକ୍ତି ନାହିଁ। ବଢ଼ିଆ କଥା କହିଲେ। ଆପଣଙ୍କୁ ଯୋଉ ରେଡିଓର କାର୍ଯ୍ୟକ୍ରମ ସବୁ ଶୁଣନ୍ତି, କ'ଣ ସବୁ ଶୁଣିବାକୁ ଭଲ ଲାଗେ ଆପଣଙ୍କୁ?
1: ପ୍ରାୟ ସବୁ କାର୍ଯ୍ୟ ଗୁଡ଼ାକ ମୁଁ ଶୁଣେ।
0: ଆଚ୍ଛା ତଥାପି
1: ଆଉ ତଥାପି ଭଜନ କୀର୍ତ୍ତନ ମୋତେ ଟିକେ ଭଲ ଲାଗେ, କାହିଁକି ଭଜନ କୀର୍ତ୍ତନ ପ୍ରତି ମୋ ବହୁତ ଦୁର୍ବଳତା ଅଛି ଆଧ୍ୟାତ୍ମିକ ତତ୍ତ୍ୱ ବିଷୟରେ। ତାପରେ ପାଲା ଦାସକାଠିଆ
0: ଏସବୁ ମୌଳିକ ଜିନିଷ ସବୁ ସେଗୁଡ଼ିକ ଆଜିକାଲି ଟିଭିରେ ତ ଖୋଲିଦେଲା ବେଳେ 24 ଘଣ୍ଟା ଖାଲି ଚାଲିଛି,
1: ଧୁମଧଳାକା ଧୁମଧଳାକା
0: ଘର ଭଙ୍ଗା ସିରିଏଲ
1: ପ୍ରଚାର ସବୁ ଚାଲିଛି, ଘର ଭଙ୍ଗା ସିରିଏଲ ସବୁ ଚାଲିଛି।
0: ଲୋକଙ୍କୁ ଦୁଷ୍ଟ କଥା କହିବା,
1: କଥା କହିବା, ଦୁଷ୍ଟ ଶିକ୍ଷା ଦେବା, ସୁଶିକ୍ଷା
0: କୁଟିଳତା,
1: ସୁଶିକ୍ଷା ଆଉ ନାହିଁ। ଆମେ ରେଡ଼ିଓ ମାଧ୍ୟମରେ ବା ଟିଭି ମାଧ୍ୟମରେ ଯାହା କିଛି ଶିକ୍ଷା ବି ଚାହୁଁଛନ୍ତି ଲୋକ ଗୁଡ଼ିକ ଶିଖିବ, ଶୈକ୍ଷିକ ଜିନିଷ ଆଉ କହିବା ବୋଲେ କିଛି ନାହିଁ। ବର୍ତ୍ତମାନ ଆଧୁନିକ ଯୁଗ ହେଲା, ସବୁ କେବଳ ରୋଜଗାର, ପଇସା କୁଆଡ଼ୁ କେମିତି ଆସିବ, କେମିତି ଗଲେ ରୋଜଗାର ଆସିବ।
0: ଏଇ ଦେଖାଯାଉଛି କେଉଁ ଶିକ୍ଷକଙ୍କ ଘରୁ ବାହାରିଲାଣି 10 କୋଟି, କେଉଁଠି କିରାନୀ ଘରୁ ବାହାରିଲାଣି 20 କୋଟି, ଯେଉଁ ସାଧାରଣ ଲୋକ ଘରୁ ବାହାରିଲାଣି 100 କୋଟି ପଇସା। ଏଇ ଯେଉଁ ଦୁର୍ନୀତି କଳାବଜାରୀ ଏସବୁ ଜିନିଷ ରାତାରାତି କୋଟିପତି ହେବାର ନିଶା ଲୋକଙ୍କୁ ଘାରିଛି, ଏ ବିଷୟରେ ଆପଣ କ'ଣ କହିବେ? ଆପଣ ତ ଖଟିକିରି ଖାଉଛନ୍ତି,
1: ମୋ ମତରେ ଦେଖନ୍ତୁ, ମୋର ଧରନ୍ତୁ ଘର ଚଳାଇବା ପାଇଁ 2-3 ବଖରା ଘର ଅଛି, ସେତିକିରେ ମୁଁ ମୁଣ୍ଡ ଆରାମରେ ଗୁଞ୍ଜି ପାରୁଛି। ମୋ ପାଖରେ ଯେଉଁ ଯେତିକି ସମ୍ବଳ ଅଛି ମୁଁ ସେତିକିରେ ଆରାମରେ ଚଳିଯାଉଛି। ଯଦି ମୁଁ ବର୍ତ୍ତମାନ 10 କୋଟି ରୋଜଗାର କରିବି, ବ୍ୟାଙ୍କରେ ରଖିଦେବି, ସେ 10 କୋଟିରୁ ବ୍ୟାଙ୍କରେ ମୂଷା ଖାଇବ, ବ୍ୟାଙ୍କରେ ପଚିଯିବ, ସଢ଼ିଯିବ, ସେ କୌଣସି ମୋର ଏତେ ପରିଶ୍ରମ କରି ଅର୍ଜନ କରୁଛି ଏ ସମୟ କିଛି କାମକୁ ନାହିଁ, ସେ କାହାରି କାମରେ, ମୋ କାମରେ କ'ଣ କାହାରି କାମରେ ଲାଗିଲାନି। ଯଦି ସେଇ ପଇସାଟା ମୁଁ ଇନଭେଷ୍ଟ କରିବି, କେଉଁଠି କିଛି କର୍ମର କ୍ଷେତ୍ରରେ ଲଗେଇଦେବି, କେଉଁଠି ଇଏ କରିବି, ଯଦି 5ଟା କୋଠା କରିବି, ସେ କୋଠା 5ଟା କୋଠାର କିଏ ରହିବ? ଖାଲି ପଇସା ଆଦାୟ କରି, ଭଡ଼ା ଆଦାୟ କରି, ପଇସା ଆଦାୟ କରିବ,
0: ଅଶାନ୍ତି ରହିବ,
1: ସେଇ ପଇସା ଅଶାନ୍ତି ସୃଷ୍ଟି କରିବ, ତ ଅଶାନ୍ତି ସୃଷ୍ଟି କରିବ, ରୋଗ ସୃଷ୍ଟି କରିବ, ବିଭିନ୍ନ ପ୍ରକାର ବ୍ୟାଘାତ ସୃଷ୍ଟି କରିବ।
0: ଦ୍ୱିତୀୟ କଥା ହେଉଛି ଯେ ସେଥିପାଇଁ ଆପଣଙ୍କୁ ଅନ୍ୟାୟ ଅନୀତି କରିବାକୁ ପଡ଼ିବ, ନହେଲେ ହଠାତ୍ କିନା ଏ ପଇସା
1: ଦୁର୍ନୀତି ଅନୀତି ନହେଲେ ପଇସା ହେବନି। ତଥାପି ଲୋକ ଏତେ କିଛି ଜାଣୁଛନ୍ତି, ଏତେ
0: କର୍ମଚାରୀ ଆରେଷ୍ଟ ହେଉଛନ୍ତି,
1: ଏତେ କର୍ମଚାରୀ ଆରେଷ୍ଟ ହେଉଛନ୍ତି, ତଥାପି ସେଇ କର୍ମଚାରୀ ଜାଣୁଛନ୍ତି ମୋର ଏତିକି ଦରମା, ଏତିକି ଦରମାରେ ମୋ ଛୁଆ ପିଲା ମୋର ଯେତିକି ଅଛି ମୁଁ ସେତିକି ଆରାମରେ ଚଳିଯିବ, ଛୁଆ ପିଲା ଚଳିଯିବେ, ମୋ ବଂଶ ଉଦ୍ଧାର ହେଇଯିବ, ତଥାପି ସେ ଦୁର୍ନୀତି କରୁଛନ୍ତି। ତଥାପି ଲୋଭ ମଣିଷ ଯେତିକି ଆଶା ରଖୁଛି ସେ ଆଶା ହିଁ ବୈତଣୀ ତାର ହେଇଯାଉଛି, ସେ ଆଉ ସୁଖୁ ନାହିଁ।
0: କାମନାର ବିନାଶରେ ଦୁଃଖର ବିନାଶ କହିଥିଲେ,
1: ବିନାଶ କହିଥିଲେ ବୁଦ୍ଧଦେବ। କିନ୍ତୁ ଏଇଟା ମଣିଷ ଜାଗ୍ରତ ହେଇପାରୁନି, କେତେବେଳେ ସେ ଆଶା ହିଁ ନେଇ ଚାଲିଛି। ଆଜି 10 ଟଙ୍କା ପାଇଲା, କାଲି ମୋତେ ଆହୁରି 10,000 ମିଳନ୍ତା କି। ସେ କଳ୍ପବୃକ୍ଷ ମୂଳରେ ଯେମିତି ଜଣେ ଯାଇକିରି ଶୋଇପଡ଼ିଲା, ଥକା ମକା ହେଇକି ଲୋକଟି, ବହୁତ ଆରାମ ଲାଗୁଛି ହଉ, ଇଏ ଗୋଟେ ଭଲ ବିଶ୍ରାସ ଥାନ୍ତା ନା, ଆଉ ଟିକେ ଆରାମ ଲାଗୁଥା। କଳ୍ପବୃକ୍ଷ ମୂଳରେ ଶୋଇଛି ତ, ତା କଥା ବାହାର ହେଲେ ଗୋଟେ ବିଷମ ଆସିଗଲା। ଯାହା ହଉ, ଟିକେ ଭଲ ଘର ଗୋଟେ ଥାନ୍ତା ନା, ଆଉ ଟିକେ ଆରାମ ଲାଗୁଥ। ସାଙ୍ଗେ ଗୋଟେ ଘର ହେଇଗଲା, ଭଲ ଖାଦ୍ୟ ପାଇଁ ଚିନ୍ତା କଲା, ଭଲ ଭଲ ଖାଦ୍ୟ ଆସିକି ପହଞ୍ଚିଗଲା। ଏତେ ବଡ଼ ବିରାଟ ଜଙ୍ଗଲ, ବାଘ ଫାଖ ଆସିବେ ମାରି ଖାଇଦେବେ ତ, ଚାହୁଁଛ ତ ମୋର ଆସିଲେ ସାଙ୍ଗେ ସାଙ୍ଗେ ବାଘ ଗୁଡ଼ା ଆସିକି ପହଞ୍ଚିଗଲା, ମାରି ଖାଇଦେଲା। ଇଏ ହେଉଛି ଆଶା, ସେ ଯେତିକି ବେଳା ସେତିକି ସବୁ ଆହୁରି ଆଶା କରି ଚାଲିଲା।
0: ତେଣୁ ଏସବୁ ଠିକ୍ ନୁହେଁ। ଭଗବାନ ଦୁଇଟା ହାତ ଦୁଇଟା ଗୋଡ଼ ଦେଇଛନ୍ତି, ମୁଣ୍ଡରେ ବୁଦ୍ଧି ଦେଇଛନ୍ତି, ଶରୀର ଦେଇଛନ୍ତି। ଆମେ ଯଦି ଖଟିକିରି ଖାଇବା ତାହେଲେ ଆମକୁ ପେଟ ଅପସା ରହିବ ନାହିଁ, ଆମେ ଶାନ୍ତିର ସହିତ ନିରୋଗ ରହିକିରି ଫେରିବା।
1: ଶାସ୍ତ୍ର କହିଲେ ଆଜ୍ଞା, ମାନବ ସେବା ଜାଗ୍ରତ ହେଲେ ମାନବ ଜୀବନ ସାର୍ଥକ ହୁଏ। କେହି ଆଜିକାଲି ସେ ବି ଜାଗ୍ରତ ହିସାବରେ କି ଜାଗ୍ରତ ହେଉନାହାନ୍ତି। ମୁଁ ଦେଖୁଛି ସେ ପ୍ରଗତିବାଦୀ ଯେବେଠୁ ଷ୍ଟାର୍ଟ ହେଇଛି, ପଦିଏ ଲେଖୁଛି, ସେଇଟା କାହାର ବାଣୀ, ବୋଧେ ମହାତ୍ମା ଗାନ୍ଧୀଙ୍କ ବାଣୀ। ମୁଷ୍ଟିମୟ କେତେଜଣ ସାଧକ ଯଦି ସେମାନଙ୍କର ଆଦର୍ଶରେ ଅବିଚଳିତ ରହନ୍ତି, ତାହେଲେ ସେମାନେ ଯେମିତି ଇତିହାସରୁ ମୋର ବଦଳି ଦେଇପାରିବେ। ଚାଲ, ମୁଷ୍ଟିମୟ କେତେଜଣ ସାଧକ, ଦେଶର ଚାଲିଛି କେବଳ କେତେଜଣ ସାଧକ ପାଇଁ,
0: ସେମାନଙ୍କର ସଦିଚ୍ଛା,
1: ସେମାନଙ୍କର ସଦିଚ୍ଛା, ସେମାନଙ୍କର ସଦ୍ଭାବନା ଶକ୍ତି, ତାଙ୍କର ଚିନ୍ତାଧାରା,
0: ଆଧ୍ୟାତ୍ମିକ
1: ଚିନ୍ତାଧାରା, ତା ଯୋଗୁଁ ହିଁ
0: ଦେଶ ଚାଲିଛି। ଆଉ ଗୋଟେ ଦେଖାହେଉଛି ଭାଇ, ଆଜିକାଲି ପିଲାମାନେ ନିଶା କଥା ତ ଛାଡ଼ନ୍ତୁ, ବାପର ପଇସାକୁ ଉଡ଼େଇବା କଥା ଛାଡ଼ନ୍ତୁ, ଯିଏ ଟିକେ ଭଲ ପାଠ ପଢ଼ିଲା ସେ ଚାହୁଁଛି ଯେ ମୁଁ କେମିତି ବାଙ୍ଗାଲୋର, ହାଇଦ୍ରାବାଦ, ଦେଶ ଛାଡ଼ି
1: ବଡ଼ ବଡ଼ କମ୍ପାନୀରେ ଚାକିରି କରିବି, ଭଲ ଦୁଇ ପଇସା ରୋଜଗାର କରିବି,
0: କିନ୍ତୁ ଘର ଛାଡ଼ି,
1: ବାପର କେତେ ସମ୍ପତ୍ତି ଅଛି, କେତେ ଜମିବାଡ଼ି ଅଛି, ସେ ଜମିରେ ଖଟିବି, ଚାଷ କରିବି, ଚାଷ କରିକି ଲୋକଙ୍କ ମୁହଁରେ କିଛି ଅର୍ଣ୍ଣ ଯୋଗାଇବି,
0: ସେ ଚିନ୍ତା
1: ଗୋପାଳନ କରିବି ବା କୁକୁଡ଼ା ପାଳନ କରିବି, ଏଇ ଟାଇପ୍ର ଘରେ ଥାଇକି କିଛି କରିବାର ଚିନ୍ତାଧାରା ନାହିଁ। ଅର୍ଥ କେନ୍ଦ୍ରିକ ଅର୍ଥ ରୋଜଗାର ପାଇଁ ସେ ବାହାରିଲା ବିଦେଶକୁ,
0: ଯେଉଁଟା ଠିକ୍ ନୁହେଁ ଆମ ପାଇଁ। ଆମର ଏତେ ଜମି ଜାଗା ସବୁ ପଡ଼ିଆ ପଡ଼ୁଛି, କିନ୍ତୁ ଜିନିଷ ଆମେ କିଣିକିରି ଖାଉଛୁ, କିନ୍ତୁ କେହି ନିଜ ହାତରେ ଟିକେ ନକା ଗଛ ଟିକେ ବି ଲଗଉ।
1: ସେଇଥିପାଇଁ ତ ଓଡ଼ିଶାର ବହୁତ ଲୋକ ଯାଇକି ଦାଦନ ଶ୍ରମିକ ହେଇକି ବାହାରେ କରୁଛନ୍ତି, ଓଡ଼ିଶା ଗରିବ ହେଇକି ରହିଛି,
0: କାରଣ ଆମର
1: ମାନସିକତା ଗରିବ।
0: ତେଣୁ ମା ତାରିଣୀ, ପ୍ରଭୁ ଜଗନ୍ନାଥ ଆମକୁ ସଦୈବ ହୁଅନ୍ତୁ, ଆମକୁ ସଦ୍ବୁଦ୍ଧି ଦିଅନ୍ତୁ, ପ୍ରଭୁ ବଳଦେବ।
2: ସମାଚାର ଦର୍ପଣ।

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତାସ୍ଥିତ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହି ପରିକଳ୍ପନାକୁ ସାକାର କରିବା ଦିଗରେ ସରକାର ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ପାଇଁ ବ୍ୟାପକ ଅର୍ଥ ବ୍ୟୟବରାଦ କରିଛନ୍ତି।
1: ସମସ୍ତ ଜିଲ୍ଲାପାଳମାନେ ରେଭେନ୍ୟୁ ବିଭାଗର ଅଧିକାରୀମାନେ ଆମକୁ ଟିକିଏ ସହଯୋଗ କରିଦେଲେ ଆମେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ 2200 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମେ ସମସ୍ତ ଜିଲ୍ଲାରେ ଯେଉଁ ଆମର ପ୍ରସ୍ତାବିତ ଅଛି ବଜେଟ୍ରେ ପ୍ରବଧାନ ଯେ ଆମେ 12,000 crore ଟଙ୍କା ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ କରିବୁ। ପ୍ରଥମ ପର୍ଯ୍ୟାୟରେ 118 ଆମେ ତାହାର ଶିଳାନ୍ୟାସ କରିଛୁ, ଶୁଭାରମ୍ଭ କରିଛୁ। ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଆଜି 204 ବିଦ୍ୟାଳୟର କରଲେ। ଏ ଜମି କାରଣରୁ ଟିକିଏ ପଛେଇ ଯାଉଛି, ଆମେ କମ୍ପ୍ରମାଇଜ୍ କରୁନୁ। ଜମି ନହେଲେ ଏଠି ଆମର ପିଲାମାନେ କହୁଥିଲେ ଯେ ଭଲ ଖେଳ ପଡ଼ିଆଟେ ଦରକାର, ଭଲ ବଗିଚାଟେ ଦରକାର, ଭଲ ଗୋଟିଏ ଗାର୍ଡ଼େନ୍ ଦରକାର, ଡିଜିଟାଲ କ୍ଲାସରୁମ୍ ଦରକାର, ଅନଲାଇନ୍ରେ ପାଠପଢ଼ା ହେବା ପାଇଁ ମଧ୍ୟ ତା'ର ଆନୁଷାଙ୍ଗିକ ବ୍ୟବସ୍ଥା ଦରକାର, ସାଇକେଲ ଷ୍ଟାଣ୍ଡ ଦରକାର ଏବଂ ହଷ୍ଟେଲ ଦରକାର, ଟିଚରମାନେ ରହିବା ପାଇଁ ମଧ୍ୟ ଘର ଦରକାର, ସେମାନେ ଭଜନ କରିବେ କେମିତି ଭଜନ ଘର ହେବ ତାହାର ମଧ୍ୟ ଦରକାର ହେବ। ଇଏ ସମସ୍ତ କଥାକୁ ଯଦି ଆମେ ଦେଖିବା ତାହେଲେ ନିଶ୍ଚିତ ଭାବରେ ଆମେ ଟିକିଏ ଜମି ଅଧିକ ଦରକାର ହେଉଛି। ଆଉ ଯେଉଁ ଟିଚରମାନେ ଆସିବେ ସେମାନଙ୍କୁ ଟ୍ରେନିଂ ଦରକାର, ସେମାନେ କେମିତି ନିଜେ

0: ଅଧିକ ପାରଙ୍ଗମ ହେବେ, ପିଲାମାନଙ୍କୁ ଅଧିକ ସ୍ମାର୍ଟ କରିବେ, ଆଉ ସେଥିପାଇଁ ତାହାର ବହୁତ ଆବଶ୍ୟକତା ଆଜି ଦିନରେ ଅଛି। ଏ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଏଥିରେ ଅଧିକ ପ୍ରଶିକ୍ଷଣ ଯୁକ୍ତ ଟ୍ରେନିଂ ପାଇଥିବା ସ୍ମାର୍ଟ ଟିଚର ବି ଦରକାର, ସ୍ମାର୍ଟ କ୍ଲାସରୁମ୍ ଦରକାର, ଡିଜିଟାଲ କ୍ଲାସରୁମ୍ ଦରକାର, ଏବଂ ସେଥିପାଇଁ ଆନୁଷାଙ୍ଗିକ ଯାହା ବ୍ୟବସ୍ଥା ହେବା କଥା। ଏକ ଶୌଖିକ ପରିବେଶ ଏମିତି ଭାବରେ ତିଆରି ହେବ ଯେଉଁଥିରେ କି ଆମ ପିଲାମାନେ ଯେଉଁମାନେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାର୍ଟିଫିକେଟ୍ ନେଇକରି ସେମାନେ ପ୍ରାଥମିକ ବିଦ୍ୟାଳୟ ପ୍ରାଇଭେଟ୍ ସ୍କୁଲକୁ ପଳାଇ ଯାଉଛନ୍ତି, ଆମେ ନେଇଯାଉଛନ୍ତି, ଆମ ବାପା ମାମାରେ ନେଇଯାଉଛନ୍ତି। ଇଏ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର, ଯେଉଁଥିରେ ଆମକୁ ଅଧିକ ଏଥିରେ ଆମ ପିଲାଙ୍କୁ ଆମେ କିଭଳି ଭାବରେ ତଳ ସ୍ତରରୁ ନିପୁଣ କରିବା ପାଇଁ ପଡ଼ିବ, ସେମାନଙ୍କୁ କିଭଳି ଭାବରେ ସ୍ମାର୍ଟ କରିବା ପାଇଁ ପଡ଼ିବ, ସେଥିପାଇଁ ପିଲାମାନଙ୍କର ଭବିଷ୍ୟତ ହେଉଛି ଆମ ପରିବାରର ଭବିଷ୍ୟତ।
1: ସମ୍ବଲପୁରରେ ହେବ ଫିଫା ଷ୍ଟାଣ୍ଡାର୍ଡ଼ର 3 ଫୁଟବଲ ପଡ଼ିଆ। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବ। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବର୍ଷା ହେଲେ ମଧ୍ୟ ସେଠାରେ ଫୁଟବଲ ଖେଳାଯାଇପାରିବ ଓ ସେହି ଧରଣର ଗ୍ରାଉଣ୍ଡ ତିଆରି ହେବ ବୋଲି ସେ କହିଛନ୍ତି। ସେଠାରେ ଅନେକ ଖେଳାଳି ପ୍ରଶିକ୍ଷଣ ନେବା ସହ ଜାତୀୟ ସ୍ତରରେ ନାଁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା, ଇଏ ଗୋଟେ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମୀର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକିରି ଇଏ ସମ୍ବଲପୁର ଫୁଟବଲ ଏକାଡେମୀର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏଇ ଏକାଡେମୀର ସୁଦୃଢ଼ ଭିତ୍ତିଭୂମି, ଏବଂ ତାଠାରୁ ଆଉ ଗୋଟିଏ ବଡ଼ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3 ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 x 10 ଗୋଟିଏ ସୁଇମିଂ ପୁଲ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା, ଏ ଭାବକୁ ସମ୍ମାନ ଜଣାଇ ଏବଂ ମାନ୍ୟବର ସମ୍ବଲପୁରର ବିଧାୟକ ଜୟରାମ ମିଶ୍ରଙ୍କର ମଧ୍ୟ ଯେଉଁ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ ଏକ ବଡ଼ ଦାୟିତ୍ୱ ସରକାର ମଧ୍ୟ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି।
1: ଗୋଟିଏ କ୍ଲିକ୍ରେ ଲୋକଙ୍କ କାମ ଓ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ଉଶ୍ୱାସ ପଦ୍ଧତି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଅନେକ କାର୍ଯ୍ୟାଳୟରେ ଉଶ୍ୱାସ ପଦ୍ଧତିରେ କାମ କରାଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ସୂଚନା ଦେଇଛନ୍ତି।
3: ଉଶ୍ୱାସ ଇମ୍ପ୍ଲିମେଣ୍ଟେସନରେ ରାଜ୍ୟ ସ୍ତରରେ ଜିଲ୍ଲା ସଫଳତା ପାଇଛି, ଯେଉଁଥିରେ ମେ ମାସର ଯୋଉ ଆସେସମେଣ୍ଟ ହେଇଛି ସେଥିରେ ସର୍ବାଧିକ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାରେ ଫାଇଲ୍ ପ୍ରୋସେସିଂ ହେଇପାରୁଛି। ପାଖାପାଖି 25,000 ଫାଇଲ୍ ପ୍ରୋସେସ ଫାଇଲ୍ସ ଗଞ୍ଜାମ ଜିଲ୍ଲାର ଗୋଟେ ମାସ ଭିତରେ ପ୍ରୋସେସିଂ ହେଇଛି। ରାଜ୍ୟସ୍ତରରେ ଦେଖିଲେ 90,000 ରାଜ୍ୟରେ ମିଶିକି ହେଇଛି, ତା ଭିତରେ 25,000 ଫାଇଲ୍ ଗଞ୍ଜାମ ଜିଲ୍ଲାର ହେଇପାରୁଛି। ନିଶ୍ଚିତ ଏଇଟା ଯୋଉ ଗତ ଅଗଷ୍ଟ ମାସରୁ ଆମେ ପ୍ରୟାସ ଆରମ୍ଭ କରିଥିଲୁ ଆମର ପ୍ରତ୍ୟେକ କାର୍ଯ୍ୟାଳୟରେ ଉଶ୍ୱାସ ଇମ୍ପ୍ଲିମେଣ୍ଟେସନ ଏନ୍ସୋର କରିବା ପାଇଁ, ସେଥିରେ ନିଶ୍ଚିତ ଆମେ ସଫଳତା ପାଇଛୁ। ଗଞ୍ଜାମ ଜିଲ୍ଲାରେ ମାତ୍ର 3,300 ଉର୍ଦ୍ଧ୍ୱ ଆମେ ଅଙ୍କନ କରିଛୁ, କିଛି ୟୁଜର୍ସ ଉଶ୍ୱାସରେ ଅଙ୍କନ ହେଇକି ଅଛନ୍ତି, ଏବଂ ବି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରୁ ଆରମ୍ଭ କରିକି ବ୍ଲକ ସ୍ତର ଏବଂ ଚାଷ ସ୍ତର ମଧ୍ୟ ସବୁ ଫାଇଲ୍ ଆମେ ଅନ୍ଲାଇନ୍ରେ ପ୍ରୋସେସ୍ କରିପାରୁଛୁ, ଯାହାଦ୍ୱାରା ଯୋଉ ସଫଳତା ମିଳିଛି ଗଞ୍ଜାମ ଜିଲ୍ଲାକୁ ନିଶ୍ଚିତ ଏଇଟା ଆଗାମୀ ଦିନରେ ମଧ୍ୟ ପେପରଲେସ୍ ଅଫିସ ଏନ୍ସୋର କରିବା ପାଇଁ ନିଶ୍ଚିତ ସହଯୋଗ କରିବ।
1: ସୂଚନା ଅନୁଯାୟୀ ଗତ ମେ 1-31 ମଧ୍ୟରେ ଉଶ୍ୱାସ ପଦ୍ଧତିରେ 2,669 ଫାଇଲ୍ ସୃଷ୍ଟି ହୋଇଛି। ଏହି ପଦ୍ଧତିରେ କାର୍ଯ୍ୟାନ୍ୱୟନ 25,153 ଫାଇଲ୍ଗୁଡ଼ିକ ପ୍ରକ୍ରିୟାକୃତ କରିପାରିଥିବାରୁ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏ ସମ୍ପର୍କରେ ଜଣେ ବାସିନ୍ଦା ଡକ୍ଟର ପ୍ରଶାନ୍ତ କୁମାର ଶତପଥୀ କହିଛନ୍ତି,
4: ଯେତେବେଳେ ଏହି ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ ହେଉଥିଲା ଅମଲାତନ୍ତ୍ରମାନେ ଥିଲେ ଏବଂ ଅମଲାତନ୍ତ୍ରରୁ ସେ ଫାଇଲ୍ ଯାଇକି ଯାଉଥିଲା ଅଫିସରଙ୍କ ଲେବଲରେ, ସେଟା ଡିସ୍ପୋଜାଲ ହେଉଥିଲା। କିନ୍ତୁ ସେ ସମୟରେ କଣ ହଉଥିଲା ନା ସବୁ ପେପର ୱାର୍କ ହଉଥିଲା, ଯୋଉ ପେପର ୱାର୍କ ହଉଛି ଗୋଟିଏ ଲେନ୍ଦି ପ୍ରୋସେସ ଥିଲା, ଯୋଉଟାକ ଆ ପାଖରୁ ଯିବ, ସେଇ କ୍ଲର୍କ ପାଖକୁ ଯିବ, ବଡ଼ ବାବୁଙ୍କ ପାଖକୁ ଯିବ, ତାପରେ ଅଫିସର ପାଖକୁ ଯିବ, ସର୍ବୋଚ୍ଚ ଅଧିକାରୀଙ୍କ ପାଖକୁ ଯିବ। ଏଇ ଯୋଉ ଲେନ୍ଦି ପ୍ରୋସେସରେ କଣ ହଉଥିଲା, ଦିନରୁ ଦିନ ବିତି ଯାଇଥାଏ, ମାସ ମାସ ମଧ୍ୟ ବିତି ଯାଇଥାଏ ଲୋକ ନ୍ୟାୟ ପାଇବା ପାଇଁ,

0: ଏବଂ ସଠିକ ସେମାନଙ୍କର ଯାହା ହିତାଧିକାରୀଙ୍କର ଯେଉଁ ପ୍ରକାର ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହଉଥିଲେ। କିନ୍ତୁ ବର୍ତ୍ତମାନ ଆମର ଗଞ୍ଜାମ ପ୍ରଶାସନ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି, ଯେଉଁ ଓସ୍ୱାସ ସିଷ୍ଟମ କରିଛି, ଯେଉଁଟାକି ସବୁ ଅନଲାଇନ ସିଷ୍ଟମ କରିଦେଲା, ଡିଜିଟାଲ ପ୍ଲାଟଫର୍ମରେ ସବୁ କାର୍ଯ୍ୟକ୍ରମ ହେଲା ଏବଂ ପେପରଲେସ୍ କାର୍ଯ୍ୟ ହେଇଗଲା, ଆଉ କାଗଜ କଲମ ମୋଟେ ଦରକାର ପଡ଼ିଲା ନାହିଁ। ଯୋଉ ଲୋକଙ୍କର ଯୋଉ ଗ୍ରିଭାନ୍ସ କୁହନ୍ତୁ, ଆପତ୍ତି ଅଭିଯୋଗ କୁହନ୍ତୁ, ଆଉ ଯୋଉ ସରକାରୀ କାର୍ଯ୍ୟକ୍ରମ ଯାହା ରହିଛି ମଧ୍ୟ ତାହା ସଙ୍ଗେ ସଙ୍ଗେ ଆପଣ କମ୍ପ୍ୟୁଟର ମାଧ୍ୟମରେ ଏଗୁଡା ଡିଜିଟାଲ ମାଧ୍ୟମରେ ଏଗୁଡାକୁ ଦିଆଯାଉ କରାଯାଉଛି ଏବଂ ଗୋଟିଏ ଦିନରେ ହିଁ ତଳ କର୍ମଚାରୀରୁ ଉପର କର୍ମଚାରୀ ପର୍ଯ୍ୟନ୍ତ ଅଫିସ ସେମାନଙ୍କ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଗୋଟିଏ ଦିନରେ ସୁଚାରୁ ରୂପେ ପରିଚାଳିତ ହେଇପାରୁଛି, ଯଦ୍ୱାରା କି ଲୋକମାନେ ହଠାତ୍ ସଙ୍ଗେ ସଙ୍ଗେ ସେମାନଙ୍କର ଯାହା ଅଛି କାର୍ଯ୍ୟକ୍ରମ ହଉଛି ସେମାନେ ପାଇପାରୁଛନ୍ତି ଏବଂ ତାଙ୍କର ସୁବିଧା ସହଯୋଗ ପାଇପାରୁଛନ୍ତି। ଏଥିରେ ମଧ୍ୟ ଆଉ ଗୋଟିଏ କଥା ହଉଛି, ଆପଣ ଜାଣିପାରିବେ, ଦେଖନ୍ତୁ ବର୍ତ୍ତମାନ ଫାଇଲ ଯେତେବେଳେ ରହିଗଲା, ସେ ଫାଇଲ କୋଉଠି ରହିଛି, କାହା ପାଖରେ ରହିଛି, ସେଟା ଲୋକେଟ କରିବାଟା ବହୁତ କଷ୍ଟ ହଉଥିଲା ଜନସାଧାରଣଙ୍କର। ବର୍ତ୍ତମାନ ସେମାନେ ନିଜେ କମ୍ପ୍ୟୁଟରରେ ରହି କମ୍ପ୍ୟୁଟର ଦେଖିଦେଲେ, ଡିଜିଟାଲ ପ୍ଲାଟଫର୍ମରେ ସେମାନେ ମଧ୍ୟ ଦେଖିଦେଲେ, ସେଟା ଆପ୍ଲାଏ କରୁଛନ୍ତି ସେ କମ୍ପ୍ୟୁଟରରେ ଅନଲାଇନରେ ଏବଂ ତା ରିଜଲ୍ଟ ମଧ୍ୟ ଅନଲାଇନ ପାଉଛନ୍ତି। ଏହା ଏକ ବହୁତ ବାସ୍ତବରେ ସ୍ୱାଗତଯୋଗ୍ୟ ପଦକ୍ଷେପ।
1: ପୁରୀରେ ଅନୁଷ୍ଠିତ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଅନେକ ଦକ୍ଷତା ଅଭିଜ୍ଞତା ରହିଥିବା କହିଥିଲେ। ଉପକୂଳ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଅନେକ ପ୍ରତିକୂଳ ପରିସ୍ଥିତିର ମୁକାବିଲା ଓଡ଼ିଶା କରିଥିବା ବେଳେ ବ୍ରିକ୍ସ ବୈଠକରୁ ଅନେକ ସଫଳତା ମିଳିବା ନେଇ ଆଶା କରିଥିଲେ। ସେ କହିଥିଲେ,
2: ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି ଏବଂ ଆମେ ମଧ୍ୟ 1999 ସେହି ମହାବାତ୍ୟାକୁ ଦେଖିଛନ୍ତି ଏବଂ ତାର ପରବର୍ତ୍ତୀ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି। ଏହା ସହିତ ଆମେ ଜାଣିଛନ୍ତି ଆମର ଏହି ପୁରୀରେ ଅତ୍ୟନ୍ତ ଗରମ ହେବା, ଗୁଳୁଗୁଳି ହେବା ଏବଂ ବର୍ଷା ସମୟରେ ମଧ୍ୟ ଅର୍ଥାତ୍ ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ଆମେ ସମସ୍ତେ ଅନୁଭବ କରିଛନ୍ତି, ଦେଖିଛନ୍ତି ଗୋଟିଏ ପାଖାପାଖି ଭକ୍ତଙ୍କର ସମାରୋହରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଆମେ କିଭଳି ଭାବରେ ପରିଚାଳନା କରୁ। ତେଣୁ ଓଡ଼ିଶାକୁ ବିଶେଷ କରିକି ଏ ପୁରୀକୁ ଏହାକୁ ସ୍ୱତନ୍ତ୍ରତା ଦେଇ ପୁରୀରେ ଏ ବୈଠକ କରିବା ନିଶ୍ଚିତ ଭାବରେ ଏକ ସୁସମ୍ବାଦ, ଆଉ ସେଥିପାଇଁ ଯେଉଁ ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ବିଶେଷଜ୍ଞମାନେ ଆଜି କ୍ଷେତ୍ର ସ୍ତରରେ ଫିଲ୍ଡ ଲେଭେଲରେ ଯେଉଁ ସବୁ ସଫଳମାନ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସେମାନେ ନିଶ୍ଚିତ ଭାବରେ ଭାରତରେ ଏବଂ ବିଶେଷ କରିକି ଓଡ଼ିଶାରେ ଆମ ଏଇ କୋଷ୍ଟ ଲାଇନ୍ରେ ମଧ୍ୟ ଯେଉଁ ପରିସ୍ଥିତି ବାରମ୍ବାର ଆସୁଛି ତା ମଧ୍ୟ ନିଶ୍ଚିତ ଭାବରେ ଏକ ଅନୁଧ୍ୟାନ କରିବାର ଏ କାର୍ଯ୍ୟକ୍ରମ ଭିତରେ ଆସୁଛି। ଏ ବୈଠକରୁ ନିଶ୍ଚିତ ଭାବରେ ଅନେକ ସଫଳତା ମିଳିବାର ସମ୍ଭାବନା ଅଛି ଏବଂ ଏ ବୈଠକରୁ ଯେଉଁ ଉପଯୋଗୀ ନିଷ୍କର୍ଷ ବାହାରିବ, ବିଶେଷ କରିକି ବିପର୍ଯ୍ୟୟ ହ୍ରାସ ଦିଗରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ପରସ୍ପର ସହଯୋଗ ରହିଛି ତାହା ଆହୁରି ଦୃଢ଼ୀକରଣ ହେବ ଏବଂ ବିଶ୍ୱସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ।
1: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକର 55ଟି ଏବଂ ମହାକାଳପଡ଼ା ବ୍ଲକର 41ଟି ଗ୍ରାମରେ ବଙ୍ଗଳା ଭାଷାଭାଷୀ ଲୋକଙ୍କ ସଂଖ୍ୟା 50% ଅଧିକ, କେତେକ ଗ୍ରାମରେ ଏହି ସଂଖ୍ୟା 90% ମଧ୍ୟ ଅଧିକ ହେବ। ପଶ୍ଚିମବଙ୍ଗ ସୀମାନ୍ତକୁ ଲାଗି ରହିଥିବା ସାମୁଦ୍ରିକ ଜଳପଥରେ ଅନୁପ୍ରବେଶ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ସ୍ଥଳପଥ ଏବଂ ଜଳପଥ ସୀମାରେଖାରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୌଣସି ସନ୍ଦେହଜନକ ଗତିବିଧି ଦୃଷ୍ଟିଗୋଚର ହେଲେ ତୁରନ୍ତ ପୁଲିସ୍କୁ ଜଣାଇବା ଲାଗି କୁହାଯାଇଥିବା ଜମ୍ମୁ ଗ୍ରାମର ଜଣେ ବାସିନ୍ଦା ସାଧନ ମଣ୍ଡଳ କହିଛନ୍ତି।
3: ନାଇଁ, ଏଇଟା ଆଜ୍ଞା ଠିକ୍ କରାଯାଇଛି, ଏଇଟା କୌଣସି ମାନେ ଅସୁବିଧା ନାହିଁ। ତେଣୁ କରିକି ଆମେ ଏଇ ସଦାବେଳେ ଆମେ ସଜାଗ ଅଛୁ, ଯେକୌଣସି ମୁହୂର୍ତ୍ତରେ ଆମେ ଯେକୌଣସି ଅଚିହ୍ନା ଲୋକ କି ଅଜଣା ଲୋକ ଯାହାକୁ ପାଇବୁ ଆମେ ସାଙ୍ଗେ ସାଙ୍ଗେ ପୋଲିସ ଷ୍ଟେସନରେ ଯାଇ ପହଞ୍ଚେଇବୁ। ଏ ଯେଉଁ ପେଟ୍ରୋଲିଂ ହେଉଛି ଠିକ୍ ଅଛି, ଯେକୌଣସି ବୋଟ୍ ମାନଙ୍କରେ ସେମାନେ ପଳେଇ ଆସିପାରନ୍ତି କି କ'ଣ, ସେ ବୋଟ୍ ମାନଙ୍କର ବି ଯାଞ୍ଚ କରାଯାଉଛି ଆଜ୍ଞା। ଯେଉଁ ଅତି ଆବଶ୍ୟକ ଆଧାର କାର୍ଡ଼, ଯେଉଁ ଭୋଟର କାର୍ଡ଼ ଡାଉଟ୍ ଲାଗୁଛି ସେଇଗୁଡ଼ାକୁ ଧରିକି ଆମେ ଯାଞ୍ଚ କରୁଛୁ।
1: ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହିଥିବା ସମସ୍ତ ସାମୁଦ୍ରିକ ଜଳପଥରେ କଡ଼ା ସତର୍କ ଦୃଷ୍ଟି ରଖାଯାଇଛି। କୌଣସି ସନ୍ଦେହଜନକ ଗତିବିଧି ଦୃଷ୍ଟିକୁ ଆସିଲେ ତୁରନ୍ତ କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପୁଲିସ୍ ପ୍ରସ୍ତୁତ ରହିଥିବା ଜିଲ୍ଲା ଏସ୍ପି ସିଦ୍ଧାର୍ଥ କାଟେରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
4: ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ 3 ମାରାଇନ୍ ପୋଲିସ୍ ଷ୍ଟେସନ ଅଛି, ତାଲଛୁଆ, ଜମ୍ବୁ, ତନ୍ତିଆପାଲ। ସବୁ ମାରାଇନ୍ ଷ୍ଟେସନ ପୋଲିସ୍ ଷ୍ଟେସନକୁ ନିର୍ଦ୍ଦେଶ ଦିଆହେଇଛି କି ସେ କଡ଼ାକଡ଼ି ଭାବରେ ଆମର ସି ପାଟ୍ରୋଲିଂ କରିବେ। ଆମର ସବୁ मराइन पुलिस स्टेशन रे हमारा बोर्ड्स अच्छी यदि अपन को स्पेसिफिक यदि कहिबे तो हमारा जम्बू थाना रे 12 टन बोट अच्छी और गोटे एक हमारा फिशिंग ट्रॉलर हायर्ड बेसिस पर कराए छी। सेकंड हमारा तंतियापाल थाना रे 5 टन बोट अच्छी, तालचुआ थाना रे हमारे गोटे 12 टन बोट अच्छी। तो सब मरीन थाना रे हमारे एनएफ हमारे पास बोट्स अच्छी और तापरे हमारा स्टाफ एक्स नेवी पर्सनल को डिप्लॉय कराए छी सो देट हमारे सी पेट्रोलिंग भल भाव से हेबो। पेट्रोलिंग पाई सबसे और अधिक एक इम्पोर्टेंट चीज रहुची हमारा फ्यूल, तो एबे हमारे पाखरे कोई फ्यूल समस्या नहीं, हमारे पाखरे एनफ फ्यूल अच्छी और हमारा प्रतिदिन हमारा सी पेट्रोलिंग होउची। इनफैक्ट हमारा कोस्टल सिक्योरिटी हमारे हायर क्वार्टर से सब प्लान है के आसूची और सब जीपीएस लागेची कि से माने सी पेट्रोलिंग करूछंती कि नहीं, हमारा भी सब वेले से माने लोकेशन भी हमें पठाउछ सो देट हमारा सी पेट्रोलिंग वी शुड हमारा इंश्योर होइची कि भलो भाव से सी पेट्रोलिंग हेबो। नेक्स्ट हमारा रहुची हमारा हाई टेक्निकल ड्रोन हमारे पाखरे अछि तालचुआ रे, तो ड्रोन सर्विलेंस भी हमारा चालीची मेनली हमारा तालचुआ एरिया रे। कोस्टल सिक्योरिटी का नेक्स्ट हमारा इम्पोर्टेंट आस्पेक्ट रहुची फिश लैंडिंग सेंटर आउ जेटी, इन सबू एरिया रे हमें भलो भाव से केमती हमें इंटेलिजेंस पाइबा केमती हमारा सिक्योरिटी रहिबा ता भाव रे हमारे सबू थाना रे जितने भी हमारे FLC यानी फिश लैंडिंग सेंटर्स और जेटी अच्छी सबू 24/7 रे हमारा स्टाफ डिप्लॉयड अच्छी से सब माने इंटेलिजेंस देउछंती। तापरे हमारा सेकंड इम्पोर्टेंट आस्पेक्ट रहुची हमारा जो फिशरीज डिपार्टमेंट के साथ मिसी के जो हमारे कोऑर्डिनेटेड वे में सिक्योरिटी और ये सर्विलेंस जो चालीची इसमें भी हमारे बेले बेले हमें जाके हमें इंटर कोऑर्डिनेटेड वे रे हमें जाके सब बोट्स गुड़ा को चेक करूचु।
1: समाचार दर्पण आज पे इतिकी, प्रस्तुति आंचलिक संवाद विभाग और उपस्थापन रे मु सत्यव्रत बेहुरा।

0: ଶ୍ରୋତାମାନଙ୍କୁ କହି ରଖୁଛୁ ଆମର ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆସନ୍ତାକାଲି ଦିନ 10ଟାରେ ଶୁଣିବେ ନାଟକ ମହାନାଟକ, ରଚନା ରମେଶ ପ୍ରସାଦ ପାଣିଗ୍ରାହୀ, ପ୍ରଯୋଜନା ନିଶିତ ନାୟକ। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ରହିଛି ଆଲୋଚନା, ଆଜିର ମହୌଷଧି କାଲିର ବିଷ। ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଦିନ ଗୋଟାଏ 20 ମିନିଟ୍ ନାରୀ ମହଲରେ ଲେଖା ଓ ଲେଖିକା, ଏଥିରେ ଶୁଣିବେ ସ୍ୱପ୍ନା ମିଶ୍ରଙ୍କ ସହିତ ସାକ୍ଷାତକାର। ଯୁବଶକ୍ତି ସନ୍ଧ୍ୟା 6:30 ଏଥିରେ ରହିଛି ବିଷୟ, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିନ୍ଦୁ ନିବେଦିତା। କୃଷି ସଂସାର 7:30 ଏଥିରେ ରହିଛି ଆଲୋଚନା, ବ୍ୟବସାୟିକ ଭିତ୍ତିରେ ସୋୟାବିନ ଚାଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ସୁଭାଷ ଚନ୍ଦ୍ର ସାହୁ। ଶୁଣିଲେ ଆମର ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନା।
1: ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ, ହ୍ୟାଲୋ ଆକାଶବାଣୀ କାର୍ଯ୍ୟକ୍ରମ।
2: ଶ୍ରୋତାବନ୍ଧୁ ନମସ୍କାର, ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ।
3: ହ୍ୟାଲୋ
4: ଆକାଶବାଣୀ।
3: ହ୍ୟାଲୋ ଆକାଶବାଣୀ,
4: ଆପଣଙ୍କ ପରିଚୟ ଦିଅନ୍ତୁ।
3: ବିନୋଦ ବିହାରୀ ସେଠୀ, ବେଗନା ହାଇସ୍କୁଲ ଛାଇ।
4: କାର୍ଯ୍ୟକ୍ରମକୁ ନୂଆ କରି ଟେଲିଫୋନ କରିଛନ୍ତି ନା ଆଗରୁ କରିଛନ୍ତି?
3: ନାଇଁ ଆଜ୍ଞା, ମୁଁ ଆଗରୁ 2 ଥର କରିଥିଲି। ସେତେବେଳେ ସୁପାହି ଭାଇ ଥିଲେ ଆଜ୍ଞା, କରିଥିଲି ଏଇଟା ଫାର୍ଷ୍ଟ କରିଥିଲି। ତାପରେ ଆଜ୍ଞା ସେକେଣ୍ଡରେ ଆପଣ ଥିଲେ, ଆପଣଙ୍କର ଇଏରେ କରିଥିଲି, ଏଇଟା 3 ନମ୍ବର ଆଜ୍ଞା ମୋର।
4: ଯାଉ, ଆଗରୁ ଆପଣ ରେଡିଓ ଆମର ଶୁଣୁଛନ୍ତି, ଆମ ଏଇ କାର୍ଯ୍ୟକ୍ରମ ସହିତ ଯୋଡି ହେଇକି ରହିଛନ୍ତି
3: ସବୁ ଆଜ୍ଞା ମୁଁ ଶୁଣେ। ଗୋଟେ ଆଜ୍ଞା ମା ତାରିଣୀ ଗୋଟେ ଭଲ ଭଜନ ଦେଇଦେବେ ଆଜ୍ଞା,
4: ଆମ ପସନ୍ଦରେ
3: ଆଜ୍ଞା, ଆପଣଙ୍କ ପସନ୍ଦରେ ଗୋଟେ ଭଲ ଭଜନଟା ଦେବେ ମା ତାରିଣୀଙ୍କ।
4: ଠିକ ଅଛି, ଆମ ପସନ୍ଦରେ ଆଜ୍ଞା
3: ରେଡିକେଟ କରିଦେବେ। ଲକ୍ଷ୍ମୀ ବିକୁନ ସେଠି, ସନ୍ଧ୍ୟାରାଣୀ ସେଠି, ଆଉ ଗୋଟେ ରଞ୍ଜନ ସେଠି, ଭାଗରଥୀ ମହାରଣା, ସରସ ସେଠି, ମୋ ପୁତୁରାଟାକୁ ବି ରେଡିକେଟ କରିଦେବେ ଆଜ୍ଞା, ମିଟୁ ସେଠି ଆଜ୍ଞା,
4: ଯେଉଁମାନଙ୍କୁ ସବୁ ଡେଡିକେଟ କରିବାକୁ ଚାହିଁଛନ୍ତି ସେମାନଙ୍କୁ ଆମେ ଡେଡିକେଟ କରିଦଉଛୁ। ଆଉ ଆପଣଙ୍କୁ ଶୁଣାଉଛୁ ଆପଣଙ୍କ ମନ ପସନ୍ଦର ମା ତାରିଣୀଙ୍କର ଏଇ ଭଜନ
3: ଆଜ୍ଞା। ନମସ୍କାର।
4: ନମସ୍କାର ଆଜ୍ଞା।

0: ହ୍ୟାଲୋ କସ୍ମଣି,
1: ହ୍ୟାଲୋ ଦାଦା, ନମସ୍କାର।
0: ନମସ୍କାର ଆଜ୍ଞା।
1: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଥିଲି ଦାଦା।
0: ହଁ, ଦୀକ୍ଷା ଗୋପାଳ ଭଉଣୀ କେମିତି ଅଛନ୍ତି? ଭଉଣୀ
1: ଜ୍ୱର ହେଲା କି କେମିତି ତମ

0: ହେଲେ ବି ଗୋଟେ ଭଜନ ଶୁଣେଇ ଦେବେ।
1: ଠିକ ଅଛି, ପ୍ରଭୁ ଜଗନ୍ନାଥଙ୍କର ଏଇ ଭଜନ ଆପଣଙ୍କୁ ଆମେ ଶୁଣାଉଛୁ।
2: ଜଗନ୍ନାଥ ତୁମେ ଯଦି

0: ହ୍ୟାଲୋ ଆକାଶବାଣୀ,
1: ହ୍ୟାଲୋ।
0: ହ୍ୟାଲୋ।
1: ଥ୍ୟାଙ୍କ ଗଡ୍, ଫାଇନାଲି ମୋ କଲ୍ ଲାଗିଗଲା। ନାଇଁ, ମୁଁ ଫାର୍ଷ୍ଟରୁ ଲଗେଇଥିଲି
0: ଆଚ୍ଛା,
1: 37ରୁ, ବଟ୍ ଆପଣ ଉଠେଇଲେନି।
0: ପ୍ରଥମେ ପରିଚୟଟା ଦେଇ ଦିଅନ୍ତୁ ଆପଣଙ୍କର।
1: ନହେଲେ ଜାଣିପାରିବେନି ନା, ଆପଣ ଜାଣିସାରିଲେଣି ବୋଧେ।
0: ତ ଚିହ୍ନା ଚିହ୍ନା ଭଏସ୍ ଲାଗୁଛି।
1: ମଞ୍ଜିଲ ତୁମ ପାଓ ରାସ୍ତା ହମ୍ ବନାଏଙ୍ଗେ, ଖୁସ୍ ତୁମ ରହୋ ଖୁସିଆଁ ହମ୍ ଦିଲାଏଙ୍ଗେ, ବସ୍ ଦୋସ୍ତ ବନକେ ରହୋ, ବସ୍ ଦୋସ୍ତ ବନକେ ରହୋ, ଦୋସ୍ତି ହମ୍ ନିଭାଏଙ୍ଗେ। ହାଇ ଏଭ୍ରିୱାନ, ହ୍ୟାଲୋ କେଉଁଝର, ହ୍ୟାଲୋ ସାର୍, ନମସ୍କାର, ଦିସ୍ ଇଜ୍ ମାମା ମିଶ୍ର ଆଣ୍ଡ ଆଇ ଆମ୍ ଫ୍ରମ୍ ଭୁବନେଶ୍ୱର।
0: ଓ ମାମା ମିଶ୍ର, ଭୁବନେଶ୍ୱର। ଆଚ୍ଛା ଆଚ୍ଛା, ଚିହ୍ନା ଚିହ୍ନା ଭଏସ୍ ଲାଗୁଥିଲା ଲାଗୁଥିଲା। କେମିତି ଅଛନ୍ତି?
1: ଭଲ ଅଛି, ଆଣ୍ଡ ସ୍ପେଶାଲ ସ୍ପେଶାଲ ଫିଲ୍ ହେଉଛି। ଖରା ହେଲେ ବି ଲାଗୁଛି ଯେମିତି ଥଣ୍ଡା ଥଣ୍ଡା ଲାଗୁଛି, ଆଣ୍ଡ ୟୁ
0: କୁଲ
1: ନୋ
0: କୁଲ
1: ଗ୍ୟାପ୍
0: ଲାଗୁଛି।
1: ଦେଇକି ଫୋନ୍ କଲେ ବହୁତ ମଜା ଆସେ। ମଦର୍ସ ଡେ ଗଲା, ବ୍ରଦର୍ସ ଡେ ଗଲା, ସବୁ ଡେ ଗଲା, ବାଇସାଇକେଲ ଡେ ଗଲା, ପରିବେଶ ଡେ ଗଲା, ଆଉ ଏବେ ରଜ, ଆଉ ମୋ ବର୍ଥଡେ ଆସୁଛି। ଆଉ କଣ,
0: ରଜ ବେଳକୁ ବାର୍ଥଡେ,
1: ରଜ ଦିନ ହିଁ ବର୍ଥଡେ, ପ୍ରଥମ ରଜ ଦିନ ଆପଣଙ୍କୁ ୱିଶ୍ କରିବାକୁ ପଡିବ ଏଇନା ଆଡଭାନ୍ସ, କାହିଁକି ମୁଁ ତ ଆଉ କଲ୍ କରିପାରିବିନି ନେକ୍ସଟ ରବିବାର।
0: ଯେହେତୁ ଆଗକୁ ଜନ୍ମଦିନ ଅଛି, ବାର୍ଥଡେ ଅଛି, ଆଗୁଆ ଆମେ ଗୋଟେ ଶୁଭେଚ୍ଛା ଆପଣଙ୍କୁ ଜଣାଉଛୁ। ଆଉ
1: ଥ୍ୟାଙ୍କ ୟୁ ସାର୍,
0: ଆଉ ଗୋଟିଏ ଶୁଭେଚ୍ଛା ରଜ ପାଇଁ ମଧ୍ୟ ଜଣାଉଛୁ।
1: ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଇନ୍ ଆଡଭାନ୍ସ, ହାପି ରଜ ଟୁ ୟୁ ଆଣ୍ଡ ଏଭ୍ରିୱାନ୍ ଅଲସୋ, ଆଣ୍ଡ ମୋ ବର୍ଥଡେ ପାଇଁ ଥ୍ୟାଙ୍କ ୟୁ। ମୋ ବର୍ଥଡେ ସ୍ପେଶାଲ ହେଇଯିବ,
0: ଥ୍ୟାଙ୍କ ୟୁ।
1: ଆପଣ ଆସିଲେ ହେଲା।
0: କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?

थरिया मिछो है ओ पछे थरी छुई दे जा साथी तो आ तो ते किते मुखो जुची।

0: ହ୍ୟାଲୋ ଆକାଶବାଣୀ।
1: ହ୍ୟାଲୋ ସାର୍, ମୁଁ ବଣେଇ କେନ୍ଦ୍ରୀ କଳାରୁ ଅଶୋକ ପତି କହୁଥିଲି।
0: ଆଜ୍ଞା ଆଜ୍ଞା ଅଶୋକ ଭାଇ, ବହୁତ ଦିନ ପରେ ଆପଣଙ୍କର ଟେଲିଫୋନ ଆମ ଏଇ କାର୍ଯ୍ୟକ୍ରମକୁ ଲାଗି ପାରିଛି।
1: ହଁ ଆଜ୍ଞା, ବହୁତ ଦିନ ହେଇଗଲାଣି, ମୁଁ ଲଗଉଛି ଚେଷ୍ଟା କରେ କିନ୍ତୁ ହୁଏ ନାହିଁ।
0: କେମିତି ଅଛନ୍ତି ଆଜ୍ଞା?
1: ଆଜ୍ଞା ଭଲ ତ ଅଛି।
0: ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ସୁମନ କଲ୍ୟାଣପୁର ତ ଏବେ ଚାଲି ଯାଇଛନ୍ତି, ତାଙ୍କର ଗୋଟିଏ ଭଲ ଗୀତ ଯିଏ ଦେବେ ଆଜ୍ଞା, ତାଙ୍କର ଗୀତ ଗୁଡିକ ଭାରି ମନଲୋଭା, ତେଣୁ ତାଙ୍କର ଯେକୌଣସି ଗୋଟେ ଗୀତ ଦେବେ ଆଉ ସବୁ ଭାଇ ଭଉଣୀ ମାନଙ୍କୁ ଡେଡିକେଟ କରିବା ସହିତ ଆପଣଙ୍କୁ ମଧ୍ୟ ମୁଁ ଡେଡିକେଟ କରୁଛି।
0: ଠିକ ଅଛି, ବହୁତ ବହୁତ ଧନ୍ୟବାଦ। ଯେଉଁମାନଙ୍କୁ ଡେଡିକେଟ କରିଛନ୍ତି ଆମେ ସେମାନଙ୍କୁ ଡେଡିକେଟ କରିଦଉଛୁ, ଆଉ ଆପଣଙ୍କୁ ଶୁଣଉଛୁ ଏବେ ଆରପାରିକୁ ଚାଲି ଯାଇଥିବା ବରିଷ୍ଠ କଣ୍ଠଶିଳ୍ପୀ, ବିଶିଷ୍ଟ କଣ୍ଠଶିଳ୍ପୀ, ଭାରତୀୟ ସଙ୍ଗୀତ ଜଗତର ସୁମନ କଲ୍ୟାଣପୁରଙ୍କର ଏଇ ମନଛୁଆଙ୍କିତ।

0: ହ୍ୟାଲୋ ଆକାଶବାଣୀ,
1: ଜୟ ମା ତାରିଣୀ,
0: ଜୟ ମା ତାରିଣୀ।
1: ତେଲକୁଇ ଗୁଡାବନ୍ଧରୁ ସଞ୍ଜିତ କୁମାର ବେହେରା, କାର୍ଯ୍ୟରତ ବରହମପୁର ଗଞ୍ଜାମରୁ କହୁଥିଲେ। ନମସ୍କାର।
0: ଆଜ୍ଞା ନମସ୍କାର। ଘୋଡ଼ାବନ୍ଧରେ ଆପଣଙ୍କ ଘର, କିନ୍ତୁ ଆପଣ କାର୍ଯ୍ୟରତ ବରହମପୁରରେ। ଆପଣ ଆମ ସହିତ ସବୁବେଳେ କାର୍ଯ୍ୟକ୍ରମକୁ ମଝିରେ ମଝିରେ ଟେଲିଫୋନ୍ କରନ୍ତି, ମୋର ଯାହା ମନେ ପଡ଼ିଲା।
1: ଆଜ୍ଞା ଆଜ୍ଞା ସାର, ଦୈବ ଦୌଡ଼ି ଯୋଉ ଗୀତଟା ଅଛି,
0: ସମୟର ଚକ ଯାଏ ଘୁରି ଘୁରିକା।
1: ଆଜ୍ଞା ଆଜ୍ଞା, ଆପଣ ଜାଣି ଦଉଛନ୍ତି କେମିତି? ଆଜ୍ଞା
0: ମୁଁ ଆଜ୍ଞା ସର୍ବଜ୍ଞ,
1: ଆଜ୍ଞା
0: ବୁଝିଲେ କି ନାହିଁ?

0: କହୁ କହୁ ଜାଣିଦେବି, ବୁଝିଲେ କି ନାହିଁ, ଆପଣଙ୍କ କଣ୍ଠ ସ୍ୱରରୁ ମୁଁ ସାଙ୍ଗେ ସାଙ୍ଗେ ଜାଣିଦେବି ଆପଣ ଦୁଃଖରେ ଅଛନ୍ତି କି ସୁଖରେ ଅଛନ୍ତି, କି ଆପଣଙ୍କ ଉତ୍ଫୁଲ୍ଲିତ ଅଛନ୍ତି, କି ଆପଣ ବିଷାଦରେ ଅଛନ୍ତି, ସାଙ୍ଗେ ସାଙ୍ଗେ ଜାଣିଦେବି,
1: ସାଙ୍ଗେ ସାଙ୍ଗେ ଜାଣିଦେଲେ ଆପଣ
0: ଜାଣିଦେଲି ଆପଣଙ୍କ ମନର କଥାଟା ମୁଁ ଜାଣିଦିଏ,
1: ଆଜ୍ଞା ଆଜ୍ଞା,
0: ବୁଝିଲେ କି ନାହିଁ,
1: ଆଜ୍ଞା,
0: ଆପଣଙ୍କ ମନ ପସନ୍ଦର ଗୀତ ସମୟର ଚକ ଯାଏ ଘୁରି ଘୁରିକା ଦୈବ ଦୌଡ଼ି ଓଡ଼ିଆ କଥା ଚିତ୍ରର ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ।
1: ହ୍ୟାଲୋ ଆକାଶବାଣୀ ସାର୍, ନମସ୍କାର।
0: ନମସ୍କାର ଆଜ୍ଞା।
1: ମୁଁ କାଳିଚରଣ ମୁର୍ମୁ ରାଜବନ ରାଇସୁଆରୁ କହୁଛି। ଆଜ୍ଞା
0: ଆଜ୍ଞା, ଆମ କେନ୍ଦୁଝର ଜିଲ୍ଲା ରାଇସୁଆଁରୁ କହୁଛନ୍ତି। ଆପଣ କେମିତି
1: ଆଜ୍ଞା,
0: ଅଛନ୍ତି କାଳି ଭାଇ?
1: ଭଲରେ ଅଛି ଆଜ୍ଞା। ଆଗତୁରା ବିହନ ସଂଗ୍ରହ ପାଇଁ ଯାଇଥିଲି ଗୋଦାମକୁ, ଆମ
0: ଆଚ୍ଛା,
1: ବଡ଼ବିଲ ବସ୍ ଷ୍ଟାଣ୍ଡ ପାଖ କୃଷି
0: ନିର୍ଦ୍ଦେଶକଙ୍କ
1: ନିର୍ଦ୍ଦେଶକଙ୍କ
0: କାର୍ଯ୍ୟାଳୟ।
1: କାର୍ଯ୍ୟାଳୟକୁ
0: ଆଚ୍ଛା ଆଚ୍ଛା ଆଚ୍ଛା, ଠିକ ଠିକ
1: ଆଜ୍ଞା। ଗୀତ ଶୁଣେଇବେ, ରାଜା ଓ ରଙ୍କର ମେରା ନାମ ହେ ଚାମିଲି, ସେଇ ଗୀତଟା ଆଜ୍ଞା ଧମରୁଧର ମହାନ୍ତୁ ଆଉ ସମସ୍ତ ସାଥୀ ଶ୍ରୋତାଙ୍କୁ ଡେଡିକେଟ୍ କରିଦେବେ। ଆଜ୍ଞା
0: ଠିକ ଅଛି, ଆପଣଙ୍କ ଅନୁରୋଧରେ ଆମେ ରାଜା ଓ ରଙ୍କ ଚଳଚ୍ଚିତ୍ରର ଏହି ଗୀତ ଶୁଣାଉଛୁ। ଆଉ ଆପଣ ଯେଉଁମାନଙ୍କୁ ଡେଡିକେଟ୍ କରିବାକୁ ଚାହିଁଛନ୍ତି ସେମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ।

0: ହ୍ୟାଲୋ ଆକାଶବାଣୀ,
1: ହ୍ୟାଲୋ ଆକାଶବାଣୀ,
0: ପରିଚୟ ଦିଅନ୍ତୁ। ଆଜ୍ଞା
1: ନମସ୍କାର ଆଜ୍ଞା, ମୁଁ କହୁଛି ମହନ୍ତ ବୋଲେ ଅରାରୁ,
0: ଅରା କୋଉ ପାଖରେ? ଆଜ୍ଞା,
1: ରାଇସାରୁ ଟିକେ ଲେଫ୍ଟ ମାରିବାକୁ ପଡ଼ିବ 15-20 କିଲୋମିଟର ଭିତରେ।
0: ମା ଦେଇ ଯୋଡ଼ା ରାସ୍ତା।
1: ହଁ, ମହାଦେଇ ଜିଲ୍ଲାରୁ ଆଉ 10-12 କିଲୋମିଟର ଆଗରେ।
0: ଆପଣ ଆମର କାର୍ଯ୍ୟକ୍ରମ ସବୁବେଳେ ଶୁଣୁଛନ୍ତି?
1: ଆଜ୍ଞା, ମୁଁ ତ ବହୁତ ପୁରୁଣା ଶ୍ରୋତା।
0: ଠିକ୍ ଅଛି, ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ।
1: ଦିଲ୍ଲୀକାର ଇଚ୍ଛା ଗୋଟେ ଫିଲ୍ମ ଅଛି ଆଜ୍ଞା, ସେଇଥିର ଗୀତରେ ଦେବେ ସାଜନ ସାଜନ ଗୀତରେ।
0: ଆପଣ କରିଥିବା ଅନୁରୋଧର ଗୀତଟିକୁ ଶୁଣାଉଛୁ।

0: ହ୍ୟାଲୋ କେଶମଣି,
1: ବାବୁ
0: ଆଜ୍ଞା,
1: ନମସ୍କାର ନମସ୍କାର, ରାଜେନ୍ଦ୍ର ନନା କହୁଛନ୍ତି।
0: ଆଜ୍ଞା ନମସ୍କାର, ରାଜେନ୍ଦ୍ର ନନା କହୁଛନ୍ତି। କାର୍ଯ୍ୟକ୍ରମ ତ ସରି ସରି ଆସୁଛି, ଆପଣ କହନ୍ତୁ ଆଜି କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ? ଠିକ ଅଛି ଆଜ୍ଞା, ଆପଣଙ୍କ ସହିତ କଥା ହେଇକି ବହୁତ ବଢ଼ିଆ ଲାଗିଲା। ଆପଣଙ୍କର ମନପସନ୍ଦର ଗୀତ ଭିକାରୀ ବଳଙ୍କର ସେଇ ଭକ୍ତି ଭରା ଲୋକପ୍ରିୟ ଗୀତ ଆପଣଙ୍କୁ ଆମେ ଶୁଣାଉଛୁ।